ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଏହି ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ।

ଆମ ଦେଶରେ ଅନେକ ଭାଷା, ଅନେକ ସଂସ୍କୃତି ଆଉ ଅନେକ ପରମ୍ପରା, କିନ୍ତୁ ଯେତେବେଳେ ଦେଶ କଥା ଆସେ ନା, ଆମେ ସମସ୍ତେ ଗୋଟିଏ ପରିବାର ଭଳି ଚଳୁ। ତେବେ ସୁନ୍ଦର ଭାବନା ସହ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ ମୋ ଦେଶ।

100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆଜି ରବିବାର 1948 ଶତାବ୍ଦ ଆଷାଢ଼ 28 ଦିନ ଇଂରାଜୀ 2026 ମସିହା ଜୁଲାଇ ମାସ 19 ତାରିଖ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 5:58:30 ଆମର ଅଗଣିତ ଶ୍ରୋତା ବନ୍ଧୁମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ।

ସି ପାହାଚେ ଗଡ଼ିଯିବି ମୁହିଁ, ଦୂର କରିବ ମୋ ଦୁଃଖ ମହାପ୍ରଭୁ। ତୁମ ଭକ୍ତି ଭାବେ ସଦା ଥାଉ ଏ ମନ, କୃପା କରିବ ହେ ଜଗନ୍ନାଥ। ଆହି ମହାବାହୁ ତୁମରି ଚରଣରେ, ତୁମରି ପାଦ ପଦ୍ମରେ ଏ ଭକ୍ତ କରୁଛି ଗୁହାରୀ।

ବାହୁ, ତୁମେ ମୋର ମାତା, ପିତା ବି ତୁମେ। ତୁମେ ମୋର ଗତି, ମୁକ୍ତିର ସାଥୀ। ତୁମେ ମୋର ବନ୍ଧୁ, ତୁମେ ହିଁ ଆଶା। ଜୀବନ ନାଁର ତୁମେ ହିଁ ମୋର ନାଉରି ପ୍ରଭୁ। ଅନ୍ଧକାରରେ ମୋର ଦୀପ ଶିଖା, ତୁମେ ହିଁ ମହାବାହୁ।

ଏତିକି କରୁଣା ହେଉ। ତୁମେ ହିଁ ନୂଆ ସ୍ୱର ସକାଳର ପ୍ରଭୁ, ସନ୍ଧ୍ୟାର ମଧୁ ଆଳତୀ ତୁମେ, ବିଶ୍ୱ କାରିଗର ତୁମେ ପରା ପ୍ରଭୁ, ଗଢ଼ି ଅଛ ଏ ଜଗତକୁ ତୁମେ। ଦୟାକଲେ ଏଭବ ସାଗରୁ ହେଇଯିବି ମୁଁ ଉଦ୍ଧାର, ଦୟା କର ମହାବାହୁ, କୃପା କର ମହାବାହୁ।

ଶ୍ରୋତା ବନ୍ଧୁ ଶୁଣୁଥିଲେ ଆପଣମାନେ ଆମର ଭକ୍ତି ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀ। ବର୍ତ୍ତମାନ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 100ତମ ଅଧ୍ୟାୟ। ଆସନ୍ତୁ ଶୁଣିବା।

ମୈତ୍ରେୟ ମୁନି ବିଦୁରଙ୍କୁ ସତୀଙ୍କର ଯଜ୍ଞ ଦେଖିବାକୁ ଯିବା ବିଷୟରେ କହୁଛନ୍ତି। ଶିବ ଜାଣନ୍ତି ଯେ ସତୀ ପିତାଙ୍କ ଘରକୁ ଗଲେ ସ୍ୱାମୀ ନିନ୍ଦା ସହି ନପାରି ଜୀବନ ହରାଇଦେବେ। ଶିବଙ୍କ ବାରଣ ସତ୍ତ୍ୱେ ସତୀ ଯଜ୍ଞ ଦେଖିବାକୁ ଗଲେ। ସେଠାରେ ଶିବଙ୍କର ଯଜ୍ଞ ଭାଗ ନ ଦେଖି ଓ ପିତାଙ୍କର ସ୍ୱାମୀ ନିନ୍ଦା ଶୁଣି କ୍ରୋଧରେ ଅସ୍ଥିର ହୋଇ ଯଜ୍ଞାନଳରେ ନିଜକୁ ବିସର୍ଜନ ଦେଇଦେଲେ। ନାରଦଙ୍କଠାରୁ ପତ୍ନୀଙ୍କ ମୃତ୍ୟୁ ସମ୍ବାଦ ଶୁଣି ଶିବ କ୍ରୋଧରେ ପ୍ରଜ୍ୱଳିତ ହୋଇ ଜଟା ଛିଣ୍ଡାଇ ପକାଇ ଦିଅନ୍ତେ। ସେଥିରୁ ଜନ୍ମ ନେଲେ ବୀରଭଦ୍ର।

ଙ୍କର ସ୍ୱାମୀ ନିନ୍ଦା ଶୁଣି କ୍ରୋଧରେ ଅସ୍ଥିର ହୋଇ ଯଜ୍ଞାନଳରେ ନିଜକୁ ବିସର୍ଜନ ଦେଇଦେଲେ। ନାରଦଙ୍କଠାରୁ ପତ୍ନୀଙ୍କ ମୃତ୍ୟୁ ସମ୍ବାଦ ଶୁଣି ଶିବ କ୍ରୋଧରେ ପ୍ରଜ୍ୱଳିତ ହୋଇ ଜଟା ଛିଣ୍ଡାଇ ପକାଇ ଦିଅନ୍ତେ, ସେଥିରୁ ଜନ୍ମ ନେଲେ ବୀରଭଦ୍ର।

ଶ୍ରୋତାବନ୍ଧୁ ଶୁଣୁଥିଲେ ଆପଣମାନେ ଅତି ବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 100ତମ ଅଧ୍ୟାୟ। ଏହି ଅଧ୍ୟାୟରେ ବେତାର ସମ୍ପାଦନ କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ପୂର୍ବାଭାଷ ରଚନା ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା କରିଥିଲେ ତାରାକାନ୍ତ ପଣ୍ଡା, ବର୍ଣ୍ଣନା କରିଥିଲେ ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି।

0: ଚରିତ ମାନସର 83ତମ ଅଧ୍ୟାୟ ଆଜି ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30। ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଶୁଣିବେ ସନ୍ଧ୍ୟା 7:00। ସନ୍ଧ୍ୟା ଆସର ଶୁଣିବେ ସନ୍ଧ୍ୟା 7:25। ଗୀତରେ ମିତରେ ଏହି କାର୍ଯ୍ୟକ୍ରମ ଶୁଣିବେ ରାତି 8:02। ରାତି 9:00 ଶୁଣିବେ ଦ ଆକାଶବାଣୀ ପୋଡ୍କାଷ୍ଟ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଅଭୁଲା ସ୍ମୃତି ଶୁଣିବେ ରାତି 9:30। ରାତି 10:00 ରହିଛି ଆପଣମାନଙ୍କ ପାଇଁ ରେନ୍ବୋ ଏସ୍ଏମ୍ଏସ୍। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ଦିନର କାର୍ଯ୍ୟକ୍ରମ ସୂଚନା। ତେବେ ବର୍ତ୍ତମାନ ରହିଛି ଆପଣମାନଙ୍କ ପାଇଁ କିଛି ବିଜ୍ଞାପନ ବିରତି।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ ଗଈ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଶ୍ରୋତାବନ୍ଧୁ, ବର୍ତ୍ତମାନ ଷ୍ଟୁଡିଓ ଗଡ଼ିରେ ସମୟ 7:05 ହେବା ପାଇଁ ଯାଉଛି। ଶୁଣିପାରିବେ ଆପଣମାନେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ ହୋଇଛନ୍ତି। ଶ୍ରୀଜୀଉମାନଙ୍କର ଦର୍ଶନ ଆଜି ସକାଳ 10:00 ଆରମ୍ଭ ହେବ। ନୀତିକାନ୍ତିକୁ ଶୃଙ୍ଖଳିତ କରାଯାଇ ଆଡ଼ପ ଅଭଡ଼ା ଆଜିଠାରୁ ଆରମ୍ଭ ହେବ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ପରି ଏଠାରେ ମଧ୍ୟ ମଙ୍ଗଳ ଆଳତୀ, ମୈଲମ, ତଡ଼ପ ଲାଗି, ଅବକାଶ, ବେଶ, ଗୋପାଳବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଇତ୍ୟାଦି କରାଯିବ। ଠାକୁରମାନଙ୍କର ଏହି ମାନବୀୟ ଲୀଳା ଦେଖିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆନନ୍ଦ ବିଭୋର ହୋଇଛନ୍ତି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ମଣ୍ଡପ ବିଜେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ମହାଜନ ପାଣିଗ୍ରାହୀ ସେବାୟତମାନେ ଶ୍ରୀଜୀଉଙ୍କୁ ଧାଡ଼ି ପହଣ୍ଡିରେ ଆଣି ଆଡ଼ପ ମଣ୍ଡପ ବିଜେ ନୀତିକାନ୍ତି ସହ ବଡ଼ସିଂହାର ବେଶରେ ସଜିତ କରିଥିଲେ। ଶ୍ରଦ୍ଧାଳୁମାନେ ଆଜିଠାରୁ ଶ୍ରୀଜୀଉଙ୍କର ଆଡ଼ପ ଅବଢ଼ା ପାଇପାରିବେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସରକାରଙ୍କର ମାର୍ଗଦର୍ଶିକା ଅନୁସାରେ ପୁରୀ ଶ୍ରୀମନ୍ଦିର ଶ୍ରୀଜୀଉଙ୍କ ରତ୍ନଭଣ୍ଡାର ଗଣତି ମଣତି ଆଜିଠାରୁ ପୁଣି ଥରେ ଆରମ୍ଭ ହେବ। ଶ୍ରୀବିଗ୍ରହମାନଙ୍କର ଅଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣିମା ଅବସରରେ ଓ ଲାଗି ହୋଇଥିବା ଅଳଙ୍କାରଗୁଡ଼ିକର ଗଣତି ମଣତି ଆଜି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ମହାପ୍ରଭୁଙ୍କ ନୀତିବହୁଳତା କାରଣରୁ ଗତ ମେ ମାସ 23 ଅଳଙ୍କାରଗୁଡ଼ିକର ଗଣତି ମଣତି ବନ୍ଦ ରହିଛି। ରଥଯାତ୍ରା ସମୟରେ ସାଇବର ଠକେଇଠାରୁ ଭକ୍ତଙ୍କୁ ରକ୍ଷା କରିବା ପାଇଁ ଓଡ଼ିଶା

0: ବ୍ରାଞ୍ଚ ପକ୍ଷରୁ 121ଟି ନକଲି ୱେବ୍ସାଇଟ୍କୁ ନିଷିଦ୍ଧ କରାଯାଇଛି। ଜୁନ୍ ମାସ 1 ତାରିଖଠାରୁ ଚଳିତ ମାସ 18 ତାରିଖ ମଧ୍ୟରେ ସାଇବର କ୍ରାଇମ୍ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସାଇବର ଠକେଇରୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହା ସହିତ ସାଇବର ଠକେଇରେ ବ୍ୟବହୃତ 893ଟି ମୋବାଇଲ୍ ନମ୍ଘର ଏବଂ 793ଟି ଆଇଇଏମ୍ଆଇ ନମ୍ଘରକୁ ନିଷିଦ୍ଧ କରାଯାଇଛି ବୋଲି କ୍ରାଇମ୍ବ୍ରାଞ୍ଚ ତରଫରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସାମାଜିକ ସୁରକ୍ଷା ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଯେପରି ସମସ୍ତ ଯୋଗ୍ୟ ହିତାଧିକାରୀମାନେ ସହାୟତା ପାଇପାରିବେ ସେ ସମ୍ପର୍କରେ ପ୍ରଶାସନ ପକ୍ଷରୁ ପ୍ରାଥମିକତା ଦିଆଯାଉଛି। ଭୀମଭୋଇ ସାମର୍ଥ୍ୟ, ପାରାସ୍ପୋର୍ଟସ୍, ଡିଆଇ ଋଣ ସମେତ ବିଭିନ୍ନ ସ୍କିମ୍ର କାର୍ଯ୍ୟକାରିତା ସମ୍ପର୍କରେ ବୈଠକରେ ସମୀକ୍ଷା ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ବର୍ଗରେ 150,000 ହିତାଧିକାରୀ ଭତ୍ତା ପାଉଥିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ 2024 ବର୍ଷ ପାଇଁ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶିତ ଲହରୀ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ମୋସନ ପିକ୍ଚର୍ସ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରରେ ଓଡ଼ିଶା ମାଟିର ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନ ବିକାଶର ଚିତ୍ର ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ସପ୍ତାହ 24 ତାରିଖ ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ସୂଚନା ଅନୁସାରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଲଘୁଚାପର ପ୍ରଭାବରେ ପୁରୀଠାରେ ଗତ 4 ଦିନ ମଧ୍ୟରେ 345.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗତ 36 ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାର ସତ୍ୟବାଦୀ ସର୍ବାଧିକ 105 ମିଲିମିଟର ଏବଂ ଗୋପଠାରେ 96 ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଜଗତସିଂହପୁରର ବାଲିକୁଦାଠାରେ 98.4 ଏବଂ କେନ୍ଦ୍ରାପଡ଼ାରେ 92 ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ଭଲପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷାର ଅନୁମାନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗତକାଲି ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲାର ପ୍ରାୟ 50 ଜଣ ବାକ୍ ଶ୍ରବଣ ଶକ୍ତିବାଧିତ ବାଳିକା ଓ ଶାରୀରିକ ଦିବ୍ୟାଙ୍ଗମାନଙ୍କୁ ସାକ୍ଷାତ କରି ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି। ଦିବ୍ୟାଙ୍ଗ ବାଳିକାମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ମାଧ୍ୟମରେ ସେଠାରେ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। 3 ବର୍ଷିଆ ଆଇନ ପାଠ୍ୟକ୍ରମ ଏଲ୍ଏଲ୍ବିରେ ନାମ ଲେଖାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ୍ର ଚଳିତ ମାସ 30 ତାରିଖ ରାତ୍ର 11:45 ସମୟ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଅଗଷ୍ଟ ମାସ 6 ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆମର ସ୍ୱାସ୍ଥ୍ୟ। ଆଜିର ବିଷୟବସ୍ତୁ ରହିଛି ଅଧିକ ବୟସରେ ଗର୍ଭଧାରଣ ସମସ୍ୟା। ଏହି ବିଷୟରେ ଆଲୋଚନା କରିବେ ଡକ୍ଟର ସସ୍ମିତା ସ୍ୱାଇଁ।
2: 30 ବର୍ଷ ବା ତହିଁରୁ ଅଧିକ ବୟସ ପରେ ପ୍ରଥମ ଗର୍ଭ ଧାରଣ କଲେ ତାକୁ ବୟସ୍କା ପ୍ରଥମ ଗର୍ଭ କୁହାଯାଇଥାଏ। ଏକ ନିର୍ଦ୍ଦିଷ୍ଟ ବୟସ ସୀମା ପରେ ଗର୍ଭଧାରଣ କଲେ ଏଥିରେ କେତେକ ଜଟିଳତା ଦେଖାଯାଇଥାଏ। ଅଧିକ ବୟସରେ ଗର୍ଭଧାରଣ ମହିଳାଟି ଡେରିରେ ବିବାହ କରିବାରୁ ହୋଇଥାଇପାରେ କିମ୍ବା ଶୀଘ୍ର ବିବାହ କରି ମଧ୍ୟ ପ୍ରଜନନ କ୍ଷମତାରେ କୌଣସି ଅସୁବିଧା ଥିବା ଯୋଗୁଁ ହୋଇଥାଇପାରେ। ଦ୍ୱିତୀୟ କ୍ଷେତ୍ରରେ ଆମକୁ ଅଧିକ ସତର୍କତା ଅବଲମ୍ଘନ କରିବାକୁ ପଡ଼ିଥାଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ମହିଳାମାନଙ୍କର ଗର୍ଭଧାରଣ ଶକ୍ତି କମିଯାଏ, କାରଣ ବୟସ୍କା ମହିଳାଙ୍କ ଡିମ୍ବକୋଷରୁ ଡିମ୍ବ ନିର୍ଗତ ହେବା କମିଯାଏ। ଏହି ଡିମ୍ବରେ ଜନ୍ମଗତ ବିକଳାଙ୍ଗ ବେଶୀ ଦେଖାଯିବା ଯୋଗୁଁ ବେଶୀ ପରିମାଣରେ ଗର୍ଭ ନଷ୍ଟ ହୋଇଥାଏ। ଗର୍ଭପାତ ନହେଲେ ମଧ୍ୟ ଅନେକ କ୍ଷେତ୍ରରେ ଯମଜ ଗର୍ଭ ଓ ଜନ୍ମଗତ ବିକଳାଙ୍ଗ ଶିଶୁ ଅଧିକ ହୋଇଥାନ୍ତି। ବୟସ ବଢ଼ିବା ସଙ୍ଗେ ସଙ୍ଗେ ରକ୍ତଚାପ ବଢ଼ିଥାଏ। ଏହାଦ୍ୱାରା ପ୍ରସବ ସମୟରେ ଉଚ୍ଚ ରକ୍ତଚାପ ଜନିତ ଜଟିଳତା ଯଥା ପ୍ରି ଏକ୍ଲାମ୍ସିଆ, ଏକ୍ଲାମ୍ସିଆ ଅଧିକ ହୋଇଥାଏ। ବେଶୀ ବୟସରେ ଗର୍ଭଧାରଣ କଲେ ମଧୁମେହ ରୋଗ ହେବାର ସମ୍ଭାବନା ଅଧିକ ଥାଏ। ସେଥିପାଇଁ ଯଦି ବୟସ ଅଧିକ ହୋଇଯାଇଛି ଗର୍ଭ ରଖିବା ଆଗରୁ ରକ୍ତରେ ଶର୍କରା ପରିମାଣ ପରୀକ୍ଷା କରାଇ ନିଅନ୍ତୁ। ପ୍ରାୟ 10% ବୟସ୍କା ମା'ମାନଙ୍କର ଗର୍ଭାଶୟରେ ଫାଇବ୍ରଏଡ୍ ବା ଅର୍ବୁଦ ହୋଇଥାଏ। ଏହାଦ୍ୱାରା ବହୁ ଜଟିଳତା ଯେପରିକି ଗର୍ଭପାତ, ଅପରିଣତ ପ୍ରସବ, ରେଡ୍ ଡିଜେନେରେସନ୍ ଦ୍ୱାରା ପ୍ରବଳ ଯନ୍ତ୍ରଣା ହେବା, ପ୍ରସବ ପରେ ପ୍ରଚୁର ରକ୍ତସ୍ରାବ ହେବାର ସମ୍ଭାବନା ରହିଥାଏ। ପ୍ରସବ ସମୟରେ ଏମାନଙ୍କର ଗର୍ଭସ୍ଥ ଶିଶୁ ଅସ୍ୱାଭାବିକ ଭାବେ ଅବସ୍ଥାନ କରିଥାନ୍ତି ଯଥା ନିତମ୍ବ

0: ବା ସ୍କନ୍ଧ ଉପାସ୍ଥାନ ମନକୁ ମନ ପ୍ରସବ ବେଦନା ଆରମ୍ଭ ହୁଏ ନାହିଁ, ଇଞ୍ଜେକ୍ସନ ଦ୍ୱାରା ପ୍ରସବ ବେଦନା ଆରମ୍ଭ କରାଯାଇଥାଏ ଏବଂ ଅପରେସନ ଯଥା ଫୋର୍ସେପ୍ସ ଭ୍ୟାକ୍ୟୁମ୍ ବା ସିଜେରିଆନ୍ ହେବାର ସମ୍ଭାବନା ଅଧିକ ରୁହେ। ପ୍ରସବ ପରେ ମଧ୍ୟ ଅଧିକ ରକ୍ତକ୍ଷରଣ ହୋଇଥାଏ, ଅନେକ ସମୟରେ ଦୁଗ୍ଧକ୍ଷରଣ ହୋଇନଥାଏ। ବୟସ୍କ ଗର୍ଭବତୀମାନଙ୍କର ଶିଶୁମାନେ ଅଳ୍ପ ଓଜନର ହୋଇଥାନ୍ତି କାରଣ ଗର୍ଭଫୁଲ ଦେଇ ରକ୍ତ ଶିଶୁ ଦେହକୁ ଯାଇପାରେ ନାହିଁ ଏବଂ ଶିଶୁ ବଢ଼ିପାରେ ନାହିଁ। ଏହାଛଡ଼ା ଉଚ୍ଚ ରକ୍ତଚାପ ପାଇଁ ମଧ୍ୟ ଶିଶୁର ଓଜନ କମିଯାଏ। ଅଧିକ ବୟସରେ ଗର୍ଭଧାରଣ କଲେ ଗର୍ଭସ୍ଥ ଶିଶୁଟିର ଡାଉନ୍ ସିଣ୍ଡ୍ରୋମ୍ ବା ମଙ୍ଗଲ ଚାଇଲ୍ଡ ହେବାର ସମ୍ଭାବନା ଅଧିକ ଥାଏ। ଏଥିରେ ଗର୍ଭସ୍ଥ ଶିଶୁର ବହୁ ପ୍ରକାର ଅସୁବିଧା ଦେଖାଯାଇଥାଏ। ଜନ୍ମ ହେଲା ପରେ ଏହାର ଶାରୀରିକ ବୃଦ୍ଧି ହେଲେ ମଧ୍ୟ ମାନସିକ ବୃଦ୍ଧି ହୁଏ ନାହିଁ, ପିଲାଟି ମାନସିକ ଅନଗ୍ରସର ହୋଇଥାଏ। ଯଦି ଗର୍ଭସ୍ଥ ଶିଶୁଟିର ଡାଉନ୍ ସିଣ୍ଡ୍ରୋମ୍ ହୋଇଥିବା ଜଣାଯାଏ ତେବେ ଏହି ଗର୍ଭକୁ ନଷ୍ଟ କରି ଦିଆଯାଇଥାଏ। ମାଆର ବୟସ ବଢ଼ିବା ସହିତ ଗର୍ଭସ୍ଥ ଶିଶୁର ଡାଉନ୍ ସିଣ୍ଡ୍ରୋମ୍ ହେବାର ସମ୍ଭାବନା ଅଧିକ ହୋଇଥାଏ। 20 ବର୍ଷ ବୟସରେ ପ୍ରତି 1500 ଗର୍ଭରେ ଗୋଟିଏ ଡାଉନ୍ ସିଣ୍ଡ୍ରୋମ୍ ଶିଶୁ ହୋଇଥିଲେ 30 ବର୍ଷରେ ପ୍ରତି 900 ଏବଂ 40 ବର୍ଷରେ ପ୍ରତି 80 ଗର୍ଭରେ ଜଣେ ଡାଉନ୍ ବେବି ହେବାର ସମ୍ଭାବନା ଥାଏ। ତେଣୁ 25-29 ବର୍ଷ ମଧ୍ୟରେ ଗର୍ଭଧାରଣ କଲେ ଭଲ, କିନ୍ତୁ ଯଦି କୌଣସି କାରଣରୁ ଗର୍ଭଧାରଣ କରିବାକୁ ଡେରି ହେଉଛି ତେବେ ବିଜ୍ଞାନର ଅଗ୍ରଗତି ଯୋଗୁଁ ବର୍ତ୍ତମାନ ନିଜର ଡିମ୍ବାଣକୁ ଶୀତଳୀକରଣ କରି ସଂରକ୍ଷିତ କରି ରଖାଯାଇପାରୁଛି ଏବଂ ପରେ ଏହାକୁ ଗର୍ଭଧାରଣ କରିବା ପାଇଁ ଉପଯୋଗ କରାଯାଇପାରୁଛି। ତେଣୁ ଏହିସବୁ ଅସୁବିଧାକୁ ଜାଣି ବୟସ୍କା ଗର୍ଭବତୀ ମହିଳା ଗର୍ଭଧାରଣ ପୂର୍ବରୁ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। ଗର୍ଭ ରକ୍ଷା ପୂର୍ବରୁ ଯଦି ଉଚ୍ଚ ରକ୍ତଚାପ ମଧୁମେହ ରୋଗ ଥାଏ ତାହାକୁ ଚିକିତ୍ସା ଦ୍ୱାରା ନିୟନ୍ତ୍ରିତ କରି ସାରିବା ପରେ ଗର୍ଭ ରଖିବା ଉଚିତ। ଥାଇରଏଡ୍ ହରମୋନର ମଧ୍ୟ ପରୀକ୍ଷା କରିନେବା ଠିକ୍। ଗର୍ଭ ରଖିବାର 3 ମାସ ପୂର୍ବରୁ ଫଲିକ୍ ଏସିଡ୍ ଖାଇବା ଉଚିତ, ଏହାର ଗର୍ଭସ୍ଥ ଶିଶୁଟି ସୁସ୍ଥ ରହିଥାଏ। ଅଲ୍ଟ୍ରାସାଉଣ୍ଡ ଓ ରକ୍ତ ପରୀକ୍ଷା ଦ୍ୱାରା ଗର୍ଭସ୍ଥ ଶିଶୁର ସୁସ୍ଥତା ବିଷୟରେ ଜାଣିବା ଉଚିତ। ପ୍ରସବ ପରେ ଶିଶୁର ଯତ୍ନ, ସ୍ତନ୍ୟପାନ ଆଦି ବିଷୟରେ ମଧ୍ୟ ସତର୍କ ହେବା ଉଚିତ।
1: ଶୁଣୁଥିଲେ ଆପଣମାନେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ଆଜିର ବିଷୟବସ୍ତୁ ରହିଥିଲା ଅଧିକ ବୟସରେ ଗର୍ଭଧାରଣ ସମସ୍ୟା। ଏ ବିଷୟରେ ଆଲୋଚନା କରିଲେ ଡାକ୍ତର ସସ୍ମିତା ସ୍ୱାଇଁ। ଶ୍ରୋତାବନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଆଗକୁ ରହିଛି ଆପଣମାନଙ୍କ ପାଇଁ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ଏବଂ ଶୁଣିପାରିବେ ଶୁଭ ସକାଳ କାର୍ଯ୍ୟକ୍ରମ 7:25। କିନ୍ତୁ ତା ପୂର୍ବରୁ ରହିଛି ଆଜି ସକାଳର ସବୁ ଖବର ଆପଣମାନଙ୍କ ପାଇଁ, ଦେଶ ଦୁନିଆର ଖବର। ଆଜି ସକାଳର ଏହି ଖବର ଆପଣମାନେ ଶୁଣିପାରିବେ ଓଡ଼ିଆରେ ସମ୍ବାଦରେ। ତେବେ ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ, ଯାହାକୁ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ରାଷ୍ଟ୍ରପତିଙ୍କ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତ ଆରମ୍ଭ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ, ଆଜି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଦାଖଲ ହୋଇଥିବା ଓଏମ୍ଆର୍ ସିଟ୍ଗୁଡ଼ିକର ଯାଞ୍ଚ ପରେ ଛାତ୍ର ଓ ଅଭିଭାବକଙ୍କ ପାଇଁ ସତର୍କତାମୂଳକ ପରାମର୍ଶବଳୀ ଜାରି କଲା ଏନ୍ଟିଏ। ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସ୍ଥଗିତ ହେଲା ଶ୍ରୀ ଅମରନାଥ ଏବଂ ମାତା ବୈଷ୍ଣୋଦେବୀ ଯାତ୍ରା। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ହାସଲ କଲା ଇଂଲଣ୍ଡ। ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି, ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ବିଭିନ୍ନ ପର୍ଯ୍ୟାୟରେ ଏହି ଦେଶଗୁଡ଼ିକୁ ଗସ୍ତ କରିବେ। ସେହି ଦେଶଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ମୁର୍ମୁ ଏହି ଗସ୍ତରେ ଯାଉଛନ୍ତି। ମାଲଡୋଭା ଗଣରାଜ୍ୟ ଏବଂ ଉତ୍ତର ମାସିଡୋନିଆକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା କେବଳ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି, 3 ଦଶନ୍ଧିରୁ ଅଧିକ ସମୟ ପରେ ଭାରତୀୟ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ରୋମାନିଆ ଗସ୍ତରେ ଯିବେ। ରାଷ୍ଟ୍ରପତିଙ୍କର ଏହି ଗସ୍ତ କେନ୍ଦ୍ରୀୟ ତଥା ପୂର୍ବ ୟୁରୋପ ସହିତ ଭାରତର ବର୍ଦ୍ଧିତ ସମ୍ପର୍କକୁ ପ୍ରତିପାଦନ କରୁଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନ ଆସନ୍ତାକାଲି ଆରମ୍ଭ ହେଉଛି। ଏହି ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାର ଅବ୍ୟବହିତ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଆହୁତ ଏହି ବୈଠକରେ ସଂସଦର ଉଭୟ ସଦନରେ ସୁଗମ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ାଯିବ। ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି।

ଏସ୍ତୋନିଆକୁ ସରକାରୀ ଗସ୍ତ ଅବସରରେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ ତାଲିନ୍ଠାରେ ଅନୁଷ୍ଠିତ ଭାରତ ଏସ୍ତୋନିଆ ବ୍ୟବସାୟିକ ସମ୍ମିଳନୀରେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋଏଲ ବାଣିଜ୍ୟ ନିବେଶ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାରେ ଦ୍ୱିପାକ୍ଷିକ ସହଯୋଗ ନେଇ ଆହ୍ୱାନ ଦେଇଛନ୍ତି। ଗତ 12 ବର୍ଷ ମଧ୍ୟରେ ଭାରତର ଉଲ୍ଲେଖନୀୟ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ବ୍ୟାପକ ଉତ୍ପାଦନ କ୍ଷେତ୍ର ନବସୃଜନ ଇକୋସିଷ୍ଟମ ଏବଂ ପ୍ରଗତିଶୀଳ ସଂସ୍କାର ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଦ୍ୱିପାକ୍ଷିକ ଅର୍ଥନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ନୂତନ ମାର୍ଗ ଉନ୍କୋଚନ କରିବା ପାଇଁ ଉଭୟ ଦେଶର ବରିଷ୍ଠ ସରକାରୀ ପ୍ରତିନିଧି ଉଦ୍ୟୋଗୀ ଏବଂ ବ୍ୟାବସାୟିକ ପ୍ରତିନିଧି ମଣ୍ଡଳୀ ଏହି ଫୋରମ୍ରେ ଏକତ୍ରିତ ହୋଇଛନ୍ତି। ଏସ୍ତୋନିଆର ବୈଦେଶିକ ମନ୍ତ୍ରୀ ମାର୍ଗସ ସାହାକାନଙ୍କ ସ୍ୱାଗତ ଭାଷଣ ସହିତ ଏହି ସମ୍ମିଳନୀ ଆରମ୍ଭ ହୋଇଥିଲା। ଅନ୍ଲାଇନ୍ ମାଧ୍ୟମରେ ଦାଖଲ ହୋଇଥିବା ଓଏମ୍ଆର୍ ସିଟ୍ଗୁଡ଼ିକର ଯାଞ୍ଚ ନେଇ ଛାତ୍ର ଓ ଅଭିଭାବକଙ୍କ ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ସତର୍କତାମୂଳକ ପରାମର୍ଶବଳୀ ଜାରି କରିଛି। ସମୀକ୍ଷା ପାଇଁ ଦାଖଲ ହୋଇଥିବା କେତେକ ଓଏମ୍ଆର୍ ସିଟ୍ ନକଲି ବା କୃତ୍ରିମ ଭାବେ ସୃଷ୍ଟି କରାଯାଇଥିବା ଯାଞ୍ଚରୁ ଜଣାପଡ଼ିଛି ବୋଲି ଏନ୍ଟିଏ ସୂଚନା ଦେଇଛି। ଏ ସଂକ୍ରାନ୍ତ ହସ୍ତଗତ ହୋଇଥିବା ସମସ୍ତ ଅଭିଯୋଗକୁ ଏନ୍ଟିଏ ପକ୍ଷରୁ ଯାଞ୍ଚ କରାଯାଉଛି। ତେବେ ନକଲି କିମ୍ବା କୃତ୍ରିମ ବୁଦ୍ଧିମତା ଦ୍ୱାରା ପ୍ରସ୍ତୁତ ଓଏମ୍ଆର୍ ସିଟ୍ଗୁଡ଼ିକ କ୍ଷେତ୍ରରେ ଦାଖଲକାରୀଙ୍କ ପାଇଁ କଠୋର ଆଇନଗତ ପରିଣାମ ଆଣିପାରେ ବୋଲି ଏନ୍ଟିଏ ସତର୍କ କରାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଛାତ୍ର ଏବଂ ଅଭିଭାବକଙ୍କ ଯାଞ୍ଚ ପାଇଁ କେବଳ ମୂଳ ଓଏମ୍ଆର୍ ସିଟ୍ ଦାଖଲ କରିବାକୁ ଏନ୍ଟିଏ ପରାମର୍ଶ ଦେଇଛି। ଇଥାନଲ ମିଶ୍ର ବ୍ୟବସ୍ଥା ଦେଶର ସବୁଠାରୁ ବଡ଼ ସାର୍ବଜନୀନ ସଫଳ ନୀତିଗୁଡ଼ିକ ମଧ୍ୟରେ ଅନ୍ୟତମ ବୋଲି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ କୃଷକଙ୍କ ଆୟ ବୃଦ୍ଧି ହେବା ସହ ଶକ୍ତି ସୁରକ୍ଷା କ୍ଷେତ୍ର ସୁଦୃଢ଼ ହୋଇଛି। ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇଛି ବୋଲି ସେ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମାଲବ୍ୟ କହିଛନ୍ତି 2014-15 ପରଠାରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ ପାଇବା ସହ 1,98,000 କୋଟି ଟଙ୍କା ବୈଦେଶିକ ମୁଦ୍ରା ସଞ୍ଚିତ ହୋଇପାରିଛି। ଇଥାନଲ ଅର୍ଥନୀତି ଅତିରିକ୍ତ ରାଜସ୍ୱ ଆଦାୟ ମାଧ୍ୟମ ସୃଷ୍ଟି କରିବା ସହ ଚିନି ମିଲ୍ଗୁଡ଼ିକ ପାଇଁ ନଗଦ ପ୍ରବାହକୁ ବ୍ୟାପକ କରିଛି, ଫଳରେ ଆଖୁ ଚାଷୀ ଆର୍ଥିକ କ୍ଷେତ୍ରରେ ଅଧିକ ସଶକ୍ତ ହୋଇପାରୁଛନ୍ତି ବୋଲି ସେ କହିଛନ୍ତି। ଜାମ୍ମୁ କାଶ୍ମୀରରେ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଶ୍ରୀ ଅମରନାଥଜୀ ଯାତ୍ରା ଆଜିଠାରୁ ସ୍ଥଗିତ ରହିଛି। ଉଭୟ ବାଲତାଲ ଏବଂ ପହଲଗାମ୍ ପଥ ଦେଇ ଯାତ୍ରା ବନ୍ଦ ରଖାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି କିଛିଦିନ ପର୍ଯ୍ୟନ୍ତ ପ୍ରତିକୂଳ ପାଗ ପରିସ୍ଥିତି ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତୀର୍ଥଯାତ୍ରୀଙ୍କ ସୁରକ୍ଷା ଏବଂ ସୁସ୍ଥତାକୁ ଦୃଷ୍ଟିରେ ରଖି ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାଲତାଲ ଏବଂ ନୋନୱାନ ଅଥବା ଚନ୍ଦନବରୀ ବେସ୍ କ୍ୟାମ୍ପରୁ ଯାତ୍ରାକୁ ବନ୍ଦ ରଖାଯାଇଛି। ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଯାତ୍ରା ପାଇଁ ପୁନଃ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ 370,000 ଅଧିକ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫା ଦର୍ଶନ କରିସାରିଲେଣି। ଗତ 3 ତାରିଖରୁ ଆରମ୍ଭ ହୋଇଥିବା ଚଳିତ ବର୍ଷର ଯାତ୍ରା 57 ଦିନ ପରେ ଆସନ୍ତା ମାସ 28 ତାରିଖ ଶ୍ରାବଣ ପୂର୍ଣ୍ଣିମା ତଥା ରକ୍ଷାବନ୍ଧନ ପର୍ବ ସହିତ ସମାପ୍ତ ହେବ। ଶ୍ରୀ ମାତା ବୈଷ୍ଣୋଦେବୀ ମନ୍ଦିର ବୋର୍ଡ ପକ୍ଷରୁ ମଧ୍ୟ ବୈଷ୍ଣୋଦେବୀ ଯାତ୍ରାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରତିକୂଳ ପାଗ ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବୋର୍ଡ କହିଛି। ଜାମ୍ମୁ କାଶ୍ମୀରର କେତେକ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦଶମ ଶ୍ରେଣୀ ଦ୍ୱିତୀୟ ବୋର୍ଡ ପରୀକ୍ଷା 2026ର ଫଳାଫଳ ଘୋଷଣା କରାଯାଇଛି। ଡିଜିଲକର ପରୀକ୍ଷାଫଳ ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ସେମାନଙ୍କର ଫଳାଫଳ ସମ୍ପର୍କରେ ତଥ୍ୟ ପାଇପାରିବେ। ଜାତୀୟ ଶିକ୍ଷାନୀତି ଆଧାରରେ ଚଳିତ ବର୍ଷଠାରୁ ଦଶମ ଶ୍ରେଣୀ ପାଇଁ ସିବିଏସ୍ଇ ପରୀକ୍ଷାର 2 ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ମୁଖ୍ୟ ବୋର୍ଡ ପରୀକ୍ଷା 17 ଫେବୃୟାରୀରୁ ମାର୍ଚ୍ଚ 11 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହାପରେ ଗତ ମେ 15ରୁ 21 ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଦୁଇଟିଯାକ ବୋର୍ଡ ପରୀକ୍ଷାର ଫଳାଫଳକୁ ମିଶ୍ରଣ କରିବା ପରେ ସାମଗ୍ରିକ ପାସ୍ ହାର 96.78% ରହିଥିବା ସିବିଏସ୍ଇ କହିଛି। ବିଦେଶରେ ଥିବା ଛାତ୍ରଛାତ୍ରୀ ମଧ୍ୟ ଡିଜିଲକର ମାଧ୍ୟମରେ ସେମାନଙ୍କର ଫଳାଫଳ ତଥା ଅନ୍ୟାନ୍ୟ ତଥ୍ୟ ପାଇପାରିବେ ବୋଲି ସିବିଏସ୍ଇ ସୂଚନା ଦେଇଛି। ଇରାନ ବିରୁଦ୍ଧରେ ଆମେରିକା ସେନା ପକ୍ଷରୁ ପୁଣି ଆକାଶମାର୍ଗରୁ ଆକ୍ରମଣ କରାଯାଇଛି। ଇରାନ ରେଭଲ୍ୟୁସନାରୀ ଗାର୍ଡ ପକ୍ଷରୁ ଜୋର୍ଡାନର ଆମେରିକୀୟ ସେନାଘାଟି ଉପରେ ହୋଇଥିବା ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଜୋର୍ଡାନରେ ଇରାନର ଆକ୍ରମଣ ଦ୍ୱାରା 2 ଜଣ ଆମେରିକୀୟ

0: ସୈନିକଙ୍କର ମୃତ୍ୟୁ ହେବା ସହ ଜଣେ ନିଖୋଜ ଅଛନ୍ତି। ଆହତ ଚାରିଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି, ହର୍ମୁଜ୍ ପ୍ରଣାଳୀ ଦେଇ ଇରାନ୍ର ତେଲ ଟ୍ୟାଙ୍କରଗୁଡ଼ିକର ଯାତାୟତକୁ ସୀମିତ କରିବା ସହ ଏହାର କ୍ଷମତା ହ୍ରାସ ନେଇ ଏହି ଆକ୍ରମଣ କରାଯାଇଛି। ଯୁଦ୍ଧ ପୂର୍ବରୁ ଏହି ଜଳପଥ ଦେଇ ବିଶ୍ୱ ତୈଳ ଯୋଗାଣର ପ୍ରାୟ 20% କାରବାର ହେଉଥିଲା। ଆକାଶବାଣୀର ଲୋକଙ୍କ ପଦ୍ମ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ଆର୍ ମାଧବନଙ୍କ ସହ ସାକ୍ଷାତକାର ପ୍ରଚାର କରାଯିବ। ଶ୍ରୀ ମାଧବନ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଆକାଶବାଣୀର 100.1 ଗୋଲ୍ଡ ଚ୍ୟାନେଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସକାଳ 9:10 ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବିଧିରେ ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ ହୋଇଛନ୍ତି। ଶ୍ରୀଜୀଉଙ୍କର ଦର୍ଶନ ଆଜି ସକାଳ 10:00 ଆରମ୍ଭ ହେବ। ନୀତିକାନ୍ତିକୁ ଶୃଙ୍ଖଳିତ କରାଯାଇ ଆଡ଼ପ ଅଭଡ଼ା ଆଜିଠାରୁ ଆରମ୍ଭ ହେବ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବନକଲାଗି ନୀତି ଅନୁଷ୍ଠିତ ହେବ। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଇଂଲଣ୍ଡ ତୃତୀୟ ସ୍ଥାନ ହାସଲ କରିଛି। ମିଆମି ଷ୍ଟାଡିୟମଠାରେ ଗତ ରାତିରେ ଅନୁଷ୍ଠିତ ମ୍ୟାଚ୍ରେ ଇଂଲଣ୍ଡ 6-4 ଗୋଲ୍ରେ ଫ୍ରାନ୍ସକୁ ପରାସ୍ତ କରିଛି। ଖେଳର ପ୍ରଥମାର୍ଦ୍ଧ ସୁଦ୍ଧା ଇଂଲଣ୍ଡ 4 ଗୋଲ୍ରେ ଆଗୁଆ ରହିଥିବାବେଳେ ଦ୍ୱିତୀୟାର୍ଦ୍ଧରେ ଫ୍ରାନ୍ସ 4 ଏବଂ ଇଂଲଣ୍ଡ ଆଉ 2 ଗୋଲ୍ ସ୍କୋର କରିଥିଲା। ଫ୍ରାନ୍ସର ତାରକା ଖେଳାଳି ଏମ୍ବାପେ 10 ଗୋଲ୍ ସ୍କୋର କରିବା ସହ ତାଙ୍କର ତୃତୀୟ ବିଶ୍ୱକପ୍ ଅଭିଯାନ ଶେଷ କରିଛନ୍ତି। ତେବେ ଗୋଲ୍ଡେନ୍ ବୁଟ୍ ଦୌଡ଼ରେ ସେ ଲିଓନେଲ୍ ମେସିଙ୍କଠାରୁ 2 ଗୋଲ୍ ଆଗରେ ଅଛନ୍ତି। ଆଜି ଫାଇନାଲ୍ ମ୍ୟାଚ୍ ଖେଳାଯିବ। ନ୍ୟୁୟର୍କର ନ୍ୟୁ ଜର୍ସି ଷ୍ଟାଡିୟମରେ ଚଳିତ ଥରର ଫିଫା ବିଶ୍ୱକପ୍ ଟାଇଟଲ୍ ହାସଲ ପାଇଁ ଆର୍ଜେଣ୍ଟିନା ଓ ସ୍ୱେନ୍ ପରସ୍କରକୁ ଭେଟିବେ। ଭାରତୀୟ ସମୟ ରାତି 12:30 ଏହି ମ୍ୟାଚ୍ ଖେଳାଯିବ। ହଙ୍ଗେରୀର ବୁଦାପେଷ୍ଟ ର୍ୟାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା କୁସ୍ତି ଖେଳାଳି କାଜଲ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। 76 କିଲୋଗ୍ରାମ ବର୍ଗରେ ଆମେରିକା ପ୍ରତିପକ୍ଷକୁ ପରାସ୍ତ କରି ସେ ଏହି ସଫଳତା ହାସଲ କରିଛନ୍ତି। ଏଥିସହ ଟୁର୍ଣ୍ଣାମେଣ୍ଟରେ ଭାରତ ତୃତୀୟ ସ୍ୱର୍ଣ୍ଣପଦକ ହାସଲ କରିଛି। ଅନ୍ୟପକ୍ଷରେ 53 ଏବଂ 57 କିଲୋଗ୍ରାମ ବର୍ଗରେ ଭାରତୀୟ ଖେଳାଳି 2 ରୌପ୍ୟ ପଦକ ହାସଲ କରିଛନ୍ତି। ରାଷ୍ଟ୍ରପତିଙ୍କ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତ ଆରମ୍ଭ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ। ଆଜି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଦାଖଲ ହୋଇଥିବା ଓଏମ୍ଆର୍ ସିଟ୍ଗୁଡ଼ିକର ଯାଞ୍ଚ ପରେ ଛାତ୍ର ଓ ଅଭିଭାବକଙ୍କ ପାଇଁ ସତର୍କତାମୂଳକ ପରାମର୍ଶବଳୀ ଜାରି କଲା ଏନ୍ଟିଏ। ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସ୍ଥଗିତ ହେଲା ଶ୍ରୀ ଅମରନାଥ ଏବଂ ମାତା ବୈଷ୍ଣୋଦେବୀ ଯାତ୍ରା। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ହାସଲ କଲା ଇଂଲଣ୍ଡ। ଆଜି ଆର୍ଜେଣ୍ଟିନା ଓ ସ୍ୱେନ୍ ମଧ୍ୟରେ ଖେଳାଯିବ ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଶୁଣୁଥିଲେ ଆପଣମାନେ ଓଡ଼ିଆରେ ସମ୍ବାଦ ଯାହା କରିଲେ କରି ପ୍ରଚାର କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ।

ସକାଳର ନୂଆ ସୂରୁଜ ଆସିଛି, ନୂଆ ନୂଆ କେତେ କଥା ସେ ଆଣିଛି। ଚାଲନ୍ତୁ ଏଇ ନୂଆ ସୂରୁଜକୁ ୱେଲକମ୍ କରିବା ହାତ ବଢ଼ି। ପ୍ରତ୍ୟେକ ସକାଳ ନୂଆ ସକାଳ, ଗୋଟିଏ ନୂଆ ସୁଯୋଗ ଆମ ପାଇଁ। ଗତକାଲିର ଭୁଲକୁ ଆମେ ଭୁଲିବା, ସେଥିରୁ କିଛି ଶିଖିବା ଆଉ ଜୀବନର ରାସ୍ତାରେ ଆଗକୁ ବଢ଼ିଯିବା। ନମସ୍କାର ଶ୍ରୋତା ବନ୍ଧୁ, ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ। ଅ ଭେରି ଭେରି ଭେରି ଗୁଡ୍ ମର୍ଣ୍ଣିଂ ଆଣ୍ଡ ହାପି ସନ୍ଡେ ଟୁ ଅଲ୍ ଅଫ୍ ୟୁ। ଆଜି ହେଉଛି ରବିବାରର ସକାଳ, ତାପରେ ଗୋଟିଏ ନୂଆ ସକାଳ। ତେବେ ନୂଆ ସକାଳ ଯେତେବେଳେ ବି ଆସେ ନା, ସେତେବେଳେ ଆମ ମନକୁ ଏକଦମ ରିଫ୍ରେଶ କରିଦିଏ। ସବୁ କିଛି ଆମେ ଭୁଲି ଯାଇଥାଉ, ପୁରା ଯେତେ ଟାୟାର୍ଡନେସ୍ ଥାଏ ସବୁକିଛି ଭୁଲି ଯାଇଥାଉ, ପୁଣି ଥରେ ରିଫ୍ରେଶ ହେଇକି ପୁରା ଫ୍ରେଶନେସ୍ର ସହିତ ଗୋଟିଏ ନୂଆ ସକାଳକୁ ୱେଲକମ୍ କରିଥାଉ, ଆରମ୍ଭ କରିଥାଉ। ତେବେ ଚାଲନ୍ତୁ।

ଆଜି ସକାଳର ପାଗଟା ତ ବହୁତ ବଢିଆ ଅଛି। ଏମିତିଆ ପାଗରେ ଗୋଟେ କପ୍ ଗରମା ଗରମ ଚାଇ ସହିତ କିଛି ମିଠା ଗୀତ ସହିତ ଆରମ୍ଭ କରିବା ଆଜିର ଏ ସଫରକୁ। ଏଇ ବ୍ୟୁଟିଫୁଲ ସକାଳକୁ ଚାଲନ୍ତୁ ସମସ୍ତେ ହାତ ବଢେଇ ୱେଲକମ୍ କରିବା।

ୱେଲକମ୍ ବ୍ୟାକ୍ ଶ୍ରୋତା ବନ୍ଧୁ, ପୁଣି ଥରେ ସ୍ୱାଗତ କରୁଛି ଆପଣମାନଙ୍କୁ। ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଡ଼େକ ଦିଲ୍ ସି ଦିଲ୍ ତକ। ଆପଣଙ୍କ କୋୟଲ ତରଫରୁ ଆପଣମାନଙ୍କୁ ହାପି ସନ୍ଡେ, ଶୁଭ ସକାଳ, ଅ ଭେରି ଗୁଡ୍ ମର୍ଣ୍ଣିଂ। ଚାଲନ୍ତୁ ନା ଆଜିର ଏଇ ନୂଆ ସକାଳକୁ ଆମେ ସମସ୍ତେ ମିଶି ୱେଲକମ୍ କରିବା। ସତରେ ଗୋଟେ ନୂଆ ସକାଳ ଯେତେବେଳେ ଆସେ ପୁରା ରିଫ୍ରେଶ ହେଇଯାଏ ଆମ ମନ। ଗତକାଲିର କ'ଣ ସବୁ ଦୁଃଖ ଥିଲା, କ'ଣ ସବୁ ଚିନ୍ତା ଥିଲା, କ'ଣ ସବୁ ଆମ ସାଙ୍ଗରେ ଘଟିଥିଲା, ସେସବୁକୁ ଭୁଲି ପୁଣି ଗୋଟେ ନୂଆ ଆରମ୍ଭ କରିବାକୁ ଆମେ ଚେଷ୍ଟା କରିଥାଉ। ତେବେ ପ୍ରତ୍ୟେକ ସକାଳ ଆମକୁ ଏଇଆ ହିଁ ତ ଶିଖାଏ ନା କି ଯେତେ ବି ଅନ୍ଧକାର ଆସୁନା କାହିଁକି, ଜୀବନରେ ସକାଳ ଆସିବ ହିଁ ଆସିବ, ନୂଆ ସୂରୁଜ ଆସିବ ହିଁ ଆସିବ। ତେଣୁକରି ଜୀବନରେ ଯେକୌଣସି ପରିସ୍ଥିତି ହେଇଥାଉ ନା କାହିଁକି, ଯାହା କିଛି ବି ଆମେ ଫେସ୍ କରିଛେ ନା, ସେସବୁକୁ ଭୁଲି ପୁଣି ଥରେ ଗୋଟେ ନୂଆ ଭାବରେ ନୂଆ ସକାଳକୁ ଆରମ୍ଭ କରିବା। ନୂଆ ସକାଳ ଆମକୁ ଏଇଆ ବି ଶିଖାଏ ଯେ ନୂଆ କରି ପ୍ରତ୍ୟେକ ମୁହୂର୍ତ୍ତ

କରି ଆମେ ଆମ ଜୀବନକୁ ଆରମ୍ଭ କରିପାରିବା। ତେବେ ଚାଲନ୍ତୁ ପୁଣି ଥରେ କିଛି ନୂଆ ଚିନ୍ତା କରିବା, କିଛି ନୂଆ ପ୍ରେରଣାର ଉତ୍ସକୁ ଆମେ ଗ୍ରହଣ କରିବା, ଆଉ ନୂଆ ଶକ୍ତି ସହିତ ଆରମ୍ଭ କରିବା ଆମର ଏଇ ନୂଆ ସକାଳକୁ। ଏଞ୍ଜୟ କରିବା ଆଜିର ସକାଳକୁ ଗରମ ଗରମ ଚାଇ କପ୍ ସହିତ।

ଝୁମି ଆପଣଙ୍କ ମନ ବି ସ୍ୱାଗତ କରୁ ଆଜିର ଏଇ ନୂଆ ସକାଳକୁ ଆଉ ସେଇଥିପାଇଁ ଆପଣଙ୍କ କୋୟଲ ଅଛି ଆପଣମାନଙ୍କ ସାଥିରେ ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତାକ୍ ଶ୍ରୋତା ବନ୍ଧୁ ଗୋଟିଏ ନୂଆ ସକାଳ ଆସିଛି ତା ସହିତ ଏହି ସକାଳଟି ବହୁତ ହି ଖାସ କାହିଁକି ନା ଆଜି ହେଉଛି ରବିବାର ଆଜି ହେଉଛି ରିଲାକ୍ସେସନର ଦିନ ପୁରା ସପ୍ତାହ ସାରା କାମ କରିକି ଆଜି ଗୋଟିଏ ଦିନ ଆପଣ ରିଲାକ୍ସ ହେବା ପାଇଁ ଚାହୁଁଥିବେ ନିହାତି ଭାବରେ ତ ଡେଫିନେଟଲି ଟିକେ ଅଧିକ ଆରାମ କରିବାକୁ ଇଚ୍ଛା ହେବ ପାଗ ତ ଯେମିତି ହେଇଛି ବିଲକୁଲ ବେଡ୍ରୁ ହିଁ ଉଠିବାକୁ ଇଚ୍ଛା ହେବନି କିନ୍ତୁ ତଥାପି ଉଠନ୍ତୁ ଆଉ ଟିକେ ହାଲକା ଫୁଲକା ଚଲାଚଲି କରନ୍ତୁ ନହେଲେ ଏକ୍ସରସାଇଜ୍ କରନ୍ତୁ ୟୋଗା କରନ୍ତୁ ନହେଲେ ଆପଣଙ୍କର ବାଡ଼ି ବଗିଚାରେ ଯେଉଁ ବର୍ଷା ହେଇକି ଟିକେ ପାଣି ବାଣି ଜମି ଯାଇଥିବ ନା ତାକୁ ଟିକେ ସଫା ସୁତୁରା କରନ୍ତୁ ଟିକେ ଆପଣଙ୍କର ଗଛ ଫଛ ଲଗେଇଛନ୍ତି ଯଦି ତାକୁ ସଫା ସୁତୁରା କରନ୍ତୁ ଦେଖିବେ ନେଚର ସହିତ ବିତେଇଥିବା ପ୍ରତ୍ୟେକଟି ମୁହୂର୍ତ୍ତ ଆପଣଙ୍କ ପାଇଁ ଏତେ ଏନର୍ଜେଟିକ୍ ରହିବ ଏତେ ଜୟଫୁଲ୍ ରହିବ ଖୁସିରେ ଭରିଯିବ ନା ପୁରା ଦିନ ସାରା ଆପଣଙ୍କୁ ଏନର୍ଜି ମିଳିବ ବଢିଆ ସେ ଆପଣଙ୍କ ସଣ୍ଡେକୁ ଆପଣ କାଟିପାରିବେ ସକାଳୁ ସକାଳୁ କେବେ ଉଠିକି ସୁନ୍ଦର ସୁନ୍ଦର ଫୁଟିଥିବା ଫୁଲକୁ ଆପଣ ଦେଖିଛନ୍ତି ତାଙ୍କ ଚାହାଣିରେ ହିଁ ଆପଣଙ୍କ ମନକୁ ରିଫ୍ରେସ୍ ସେମାନେ କରିପାରିବେ ତାଙ୍କ ମହକରେ ଆପଣଙ୍କ ସକାଳକୁ ଗୋଟେ ସୁନ୍ଦର ଆରମ୍ଭ ସେମାନେ ଦେଇପାରିବେ ତେଣୁ ନେଚର ସହିତ ପ୍ରକୃତି ସହିତ ବିତେଇଥିବା କିଛି ସମୟ ସକାଳର ଆପଣଙ୍କ ପାଇଁ ବହୁତ ବହୁତ ବହୁତ ଏନର୍ଜେଟିକ୍ ରହିବ ସୋ ଆଉ ଗୋଟିଏ ସୁନ୍ଦର ଗୀତ ବର୍ତ୍ତମାନ ଆପଣମାନଙ୍କ ପାଇଁ ପ୍ଲେ କରିଦେଉଛି ଏନ୍ଜୟ କରନ୍ତୁ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ କୋୟଲ ଆପଣମାନଙ୍କ ସାଥିରେ ଅଛି ୱାନ୍ସ ଏଗେନ୍ ମୋ ତରଫରୁ ଅ ଭେରି ଗୁଡ୍ ମର୍ଣ୍ଣିଂ। ସୋ ଆଜିର ଦିନଟି ବହୁତ ଖାସ କାହିଁକି ନା ଆଜିର ଦିନରେ ବହୁତ କିଛି ରହିଛି। ଭାରତୀୟ ବ୍ୟାଙ୍କ ଜାତୀୟକରଣ ଦିବସ ଭାବରେ ଆଜିର ଦିନଟିକୁ ଆମେ ପାଳନ କରୁଛେ। ବ୍ୟାଙ୍କ ନ୍ୟାସନାଲାଇଜେସନ ଡେ ଭାବରେ ହେଇଥିଲା ଘଟଣା ଏହା 1969 ଜୁଲାଇ 19 ତାରିଖରେ ମାନେ ଆଜିର ଦିନରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଗୋଟିଏ ଐତିହାସିକ ନିଷ୍ପତ୍ତି ନେଇ ଦେଶର 14 ବଡ଼ ବେସରକାରୀ ବ୍ୟାଙ୍କର ଜାତୀୟକରଣ କରିଥିଲେ ଆଉ ଏଇଟା ଆମ ଭାରତୀୟ ଅର୍ଥନୀତି ଇତିହାସରେ ଗୋଟିଏ ବଡ଼ ମାଇଲ ଖୁଣ୍ଟ ସାଜିଥିଲା। ତେଣୁକରି ଆଜିର ଦିନଟିକୁ ସେଇଥିପାଇଁ ବ୍ୟାଙ୍କ ନ୍ୟାସନାଲାଇଜେସନ ଡେ ଭାବରେ ପାଳନ କରାଯାଉଛି ଏବଂ ତା ସହିତ ଆଜିର ଦିନରେ ହିଁ 1848 ଆଜିର ଦିନରେ ଆମେରିକାର ନ୍ୟୁୟର୍କରେ ମହିଳାମାନଙ୍କର ସମାନ ଅଧିକାର ପାଇଁ ବିଶ୍ୱର ପ୍ରଥମ ମହିଳା ଅଧିକାର ସମ୍ମିଳନୀ ମାନେ ୱିମେନ୍ସ ରାଇଟ୍ କନ୍ଭେନ୍ସନ୍ ଆରମ୍ଭ ହୋଇଥିଲା। 1952 ଏବଂ 1980 ଜୁଲାଇ ମାସ 19 ତାରିଖରେ ଫିନଲ୍ୟାଣ୍ଡର ହେଲସିଙ୍କିଠାରେ 15ତମ ଅଲିମ୍ପିକ୍ସ ଏବଂ 1980 ମସିହାରେ ଆଜିର ଦିନରେ ରୁଷର ମସ୍କୋଠାରେ 22ତମ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ କ୍ରୀଡ଼ା ଆରମ୍ଭ କରାଯାଇଥିଲା ମାନେ ହୋଇଥିଲା ଆରମ୍ଭ ହୋଇଥିଲା। ତା ସହିତ 1900 ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ରେ ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ଆଉ ପୁରୁଣା ମେଟ୍ରୋ ରେଳ ସେବା ପ୍ରଥମ ଥର ପାଇଁ ଜନସାଧାରଣମାନଙ୍କ ପାଇଁ ଆଜିର ଦିନରେ ହିଁ ଖୋଲାଯାଇଥିଲା। ତେବେ ଆଜିର ଦିନଟି ବହୁତ ଖାସ, ଆଜି ଦିନର ଇତିହାସରେ ବହୁତ କିଛି ରହିଛି ଯାହା ମୁଁ ଆପଣମାନଙ୍କ ସହିତ ସେୟାର କରିଲି। ତେବେ ଆଜି ଦିନର ଏହି ସୁନ୍ଦର କାହାଣୀ ଆପଣ ନିଜ ପାଇଁ ଲେଖନ୍ତୁ ଏବଂ ଆପଣଙ୍କ କାହାଣୀ ସବୁଠୁ ସୁନ୍ଦର ହେଉ, ବେଷ୍ଟ ହେଉ, ସେ ବିଶେଷ ସହିତ ଗୋଟେ ଲଭଲି ଟ୍ରାକ୍ ଆପଣମାନଙ୍କ ପାଇଁ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୋୟଲ ଆପଣମାନଙ୍କ ସାଥିରେ ଅଛି। ତେବେ ଶ୍ରୋତା ବନ୍ଧୁ, ବର୍ତ୍ତମାନ ଆପଣମାନଙ୍କ ପାଇଁ ରହିଛି ଆଉ କିଛି ଖାସ କଥା। ଆଜି ହେଉଛି ରବିବାର, ଏଇଟା ହେଉଛି ସବୁଠୁ ବଡ଼ ଖାସ କଥା। ଆଉ ରବିବାରକୁ ଆପଣମାନେ କେମିତି ଏନ୍ଜୟ କରିବେ ତା ପାଇଁ କିଛି ପ୍ଲାନିଂ ତ ନିହାତି କରିଥିବେ। ମୁଁ ତା ଭିତରେ ଆଉ ଗୋଟିଏ କଥା ଆଡ୍ କରିଦେଉଛି, ବର୍ତ୍ତମାନ ଫିଫା ୱାର୍ଲଡ କପ୍ ତାର ଶେଷରେ ଆସି ପହଞ୍ଚିଗଲାଣି ଟୁର୍ମା। ତେବେ ଗତକାଲି ଖେଳାଯାଇଥିଲା ଗୋଟେ ମ୍ୟାଚ୍ ଯେଉଁଥିରେ ଲଣ୍ଡନ ଜିତିଯାଇଛି। ଗତକାଲି ଖେଳାଯାଇଥିବା ରୋମାଞ୍ଚକର ଗେମ୍ରେ ତୃତୀୟ ସ୍ଥାନ ଲଢ଼େଇରେ ଲଣ୍ଡନ ବିଜୟୀ ହୋଇଯାଇଛି ଏବଂ ଆଜି ହେଉଛି ଫାଇନାଲ ମ୍ୟାଚ୍। ଆଜି ବିଶ୍ୱକପ୍ର ସବୁଠାରୁ ବଡ଼ ମ୍ୟାଚ୍ ତଥା ଫାଇନାଲ ଖେଳାଯିବ, ଯେଉଁଟାକି ଆର୍ଜେଣ୍ଟିନା ଓ ସ୍ପେନ୍ ଭିତରେ ଖେଳାଯିବ ଏହି ଖେଳଟି। ଏବଂ ଆଜି ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମରେ ଏହି ଖେଳଟି ଖେଳାଯିବାକୁ ଯାଉଛି। ଗୋଲ୍ଡେନ୍ ବୁଟ୍ ଦୌଡ଼ରେ ଆଜି ମୁହାଁମୁହିଁ ହେବେ ଆର୍ଜେଣ୍ଟିନା ଆଉ ସ୍ପେନ୍। ତେବେ ଯାହା ବି ହେଉ ନା କାହିଁକି ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଖାସ୍ ରହୁ, ଯେହେତୁ ରବିବାର ଅଛି। ଆପଣମାନେ ନିହାତି ଭାବରେ ଏନ୍ଜୟ କରନ୍ତୁ, ସକାଳଟାକୁ ପ୍ରଥମେ ଏନ୍ଜୟ କରନ୍ତୁ, ସକାଳକୁ ୱେଲକମ୍ କରନ୍ତୁ। ୱାନ୍ସ ଅଗେନ୍ ମୋ ତରଫରୁ ଭେରି ଗୁଡ୍ ମର୍ଣ୍ଣିଂ, ଆଣ୍ଡ ଆପଣଙ୍କ ପାଇଁ ଗୋଟେ ଲଭ୍ଲି ଟ୍ରାକ୍।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍। ସକାଳତା ଆମକୁ ଶିଖେଇ ଦିଏ ନୀରବ ରହିବା ପାଇଁ, କାହିଁକି ନା ନୀରବତା ହିଁ ଆମର ବେଳେବେଳେ ସବୁଠୁ ବଡ଼ ଉତ୍ତର ହୋଇଯାଏ ଆମ ଜୀବନରେ। ନା ପ୍ରତ୍ୟେକ ଦିନ ଆମକୁ ବିଭିନ୍ନ ପ୍ରକାରର ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ, ବିଭିନ୍ନ ପ୍ରକାରର ପରିସ୍ଥିତି ଆମ ସାମ୍ନାକୁ ଆସିଥାଏ। ଆଉ ସବୁ ସମୟରେ ନା ଦେଖିବେ କିଛି କିଛି ପରିସ୍ଥିତିରେ ଆପଣ ଉତ୍ତର ଦେବାର ଆବଶ୍ୟକ ହିଁ ହୋଇନଥାଏ, କିଛି କିଛି ପରିସ୍ଥିତିରେ ଆପଣ ନୀରବତା ରହିଲେ ହିଁ ସେହି ପରିସ୍ଥିତିର ସମାଧାନ ଆପଣଙ୍କୁ ମିଳିଯାଇଥାଏ। ନୀରବ ରହିବା ଯଦି କେହି ଭାବୁଥିବେ କି ଏଇଟା ଆମର ଦୁର୍ବଳତାର ପରିଚୟ, ବିଲକୁଲ ବି ନୁହଁ। କାହିଁକି ନା ନୀରବତା ଗୋଟେ ଦୁର୍ବଳତାର ପରିଚୟ ନୁହେଁ, ବରଂ ଗୋଟିଏ ପରିସ୍ଥିତିକୁ ବୁଝିକି ନିଜ ଭାବନାକୁ ନିୟନ୍ତ୍ରଣ କରିବାର ଗୋଟିଏ ବହୁତ ସୁନ୍ଦର ଉପାୟ, ଯାହାଦ୍ୱାରା ଅନେକ ଗୁଡ଼ିଏ ସମସ୍ୟାର ସମାଧାନ ହୋଇଯାଏ।

କିନା ସେଇଟା ସେମାନଙ୍କର ୱେ, ସବୁ କଥାକୁ ମ୍ୟାନେଜ କରିବାର ୱେ। ଦେଖିବେ ଯେତେବେଳେ ରାଗ ଅଭିମାନ କି ଭୁଲ ବୁଝାମଣା ହେଇଯାଏ ନା, ସେତେବେଳେ ଜଣେ ଜଣେ ଅଛନ୍ତି ବହୁତ ଜଲ୍ଦି ଫଟାଫଟ କହିଦିଅନ୍ତି, କିନ୍ତୁ ସେଇ ଯୋଉ କଥାଟା ନା ରାଗ ମୁହୂର୍ତ୍ତରେ ମୁହଁରୁ ବାହାରିଯାଏ ନା, ସେଇଟା ଗୋଟେ ସମ୍ପର୍କକୁ ଭାଙ୍ଗି ଦେଇପାରେ। କିନ୍ତୁ ଯଦି ସେଇ ସମୟରେ ଟିକେ ନୀରବ ରହିଯିବା, ଟିକେ ଶାନ୍ତ ରହିଯିବା, ତାହେଲେ ଗୋଟେ ସ୍ପଷ୍ଟ କଥାଟା ଟିକେ ସ୍ପଷ୍ଟ ବି ହେଇଯିବ, ଆଉ ଗୋଟେ ସଠିକ ନିଷ୍ପତ୍ତି ନେବା ପାଇଁ ଆମ ପାଇଁ ସହଜ ହେଇଯିବ। ସେଇଥିପାଇଁ କୁହାଯାଏ କେତେକ ପ୍ରଶ୍ନର ଉତ୍ତର ଶବ୍ଦରେ ନୁହେଁ, ବରଂ ନୀରବତାରେ ଦିଆଯାଇଥାଏ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।

ଶୁଣୁଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତା କୋୟଲ ଆପଣମାନଙ୍କ ସାଥିରେ ଅଛି। ଶ୍ରୋତାବନ୍ଧୁ, ନିରବତା ଆମକୁ ଆମ ଭିତରେ ଗୋଟେ ମାନେ ଆମ ଭିତରେ ଆମେ କିଏ ଆମ ନିଜକୁ ଚିହ୍ନିବାର ଗୋଟେ ସୁଯୋଗ ଦେଇଥାଏ। ଆମ ଭିତରେ ଆତ୍ମଚିନ୍ତନ ହଉ କି ଧୈର୍ଯ୍ୟ ହଉ କି ଆତ୍ମବିଶ୍ୱାସ ହଉ, ଏସବୁକୁ ବଢ଼ାଇବାରେ ଆମକୁ ସାହାଯ୍ୟ ବି କରିଥାଏ। ତେଣୁ ନିରବତାର ମୂଲ୍ୟ ଯଦି ଆମେ ବୁଝିଯିବା ନା, ତାହେଲେ ବହୁତ ଭଲ ଭାବରେ ଆମେ ନିଜ ଜୀବନକୁ ବୁଝିଯିବା। କେବଳ ଗୋଟିଏ କଥା କହିବା ପାଇଁ ଚାହିଁବି, ନିରବତା ଗୋଟେ କଥା ନ କହିବା ନୁହେଁ, ବରଂ ଆତ୍ମସଂଯତ ଧୈର୍ଯ୍ୟ ଆଉ ଆମେ କେତେ ମେଚ୍ୟୋର୍ଡ ସେଇଟା ହିଁ ଦେଖାଇଥାଏ ନିରବତା। ତେଣୁ ସବୁ ପ୍ରଶ୍ନର ଉତ୍ତର ଶବ୍ଦରେ ମିଳିନଥାଏ। କିଛି ସମୟରେ ଜୀବନରେ ନିରବତା ହିଁ ଆମର ସବୁଠାରୁ ସୁନ୍ଦର, ସଠିକ୍ ଆଉ ଶକ୍ତିଶାଳୀ ଉତ୍ତର ହୋଇଥାଏ।

0: ଥାଏ ପ୍ରଭୁ ଜଗନ୍ନାଥଙ୍କୁ ପୂଜା ପାଆନ୍ତି ସେ ଗାଁ ପାଖରେ, ସେଇଠି ସେ ମଠରେ ଆମେ ରହିଗଲୁ। ରହିଗଲୁ ତ ବର୍ଷା ଛାଡ଼ିବ ଘରକୁ ଯିବୁ ବୋଲି ଆଉ ସମୟ ମାନେ ବର୍ଷାଟା ଲାଗି ରହିଲା, ଛାଡ଼ିଲେ ଯିବା ଯିବା ବୋଲି ଏକଦମ ମାନେ ହେଇଗଲା ସନ୍ଧ୍ୟା, ତାପରେ ରାତି 7-8 ଏମିତି ହେଇଗଲା। ଆଉ ସେତେବେଳେ ତ ନା ଆମର ଫୋନ ଥାଏ ନା ମୋବାଇଲ ଥାଏ, ତ ଘରେ ଭାବିଲେ ଯେ ଇଏ ବୋଧେ ପୁଣି ସେଇଠି ସ୍କୁଲରେ କିମ୍ବା ଏଠି ରହିଗଲେ, ସେମାନେ ଆଉ ଏତେ ଗୁରୁତ୍ୱ ଦେଲେନି। ବର୍ତ୍ତମାନ ଯେମିତି ପିଲାମାନଙ୍କ ପାଇଁ ଆମେ ଏତେ ଗୁରୁତ୍ୱ ଦଉଛେ ଯେ ପିଲା ରହିଗଲା କଣ ହେଲା ଆମେ ଯାଇକି ନିଜେ ଖୋଜି ପକଉଛେ ଫୋନ କରୁଛେ, ତ ସେତେବେଳେ ଏତେଟା ଗୁରୁତ୍ୱ ଦଉନଥିଲେ, ପିଲା ଯାଇଛନ୍ତି ଆଉ କହୁଛି। କିନ୍ତୁ ଆମେ ସେ ମଠରେ ରହିଲୁ, ରାତିରେ ମଠରେ ରହିଲୁ, ମଠରେ ଆମେ ଦି ଜଣ ରହିଲୁ, ଆଉ ସେ ମଠର ଯିଏ ପୂଜା କରନ୍ତି ସିଏ ଥିଲେ, ସିଏ କିନ୍ତୁ ତାଙ୍କ ପାଖରେ ଛତା ଥିଲା, ସେ ତାଙ୍କ ଘରକୁ ପଳେଇଲେ। ବାକି ଆଉ ଜଣେ ରହିଯାଇଥିଲେ ସେ ମଠରେ ଆସିକି ଆମ ସହିତ, ଆମ ପରେ ପରେ ଆସିକି ଜଣେ ଯୋଗୀ ଆସିକି ରହିଲେ, ଯୋଉମାନେ କି କେନ୍ଦ୍ରା ବଜାନ୍ତି ଯୋଗୀମାନେ, ତ ସେ ଆମେ 3 ଜଣ ରହିଲୁ। ତ ମଠରେ ଥାଏ ସବୁ ହାଣ୍ଡି କଡେଇ ସବୁ ଥାଏ, ଠାକୁରଙ୍କ ପାଇଁ ରୋଷେଇ ହୁଏ। ତ ରାତିରେ ଯେତେବେଳେ ଆମର ରାତି ଯେତେବେଳେ ଧୀରେ ଧୀରେ ଅଧିକା ହେଲା କିନ୍ତୁ ବର୍ଷା କମିବାର ନାହିଁ, ତେଣୁ ସିଏ ଯୋଗୀ ଜଣକ କଣ କଲେ, ତାଙ୍କ ପାଖରେ ଥିଲା ଚାଉଳ ଆଉ ଆଳୁ ଥିଲା, ସେଇ ଖାଲି ସେ ଗୋଟେ ହାଣ୍ଡିରେ ଆମେ କଣ କଲୁ ନା ସେ ଚାଉଳଟାକୁ ରାନ୍ଧିଦେଲୁ, ଆଉ ତା ଦେହରେ ଆଳୁଟା ପକେଇଦେଲୁ, ସିଝେଇଲୁ ଆଳୁ ଚାଉଳ ଭାତ ଆଉ ଆଳୁ ଭର୍ତ୍ତା ଲଗେଇକି ରାତିଟା ଖାଇଦେଲୁ। ଖାଇଦେଲା ପରେ ରାତିରେ ଆମେ ସେଠି ଶୋଇଛୁ, ଯେହେତୁ ସେ ମଠ ଥିଲା ଚାଳ ଘର, ସେ ଏମିତି ବି ସେ ମଠରେ ଏମିତି ବି ସେତେବେଳେ ସେ ମଠଟା ହେଇନଥାଏ କି କଣ, ଛପର ହେଇନଥାଏ କି କଣ, ସେଠି କଣ ତେଲୁଣି ପୋକ ଏମିତି ସବୁ ବିଭିନ୍ନ ପ୍ରକାର ପୋକ ଜୋକ ସବୁ ପଡୁଥାନ୍ତି ଉପରେ, ସେଇଥିରେ ଆମେ କଣ ଜାକି ଜୁକି ହେଇକି ବସିଲୁ, ନିଦ ଆସିଥାଏ ପୁଣି ଭାଙ୍ଗି ଯାଉଥାଏ, ଏମିତି ରାତିଟା ବିତିଗଲା। ବିତିଗଲା ପରେ ଯେତେବେଳେ ସକାଳୁ ଆସି ଯେତେବେଳେ ପୁରା ଏବେ ଭୋର ଭୋର ହେଇଗଲା, ଆମେ ଏବେ ପଦାକୁ ଆସି ଦେଖିଲୁ ଚାରିଆଡେ ଏମିତି ଚିଲିକା ଭଳିଆ ଜଳ, ଯେମିତିକି ମାନେ ରାସ୍ତା ସାଇଡକୁ ଲାଗିଯାଇଛି, ପାଣି ଲାଗିଯାଇଛି। ଯାହା ହଉ ଆମେ ପୁଣି ସେ ସକାଳୁ ସକାଳୁ ଆସି ଘରେ ପହଞ୍ଚିଲୁ, ଘରେ ବି ପଚାରିଲେ, ଘରେ ସବୁ ଏସବୁ କଥା ଆଲୋଚନା କଲୁ, ସେଇ ସ୍ମୃତିଟା ମୋର ପୁରା ଏକଦମ ମନ ରହିଯାଇଛି।
1: ଆଚ୍ଛା, ତାହେଲେ ମାନେ ବର୍ଷା ଦିନର ଗୋଟେ ଅନୋଖା ସ୍ମୃତି ଆପଣଙ୍କ ପାଖରେ ଅଛି, ଗୋଟେ ଦିନ ପୁରା ଆପଣ ବିତେଇଥିଲେ ବହୁତ ବଢିଆ।
0: ଆଜି ମୁଁ ସେ ଯେତେବେଳେ ଗାଁକୁ ଯାଏ ସେ ମଠ ବାଟ ଦେଇକି ଯାଏ, ଆଉ ସେ ମଠ ଆଉ ସେ ଚାଳ ଘର ନାହିଁ, ପୁରା ଏକଦମ ମାନେ ସେ ମଠ ଚତୁଃପାର୍ଶ୍ୱ ପୁରା ବାଉଣ୍ଡରୀ ହେଇଗଲାଣି। କିନ୍ତୁ ସେତେବେଳେ ଯୋଉ ସ୍ମୃତି ଥିଲା ମଠ ସଂସ୍କୃତିର, ଯୋଉ ସବୁ ସବୁ ବିଭିନ୍ନ ମଠ ଯୋଉ ଥିଲା, ଚାଳ ଘର ଥିଲା, ଗୁରୁ ଗାଇଥିଲେ ଚାଳ ଘରରେ, ଆଉ ସେ ସ୍ମୃତି ନା ମାନେ ସେ ସବୁ ଗୁଡା ସବୁ ଲିଭିଗଲାଣି। ଯୋଉଟା କି ଆଜି ମାନେ ସେ ରାସ୍ତା ବି କଂକ୍ରିଟ ହେଇଗଲାଣି, ଏମିତି ଥିଲା କାଦୁଅ ରାସ୍ତା ଥିଲା, ଆମେ କାଦୁଅରେ ପୁଷି ପୁଷି ଯାଉଥିଲୁ,
1: କିନ୍ତୁ ଏବେ ବି ଆପଣଙ୍କ ମନରେ ତ ସେ ଜୀବିତ ଅଛି ନା?
0: ହଁ, ସେ ରାତି କଥା ଆଜି ମନ ଅଛି, ଭାବେ ଯେ ଘରେ କେମିତି ଖୋଜିଲେନି କେମିତି।
1: ସମୟ ସହିତ ସବୁ ବଦଳୁଛି, ତ ମଠ ବି ବଦଳି ଗଲାଣି, କିନ୍ତୁ ଆପଣଙ୍କ ହୃଦୟରେ ସେ ସ୍ମୃତି ଆଜି ଯାଏ ବି ଅଛି, ଆଉ ସବୁବେଳେ ବି ରହିବ। ସତରେ ଜୀବନରେ ଏମିତି ଛୋଟ ଛୋଟ କଥା ବହୁତ ସୁନ୍ଦର ସୁନ୍ଦର ସ୍ମୃତି ହେଇକି ଆମ ଜୀବନରେ ରହିଥାଏ। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି, ନମସ୍କାର। ଶ୍ରୋତା ବନ୍ଧୁ, ଆପଣ ମଧ୍ୟ କଲ୍ କରନ୍ତୁ ଆଉ ମୋ ସହିତ ସେୟାର କରନ୍ତୁ ଆପଣଙ୍କର ପିଲାଦିନରେ ମାନେ ବର୍ଷା ଦିନର କିଛି ସ୍ମୃତି, ସ୍କୁଲ ବା କଲେଜ ଟାଇମର କିଛି ସ୍ମୃତି। ବର୍ତ୍ତମାନ ଆଉ ଗୋଟେ କଲ୍ ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ, ହ୍ୟାଲୋ,
2: ଜୟ ଜଗନ୍ନାଥ, ନମସ୍କାର।
1: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଥିଲେ?
2: ମୁଁ କହୁଥିଲି ଆପଣଙ୍କର ଭୂତପୂର୍ବ କଲର ରାଜେଶ ନାୟକ ଫ୍ରମ ଚର୍ତ୍ତିକା ବଜାର ଜଗତସିଂହପୁର।
1: ଆଚ୍ଛା, କେମିତି ଅଛନ୍ତି? ବର୍ଷା ବର୍ଷା ଅଛି ନା ନାହିଁ?
2: ଥଣ୍ଡା ହେଇଯାଇଛି, ଆଉ କାଲି ତ ଗୋଟେ ଦୁର୍ଘଟଣା ହେଇଗଲା, ଗୋଟେ ମୋଟରସାଇକେଲ ବାଡ଼େଇ ଦେଲା, ଟିକେ ଖଣ୍ଡିଆ ଖବର ହେଇଯାଇଛି।
1: କେମିତି?
2: ଗୋଟେ ପ୍ରକାର ଭଲ ଅଛି, ଆପଣ ଭଲ ଥିବେ ବୋଲି ଭାବୁଛି ଆଉ।
1: ନିହାତି ନିହାତି, ମୁଁ ତ ଭଲ ଅଛି, ଆପଣ ଜଲ୍ଦି ଜଲ୍ଦି ସୁସ୍ଥ ହେଇଯାଆନ୍ତୁ, ମୁଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି। ତ କଣ ଆପଣଙ୍କ ପାଖରେ ଅଛି ସ୍ମୃତି ବର୍ଷା ଦିନକୁ ନେଇକି?
2: ବହୁତ କିଛି ଏକ୍ସପିରିଏନ୍ସ ଅଛି, ମୁଁ ଯୋଡ଼ାଏ ସେୟାର କରିବି।
1: ହଁ, କୁହନ୍ତୁ।
2: ଫାର୍ଷ୍ଟ ହଉଛି ଏଇ ଦିନରେ କଣ ନା, ମୁଁ ବହୁତ ପୁରୁଣା ଦିନ କଥା କହୁଛି, ପାଖାପାଖି 20 ବର୍ଷ ତଳ କଥା, ଯେତେବେଳେ ଆମେ ସେତେବେଳେ କଣ ନା, ଯୋଉ ନୂଆ ନୂଆ ବର୍ଷା ହୁଏ, ଆମର ଗୋଟେ ସଫେଇ ଅଛି, ଯୋଉଟା ସଫେଇଟା ଯାଇ ନାଲିବରେ ମିଶିଛି, ସେଇଟା ଯାଇ ବଙ୍ଗୋପସାଗରରେ ମିଶିଛି, ତେଣୁ ସେଥିରେ ମାଛ ପ୍ରବଳ ଉଠନ୍ତି, ସେତେବେଳେ କଉ, ମାଗୁର, ଶେଉଳ ଏସବୁ ଉଠନ୍ତି, ବାଳିଆ ଏସବୁ ଉଠନ୍ତି। ଆଉ ଆମର ଗାଁ ଲୋକ ଏଠି ସବୁ କଣ କରିବେ ନା, ଗୋଟେ ଗୋଟେ ତଡା, କିଏ ଖଣ୍ଡା, କିଏ ଚୁରି ସବୁ ଧରିକିରି ଭୁଜାଲି ଆଉ ପୋଳୁଅ ଏସବୁ ଧରିକି ବାହାରିବେ ମାଛ ଧରିବାକୁ।
1: ଖଣ୍ଡା ଭୁଜାଲି ଖଣ୍ଡ ବୁଜାଲିରେ ମାଛ ଧରା।

0: କି
1: ହାଣି ପକେଇବେ ଆଉ ମାଛ ଧରା କଣ ଯୋଉଠି ଦେଖିବେ ପାଣିଟା ହବ ନା ବୁଢା ଥବ ସେଟା ହାଣି ଦେବେ ଦି ଖଣ୍ଡ କରିଦେବେ ଆଉ
0: ଆଚ୍ଛା ଏମିତି ବି ଲୋକ ମାଛ ଧରନ୍ତି
1: ସିଏ ଗୋଟେ ନେଇକି ଯାଇଛନ୍ତି ମୁଁ ବି ତାଙ୍କ ସାଙ୍ଗରେ ଯାଇଛି ମୁଁ ମାନେ ବହୁତ ପୁରୁଣା କଥା କହୁଛି ସେତେବେଳେ ପୁରା କ୍ଲାସ ଥ୍ରୀ କି ଫୋର କରିଥିଲି
0: ଆଚ୍ଛା
1: ଆଉ ଗୋଟେ ଶିରା କାଟି କାଟିକି ଆସିଲା ସେ ମାନେ ହିଡ଼ ଉପରେ ଡାଇରେକ୍ଟ ତା ଉପରେ ଜାଲ ପୋଡ଼ଟା ପକେଇଦେଲେ ଆମେ ସେ ଭାବିଲୁ ବଡ ବାଡିଆଟେ ଆଇଛି ବୋଧେ ପାଞ୍ଚ ଛଅ କେଜି ଆଉ ସିଧା ଯେତେବେଳେ ଧରି ପକେଇଛନ୍ତି ଜାଲ ମିଶାକିରି ସିଏ ନାଙ୍ଗୁଡଟା ମୋଡିଲା ଦେଖିଲା ବେଳକୁ ପୁରା ତିନି ହାତ କି ସାଢେ ତିନି ହାତ ଗୋଟେ ଅଢେଇ କିଆରିଆ ତମ୍ପ ଆଉ
0: ବାପରେ
1: ବେଳା ଭଲ ଆଉ ପୋଳୁ ଛାଡିକି ଦି ଜଣ ଦାଦା ପୁତ୍ର ଆମେ
0: ଦୌଡ଼ିଛନ୍ତି
1: ତାପରେ ଆମେ ମାଛ ଧରିବୁ ଗୋଟେ ସେକେଣ୍ଡ ଏକ୍ସପିରିଏନ୍ସ ହଉଛି ଆଉ ଏଇ ଦିନେ ବର୍ଷା ଦିନେ ଦେଖିବେ ଯୋଉ ବାହାଘର ଭୋଜି ଭୋଜି ହୁଏ ସେ ଆମର ଏଇ ଜିରା ବୋଲି ଗୋଟେ ଗାଁ ଅଛି ସେଠି ଗୋଟେ ବାହାଘର ଭୋଜି ଗୋଟେ ଝିଅ ବାହାଘର ହଉଥିଲା ମୁଁ ଯାଇଥିଲି ଖାଇବା ପାଇଁ ଆଉ ଆପଣ ଦେଖିଥିବେ ଏଇଟା ହଉଛି ଝିଟିକା ସିଜିନ ଝିଟିକା ପଡୁଥିବେ ତେଲଡି ପୋକ ପଡୁଛି ଏଠି ପଡନ୍ତି ଆଉ ଯାଇକି ଭୋଜିରେ ବହିଛି ମୋରି ମାନେ ସେତେବେଳେ ତ ମୁଁ ଆଇଁଷ ଖାଉଥିଲି ତାପରେ ଛାଡିଦେଲି ଯୋଉ ଘାଣ୍ଟଟା ହେଇଛି ଚୁଙ୍ଗୁଡି ଘାଣ୍ଟ ତା ଦେହରେ ଦେଖିଲି ଗୋଟେ ବଡ ତେଲଡି ପୋକ ପଡିଛି ଯେତେବେଳେ ରୋଷେଇ ହେଇଛି ସେ ପଡିଯାଇଛି ମୋ ସାଇଡ୍ ରେ ଯେତେବେଳେ ଜଣେ ବସିଥିଲେ ବାବୁ ମୁଁ କହିଲି ଏଇଟା କଣ ଦେଖିଲେ ଏଇଟା ବଡ ଚୁଙ୍ଗୁଡିଟା ହେଇଛି ଆଉ ଏଇଟା ଇଏ ଚୁଙ୍ଗୁଡି ହଉ ନା ଏଇଟା ନା ଏଇଟା ବଡ ତେଲଡି ପୋକ ତୁ କଣ ଏଇଟା ଏଇଟା ମୁଁ ସେଠୁ କଣ କଲି ନା ମୁଁ କହିଲି ଆଉ ତାହେଲେ ମୁଁ ଆଉ ଖାଇଲିନି ବସିଲି ଚୁପଚାପ କହିଲା କାହାକୁ କୁହ ନା ଯଦି କହିବୁ ଏ ଯୋଉ ଦୁଇଶହ ଅଢେଇଶହ ଲୋକ ବସିଛନ୍ତି ସମସ୍ତେ ଉଠିଯିବେ ଆଉ ପତ୍ରରେ କେହି ଖାଇବେନି ତେଣୁ ଖାଇବୁ କଣ ମୁଁ ଚୁପଚାପ ରହିଲି ଅନ୍ୟମାନେ ଖାଇଲେ ମୁଁ ସେ ପତ୍ରଟା ସାଇଡ୍ କରିଦେଇକି କ୍ଷୀରି ଟିକେ ଖାଇଦେଇକି ଅଲଗା ପତ୍ର ଆଣିକିରି କାନଗୁଡା ଆଣୁଛିକି ଆସିଲି ସେଇଦିନ ଠାରୁ ବର୍ଷା ଦିନେ ଖାଇବା ଗଲା ଦେଖି ଯାଇ ଖାଇବାକୁ ପଡେ କାରଣ ଆଡେ ଲାଇଟ୍ ଜଳୁଥିବ ସାଡେ ବର୍ଷାରେ ଉପରୁ କୋଉଠୁ ପଡୁଥିବେ ପୋକ ଜୋକ ଝିଟିକା ଝିଟିପିଟି ଏସବୁ ପଡନ୍ତି ଆଉ
0: ତାମାନେ ମାନେ ଗୋଟେ ବଢିଆ ସ୍ମୃତି ତ ଆପଣ ସେୟାର କଲେ କିନ୍ତୁ ତା ସହିତ ଗୋଟେ ଶିକ୍ଷା ବି ଦେଲେ ସମସ୍ତଙ୍କୁ ମାନେ ସମସ୍ତେ ଏଇଟା ଧ୍ୟାନରେ ରଖିବେ ଏଇ ବର୍ଷା ଟାଇମରେ ଯଦି ଯାଉଛନ୍ତି ଭୋଜି ଭୋଜି ଖାଇବା ପାଇଁକି ଭାଇ ମତେ ତ ଶୁଣିକି ହିଁ କେମିତି ଲାଗୁଛି ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ ଶ୍ରୋତା ବନ୍ଧୁ ଜଲ୍ଦି ଜଲ୍ଦି କଲ୍ କରନ୍ତୁ ମୋ ସହିତ ସେୟାର କରନ୍ତୁ କିଛି ସୁନ୍ଦର ସୁନ୍ଦର ସ୍ମୃତି ଆପଣଙ୍କର ପିଲାଦିନର ସ୍କୁଲ ଟାଇମ୍ର କି କଲେଜ ଟାଇମ୍ର ବର୍ଷାକୁ ନେଇକି କିଛି ସ୍ମୃତି ଯଦି ଅଛି ଆପଣଙ୍କ ପାଖରେ ଆଉ ଗୋଟିଏ କଲ୍ ଆସିଯାଇଛି ଦେଖିବା କିଏ କଲ୍ କରିଛନ୍ତି ହ୍ୟାଲୋ
2: ହ୍ୟାଲୋ ଦିଦି ନମସ୍କାର
0: ନମସ୍କାର ସାଇ କେମିତି ଅଛ
2: ପୁରା ବବାଲ ଅଛି ଆପଣ କେମିତି ଅଛନ୍ତି
0: ମୁଁ ବି ଭଲ ଅଛି କଣ ସ୍ମୃତି ଅଛି ତମ ପାଖରେ ଆଜି ବାଣ୍ଟିବା ପାଇଁ
2: ବର୍ଷା ଦିନ ଆସିଲା ମୋର ପୁରା ମଜା ଛୋଟବେଳେ ମୁଁ କଣ କହିଲି ଏତେ ଦୁଷ୍ଟାମି କରେ ମାନେ ଆମର ଏଠି ଯୋଉଟା ରାସ୍ତା ଥିଲା ସେତେବେଳେ ମାନେ କାଦୁଅ ହେଇଯାଏ ଟିକେ ବର୍ଷା ହେଲେ ତ ମୁଁ ତାକୁ କଣ କରେ ସ୍କୁଲ ଆସିଲା ବେଳକୁ ତାକୁ ଆହୁରି କାଦୁଅ କରିଦେଇ ପଳେଇ ଆସେ ସେଠୁ ସମସ୍ତେ ଆସିକି ଘରେ କମ୍ପ୍ଲେନ କରନ୍ତି ଆଉ ମାଡ ବି ଖାଏ ହେଲେ ପୁଣି ସେଇ କାମ କରେ ଆଉ ମୋ ଭଉଣୀର ସବୁ ବହି ଗୁଡା ନେଇକିରି ମୁଁ କଣ କରେ ଚିରିକିରି
0: ଡଙ୍ଗା
2: ଆଜ୍ଞା
0: ହଁ ଡଙ୍ଗା ବନେଇ ଦିଅ
2: ହଁ ଡଙ୍ଗା କରିକି ମୁଁ ଭସେଇ ଦିଏ ସିଏ ଯେତେବେଳେ ତା ବହି ଗୁଡା ଖୋଜିବ ସବୁ ଚିରିକିରି ଭାସୁଥିବ ଦେଖିକି କହିବ ବାପାଙ୍କୁ ବାପା କହିବେ ତୁ ତୋର ଯୋଉ ଗୁଡା ସରିଯାଇଛି ଯୋଉ ଖାତା ସେଇଗୁଡା ନେଇ ଡଙ୍ଗା କରି ଭସଉନୁ ତା ବହି ଗୁଡା କାଇଁ ନେଲୁ ତାର ଦରକାର ବହି ଗୁଡା ପାଟି କରିବେ ତାପରେ ମୁଁ କିନ୍ତୁ ଶୁଣେ ନା ସର ନେଇକି ସବୁବେଳେ କରେ ଏଇଆ କରେ ମୋ ବହି ମୁଁ ଜମା ଚିରିବାକୁ ଭଲ ପାଏ ନା ଆଉ ମୁଁ ସବୁବେଳେ ବହିର କଭର ଟାକୁ ନେଇଯାଏ କାରଣ ସେଇଟା ଟିକେ ମୋଟା ଡଙ୍ଗା ହବ ତ ସେଇଟା ନିଏ ଆଉ ଯୋଉଠି ସବୁ ପାଣି ଜମିଥାଏ ମୁଁ କଣ କରେ ତାରି ଭିତରେ ସାଇକେଲ ପୁରେଇକି ଆସେ ଥରେ ଏମିତି ଆସିଥିଲି ଗଳି ପଇଲି ରେନକୋଟ ବି ଫାଟିଗଲା ମୁଁ କଣ କରିଥିଲି ସେଇଠି ସାଇକେଲ ଆଉ ରେନକୋଟ ସବୁ ବ୍ୟାଗ ଫ୍ୟାଗ ଫୋପାଡି ଦେଇ ପଳେଇ ଆସିଥିଲି ଘରକୁ ବାପା ଆଡୁ ପଚାରିଲେ ସାଇକେଲ କଣ କଲୁ ଆଉ ତୁ ବ୍ୟାଗ ଫ୍ୟାଗ କିଛି ନାହିଁ ମୁଁ ଆଡୁ କହିଲି ଆଉ ପଡିଗଲି ମୁଁ ଆଉ ସବୁ କିଛି ଉଠେଇ ପାରିଲିନି ଫୋପାଡି ଦେଇ ପଳେଇ ଆସିଲି ତାପରେ ବାପା ଯାଇକି ଆଣିଥିଲେ ଆଉ ଏମିତି ଥରେ ବର୍ଷା ହେଲା ଏତେ ଜୋର ବର୍ଷା ହଉଥିଲା ବର୍ଷାରେ ଭିଜିବା ପାଇଁ ମତେ ବହୁତ ବଢିଆ ଲାଗେ ତ ସାଙ୍ଗମାନେ ମିଶିକିରି କଣ କଲୁ ଗୋଟେ ଜାଗାରେ କାଦୁଅ କରିଥିଲୁ ଆମେ ତ ବାପାରେ କହିଲେ ଏତେ ବେଳ ହେଲାଣି କଣ ଆସିନାହାନ୍ତି ଛୁଆ କେହି ଘରକୁ ସାଙ୍ଗମାନେ ବି କେହି ଆମ ଘର ବାଟେ ସବୁ ଯାଆନ୍ତି କେହି ଯାଇନାହାନ୍ତି ଛୁଆ ସବୁ ଗଲେ କୁଆଡେ ଛୁଟି ବୋଧେ ସ୍କୁଲ କରିନାହାନ୍ତି ଏତେ ଜୋର ଯୋଉ ବର୍ଷା ହଉଛି କିନ୍ତୁ ଆମର ଛୁଟି ହେଇଯାଇଥିଲା ବର୍ଷା ସେତେବେଳେ ପକେଇ ନଥିଲା ଆମେ ଯାଇକି କରୁଥିଲୁ ତ ବାପା ଗୋଟେ ଛତା ନେଇ ଚାଲି ଚାଲି ଗଲା ବେଳକୁ ଆମେ କାଦୁଅ ହଉଛୁ ଆଉ ସେଇଠି ଗୁଡା ଭେତରେ ପୁରା ବାଡେଇ ବାଡେଇ ଘରକୁ ଆଣିଥିଲେ
0: ତାହେଲେ ଏତେ ସବୁ ମଜା କରା ହେଇଛି ବର୍ଷାରେ ନା ଏବେ ବି ବର୍ଷାରେ ଓଦା ହଉଛ ନା ନାଇଁ
2: ଏବେ ଆଉ ଓଦା ହବାକୁ ଡର ଲାଗୁଛି କାହିଁକିନା ଟିକେ
0: ଜର ଥଣ୍ଡା ହେଇଯିବ
2: ଜର ହେଇଯାଉଛି
0: ହଉ ସାଇ ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିକି ସେୟାର କରିଥିବାରୁ ରହିଲି ବାଏ।

0: କିଛି ସ୍ମୃତି ଏମିତି ଆମ ଜୀବନର ଥାଏ, ଯେତେବେଳେ ବି ବର୍ଷା ଆସେ ସେଇ ବର୍ଷାକୁ ଦେଖିଲେ ସେଇ ସ୍ମୃତି ମନେ ପଡ଼ିଯାଏ। ସେମିତି କିଛି ସୁନ୍ଦର ସୁନ୍ଦର ସ୍ମୃତି ଆପଣଙ୍କ ଜୀବନର ଆଜି ଆମେ ସାଉଣ୍ଡୁଛେ ଡାଇଲି ଲାଇଭ ପ୍ରୋଗ୍ରାମରେ। ମୁଁ ଆପଣଙ୍କ କୋୟଲ ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତାକ। ଶ୍ରୋତା ବନ୍ଧୁ, ବର୍ଷା ଦିନକୁ ନେଇକିନା ପିଲାଦିନେ ଆମେ ବହୁତ ମଜାମସ୍ତି କରିଥାଉ, ସ୍କୁଲ ହଉ ବା କଲେଜ ହଉ, ସେଇ ଟାଇମଟା ନା ସବୁଠୁ ବେଷ୍ଟ ଟାଇମ୍ ଥାଏ ଆମ ଲାଇଫର। ତ ସେଇ ଟାଇମରେ କିଛି ବର୍ଷାକୁ ନେଇ ସ୍ମୃତି ଆଜି ଆପଣମାନେ ମୋ ସହିତ ବାଣ୍ଟୁଛନ୍ତି। ବର୍ତ୍ତମାନ ଆଉ ଗୋଟେ କଲ୍ ଆସିଛି, କଲ୍ଟି ନେଇଯିବା। ହ୍ୟାଲୋ
1: ମ୍ୟାଡାମ ନମସ୍କାର।
0: ନମସ୍କାର, କିଏ କହୁଥିଲେ?
1: ମୁଁ ପୁରୀ ଜିଲ୍ଲା ନିମାପଡା ଡିହବାରୀ ଗ୍ରାମରୁ କହୁଛି, ପାର୍ବତୀ ମହାନ୍ତି।
0: କେମିତି ଅଛନ୍ତି ମ୍ୟାଡାମ?
1: ବହୁତ ଭଲ ଅଛି।
0: ଆଉ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଗଲେ କି ନାହିଁ?
1: ନା ଯାଇନି, ତାପରେ ବି ଝିଅ ସାଙ୍ଗରେ ଯୋଉ କଥା ହଉଥିଲେ ସେ ତ ହାଣ୍ଡିଆ ବି ଅଛି ନା, ତାକୁ ନେଇକି ଗଲା ବେଳକୁ ଟିକେ ହଇରାଣ ହଉ।
0: ଆଚ୍ଛା, କିଛି ନାହିଁ, ଯୋଉଠୁ ଆମେ ଡାକିବା ସେଇଠି ପ୍ରଭୁ ଶୁଣିବେ। ଆମେ ବି ତ ଯାଇନୁ, ଆମେ ବି ଏଇଠୁ ଡାକୁଛୁ।
1: ଆପଣ ଯୋଉ ପିତା ରଖିଛନ୍ତି ବହୁତ ଭଲ ରଖିଛନ୍ତି, ତାପରେ ବି ମୋ ଝିଅ ବି ବିଜି ହେଇସାରିଲାଣି, ବିଜାରି ହେଇସାରିଲାଣି, ଫୋନ ଲାଗୁନି ଲାଗୁନି। ଝିଅ ତ ଜାଣିଛି ହାତରେ ମାନେ କିଛି କାମ କରୁନି ନା।
0: ଆଚ୍ଛା,
1: ଆଉ ସେ ଟିକେ ଚାଲିଲା ବେଳକୁ ବି ଟିକେ ଭଲରେ ଚାଲି ପାରୁନି।
0: ଆଚ୍ଛା ଆଚ୍ଛା,
1: ଆପଣ ଯାଇ ଆସି ପାରୁନି, ସେଇଠି ସେ ବିରକ୍ତ ହେଇଯାଉଛି ଘରେ ରହିଲେ।

0: କିଛି ଟ୍ରିଟମେଣ୍ଟ ଚାଲିଛି?
1: ଟ୍ରିଟମେଣ୍ଟ ତ ଚାଲିଛି, ତାପରେ ସେ ବି ଯାଇଥିଲୁ ଓଲଟପୁର, କଟକ ଯୋଉ ଓଲଟପୁର ଯାଇଥିଲୁ, ସେ ବି କହିଲେ ନା ସେମିତି କିଛି ଗ୍ୟାରେଣ୍ଟି ଦେଇପାରୁନୁ, ହେଇଗଲାଣି ଆସିକି 10-11 ବର୍ଷ ରହିଗଲାଣି, ଆଉ ସେମିତି କିଛି ଗ୍ୟାରେଣ୍ଟି ଦେଲେନି, ସେଠି ରହିବାକୁ କହିଲେ, ଏକ୍ସରସାଇଜ ଶିଖିବାକୁ କହିଲେ, ଆମେ କିନ୍ତୁ ସେଠି ରହିବାକୁ ମନା କଲୁ, ସେତେବେଳକୁ ଶ୍ୱଶୁର କରିଥିଲେ ତ, ଆଉ ପୁଅଟାର ବି ବାଁ ପଟ ଟିକେ ହାତଟା ବି ସେଇଆ ରହୁଛି, ଧରିପାରୁନି ପାଣି ଗ୍ଲାସ ହକା, ଝିଅ ବି କିଛି ଧରିପାରୁନି, ଓଜନ ଜିନିଷ ହକା କିଛି ବି ଧରିପାରୁନି।
0: ଟୋଟାଲି
1: କିଛି ମାନେ ନିଜ ମୁଣ୍ଡଟା ବି କୁଣ୍ଡଉନି କି କିଛି ପ୍ୟାଣ୍ଟ ସାର୍ଟ ବି ଭଲରେ ମାନେ ସେମିତି ପିନ୍ଧିପାରୁନି।
0: କଣ ପ୍ରୋବ୍ଲେମ ହେଇଛି ବୋଲି ଡକ୍ଟର କହୁଛନ୍ତି?
1: ପ୍ରୋବ୍ଲେମ ସେ ଜନ୍ମରୁ ତାର ବାତ ମାରିଥିଲା।
0: ଆଚ୍ଛା, ସେଇ ପ୍ରୋବ୍ଲେମ ରହିଯାଇଛି। ଆଚ୍ଛା, ଠିକ ଅଛି।
1: ମୁଁ ବି ଗୋଟେ ଆପଣଙ୍କୁ ଗୋଟେ ଅନୁରୋଧ କରିବି, ଆଉ ମୁଁ ଯେତେବେଳେ କଥା ହେବି ଫୋନ ଲଗେଇକି ମୋ ଝିଅ ଟିକେ କଥା ହବ ଆପଣଙ୍କ ସାଙ୍ଗରେ, କାହିଁକି ନା ସେଦିନ ଭାଇ ଭାଇ ଜଣେ ଭଉଣୀ ଜଣେ ଟିକେ କହିଲେ କି ଅଭିଯୋଗ କଲେ ଆପଣଙ୍କୁ ସେ ପରିବାର କଥା ହଉଛନ୍ତି ବୋଲିକି, ତାପରେ ତାଙ୍କର ବି ଆଗ୍ରହ ସେମିତି ହେଲା ବୋଲି ଖୁସିରେ ଟିକେ କଥା ହେଇଗଲେ।
0: ନାଇଁ ନାଇଁ କିଛି କଥା ନାହିଁ, ମୁଁ
1: ବହୁତରେ ବି ମାନେ ଫୋନଟା ଲାଗିଲା, କେତେ କଷ୍ଟରେ ଫୋନଟା ଲାଗୁଛି ତ,
0: ସେଇଟା ହିଁ ସମସ୍ତେ କହୁଛନ୍ତି। ନାଇଁ ନାଇଁ ସେଇଟା ହିଁ ସମସ୍ତେ କହୁଛନ୍ତି ଯେ ବହୁତ କଷ୍ଟରେ ଫୋନ ଲାଗୁଛି, ତେଣୁ କରି ଜଣେ କଥା ହେଇକି ରଖିଦେଲେ ଆମେ ବି ତାପରେ କଥା ହେଇପାରିବୁ, ସେଇଥିପାଇଁ ସେମାନେ କହିଲେ, ତାକୁ ନେଇକି କିଛି ଭାବିବାର ନାହିଁ, ଛାଡ଼ନ୍ତୁ ସେ ଯାହା ହେଇଛି ହେଇଛି। ଏବେ କୁହନ୍ତୁ ଆପଣଙ୍କ ଜୀବନରେ କିଛି ସେମିତି ସ୍ମୃତି ଅଛି ବର୍ଷାକୁ ନେଇକି ପିଲାଦିନର?
1: ପିଲାଦିନ ବର୍ଷାକୁ ନେଇକି ଆମେ ତ ବହୁତ ମାନେ କାଗଜରେ ଡଙ୍ଗା କରିକି ବର୍ଷା ହେଲା ବେଳେ ବସେଇଛୁ, ମତେ ତ କାଗଜ ଡଙ୍ଗା ଆସେନି କିନ୍ତୁ ସାଙ୍ଗ କରେ, ଆଉ କାଗଜରେ ବି କଣ୍ଢେଇ କରୁଛୁ ଆମେ ବି ସ୍କୁଲରେ ଯୋଉ ପାଠ ପଢିଲା ବେଳେ ସାଙ୍ଗସାଥୀ ହେଇକି ଯାଉ, ଏଇଠୁ ଆସୁ ଘରୁ ଆସୁ ରହିକି ଯାଇକି ଗୋଟେ ବରକୋଳି ଗଛ ଏଠି ବରକୋଳି ଆଣିକି ଆସୁ, ଆଉ ସ୍କୁଲରେ ସାର୍ ବି ଜାଣନ୍ତିନି।
0: ଆଚ୍ଛା, ବରକୋଳି ତ ବର୍ଷା ଦିନେ ହୁଏନି, ଠିକ ଅଛି, କିଛି କଥା ନାହିଁ, ଆପଣ ସେୟାର କଲେ ଆପଣଙ୍କ ସ୍ମୃତି, ବହୁତ ଧନ୍ୟବାଦ ଆପଣଙ୍କୁ।
1: ଟିକେ କଥା ହବ ଯେମିତି, ତାପରେ ବି ଆପଣ ଗୋଟେ କଥା ଦେଇଥିଲି ମାଆକୁ ଫିଲ୍ମର ଗୋଟେ ଗୀତଟେ ଗାଇବେ ଯୋଉ କଣ ତ ଧରିମୁ,
0: ଗୀତ ଗାଇପାରିବିନି କାହିଁକି ନା ମୁଁ ଗୀତ ଗାଇଲେ ଆପଣମାନେ ରେଡିଓ ବନ୍ଦ କରିଦେବେ, ଗୀତ ଆପଣମାନଙ୍କ ପାଇଁ ମୁଁ ପ୍ଲେ କରିଛି, ଆପଣମାନେ ଶୁଣନ୍ତୁ, ଆପଣଙ୍କ ଝିଅକୁ ଦିଅନ୍ତୁ, ମୁଁ ଜଲ୍ଦି ଜଲ୍ଦି କଥା ହେଇଯାଏ।
2: ହ୍ୟାଲୋ ଦିଦି ନମସ୍କାର।
0: ହ୍ୟାଲୋ ନମସ୍କାର ବେଟା, କଣ କରୁଛ? ଖାଇସାରିଲଣି? ଆଚ୍ଛା, ଆଉ ରେଡିଓରେ ଗୀତ ଶୁଣୁଛ, ଭଲ ଲାଗୁଛି ତମକୁ?
2: ଆଜ୍ଞା।
0: ହଁ, ମୋ ଦେହ ଭଲ ଅଛି। ମା କହୁଥିଲେ ତମେ ବହୁତ ଚିଡଚିଡ ହେଇଯାଉଛ, ଟିକେ ଘରେ ରହୁଛ ବୋଲି। ଶୁଣ, ସବୁବେଳେ ବଢିଆ ବଢିଆ ବହି ପଢ, ଆଉ ସୁନ୍ଦର ସୁନ୍ଦର ଗୀତ ରେଡିଓରେ ବି ଶୁଣ, ତମକୁ ବହୁତ ଭଲ ଲାଗିବ। କି ଓହୋ, ଦେଖି ବି ପାରୁନ, ସରି ସରି, ଠିକ ଅଛି ମାମା। ଆଚ୍ଛା, ମାମାଙ୍କୁ କହିବ ଆଉ ବଢିଆ ବଢିଆ ଗପ ତମକୁ ଶୁଣେଇବେ ବହି ପଢିକି, ଆଉ ସୁନ୍ଦର ସୁନ୍ଦର ଗୀତ ବି ଶୁଣ, ରେଡିଓରେ ବହୁତ ଗୁଡ଼େ ନାଟକ ଆସୁଛି, ଗପ ଆସୁଛି, କେତେ କଣ ପ୍ରୋଗ୍ରାମ ଆସୁଛି ତମେ ଶୁଣ। ହଉ, ବହୁତ ଧନ୍ୟବାଦ, ତମ ସାଙ୍ଗରେ କଥା ହେଲି, ମତେ ବହୁତ ବଢିଆ ଲାଗିଲା। ମୁଁ ନା ଟିଫିନ ନେଇକି ଆସିଛି, ଯାଏ ଖାଇନି, ମୁଁ ଖାଇବି। ଠିକ ଅଛି, ମୁଁ ରହିଲି, ହଁ, ବାଏ ବାଏ। ଆଉ ଗୋଟେ ଦିନ ପେର କଥା ହବା।
2: ଆଜ୍ଞା,
0: ହଁ, ବାଏ।

0: ଶ୍ରୋତା ବନ୍ଧୁ ଆପଣମାନେ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ତ ବର୍ତ୍ତମାନ ଆଉ ଗୋଟେ କଲ୍ ଆସିଛି, କଲ୍ଟି ନେଇଯିବା। ହ୍ୟାଲୋ, ଆଚ୍ଛା କୁହନ୍ତୁ, ଆପଣଙ୍କ ପାଖରେ କିଛି ସ୍ମୃତି ଅଛି ବର୍ଷା ଦିନକୁ ନେଇକି, ଯେମିତି ଆପଣଙ୍କ ସ୍କୁଲ କଲେଜ ଟାଇମର?
1: ବର୍ଷା କାଳ ଅଟେ ମଙ୍ଗଳକାରୀ, ପାଳଇ ପରଜାଙ୍କୁ ବରଷି ବାରି। ଆମେ ଯେତେବେଳେ ସ୍କୁଲରେ ଯେତେବେଳେ ମୁଁ ପଢୁଥିଲି, ସେତେବେଳେ ବର୍ଷାରେ ଭିଜୁଥିଲି, ଓଦା ହଉଥିଲି, ଓଦା ହେଇକି ସ୍କୁଲ ଯାଉଥିଲି। ଯେତେ ଓଦା ହେଇକି ଯାଇଥିବି, ସାର ବିଦା କରିଦେଉଥିଲେ ଘରକୁ, ଯେ ଏତେ ଓଦା ହେଇକି କେମିତି ବସିବୁ, ପାଣି ବୋହୁଛି ଦେହରୁ, ସାର୍ଟ ପ୍ୟାଣ୍ଟରୁ ପାଣି ବୋହୁଛି, ତାକୁ ଘରକୁ ଯା ବାରି। ମୁଁ ଆଉ କ୍ଲାସ କରେନି, ଘରକୁ ଚାଲି ଆସେ। ଘରେ ଆସିକି ମାଡ ଖାଏ, କାହିଁକି ଛତା ନେଇ ନଥିଲୁ କି ରେନକୋଟ ନେଇ ନଥିଲୁ।

0: ସ୍କୁଲ ବନ୍ଦ କରିବାର କ୍ଲାସ ନ କରିବାର ଏଇଟା ଗୋଟେ ବାହାନା ଥିଲା ନା କଣ?
1: କାଗଜରେ ଡଙ୍ଗା କରିକି ଭସଉଥିଲି,
0: କାଗଜ ଡଙ୍ଗା ବହୁତ ବଢିଆ ଲାଗେ
1: ଝିପିଝିପି ବର୍ଷାରେ ବଂଶୀ ଧରିକି, ବଂଶୀ କଣ୍ଟା ଧରିକି ପୋଖରୀରୁ ମାଛ ଧରୁଥିଲି। ଏଗୁଡାକ ପିଲାବେଳେ ସବୁ ଏଇଠି ପିଲାବେଳଙ୍କର ସ୍ମୃତି ଆପଣ ଆଜି ମନେ ପକେଇଦେଲେ।
0: ମତେ ବଢିଆ ଲାଗୁଛି ମାନେ ଆପଣ ମାନଙ୍କର ସ୍ମୃତି ସବୁ ଶୁଣିକି। ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ଶେୟାର କଲେ। ରହିଲି, ନମସ୍କାର।
1: ଧନ୍ୟବାଦ। କଲ୍ ତ ବହୁତ କଷ୍ଟରେ ଲାଗୁଛି ଆପଣଙ୍କର, କେତେ ଗୁଡ଼ାଏ ପ୍ରୋଗ୍ରାମ ମୁଁ କଲ୍ କରିବାକୁ ଚାହୁଁଛି କିନ୍ତୁ କଲ୍ ଲାଗୁନି। ଆଉ
0: ସମସ୍ତେ ଏକା ସାଙ୍ଗରେ ଟ୍ରାଏ କରୁଛନ୍ତି ନା, ସେଇଥିପାଇଁ ଲାଗୁନି। ଆପଣ ଦେଖିନାହାନ୍ତି ଆମେ ଯଦି କାହାକୁ କଲ୍ କରୁଥିବା ଆଉ ସେଇ ଟାଇମରେ ଯଦି ଆଉ କିଏ ଜଣେ ବି ତାଙ୍କୁ କଲ୍ କରୁଥିବ ତାହେଲେ କଲ୍ ଲାଗେନି। ତ ସେମିତି ହିଁ ହଉଛି, କିଛି କଥା ନାହିଁ, ଆପଣ ଟ୍ରାଏ କରୁଥାନ୍ତି, ଯେତେବେଳେ ବି କଲ୍ ଲାଗିଯିବ ଆମେ କଥା ହବା। ବହୁତ ଧନ୍ୟବାଦ କଲ୍ କରିଥିବାରୁ। ରହିଲି, ନମସ୍କାର।
1: ଧନ୍ୟବାଦ
0: ଶ୍ରୋତା ବନ୍ଧୁ। ଆପଣମାନଙ୍କ ମନର କଥା ଆପଣମାନେ ଆପଣଙ୍କ ଭଲ ପାଇବା ସହିତ ମୋ ସହିତ ଶେୟାର କରୁଛନ୍ତି, ତ ମତେ ବି ବହୁତ ବଢିଆ ଲାଗୁଛି ଆଜି ଆପଣମାନଙ୍କ ସ୍ମୃତି ଶୁଣିକି। ଆଉ ଗୋଟେ କଲ୍ ବି ଆସିଯାଇଛି, ବର୍ତ୍ତମାନ କଲ୍ଟି ନେଇଯିବା। ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ ମ୍ୟାମ୍, ନମସ୍କାର। ଜୟ ଜଗନ୍ନାଥ।
0: ନମସ୍କାର ଜୟ ଜଗନ୍ନାଥ, କିଏ କହୁଥିଲେ?
2: ମ୍ୟାମ୍ ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଥିଲି, କୁଆଁର ପାର ମାଣିଆ ମାମା।
0: ଆଚ୍ଛା, କୁହନ୍ତୁ ଆପଣଙ୍କ ପାଖରେ କିଛି ସ୍ମୃତି ଅଛି ସ୍କୁଲ କି କଲେଜ ଟାଇମର ବର୍ଷାକୁ ନେଇକି?
2: ଆମ କଲେଜ ତ ଆମେ ଯାଇନୁ କିନ୍ତୁ ସ୍କୁଲ ଟାଇମ କଥା ମୁଁ କହୁଛି। ଭାଦ୍ର ମାସ ହେଇଥିଲା, ବର୍ଷା ହେଲା, ଆମର ଏଠି ରାଜରାସ୍ତା ଉପରେ ପାଣି ଚାଲିଲା। ପାଣି ଚାଲିଲା ଦିନ ବେଳେ ତ ପାଣି ଚାଲିଲା, ଆମେ ଗାଧୁଆ ପାଧୁଆ କଲୁ ଦିନ ଦିଟା ବେଳକୁ ବୋଲେ କାଳୁ ତ ଯାଏ ଗାଧୁ ଦିଟା ବେଳକୁ।
0: ଆପଣଙ୍କ କଥା ଶୁଣାଯାଉନି ଠିକରେ, ନେଟୱର୍କର ଇସ୍ୟୁ ରହୁଛି ବୋଧେ। ଆଜ୍ଞା କୁହନ୍ତୁ କଣ ହେଲା, ପାଣି ଚାଲିଲା ତାପରେ?
2: ଗାଧେଇଲୁ, ଗାଧେଇ ସାରିଲା ପରେ ପାଣି ରାତିକି ଛିଣ୍ଡି ଗଲା, ରାତି 11ଟା ବେଳକୁ ପାଣି ଛିଣ୍ଡି ଗଲା। ଆମେ କଣ କଲୁ, ଯୋଉ
0: ଛିଣ୍ଡି ଗଲା ମାନେ କଣ, କମିଗଲା
2: ପାଣିଟା? କମିଗଲା ପାଣିଟା, କମିଗଲା ଅଣ୍ଟେ, ତଥାପି ଅଣ୍ଟେ ପାଣି ଚାଲୁଥିଲା ବୋଲେ ନାଳରେ।
0: ଆଚ୍ଛା,
2: ଗୋଟେ ବୋଲେ ଗୋଟେ ପୋଲିଆଟେ ଅଛି ସେଠି ଅଣ୍ଟେ ଚାଲୁଥିଲା।
0: ଆଚ୍ଛା,
2: ଆଉ ଆମେ କଣ କଲୁ ବୋଲେ ଜଣେ ସୁର ପରିଡ଼ା ଦେବରାଜ ପଦନ କାଶ ସ୍ୱାଇଁ ଆଉ ମୋ ମାମୁଁ ଜଣେ ହବ କୈଳାସ ଜେନା, ଆମେ ପାଞ୍ଚ ଜଣ ସାତ ଜଣ ଆସିଲୁ, କଥାବାର୍ତ୍ତା ହେଲୁ ମାଛ ମାରିବା, କିନ୍ତୁ ପାଣି ତ ପ୍ରବଳ ଯାଉଛି ସେଦିନ ମାଛ ମାରିବା। କବାଟ ଗୋଟେ ଗୋଟେ କଥା ହେଲୁ, କବାଟ ଗୋଟେ ଗୋଟେ ଆଇଲୁ, ଦିଟା ତିନିଟା କବାଟ ଆଣିଲୁ, ଦିଟା ଶାବଳ ଆଇଲୁ, ପାଞ୍ଚଟା ଅନ୍ଧୁଣୀ ଆଇଲୁ, ଏମିତି ଆଣିକି ସବୁ ଫାଟ ହାଜିଆ ଥୋଇ ଦେଇଗଲୁ, ଗୋଟେ ଅନ୍ଧୁଣୀ ଅଂଶକୁ ଥୋଇ ଦେଇଗଲୁ। ଆଉ ଯାଇକି କବାଟ କଣ କଲୁ ନା, ଏଇ ଗଡା ମୁହରିକିନି ତିନିଟା କବାଟ ପକେଇଦେଲୁ, ମାଟି ଆଣିକି ଦେଇଦେଲୁ ରାତି 11ଟା ପରେ। ଶାବଳ ସବୁ ପୁଟିଲା ପରେ ଯଦି ପାଣି ଲିକ୍ କରୁଥିଲା, ଚିକିଟା ମାଟି କରୁଛି ଯୋଗାଡ଼ କରିଥିଲୁ ଆଗରୁ, ତାକୁ ଦେଇକି ପାଣି ବନ୍ଦ କଲୁ, ଅନ୍ଧୁଣୀ ତିନି ଜାଗାରେ ବସେଇଦେଲୁ।
0: ଅନ୍ଧୁଣୀ କଣ?
2: ଅନ୍ଧୁଣୀ ମାନେ ମ୍ୟାମ ସେଟା ବିଲେଇ ଗୋଟେ ବସେ ଜନ୍ତା ଟାଇପ୍ର ଛୋଟ ଛୋଟ ବୋଲେ ଫୁଟେ ଉଚ୍ଚା ଆଉ 5 ଫୁଟ 4 ଫୁଟ 3 ଫୁଟ ଲମ୍ବା ହେରାକ, ସେଟା ମାଛ ଗଳିକି ଯିବେ କୁଲିବେ ଆଉ ଗଳିକି ଗଲେ ବାହାରି ପାରିବେନି।
0: ଆଚ୍ଛା,
2: ବସେଇ ସାରିଲା ପରେ ଆମେ କଣ କଲୁ ନା, ତିନିଟା ତାପ ବୋଲେ ସେଟା 5-6ଟା ତାପ, ତିନିଟା ତାପ କଲୁ, ମାଛ ମାରିଲୁ, ଦେଖିଲା ବେଳକୁ ବୋଲେ ମାଛ ଆମର ଦେବୁ 7-8 ବାଲି ମାଛ ପଞ୍ଚିଆ ଜିମା
0: ଆପଣଙ୍କ କଥା ମତେ ନା କିଛି ବି ଶୁଣା ଯାଉନି, ମାନେ ନେଟୱର୍କ ର ଭାରି ଭରକମ ଇସ୍ୟୁ ଅଛି ମତେ ଲାଗୁଛି। ବାକି ଯେତିକି ଷ୍ଟୋରୀ ଆପଣ ଶୁଣେଇଲେ ବହୁତ ମାଛ ମାରିଥିଲେ ମୁଁ ଜାଣିଲି, ଆଉ ବହୁତ ବହୁତ ଧନ୍ୟବାଦ ବି ଆପଣଙ୍କୁ, ଆପଣ ଫୋନ କରିକି ମୋ ସହିତ ଶେୟାର କଲେ ଏତେ ସୁନ୍ଦର ସ୍ମୃତିଟା। ରହିଲି, ନମସ୍କାର।
2: ନମସ୍କାର ମ୍ୟାମ, ରହିଲି, ଧନ୍ୟବାଦ।
0: ଶ୍ରୋତା ବନ୍ଧୁ ଆପଣମାନେ ବି କଲ୍ କରିପାରିବେ 0671230353 ନମ୍ବରରେ। ବର୍ତ୍ତମାନ ଆଉ ଗୋଟେ କଲ୍ ଟି ନେଇଯିବା। ହ୍ୟାଲୋ
3: ହ୍ୟାଲୋ
0: ହ୍ୟାଲୋ ନମସ୍କାର, କିଏ କହୁଥିଲେ?

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆଉ କୋୟଲ ଆପଣମାନଙ୍କ ସାଥିରେ ଅଛି। ଡାଇଲ୍ ଇନ୍ ଲାଇଭ୍ ପ୍ରୋଗ୍ରାମ୍ ଚାଲିଛି, ଆପଣମାନଙ୍କର କଲ୍ ବି ଜୋରଦାର ସେ ଆସୁଛି। ଆଜି ଏତେ ସୁନ୍ଦର ସ୍ମୃତି ଆପଣମାନେ ବାଣ୍ଟୁଛନ୍ତି ମୋ ସହିତ, ତ ଦେଖିବା ଆଜିର ପରବର୍ତ୍ତୀ କଲ୍ କିଏ କରିଛନ୍ତି। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଯିଏ କଲ୍ କରିଛନ୍ତି ମତେ ଲାଗୁଛି ସେ କଲ୍ କରିକି ମାନେ କଲ୍ଟା ଲାଗୁନି ନା, ତ କଲ୍ କରିକି ସେ ଭୁଲି ଯାଇଛନ୍ତି ଯେ ସେ କଲ୍ କରିଛନ୍ତି। କିଛି କଥା ନାହିଁ, ଆପଣମାନେ ମତେ କଲ୍ କରନ୍ତୁ, ଦେଖିବା ଆଉ ଗୋଟେ କଲ୍ ଆସିଯାଇଛି କିଏ କଲ୍ କରିଛନ୍ତି। ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଛନ୍ତି?

0: ବର୍ଷା ବର୍ଷା ହେଇଗଲା ଆଉ।
1: ଆଚ୍ଛା, ବହୁତ ବଢିଆ ସ୍ମୃତି ଆପଣ ସେୟାର କଲେ, ରହିଲି ନମସ୍କାର।
0: ବହୁତ ଭଲ ସ୍ମୃତି, ଏଇଟା ମୁଁ କହିନଥିଲି, ମାଙ୍କ ଆଗରେ ପ୍ରାର୍ଥନା ହେଉଛି ଆପଣ ଭଲ ହେଇଥାନ୍ତୁ, ଖୁସି ହେଇଥାନ୍ତୁ, ମାଁ ଶାଳ ଆପଣଙ୍କୁ ଅଣ୍ଟା ଗୋଟେ ରଖିଦେବେ, ଆପଣଙ୍କ ପ୍ରିୟ ଖାଦ୍ୟ ଆସିଗଲା ଟାଇମ୍ରେ ପଳାଣ୍ଡିଆ।
1: ମୁଁ ନେକ୍ସଟ ଯେବେ ବି ଗାଁକୁ ଯିବି ନା ଆପଣଙ୍କ ପାଖକୁ ନିଶ୍ଚୟ ଯିବି। କଳାହାଣ୍ଡିଆ ତାଳ ଆଣି
0: ଚାରି ପାଞ୍ଚଟା କଳାହାଣ୍ଡିଆ ତାଳ ଅଛି, ବଡ଼ ବଡ଼ ପିଠା କରିଦେବ, ଖାଇବେ ପିଇବେ ଯିବା, ତିନି ଚାରି ପ୍ରକାର ପିଠା ଖାଏ ତାଳ ପିଠାର,
1: ନିହାତି ନିହାତି ବହୁତ ବହୁତ ଧନ୍ୟବାଦ।
0: ପିଠା ପୋଡ଼ ପିଠା ଖାଇବେ ଆଉ।
1: ହଁ ନିଶ୍ଚୟ, ବହୁତ ବହୁତ ଧନ୍ୟବାଦ ଏତେ ଭଲ ପାଇବା ଦେଇଥିବାରୁ, ରହିଲି ନମସ୍କାର।
0: ନମସ୍କାର।

0: ଛୋଟ ଛୋଟ ଜିନିଷରେ ବହୁତ କିଛି ସ୍ମୃତି ଥାଏ, ଆଉ ଆଜି ଆମେ ସେମିତି କିଛି ସ୍ମୃତି ସାଉଣ୍ଟୁଛେ। ଆଜି ଆପଣଙ୍କ ପିଲାଦିନର ସ୍କୁଲ ବା କଲେଜ ଟାଇମର ବର୍ଷାକୁ ନେଇ କିଛି ସ୍ମୃତି ଆପଣ ବାଣ୍ଟୁଛନ୍ତି ମୋ ସହିତ। ଆଉ ଗୋଟିଏ କଲ୍ ବର୍ତ୍ତମାନ ଆସିଯାଇଛି, ଦେଖିବା କିଏ କଲ୍ କରିଛନ୍ତି। ହ୍ୟାଲୋ,
1: ଦୁସରକୁ ନିଜ ଦେଖାକର ଖୁଦ ଖୁସି ହେଲା ଅହଙ୍କାର, ଦୁସରକୁ ଉପର ଉଠାକର ଖୁଦ ନିଚ ଗିରନା ହିଁ ସଂସ୍କାର। ଶୁଭ ସକାଳ କହିଲ ମ୍ୟାମ, ନମସ୍କାର, କେମିତି ଅଛନ୍ତି?
0: ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
1: ବହୁତ ବଢିଆ ମ୍ୟାମ, ଆପଣ ଆଜି ଏତେ ସୁନ୍ଦର ସକାଳରେ ଏତେ ସୁନ୍ଦର ଅନୁଭୂତି ଶ୍ରୋତା ମାନଙ୍କର ଲୋକମାନଙ୍କ ପାଖରେ ପହଞ୍ଚଉଛନ୍ତି, ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଆପଣଙ୍କୁ ବି ଧନ୍ୟବାଦ କଲ୍ କରିଥିବାରୁ। ଏଥର ଜଲ୍ଦି ଜଲ୍ଦି ସେୟାର କରିଦିଅନ୍ତୁ କଣ ସ୍ମୃତି ଅଛି।
1: ଆମେ ଆପଣ ଦେଖିଥିବେ ଯେ ଆଗେ କଣ ହଉଥିଲା, କିଛି ପିଲାମାନେ ବାକ୍ସ ଏ ଯେ ଛୋଟ ଛୋଟ ଟ୍ରଙ୍କ ଆସେନି,
0: ମୁଁ ବି ୟୁଜ୍ କରିଛି, ଏବେ ବି ଆମ ଘରେ ଅଛି।
1: ହଁ, ତାକୁ ନେଇକି ଯାଉଥିଲୁ ତ ବର୍ଷାରେ ଭିଗି ଭିଗି ଆସିଲୁ, ମନରେ ଧାରଣା ଥିଲା ବହି ବସ୍ତାନ ତ ବାକ୍ସ ଭିତରେ ଅଛି ସେଭ୍ ଅଛି ଆଉ, ତ ନାଳ ଘର ପାଖରେ ପହଞ୍ଚିକି ନାଳରେ ଯେତେବେଳେ ଧୋଇ ଦେଇଲୁ ତ ବାକ୍ସରେ ବାଲି ବାଲି ଲାଗିଛି, ତାକୁ ବି ପାଣିରେ ବୁଡେଇ ଦେଲି।
0: ଆଚ୍ଛା,
1: ତ ସବୁ ଯାକ ବହି ବସ୍ତାନି ଘରେ ଆସି ଖୋଲିକି ଦେଖିଲା ବେଳକୁ ଓଦା ଯାଇଥିଲା, ଘରେ ଦୁନିଆ ମାଡ ଖାଇଲୁ, ଆଉ 15 ଦିନ ସମୟ ଲାଗିଥିଲା ସେସବୁ ଶିଖିବା ପାଇଁ। ଆଉ ଅନେକ ଅନୁଭୂତି ଅଛି କିନ୍ତୁ ଏଇଟା ହିଁ ମନରୁ ଯାଇନି।
0: ନିଶ୍ଚୟ, ବହୁତ ସୁନ୍ଦର ସ୍ମୃତି ସେୟାର କଲେ, ଥ୍ୟାଙ୍କ ୟୁ ସୋ ମଚ, ରହିଲି, ନମସ୍କାର। ବଢିଆ ବଢିଆ ସ୍ମୃତି ଆପଣମାନେ ସେୟାର କରୁଛନ୍ତି ଆଜି, ଆଉ ବିଶ୍ୱାସ କରନ୍ତୁ ଆପଣମାନଙ୍କ ସ୍ମୃତିରେ ହିଁ ମୋ ସକାଳଟା ବହୁତ ସୁନ୍ଦର ହେଇସାରିଲାଣି। ବର୍ତ୍ତମାନ ଆଉ ଗୋଟେ କଲ୍ ଆସିଯାଇଛି, ଦେଖିବା କିଏ କଲ୍ କରିଛନ୍ତି। ହ୍ୟାଲୋ,
2: ନମସ୍କାର,
0: କିଏ କହୁଥିଲେ?
2: ପ୍ରମୋଦ କୁମାର ବେହେରା, ସଫା କାଙ୍ଗି ଚତୁପୁର କହୁଥିଲି।
0: ଆଚ୍ଛା, କଣ ସ୍ମୃତି ଅଛି ଆପଣଙ୍କ ପାଖରେ?
2: ହଁ, ସ୍ମୃତି ଆମେ ଯଦି ଦେଖିବା ସକାଳେ ଯେତେବେଳେ ବର୍ଷା ଆସିବେ ବର୍ଷା ଋତୁରେ, ସେ ଟିକେ ଭଲ ଲାଗେ ଛୋଟ ଛୁଆଟି ବେଳେ, ଆଉ ସ୍କୁଲ ଟାଇମ୍

0: ସେଥିରେ ମଧ୍ୟ ଆମକୁ ଟିକେ ଅକୁଆଡ ଫିଲ୍ ହୁଏ ଏବଂ ସେତେବେଳେ ଯାଉ ଡଙ୍ଗା ଭସଉ ଓ ପାଣିରେ କାଦୁଅରେ ଯାଉଥାଉ ଏବଂ ଖୁଦୁରୁକୁଣି ଓଷା ଚାଲିଥାଏ, ଆମର ଆମର ଏଇ ଚାଲିଥାଏ, ଗଣେଶ ପୂଜା ବି ଚାଲିଥାଏ। ଆଉ ଯେତେବେଳେ ବଡ ପିଲା ହେଲୁ ସେତେବେଳେ ବଡ ପିଲା ଯେତେବେଳେ ଅଷ୍ଟମ ଶ୍ରେଣୀରେ ପଢିଲୁ ରେଭେନ୍ସା କଲେଜିଏଟ୍ ସ୍କୁଲରେ ପଢୁଥିଲୁ, ସେଠି ଟୋଟାଲ ପାଣି ପୁରା ଘେରେ ରହିଯାଏ କଟକ, ଆପଣ ଜାଣିଛନ୍ତି ହାଇକୋର୍ଟ ପାଖରେ ଚିଲି ପାଣି। ଆମେ ହଷ୍ଟେଲ ରହି ପଢୁଥିଲୁ ରେଭେନ୍ସା କଲେଜିଏଟ୍ ସ୍କୁଲରେ। ଏବଂ ଛୁଆଟି ବେଳେ ଆଉ ଗୋଟେ ବଡ ସ୍ମୃତି ହେଉଛି ଭାଗବତ ପୁଞ୍ଜିରେ ସନ୍ଧ୍ୟାବେଳଟା କେମିତି ବୟସ୍କ ଲୋକମାନେ ଭାଗବତ ପଢନ୍ତି, ସେଟା ଗୋଟେ ଆନନ୍ଦ ଲାଗେ। ଖୁଦୁରୁକୁଣି ଓଷା ହଉ, ଭାଗବତ ପୁଞ୍ଜି ହଉ ବା ଗଣେଶ ପୂଜା ହଉ, ଏଇ ବର୍ଷା ଦିନରେ ବହୁତ ମଜା ଲାଗେ। ଯୋଉମାନେ ଆମିଷାଛି ସେମାନେ ତ କେରାଣ୍ଡି ଧରିବେ, ଇଏ ଧରିବେ ଏବଂ ତା ଦେହରେ ପଖାଳ ଖାଇବେ, ସେଇ ଜିନିଷଟା ନିଆରା, ମାଛଟା ଖାଇବାଟା ସେଟା ଗୋଟେ ନିଆରା ଲାଗେ।
1: ତାପରେ ନିଜେ ଧରିକି ଖାଇବାଟା ଆହୁରି ବି ବଢିଆ ଲାଗେ।
0: ହଁ ହଁ, ଯିଏ ଧରାଳି ସିଏ ହଉ, ଆମେ ତ ନିରାମିଷ ଲୋକ, ତେଣୁ ଆମେ ଯଦିଓ ତାର ବାସନାଟା ଛୁଆଟି ବେଳେ ନେଇଛୁ, ଆଉ ତାପରେ ଆମର ମଙ୍ଗଳାକାଳୀ ଶିବର ସଫା ମଙ୍ଗଳାକାଳୀ ଶିବର, ତେଣୁ ଆମେ ଅଷ୍ଟମ ଶ୍ରେଣୀରେ ଆଉ ଆମିଷ ଦ୍ରବ୍ୟ ଘୋଷଣ କଲୁ ନାହିଁ, ତେଣୁ ସେଥିପାଇଁ ତା ପୂର୍ବରୁ ନେଇଛୁ ଆମେ ଦେଖିବା।
1: ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ ଆଉ ସେୟାର କଲେ ଆପଣଙ୍କ ସ୍ମୃତି। ଶ୍ରୋତା ବନ୍ଧୁ, ଆପଣମାନଙ୍କର ସ୍ମୃତି ଆଜି ଆପଣଙ୍କ ସକାଳକୁ ଯେତିକି ସୁନ୍ଦର କରିଛି ନା, ମୋ ସକାଳକୁ ବି ସେତିକି ସୁନ୍ଦର କରିଛି। ଆଉ ଗୋଟେ କଲ୍ ଆସିଯାଇଛି, କଲ୍ଟି ନେଇଯିବ ବର୍ତ୍ତମାନ। ହ୍ୟାଲୋ
2: ମ୍ୟାଡମ୍, ନମସ୍କାର।
1: ନମସ୍କାର, କିଏ କହୁଥିଲେ?
2: ସ୍ମୃତି ମୋର ଅତି ବଢିଆ ସ୍ମୃତି ଆପଣଙ୍କୁ ମୁଁ ଜଣେଇଲି, ସେ ପୂଜା ପାଠ ଯୋଉ ନିବୃତ ହେଇଛି ଆପଣଙ୍କୁ ଜଣେଇଲି, ଜଣଉଛି।
1: ରାଜେନ୍ଦ୍ର ନାନା କହୁଛନ୍ତି, କୁହନ୍ତୁ କଣ ସ୍ମୃତି ଅଛି।
2: 2005-06 ମୁଁ ଯାଉଥିଲି ରାୟପୁର ଯାଉଥିଲି, ରାୟପୁର ଯାଏ ଆଉ ଦେବଗଡ଼କୁ ଯାଏ, ଦେବଗଡ଼ ରାତିରେ ଯାଏ, ଗାଡ଼ିରେ ରାତିରେ ଲେଢା ଖୋଲି ଜଙ୍ଗଲରେ, ପରେ ରାତି 12 ପରେ ହେଇଗଲାଣି, ଜଙ୍ଗଲ ଭିତରେ ଗାଡି ଯାଇ ପହଞ୍ଚିବାରୁ 3-4 ଗାଡି ପଛରେ ଆମେ ରହିଲୁ, ମୁଁ ରହିଲି, ଦେଖିଲାବେଳକୁ ଦେବ ସାପ ପାସ୍ କରୁଛି ରୋଡ଼ରେ। ଯେମିତିଆ ସାପ ବୋଧେ ମୋ ଜୀବନରେ ମୁଁ ଦେଖିନଥିଲି କି ଦେଖିବିନି, ସେ ରାଜସ୍ୱ ସମ୍ପତ୍ତି, ତାର ମୂଲ୍ୟାଙ୍କନ କରାଯାଇ ପାରିବନି ଓଡ଼ିଶା ସରକାରଙ୍କର, ସେ ତାର ବୋଧେ ରୋଡ଼ରେ ବୋଧେ ତା ଗୋଡ଼ ସ୍ଲିପ୍ କରୁଥିଲା, ସେ ଧୀରେ ଧୀରେ ଧୀରେ ଧୀରେ ବୁଲି ବୁଲିକା ଯାଉଥାଏ, ତା ଜିଭଟା ବାହାରୁଥିଲା ସତର ଯାଇକି ବୋଧେ 2-3 ମିଟର ଆସିଲି।
1: ବାପା କି ସାପ ଥିଲା ହେଟା?
2: ବିରାଟ ମଣିଷ କଣ, ସିଏ ଗୋଟେ ଗାଈ ଘରୁ ଖାଇଦବ, ତା ପାଟି
1: ଅଜଗର ନଥିଲା ତ,
2: ସେ କଣ ସାପଟା କଳା, ଅଳ୍ପ ଖର୍ଚ୍ଚ କଳା ଦେଲେ ତା ଦେହ ଖାଲି ଧଳା ଧଳା ଗାର ପଡ଼ିଥାଏ, ଧଳା ଧଳା ଗାର,
1: ଆଚ୍ଛା,
2: ଧୀରେ ଧୀରେ ବୁଲି ବୁଲି ଯାଉଥାଏ, ରୋଡ଼ରେ ବୋଧେ ସ୍ଲିପ୍ କରିଥାଏ ତା ଗୋଡ, ଗାଡି ସେଠାରେ ଠିଆ ହେଇଗଲା। ମୁଁ ଯେତେବେଳେ ସେଠୁ ଯାଇକି ଲେଗା କହି ଜଙ୍ଗଲ କହିଲା, ଆଉ ଗୋଟେ ଜାଗାରେ ରହିଲି, ଗୋଟେ ସେ ଛକଟା ପଡେ କଣ ମନେ ପଡୁନି, ଇଆଡ଼େ ଡାହାଣୀ ବୁଲି ଯିବି, ଗୋଟେ ଆଉ ଗୋଟେ ଆଗତା କହିଲା, କହିଲା ମଟନ ତରକାରୀ ରନ୍ଧା ହେଲା ବେଳେ ଯେମିତି ମଣିଷକୁ ବାସ୍ନା ହୁଏ, ସେମିତି ମଣିଷ ସାପକୁ ବାସ୍ନା ହେବ, ସେ ପାସ୍ କରୁଛି ମାନେ ଗାଡି ଇଞ୍ଜିନ ବନ୍ଦ ହବନି କି ଲାଇଟ୍ ବନ୍ଦ ହବନି, ସେ ଇଞ୍ଜିନ ଆଉ ଲାଇଟ୍ କି ଧରିବ ପଳେଇବ, ଆଉ ଯଦି ବନ୍ଦ ହେଇଛି ଆସିକି ଭିନ୍ନ ହବ, ତାର ଏତେ ବଳ ସେ ମୁଭିରେ ଜୋର କରି ଭାଙ୍ଗି ମଣିଷକୁ ଭିନ୍ନ ହବ,
1: ସବୁଠୁ
2: ଖାଦ୍ୟ ମଣିଷ।
1: ତାହେଲେ ବର୍ଷା ଦିନେ ଏମିତିଆ ସାପ ଆପଣ ଦେଖିଥିଲେ?
2: ଆଜ୍ଞା,
1: ବର୍ଷା ଦିନେ ତାହେଲେ ଏମିତିଆ ସାପ ଆପଣ ଦେଖିଥିଲେ?
2: ବର୍ଷା ଦିନ ନୁହଁ, ସେମିତି ଗୋଟା ଟାଇମଟା ବୋଧେ ଖରା ଆଉ ନଥିଲେ ଶୀତ ଚାଲିଯାଉଥିଲା,
1: ଆଚ୍ଛା,
2: ରାତିରେ
1: ବଢିଆ ବଢିଆ ସ୍ମୃତିଟେ ସେୟାର କଲେ ମତେ ବଢିଆ ଲାଗିଲା ଶୁଣିକି, କି ଏମିତି ବି ହୁଏ, ହଉ। ରାଜେନ୍ଦ୍ର ନାନା ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ଆପଣ କଲ୍ କଲେ ଆଉ ସେୟାର କଲେ।
2: ଆପଣଙ୍କ କଥା ମୁଁ ସବୁ ପୂଜା କରି ଜଣଉଛି, କୋଇଲ ମ୍ୟାଡାମଙ୍କୁ ପ୍ରଭୁ ଭଗବାନ ଶିବ ଭଲ ରଖନ୍ତୁ, ପିଲାମାନଙ୍କୁ ଆପଣ ଭଲ ରଖନ୍ତୁ।
1: ବହୁତ ଧନ୍ୟବାଦ, ବହୁତ ଧନ୍ୟବାଦ ଆପଣଙ୍କୁ, ଏତେ ଭଲ ପାଇବା, ବହୁତ ଧନ୍ୟବାଦ, ସବୁବେଳେ ଭଲ ପାଇବା ଆପଣ ଦଉଛନ୍ତି ମତେ, ବହୁତ ଧନ୍ୟବାଦ, ରହିଲି ଆଜ୍ଞା। ହଁ ହଁ ନିଶ୍ଚୟ, ରହିଲି ଆଜ୍ଞା, ନମସ୍କାର।
3: आवडतीला चंद्राची चंद्राची ग, नवराई माझी नवसाची नवसाची ग, अप्सरा जशी इंद्राची।

ସକାଳର 10:00 ହେଇସାରିଛି। ଷ୍ଟୁଡିଓ ଘଡ଼ିରେ ବର୍ତ୍ତମାନ ଆପଣମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଆରମ୍ଭ କରିଦେବା। ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତା କୋୟଲ ଅଛି ଆପଣମାନଙ୍କ ସାଥିରେ। ତେବେ ଜଲ୍ଦି ଜଲ୍ଦି ମେସେଜ୍ କରନ୍ତୁ, ମୋବାଇଲ୍ର ମେସେଜ୍ ବକ୍ସକୁ ଯାଇ କ୍ୟାପିଟାଲ ଲେଟରରେ ଲେଖନ୍ତୁ FMRC, ସ୍ପେସ୍ ଦେଇ ଆପଣଙ୍କ ଫିଲ୍ମ ବା ଆଲବମ୍ର ନାଁ ଲେଖନ୍ତୁ, ସ୍ପେସ୍ ଦେଇ ଲେଖନ୍ତୁ ଗୀତର ନାଁ, ସ୍ପେସ୍ ଦେଇ ଲେଖନ୍ତୁ ନିଜ ନାଁ ଓ ଠିକଣା। ପଠାଇ ଦିଅନ୍ତୁ ଆମ ନମ୍ବର 0949596321।

0: बंडलवाल
1: लड़के मिलन गीत गाता चल
0: बेशरम
1: चार का मौसम
0: बेशरम।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ କୋହିଆଲ ଆପଣମାନଙ୍କ ସାଥିରେ ଅଛି। ରେନ୍ବୋ ଏସ୍ଏମ୍ଏସ୍ରେ ଆଜିର ପରବର୍ତ୍ତୀ ମେସେଜ୍ ଅଛି। ଚନ୍ଦନ ମହାରଣାଙ୍କର ବାଲେଶ୍ୱରରୁ ଲେଖୁଛନ୍ତି, ବାଟ ଅବାଟ ଓଡ଼ିଆ ଚଳଚ୍ଚିତ୍ରରୁ ଶୁଣିବା ପାଇଁ ଚାହିଁଛନ୍ତି। ଭାଉଜ ନାକରେ ମୋର ସୁନା ଫାସିଆ, ଏଇ ଗୀତଟିକୁ ମୁଁ ପ୍ଲେ କରିଦେବି ଆପଣଙ୍କ ପାଇଁ, ଶୁଣୁଥାନ୍ତୁ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ତେରେ ଇସ୍କ ମେ ନାଚେଙ୍ଗେ ଫ୍ରମ୍ ଦ ଫିଲ୍ମ ରାଜା ହିନ୍ଦୁସ୍ତାନୀ, ଏ ଗୀତଟିକୁ ଶୁଣିବା ପାଇଁ ମେସେଜ୍ ଲେଖିଛନ୍ତି, ଯେଉଁଥିରେ ଲେଖାହେଇଛି, ଗୁଡ୍ ମର୍ଣ୍ଣିଂ କୋୟଲପ୍ପା, ନମସ୍କାର ଜୟ ଜଗନ୍ନାଥ ଅପା, ଆପଣଙ୍କର ପ୍ରୋଗ୍ରାମ ବହୁତ ଭଲ ଲାଗୁଛି। ହାପି ସନ୍ଡେ ଆଭାସିନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ଅଲିଶା ଅପା, ତମନ୍ନା ରେଡ୍ଡି, ରାଜଦୀପ ରୟ, ରୁଚିକା ରୟ, କରନ ସେନ, ରୋହିତ ସେନ, ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଲେଖିଛନ୍ତି, ଟୁନା ଭାଇନା, ଉର୍ମିଳା ଅପା, ମୁନ୍ନା ଭାଇ, ରମେଶ ଭାଇ, ଆଉ ସୁନେଲି ଭାଇ, ସୁନିଲ ଭାଇ, ଏଇ ସମସ୍ତଙ୍କ ପାଇଁ ଏହି ସୁନ୍ଦର ଗୀତଟିକୁ ଡେଡିକେଟ୍ କରିଛନ୍ତି।

0: କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ୍ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏକ ପ୍ରକାର ସେ PM ଜୟ ଅବ ଗରିବ କି ଜୟ ବନ ଗଈ ହେ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ରେନ୍ବୋ ଏସ୍ଏମ୍ଏସ୍ରେ ଆଜିର ପରବର୍ତ୍ତୀ ମେସେଜ୍ଟି ବର୍ତ୍ତମାନ ଅଛି ମୋ ପାଖରେ ଏବଂ ଏହି ମେସେଜ୍ଟିକୁ ବହୁତ ଦୂରରୁ ମାନେ ଦିଲ୍ଲୀ ମୋତିନଗରରୁ ଲେଖିଛନ୍ତି ଆମର ଆପ୍ ମାଧ୍ୟମରେ ସେମାନେ ଶୁଣୁଛନ୍ତି ରେଡିଓ ଲେଖୁଛନ୍ତି ଗୁଡ୍ ମର୍ଣ୍ଣିଂ ଜୟ ଜଗନ୍ନାଥ ଗୋଟେ ସୁନ୍ଦର ଗୀତ ସେ ଶୁଣିବା ପାଇଁ ଚାହିଁଛନ୍ତି ହମ୍ ହେ ରାହି ପ୍ୟାର୍ କେ ଚଳଚ୍ଚିତ୍ରରୁ ବମ୍ବେ ସେ ଗଏ ପୁନା ଏ ଗୀତଟିକୁ ମୁଁ ଆପଣଙ୍କ ପାଇଁ ପ୍ଲେ କରିଦେବି ଲେଖୁଛନ୍ତି ଅନିଲ କୱିତ ମାନସୀ ଗୌରବ ଅରୋଡା ସୁଭାଷ ଏ ସମସ୍ତେ ମିଶିକି ଲେଖିଛନ୍ତି ମେସେଜ୍ଟି ମୁଁ ନିଶ୍ଚୟ ଆପଣଙ୍କ ପାଇଁ ଏ ଗୀତଟି ପ୍ଲେ କରିଦେବି ଶୁଣୁଥାନ୍ତୁ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆର୍ଜିର ପରବର୍ତ୍ତୀ ମେସେଜ୍ଟି ଅଛି ଔଖୁମା ଢେଙ୍କାନାଳରୁ ରମେଶ ଚନ୍ଦ୍ରଙ୍କର ଶୁଣିବା ପାଇଁ ଚାହିଁଛନ୍ତି ସେ ଗୋଟେ ସୁନ୍ଦର ଗୀତ ଏବଂ ଗୀତଟି ଅଛି ଆମର ବହୁତ ହି ସୁନ୍ଦର ଗୀତଟି ଅଛି ସାଥୀ ଚଳଚ୍ଚିତ୍ରରୁ ହୁଇ ଆଖେ ନାମ ଆପଣଙ୍କ ପାଇଁ ଆପଣଙ୍କ ପସନ୍ଦର ଗୀତ ପ୍ଲେ କରିଛି ଏଞ୍ଜୟ କରନ୍ତୁ।

ଟିପି ଏନ୍ଓଡିଏଲ୍ ବିଜୁଳି ଉପଭୋକ୍ତା ଆପଣ ଜାଣନ୍ତି କି ଏବେ 25 ବର୍ଷ ପାଇଁ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ପିଏମ୍ ସୂର୍ଯ୍ୟ ଘର ଯୋଜନାରେ ମାତ୍ର 1,875 ଟଙ୍କା ଦେଇ ଆଜ୍ଞା ହଁ ମାତ୍ର 1,875 ଟଙ୍କାରେ ନିଜ ଛାତ ଉପରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ବର୍ଷକୁ 5,000 ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ ଆଜି ହିଁ 1800345678 କିମ୍ବା 1912 ଯୋଗାଯୋଗ କରନ୍ତୁ।

ସୋ ଚାଲିଛି କିଛି କଥା କିଛି ଗୀତରେ ଆଉ ମୁଁ ଅଛି ମୋ ନାଲି ସହ ଆପଣମାନଙ୍କ ସାଥିରେ ଆମେ ସମସ୍ତେ କହୁଥାଉ ଲାଇଫଟା ଫୁଲ୍ ଅଫ୍ ବିଜି କିନ୍ତୁ ସେଇ ବ୍ୟସ୍ତତା ଭିତରେ ଲୁଚି ରହେ କେତେ କେତେ ଛୋଟ ଛୋଟ ଖୁସି ଯେମିତିକି ସକାଳର ଫ୍ୟାମିଲି ସହ ମିଶି ଚା ପିଇବା ବର୍ଷାରେ ମାଟିର ବାସ୍ନା ପୁରୁଣା ବନ୍ଧୁଙ୍କ ସହ ଫଟୋ କିମ୍ବା ହଠାତ୍ ଶୁଣିଥିବା ମନପସନ୍ଦର ଗୀତ ଏହା ହିଁ ହେଉଛି ଜୀବନର ରିଏଲ୍ କଲର୍ ଆମେ ଯଦି ଏଇ ଛୋଟ ଛୋଟ ମୁମେଣ୍ଟକୁ ମନ ଭରି ଉପଭୋଗ କରିବା ତାହେଲେ ପ୍ରତିଦିନ ହୋଇଯିବ କଲରଫୁଲ୍

ତେବେ ସାଥୀ ଚାଲନ୍ତୁ ନା ସେଇ କଲରଫୁଲ ଜର୍ଣ୍ଣିରେ ଶୁଣିଦବା ଏଇ ଗୀତଟି। ତେବେ ଗୀତଟି ଶୁଣୁଥାନ୍ତୁ ଆଉ ଖୁସିରେ କୁହନ୍ତୁ ଦିଲ ସେ ଦିଲ ତକ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

କହିଲେ ଦେଖି ଏମିତି କିଛି ଗୀତ ଅଛି ଯାହା ଶୁଣିଲେ ଆପଣଙ୍କ ମନ ଏକଦମ ହଜିଯାଏ। ହୁଏତ ସ୍କୁଲ ଦିନ, କଲେଜ ମେମୋରି, ଫ୍ୟାମିଲି ସହ କାଟିଥିବା କିଛି ମୁହୂର୍ତ୍ତ, କିମ୍ବା କାହାର ମିଠା ହସ। ଗୀତରେ ସେଇ ଶକ୍ତି ଅଛି ଯାହା ପୁଣି ଥରେ ପୁରୁଣା ଦିନକୁ ଆଉ ପୁରୁଣା ସ୍ମୃତିକୁ ଫେରାଇ ଆଣିପାରେ। ତେବେ ଚାଲନ୍ତୁ ଶୁଣିନେବା ଏଇ ଗୀତଟି ଆଉ ହଜିଯିବା କିଛି ଖଟା ମିଠା ସ୍ମୃତିରେ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ୍ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: एक प्रकार से पीएम जय अब गरीब

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ଆପଣ ମାନେ କେମିତି ଅଛନ୍ତି କହିଲେ ନିହାତି ବହୁତ ଭଲରେ ଥିବେ। ସମୟ ତ ବର୍ତ୍ତମାନ 1:10 ହେଇସାରିଲାଣି। ଆରମ୍ଭ କରୁଛୁ ଆଜି ଚର୍ଚ୍ଚାରେ। ଯୋଉଠି ଢେର ସାରା ଚିଟଚାଟ ସହ ଗାନାର ଜଲସା, ଆଉ ମୁଁ ଅଛି ଆପଣଙ୍କ ସହ ମୋନାଲିସା। ଢେର ସାରା କଥା ହବା, ଗୀତ ମଧ୍ୟ ଶୁଣିବା, ଆଉ ଆପଣ ମଧ୍ୟ ଆପଣମାନଙ୍କର ମନର କଥା ସେୟାର କରିବେ ଆଜି ଚର୍ଚ୍ଚାରେ। ଆଜି ତ ସଣ୍ଡେ ମାନେ ଛୁଟି ଦିନ। ସପ୍ତାହ ସାରା କାମର ବ୍ୟସ୍ତତା ପରେ ଯେତେବେଳେ ଛୁଟି ଦିନଟି ଆସେ ନା, ମନ ଆପେ ଆପେ ଖୁସି ହୋଇଯାଏ। କାହା ପାଇଁ ଛୁଟିର ମାନେ ଆରାମ, କାହା ପାଇଁ ଫ୍ୟାମିଲି ସହ ସମୟ, ତ ଆଉ କାହା ପାଇଁ ନୂଆ ନୂଆ ଜାଗା ବୁଲିଯିବା କିମ୍ବା ନିଜ ମନ ପସନ୍ଦର କାମ କରିବାର ସୁଯୋଗ। ସାଥୀ କହିଲେ ଆପଣ ଛୁଟି ଦିନ କେମିତି ଭାବେ ଏଞ୍ଜୟ କରନ୍ତି? ଘରେ ରହି ଆରାମ କରିବାକୁ ଭଲ ପାଆନ୍ତି ନା ଫ୍ରେଣ୍ଡ ମାନଙ୍କ ସହ ବୁଲିବାକୁ, ନା ନିଜର କୌଣସି ସଉକ ପୂରା କରନ୍ତି? ତେବେ କିଛି ମଜାଦାର କଥା, ମଜାଦାର ସ୍ମୃତି ଆଉ ମନର କଥା ଆମ ସହ ସେୟାର କରନ୍ତୁ ଏସଏମଏସ ମାଧ୍ୟମରେ। ମେସେଜ କରିବା ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ୍ ଦେଇ ଆପଣଙ୍କ ନାଁ, ଠିକଣା ଆଉ ମତାମତ ଲେଖି ପଠେଇ ଦିଅନ୍ତୁ 0949596321 କୁ। ଆଉ ଆମ ହ୍ୱାଟ୍ସଆପ୍ ନମ୍ବର ବି ଅଛି, ଆପଣ ଚାହିଁଲେ ଆମ ହ୍ୱାଟ୍ସଆପ୍ ନମ୍ବରକୁ ଆପଣମାନଙ୍କର ସେଇ ଖଟା ମିଠା ସ୍ମୃତି ସେୟାର କରିପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ତେବେ ଡେରି ଜମା ବି କରନ୍ତୁନି, ଫଟାଫଟ ଆପଣଙ୍କ ମନର କଥା ମୋତେ ମେସେଜ ମାଧ୍ୟମରେ ଲେଖି ପଠାନ୍ତୁ। ସେତେ ପର୍ଯ୍ୟନ୍ତ ମୁଁ ଆପଣଙ୍କୁ ଶୁଣେଇ ଦେଉଛି ଗୋଟେ ସୁନ୍ଦରସା ଗାନା। ତେବେ ଗୀତଟି ଶୁଣୁଥାନ୍ତୁ ଆଉ ଗୀତର ତାଳେ ତାଳେ ପୁରା ପୁରୀ ଝୁମି ଯାଆନ୍ତୁ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ସୋଚାଲିଛି ଆଜି ଚର୍ଚ୍ଚାରେ ଆଉ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ। ତେବେ ଛୁଟି ଦିନ କେବଳ ରେସ୍ ପାଇଁ ନୁହେଁ, ନିଜକୁ ପୁଣି ଥରେ ସତେଜ କରିବାର ଏକ ସୁନ୍ଦର ସୁଯୋଗ।

କେହି କେହି ସକାଳୁ ଡେରିରେ ଉଠି ଚା କପ୍ ସହ ନିଜର ଦିନକୁ ଆରମ୍ଭ କରନ୍ତି, କେହି କେହି ଫ୍ୟାମିଲି ସହ ରୋଷେଇ, ସିନେମା କିମ୍ବା ଏଇ ପାଖାପାଖି ଜାଗା ବୁଲିବା, କେହି କେହି ବହି ପଢ଼ନ୍ତି, କେହି ସଙ୍ଗ ଶୁଣନ୍ତି ଆଉ ନିଜର ଅଧୁରା ସଉକୁ ସମୟ ଦିଅନ୍ତି। ତେବେ ସାଥୀ କୁହନ୍ତୁ, ଆପଣମାନଙ୍କର ଛୁଟି ଦିନରେ ଖୁସିର ଫର୍ମୁଲାଟା କ'ଣ? ଆଉ କେଉଁ କାମ କଲେ ମନକୁ ହେ ଆଜିର ଛୁଟିଟା ସତରେ ବହୁତ ପୁରା ମାନେ ପୁରା ସାର୍ଥକ ହେଇଗଲା? ତେବେ ଆପଣ ଆପଣଙ୍କ ମନର କଥା ପାଇଁ ଆମକୁ ମେସେଜ କରନ୍ତୁ। ମେସେଜ କରିବା ପାଇଁ ଟାଇପ୍ କରନ୍ତୁ FMRC, ଟିକେ ସ୍ପେସ୍ ଦେଇ ଆପଣଙ୍କ ନାଁ, ଠିକଣା ଆଉ ମେସେଜ ଲାଗି ପଠାଇ ଦିଅନ୍ତୁ 09495963210। ଆଉ ଆମ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ତେବେ ଡେରି ଜମା ବି କରନ୍ତୁନି, ଫଟାଫଟ ଆପଣ ଆପଣଙ୍କ ମନର କଥା ଆମକୁ ମେସେଜ ମାଧ୍ୟମରେ ଲେଖି ପଠାଇ ଦିଅନ୍ତୁ। ଆଉ ଏଇ ଗୀତଟି ଏନ୍ଜୟ କରୁଥାନ୍ତୁ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ପରବର୍ତ୍ତୀ ମେସେଜଟି କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ଦିଦି, ଆପଣଙ୍କୁ ମଧ୍ୟ ମୋ ତରଫରୁ ଭେରି ଗୁଡ୍ ଆଫ୍ଟରନୁନ୍। ଟପିକ୍ ବିଷୟରେ ସେ ଲେଖିଛନ୍ତି, ସଣ୍ଡେ ଦିନ ସେ ମନ୍ଦିର ଯାଇକି ପୂଜା ପ୍ରାର୍ଥନା କରିବାକୁ ଭଲ ପାଆନ୍ତି ଆଉ ଖାଆନ୍ତି। ଆଉ ବି ଲେଖିଛନ୍ତି, ଦିଦି ଆପଣଙ୍କୁ ଜଗନ୍ନାଥ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏତେ ସାରା ଗୁଡ୍ ୱିସେସ୍ ପାଇଁ। ମେସେଜଟି କରିଥିଲେ ରାଜେନ୍ଦ୍ର ନନା ନୂଆଗାଁରୁ।

ପରବର୍ତ୍ତୀ ମେସେଜଟି କରିଛନ୍ତି ନିର୍ମଳ ବେହେରା କଣ୍ଟଳ ଆଠଗଡ଼ରୁ। ସେ ଲେଖିଛନ୍ତି, ଜୟଶ୍ରୀ ରାଧେ ରାଧେ ମୋନାଲିସା ଦିଦି, ଆପଣଙ୍କୁ ମଧ୍ୟ ଜୟଶ୍ରୀ ରାଧେ ରାଧେ। ସେ ଲେଖିଛନ୍ତି, ସଣ୍ଡେ ଇଜ୍ ସୁପର ଡେ, ଆମେ ପରିବାର ସମସ୍ତେ ଏକାଠି ମିଶି ସକାଳେ ଟିଫିନ କରୁ, 12 ବେଳେ ସାଥି ହୋଇ ଖାଉ, ମଜା କରୁ। ବହୁତ ସୁନ୍ଦର ମେସେଜଟି କରିଥିଲେ ନିର୍ମଳ ବେହେରା କଣ୍ଟଳ ଆଠଗଡ଼ରୁ। ତେବେ ସାଥୀ, ଆପଣ ସଣ୍ଡେକୁ କେମିତି ଭାବେ ଏନ୍ଜୟ କରନ୍ତି, ଆପଣଙ୍କ ମତାମତ ଆମକୁ ମେସେଜ ମାଧ୍ୟମରେ ଲେଖି ପଠାନ୍ତୁ। ମେସେଜ କରିବା ପାଇଁ ଟାଇପ୍ କରନ୍ତୁ FMRC ଗୋଟେ ସ୍ପେସ୍ ଦେଇ ଆପଣଙ୍କ ନାଁ, ମେସେଜ ଆଉ ଠିକଣା ଲେଖି ପଠାଇ ଦିଅନ୍ତୁ 09495963210 ନମ୍ବରକୁ। ଆଉ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
3: ପରବର୍ତ୍ତୀ ମେସେଜଟି କରିଛନ୍ତି ବିପିନ ଦଳେଇ ଖୋର୍ଦ୍ଧାରୁ। ସେ ଲେଖିଛନ୍ତି, ଆଜି ଛୁଟି ଦିନ, ଆଜି ମୁଁ ଘରେ ରୋଷେଇ କରିବି, ରେଷ୍ଟ ନେଇ ଆସନ୍ତାକାଲି ପାଇଁ ରେଡି ହେବି। ଘର ଲୋକଙ୍କ ସହ ସନ୍ଧ୍ୟାରେ ବୁଲିବାକୁ ଯାଇ ସନ୍ଧ୍ୟାରେ ଗୁପ୍ଚୁପ୍ ଖାଇବି। ଆଜି ମୁଁ ବହୁତ ମଜା କରିବି ଆଉ ଏନ୍ଜୟ କରିବାର ଦିନ। ମେସେଜଟି କରିଥିଲେ ବିପିନ ଦଳେଇ ଖୋର୍ଦ୍ଧାରୁ। ତେବେ ଆପଣ ସଣ୍ଡେକୁ କେମିତି ଭାବେ ଏନ୍ଜୟ କରନ୍ତି ଆମକୁ ମେସେଜ ମାଧ୍ୟମରେ ଲେଖି ପଠାନ୍ତୁ। ମେସେଜ କରିବା ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ୍ ଦେଇ ଆପଣଙ୍କ ନାଁ, ଠିକଣା ଓ ମେସେଜ ଲେଖି ଆମ ନମ୍ବରକୁ ପଠାଇ ଦିଅନ୍ତୁ। ଆମ ନମ୍ବରଟି ହେଲା 0949596320। ଆଉ ମୋ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200।

ଛୁଟିଦିନ କେବଳ କ୍ୟାଲେଣ୍ଡରର ରେଡ୍ କଲର୍ର ଗୋଟିଏ ତାରିଖ ନୁହେଁ, ବରଂ ଜୀବନକୁ ଟିକେ ଅଧିକ ଜିଇଁବାର ଗୋଟିଏ ସୁନ୍ଦର ସୁଯୋଗ। କାମର ବ୍ୟସ୍ତତା ଭିତରେ ନିଜ ପାଇଁ, ପରିବାର ପାଇଁ ଏବଂ ମନର ଖୁସି ପାଇଁ କିଛି ସମୟ ବାହାର କରିପାରିଲେ ସେହି ଛୁଟିଟା ହିଁ ସବୁଠାରୁ ସକ୍ସେସ ହୁଏ। ତେବେ ଏମିତି ସବୁବେଳେ ଖୁସିରେ ରୁହନ୍ତୁ ଆଉ ସବୁବେଳେ ଲାଇଫ୍ର ସବୁ ମୋମେଣ୍ଟକୁ ଏନ୍ଜୟ କରନ୍ତୁ। ତେବେ ସାଥୀ, ଆଜି ତ ସମୟ ହୋଇଯାଇଛି, ଆଜିର ଚର୍ଚ୍ଚାର ଶୋକୁ ଏଇଠି ରଖୁଛି, ପୁଣି ନେଇ ଆସିବି ଆଉ କିଛି ସୁନ୍ଦର ଟପିକ୍କୁ ନେଇ। ସେ ପର୍ଯ୍ୟନ୍ତ ଖୁସିରେ ଥାଆନ୍ତୁ, ସୁସ୍ଥରେ ଥାଆନ୍ତୁ, ଆଜିର ସଣ୍ଡେଟା ପୁରା ପୁରୀ ଏନ୍ଜୟ କରନ୍ତୁ।

ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ആകാശവാണി. ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ. ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ଗସ୍ତରେ ଗଲେ ରାଷ୍ଟ୍ରପତି. ପ୍ରଥମ ପର୍ଯ୍ୟାୟରେ ମାଲଡୋଭା ଗସ୍ତ ଅବସରରେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା. ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ, ଗୃହ ସୁପରିଚାଳନା ଲକ୍ଷ୍ୟ ନେଇ ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ. ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି. ଜାପାନ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ହାସଲ କଲେ ପିଭି ସିନ୍ଧୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ହେବ ଫାଇନାଲ ମ୍ୟାଚ୍. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯାଇଛନ୍ତି. ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ମାଲଡୋଭାରେ ପହଞ୍ଚବେ. ମାଲଡୋଭାକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ହେଉଛି ପ୍ରଥମ ଗସ୍ତ. ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ମାଇୟା ସନ୍ଧୁଙ୍କ ସହ ପ୍ରତିନିଧି ମଣ୍ଡଳସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ. ସଂସଦର ସଭାପତି ଇଗୋର୍ ଗ୍ରୋସୁଙ୍କ ସହ ରାଷ୍ଟ୍ରପତି ସାକ୍ଷାତ ଆଲୋଚନା କରିବାର

0: କାର୍ଯ୍ୟସୂଚୀ ରହିଛି। ମାଲଡୋଭା ଭାରତୀୟ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବା ସହ ଏକ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବେ। ସେଠାକାର ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 21 ଏବଂ 22 ତାରିଖ ରାଷ୍ଟ୍ରପତି ଉତ୍ତର ମାସିଡୋନିଆକୁ ଯିବେ। କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଉତ୍ତର ମାସିଡୋନିଆକୁ ଏହା ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ସିଲଜାନଭସ୍କା ଡାଭାକୁଫଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେଠାକାର ପ୍ରଧାନମନ୍ତ୍ରୀ ଏବଂ ସଂସଦର ସଭାପତିଙ୍କୁ ମଧ୍ୟ ରାଷ୍ଟ୍ରପତି ଭେଟିବା ସହ ଉତ୍ତର ମାସିଡୋନିଆ ସାଂସଦକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। କୃଷି, ଔଷଧ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତିବିଦ୍ୟା ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଉଭୟ ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ 23-25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁର୍ମୁ ରୋମାନିଆ ଗସ୍ତରେ ଯିବେ। 3 ଦଶନ୍ଧିରୁ ଅଧିକ ସମୟ ପରେ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଏହି ଦକ୍ଷିଣ ପୂର୍ବ ୟୁରୋପୀୟ ଦେଶକୁ ପ୍ରଥମ ଗସ୍ତ ହେବ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ସେଠାକାର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ, ସିନେଟ୍ର ଅଧ୍ୟକ୍ଷ ଏବଂ ରୋମାନିଆ ଭାରତ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ଆଲୋଚନା ବୈଠକରେ ଯୋଗଦେବେ। ସେଠାକାର ଏକ ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ମିଳନୀକୁ ରାଷ୍ଟ୍ରପତି ସମ୍ବୋଧନ କରିବା ସହ ପ୍ରବାସୀ ଭାରତୀୟ ସଦସ୍ୟଙ୍କ ସହ ମତ ବିନିମୟ କରିବେ। ସଂସଦର ଆଗାମୀ ମୌସୁମୀ ଅଧିବେଶନ ଆସନ୍ତାକାଲି ଆରମ୍ଭ ହେଉଛି। ଅଧିବେଶନର ଅବ୍ୟବହିତ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଅନୁଷ୍ଠିତ ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଏବଂ ରାଜ୍ୟସଭା ନେତା ଜଗତ ପ୍ରକାଶ ନଡ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଆରମ୍ଭରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରତିବାଦ ସ୍ୱରୂପ ବୈଠକକୁ ବର୍ଜନ କରାଯାଇଥିଲା। ତେବେ କିଛି ସମୟ ପରେ କଂଗ୍ରେସ ସାଂସଦ ଜୟରାମ ରମେଶ, ସିପିଆଇଏମ୍ ନେତା ଜନ୍ ବ୍ରିଟ୍ରାସ୍, ଜେଏମ୍ଏମ୍ର ମହୁମା ମାଝୀ ଏବଂ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରୀ ସମେତ ବିରୋଧୀ ସଦସ୍ୟମାନେ ବୈଠକରେ ଯୋଗ ଦେଇଥିଲେ। ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହେବା ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ବୈଠକ ମାଧ୍ୟମରେ ସରକାର ଆଗାମୀ ମୌସୁମୀ ଅଧିବେଶନରେ ସଂସଦର ଉଭୟ ଗୃହକୁ ସୁଚାରୁରୂପେ ସମ୍ପାଦନ ପାଇଁ ସୁନିଶ୍ଚିତ କରିବା ଲାଗି ସମସ୍ତ ରାଜନୈତିକ ଦଳଙ୍କର ସହଯୋଗ କାମନା କରିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି,
1: कोई पार्टी या कोई मेंबर अपना जो भी बात रखना चाहता है पार्लियामेंट में पूरा रख सकते हैं। मैं विपक्ष के साथियों को कहना चाहता हूं कि पहले में भी पार्लियामेंट को चलाने में दिक्कत आई थी क्योंकि हंगामा बहुत ज्यादा हुआ था। लोग चाहते हैं कि पार्लियामेंट सुचारू रूप से चले, इसलिए मैं फिर से सब पार्टी के नेताओं को मैं अनुरोध करता हूं कि पार्लियामेंट अच्छी तरह से चले, इसमें सब लोग योगदान करें और हम भी विपक्ष के बात सुनेंगे और विपक्ष भी हमारे बात।
0: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ପୂର୍ବାହ୍ନରେ ନୂଆଦିଲ୍ଲୀରେ ଜଞ୍ଜିବରର ରାଷ୍ଟ୍ରପତି ତଥା ମିଳିତ ଗଣରାଜ୍ୟ ତାଞ୍ଜାନିଆ ଓ ରେଭଲ୍ୟୁସନାରୀ ପରିଷଦର ଅଧ୍ୟକ୍ଷ ଡକ୍ଟର ହୁସେନ ଅଲି ମୁଇନୁମୁଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟଙ୍କ ମଧ୍ୟରେ ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, ଜଳ ଯୋଗାଣ, ସ୍ୱାସ୍ଥ୍ୟ, କୃତ୍ରିମ ବୁଦ୍ଧିମତା, ଡିଜିଟାଲ୍ ଏବଂ ଅନ୍ୟାନ୍ୟ ପ୍ରାଥମିକ କ୍ଷେତ୍ରଗୁଡ଼ିକ ଉପରେ ସହଯୋଗ ବିସ୍ତାର ନେଇ ମତ ବିନିମୟ ହୋଇଛି। ଜଞ୍ଜିରୁପୁରସ୍ଥିତ ଆଇଆଇଟି ମାଡ୍ରାସ୍ର କ୍ୟାମ୍ପସ୍, ଘନିଷ୍ଠ ସହଭାଗିତା ଏବଂ ଆଫ୍ରିକାରେ ଶିକ୍ଷା ଓ ବିକାଶକୁ ପ୍ରାଥମିକତା ପ୍ରଦାନ ନେଇ ଭାରତର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଜାଞ୍ଜିବର ହେଉଛି ତାଞ୍ଜାନିଆର ଏକ ଅର୍ଦ୍ଧସ୍ୱାୟତ ଅଞ୍ଚଳ। ଏହାର ନିଜସ୍ୱ ସମ୍ଭିଧାନ, ରାଷ୍ଟ୍ରପତି, ପ୍ରତିନିଧି ସଭା ଏବଂ ପତାକା ରହିଛି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଆଜି ଦେଶବ୍ୟାପୀ ତାଙ୍କ ମହାନ୍ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ମଙ୍ଗଲ ପାଣ୍ଡେଙ୍କ ସାହସ ଓ ସର୍ବୋଚ୍ଚ ବଳିଦାନ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଗୌରବାନ୍ୱିତ କରୁଛି। ତାଙ୍କର ଦେଶଭକ୍ତି ଓ ବୀରତ୍ୱ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ମଙ୍ଗଲ ପାଣ୍ଡେ ଭାରତକୁ ଇଂରେଜ ଶାସନର ଅତ୍ୟାଚାର ଓ ଅନ୍ୟାୟ ବିରୋଧରେ ମୁକ୍ତ କରିବା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ତାଙ୍କର ବଳିଦାନ ଭାରତର ସ୍ୱାଧୀନତା ସଂଗ୍ରାମକୁ ଗତି ଦେଇଥିଲା ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ମଙ୍ଗଲ ପାଣ୍ଡେଙ୍କ ବଳିଦାନ ଓ ସାହସ ଦେଶ ପ୍ରତି ସମର୍ପଣ ଆଗାମୀ ପିଢ଼ିକୁ ଦେଶର ସେବା କରିବା ପାଇଁ ପ୍ରେରଣା ଯୋଗାଇବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ସଣ୍ଡେ ଅନ୍ ସାଇକେଲ୍ର 82ତମ ସଂସ୍କରଣରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଗଣମାଧ୍ୟମ ସହ ଆଲୋଚନା ବେଳେ ଡକ୍ଟର ମାଣ୍ଡଭ୍ୟ କହିଛନ୍ତି, ଏହି ସ୍ୱାସ୍ଥ୍ୟକର୍ମୀମାନେ ଦେଶର 15,000ରୁ ଅଧିକ ସ୍ଥାନରେ ସାଇକେଲ୍ ଚଳାଇ ଅଭିଯାନରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମୋଦିଙ୍କ ସଣ୍ଡେ ଅନ୍ ସାଇକେଲ୍ ଅଭିଯାନକୁ ଅଧିକ ସୁଦୃଢ଼ କରିଛି। ସେ କହିଛନ୍ତି ଏହି ପଦକ୍ଷେପ ସ୍ୱାସ୍ଥ୍ୟ ସୁସ୍ଥତା ଏବଂ ପରିବେଶ ପ୍ରତି ଦାୟିତ୍ୱବୋଧର ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରୁଛି। ମନ୍ତ୍ରୀ କହିଛନ୍ତି ସାଇକେଲ୍ ଚଳାଇବା ଏକ ଛୋଟ ପ୍ରୟାସ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ସୁଫଳ ଆଣିଥାଏ। ପ୍ରତି ରବିବାର ସାଇକେଲ୍ ଚଳାଇବା ପାଇଁ ଏକ ଘଣ୍ଟା ସମୟ ଦେବାକୁ ମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି। ଏହିଭଳି ଅଭ୍ୟାସ ଜନସାଧାରଣଙ୍କୁ ସୁସ୍ଥ ରଖିବା ସହ ପ୍ରଦୂଷଣ ହ୍ରାସ କରିବା ଏବଂ ଦେଶର ଇନ୍ଧନ ସଞ୍ଚୟ କରିବାରେ ଯୋଗଦାନ ଦେଇଥାଏ। ଲଦାଖର କାର୍ଗିଲ୍ ଜିଲ୍ଲା ଅନ୍ତର୍ଗତ ସାଙ୍କୁ ସବ୍ ଡିଭିଜନର ସଂଗ୍ରହ ଗ୍ରାମରେ ଗତକାଲି ଆକସ୍ମିକ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। କାର୍ଗିଲ୍ ଜନ୍ସ୍କର୍ ଜାତୀୟ ରାଜପଥ NH-301ରେ ଚଳାଚଳ ବାଧାପ୍ରାପ୍ତ ହୋଇଛି। ତେବେ କୌଣସି ଜୀବନହାନୀ ନେଇ ଏପର୍ଯ୍ୟନ୍ତ ଖବର ହସ୍ତଗତ ହୋଇନଥିବା ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ସଡ଼କ ଯୋଗାଯୋଗ ନେଇ ପାଗ ପରିସ୍ଥିତି ଏବଂ ସୁରକ୍ଷା ସ୍ଥିତି ନେଇ ସମୀକ୍ଷା କରାଯାଉଛି। ସ୍ଥାନୀୟ ଅଧିବାସୀ ଏବଂ ପର୍ଯ୍ୟଟକଙ୍କୁ ପ୍ରଭାବିତ ଅଞ୍ଚଳରେ ଯାତାୟତ ନ କରିବାକୁ ପରାମର୍ଶ ଦିଆଯାଇଛି। ବିଭିନ୍ନ ସ୍ଥାନରେ ତ୍ୱରିତ ପ୍ରତିକ୍ରିୟା ବାହିନୀଙ୍କୁ ନିୟୋଜିତ କରାଯାଇଥିବା ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜାମ୍ମୁ ଓ କାଶ୍ମୀରର କଟ୍ରା ଏବଂ ତ୍ରିକୁଟ ପାହାଡ଼ରେ ପ୍ରତିକୂଳ ପାଗ ଯୋଗୁଁ ଶ୍ରୀ ମାତା ବୈଷ୍ଣବଦେବୀ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଆକାଶବାଣୀ ଜାମ୍ମୁ ପ୍ରତିନିଧିଙ୍କ ରିପୋର୍ଟ ଅନୁସାରେ ପ୍ରତିକୂଳ ପାଗ ମଧ୍ୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତୀର୍ଥଯାତ୍ରାକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ଯାତ୍ରା ପୁନଃ ଆରମ୍ଭ ନେଇ ତୀର୍ଥଯାତ୍ରୀଙ୍କୁ ସରକାରୀ ଚ୍ୟାନେଲ୍ ମାଧ୍ୟମରେ ଅବଗତ କରାଯିବ। କର୍ତ୍ତୃପକ୍ଷ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଭେନେଜୁଏଲା ଭୂମିକମ୍ପ ପରେ ମୃତ୍ୟୁ ସଂଖ୍ୟା 5119କୁ ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ସେଠାରେ ପୁନରୁଦ୍ଧାର ଓ ପୁନଃ ନିର୍ମାଣ ନେଇ 346 ନିୟୁତ ଆମେରିକୀୟ ଡଲାରର ଜରୁରୀକାଳୀନ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଗତମାସରେ ଭେନେଜୁଏଲାରେ ଲଗାତାର 7.2 ଏବଂ 7.5 ତୀବ୍ରତାର ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଥିଲା। ଭାରତର ଦୁଇଥର ଅଲମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିଛନ୍ତି। ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ବ୍ୟାଡ୍ମିଣ୍ଟନ ଖେଳାଳି। ଫାଇନାଲ୍ ମ୍ୟାଚ୍ରେ ସିନ୍ଧୁ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ତିନିଥର ବିଶ୍ୱ ଟାଇଟଲ୍ ବିଜେତା ଆଗାନେ ୟାମାଗୁଚିଙ୍କୁ ସିଧାସଳଖ 21-17 ଏବଂ 21-17 ପଏଣ୍ଟରେ ପରାସ୍ତ କରିଥିଲେ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଆଜି ଖେଳାଯିବ। ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଚଳିତଥରର ଟାଇଟଲ୍ ହାସଲ ପାଇଁ ଆର୍ଜେଣ୍ଟିନା ଓ ସ୍ୱେନ୍ ପରସ୍କରକୁ ଭେଟିବେ। ଭାରତୀୟ ସମୟ ରାତି 12:30ରେ ଏହି ମ୍ୟାଚ୍ ଖେଳାଯିବ। ଅନ୍ୟପକ୍ଷରେ ଇଂଲଣ୍ଡ ଚଳିତ ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନ ହାସଲ କରିଛି। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ଲଣ୍ଡନର ଲର୍ଡସ୍ଠାରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 3:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ଗସ୍ତରେ ଗଲେ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟରେ ମାଲଡୋଭା ଗସ୍ତ ଅବସରରେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ। ଗୃହ ସୁପରିଚାଳନା ଲକ୍ଷ୍ୟ ନେଇ ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କର ଶ୍ରଦ୍ଧାଞ୍ଜଳି। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କଲେ ପିଭି ସିନ୍ଧୁ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ୱେନ୍ ମଧ୍ୟରେ ଅନୁଷ୍ଠିତ ହେବ ଫାଇନାଲ୍ ମ୍ୟାଚ୍।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମଭିତ୍ତିରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧ ମୂର୍ତ୍ତି। ବନଗଲାଗି ନୀତି ପାଇଁ ରାତି 9-6 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ମୌସୁମୀ ଅଧିବେଶନ ପୂର୍ବରୁ ସଂସଦ ଭବନରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ। ଶ୍ରୀଜୀଉଙ୍କ ଆଜି ହେଉଛି ରତ୍ନ ଅଳଙ୍କାର ଗଣତି ମଣତି ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର 7ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଶୃଙ୍ଖଳିତ ନୀତିକାନ୍ତି ସହ ଆଜିଠାରୁ ଆଡ଼ପ ଅବଢ଼ା ମିଳୁଛି। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯାଉଛି। ଶ୍ରୀଜଗନ୍ନାଥ ମନ୍ଦିର ପରି ଏଠାରେ ମଧ୍ୟ ମଙ୍ଗଳାଳତି, ମୈଲମ, ତଡ଼ପଲାଗି, ଅବକାଶ, ବେଶ, ଗୋପାଳବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଇତ୍ୟାଦି କରାଯିବ। ଆସନ୍ତାକାଲି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଆପାତତଃ ରାତ୍ର 9ଟାରୁ ବିଳମ୍ବିତ ରାତ୍ର 3ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୂଆଦିଲ୍ଲୀ ସଂସଦ ଭବନ ପରିସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏବଂ ରାଜ୍ୟସଭା ନେତା ଜଗତ ପ୍ରକାଶ ନଡ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଥିଲେ। ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅଗଷ୍ଟ 13 ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ ବିଭିନ୍ନ ବିଧେୟକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଧେୟକ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଧେୟକ, ଜନ୍ମ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଧେୟକ, ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଧେୟକ ଏବଂ ଏଫ୍ସିଆର୍ଏ ଓ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଧେୟକ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀରେ ଆୟୋଜିତ ସଣ୍ଡେଜ୍ ଅନ୍ ସାଇକେଲ୍ର 82ତମ ସଂସ୍କରଣରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଡକ୍ଟର ମାଣ୍ଡବ୍ୟ କହିଛନ୍ତି ଏହି ପଦକ୍ଷେପ ସ୍ୱାସ୍ଥ୍ୟ, ସୁସ୍ଥତା ଏବଂ ପରିବେଶ ପ୍ରତି ଦାୟିତ୍ୱବୋଧର ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରୁଛି। ସାଇକେଲ୍ ଚଲାଇବା ଏକ ଛୋଟ ପ୍ରୟାସ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ହିତକର। ପ୍ରତି ରବିବାର ସାଇକେଲ୍ ଚଳାଇବା ପାଇଁ 1 ଘଣ୍ଟା ସମୟ ଦେବାକୁ ମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଏଭଳି ଅଭ୍ୟାସ ଜନସାଧାରଣଙ୍କୁ ସୁସ୍ଥ ରଖିବା ସହ ପ୍ରଦୂଷଣ ହ୍ରାସ କରିବା ଏବଂ ଦେଶର ଇନ୍ଧନ ସଞ୍ଚୟ କରିବାରେ ଯୋଗଦାନ କରିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକରୁ। ପୂର୍ବ ନିର୍ଦ୍ଧାରିତ ସମୟାନୁସାରେ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ପୁରୀ ଶ୍ରୀମନ୍ଦିର ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମଣତି ଆଜି ଅନୁଷ୍ଠିତ ହେଉଛି। ଗଣତି ମଣତି କାର୍ଯ୍ୟରେ ନିୟୋଜିତ ଏକ ଟିମ୍ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଛନ୍ତି। ଶ୍ରୀବିଗ୍ରହଙ୍କର ଶ୍ରୀଅଙ୍ଗରେ ବ୍ୟବହୃତ ଏବଂ ସ୍ନାନପୂର୍ଣ୍ଣମୀ ଅବସରରେ ଓଲାଗି ହୋଇଥିବା ଅଳଙ୍କାରଗୁଡ଼ିକର ଗଣତି ମଣତି ଆଜି କରାଯାଉଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ମହାପ୍ରଭୁଙ୍କ ରାହୁରେଖା, ଝୋବା, ସୁନାଚିତା, ରୂପାରସିକ, ସୁନାଥଣ୍ଟିଆର ଗଣତି ମଣତି କାର୍ଯ୍ୟ ସହିତ 3D ସ୍କାନିଂ କରାଯିବ। ଭିତର ରତ୍ନଭଣ୍ଡାରେ ଗଚ୍ଛିତ ଅବଶିଷ୍ଟ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି ତାରିଖ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର କରାଯିବ ବୋଲି ଜଣାପଡ଼ିଛି। ଗଣତି ମଣତି ସମ୍ପର୍କରେ ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ

0: କହିଛନ୍ତି
1: 13ତମ ଦିବସର ଇନଭେଣ୍ଟରାଇଜେସନ ସମ୍ପୂର୍ଣ୍ଣ କରିଥିଲେ। ଚଳନ୍ତି ଭଣ୍ଡାରର ମଣ୍ଟିମଣ୍ଟି କରାଯାଇଥିଲା, ବାହାର ଭଣ୍ଡାରର ମଧ୍ୟ ମଣ୍ଟିମଣ୍ଟି କରାଯାଇଥିଲା, ତାପରେ ଆମେ ଭିତର ଭଣ୍ଡାରର ମଧ୍ୟ ମଣ୍ଟିମଣ୍ଟି ଆରମ୍ଭ କରିଦେଇଛୁ। କେବଳ ଚିତା ଲାଗି ଗୋଟିଏ ଅଳଙ୍କାର ଯୋଉଟାକି ରହିବ, ଉପଲବ୍ଧି ରହିବ, ସେଟା ଚିତ ଅମାବାସ୍ୟା ଦିନ ପିନ୍ଧାଯିବ। କିନ୍ତୁ ସରକାର ଯେହେତୁ ଆମକୁ ସ୍ପେଶାଲ ପରମିସନ ଦେଇଛନ୍ତି, ଏଇଟା ଆମେ ଆଜି 14ତମ ଦିବସ ଇନଭେଣ୍ଟରାଇଜେସନରେ ପ୍ରବେଶ କରିବୁ।
0: ମହାପ୍ରଭୁଙ୍କ ନୀତି ବହୁଳତା କାରଣରୁ ମେ ମାସ 23 ତାରିଖରୁ ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାରର ଗଣତି କାର୍ଯ୍ୟ ସ୍ଥଗିତ ରହିଥିଲା। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଳ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଆଜି ଦେଶବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 1857 ମସିହା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମହାନାୟକ ମଙ୍ଗଳ ପାଣ୍ଡେ ଅସୀମ ସାହସ ଓ ଦେଶପ୍ରେମର ପ୍ରତୀକ। ସ୍ୱଦେଶର ସ୍ୱାଭିମାନ ରକ୍ଷା ପାଇଁ ବ୍ରିଟିଶ ଶାସନ ବିରୋଧରେ ପ୍ରଥମ ବିଦ୍ରୋହର ବହ୍ନି ମଙ୍ଗଳ ପାଣ୍ଡେ ପ୍ରଜ୍ୱଳିତ କରିଥିଲେ। ଏହି ମହାନ ବିପ୍ଳବୀଙ୍କ ବଳିଦାନ ଇତିହାସର ପୃଷ୍ଠାରେ ସଦାସର୍ବଦା ଅମର ହୋଇ ରହିବ। ଦେଶମାତୃକାର ସେବାରେ ତାଙ୍କର ତ୍ୟାଗ ଓ ନିଷ୍ଠା ପ୍ରତିଟି ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଭାବନା ଜାଗ୍ରତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ତାଙ୍କ ସାହସ ଓ ସର୍ବୋଚ୍ଚ ବଳିଦାନ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଗୌରବାନ୍ୱିତ କରୁଛି। ତାଙ୍କର ଦେଶଭକ୍ତି ଓ ବୀରତ୍ୱ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ତାଙ୍କ ନିର୍ଭୀକତା, ଅଦମ୍ୟ ଦେଶପ୍ରେମ ଓ ଅଟଳ ସମର୍ପଣ ଅସଂଖ୍ୟ ଦେଶଭକ୍ତଙ୍କୁ ପ୍ରେରଣା ଯୋଗାଇଥିଲା। ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ସଞ୍ଜୟ ମହାପାତ୍ର ଏଥିରେ ଯୋଗଦେଇ ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ନିମନ୍ତେ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା, ପରିବେଶ ସଫା, ପାଣି ଜମୁଥିବା ସ୍ଥାନ ଅନୁଧ୍ୟାନ ଉପରେ ଗୁରୁତ୍ୱ ଦେଇଥିଲେ। ଜ୍ୱର ହେଲେ ମୁଖ୍ୟ ଚିକିତ୍ସାଳୟରେ ରକ୍ତ ପରୀକ୍ଷା କରିବା ସହିତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ ପାଇଁ ସେ ପରାମର୍ଶ ଦେଇଛନ୍ତି। ମ୍ୟାଲେରିଆକୁ ରୋକିବା ପାଇଁ ଗତ ମେ ମାସରେ ସର୍ଭେ କରାଯାଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଉପସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଔଷଧ ମହଜୁଦ ଥିବାବେଳେ ଆଶାକର୍ମୀଙ୍କ ପାଖରେ ମ୍ୟାଲେରିଆ ଟେଷ୍ଟ କିଟ୍ ରହିଥିବା ନେଇ ଶ୍ରୀ ମହାପାତ୍ର କହିଛନ୍ତି। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଦେବଦର୍ଶନ ଆରମ୍ଭ ହୋଇଛି। ସକାଳୁ ବିଭିନ୍ନ ନୀତିକାନ୍ତି ଶେଷ ହେବା ପରେ ଅପରାହ୍ନ 1:30ରୁ ଆଡ଼ପ ଅଭଡ଼ା ବାହାରିଛି। ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଆସନ୍ତାକାଲି ବିଳମ୍ବିତ ରାତିରେ ହେରାପଞ୍ଚମୀ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ରାଜ୍ୟ ସରକାର 80ଟି ବେସରକାରୀ ଅନୁଦାନପ୍ରାପ୍ତ ସ୍ନାତକ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ଆସନ୍ତାକାଲି ସୁଦ୍ଧା ନୂଆ ନିଯୁକ୍ତି ହୋଇଥିବା ଅଧ୍ୟକ୍ଷମାନଙ୍କୁ ନିଜର କାର୍ଯ୍ୟସ୍ଥଳୀରେ ଯୋଗଦେବା ପାଇଁ କୁହାଯାଇଛି। ଭଦ୍ରକ ଜିଲ୍ଲା ପୁରୁଣା ବଜାର ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ନାରୀ ଆତ୍ମରକ୍ଷା, ଆତ୍ମନିର୍ଭରଶୀଳତା ଓ ସଶକ୍ତିକରଣ ଉପରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିଲା। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର 5,000 ଉର୍ଦ୍ଧ ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି। ସରକାରଙ୍କ ଉଲ୍ଲାସ ଯୋଜନା ଅଭିଯାନରେ ସେମାନଙ୍କୁ ପଞ୍ଜିକୃତ କରାଯିବା ସହ ଉଚ୍ଚଶିକ୍ଷାର ସୁଯୋଗ ପ୍ରଦାନ କରାଯିବ। ଏଥିରେ ବ୍ଲକର 195 ଜଣ ଶିକ୍ଷକ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ପ୍ରତ୍ୟେକ ଶିକ୍ଷକଙ୍କୁ ନିଜ ଅଞ୍ଚଳର ଅତିକମ୍ରେ 10 ଜଣ ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ପଞ୍ଜିକରଣ କରାଇବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାସ ନୂଆପଡ଼ା, ଖଡ଼ିଆଳ ଓ ଖରିଆର ରୋଡ୍ ଏନ୍ଏସିରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ। ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରକଳ୍ପ ସମ୍ପର୍କିତ ସମସ୍ତ ସୂଚନା ସମ୍ଭଳିତ ଫଳକ ସ୍ଥାପନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ପିଏମ୍ଏୱାଇ 2.0 ଅଧୀନରେ 3ଟି ଏନ୍ଏସିରେ ମୋଟ 826ଟି ଘର ମଞ୍ଜୁର କରାଯାଇଛି। ନିର୍ମାଣାଧୀନ ଘରଗୁଡ଼ିକର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଆସନ୍ତା ମାସ 15 ତାରିଖ ସୁଦ୍ଧା ହିତାଧିକାରୀଙ୍କ ଗୃହ ପ୍ରବେଶ ନିଶ୍ଚିତ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି। ପାଣିପାଗ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ସପ୍ତାହ 24 ତାରିଖ ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ନୟାଗଡ଼ ଜିଲ୍ଲାର ଭାପୁରରେ ସର୍ବାଧିକ 98.3 mm ବର୍ଷା ରେକର୍ଡ କରାଯାଇଛି। ଚଳିତ ମୌସୁମୀ ଋତୁରେ ଜୁନ୍ 1ରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି 463.8 mm ବର୍ଷା।

0: ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବୃଷ୍ଟିପାତଠାରୁ 14% ଅଧିକ। ମଧ୍ୟାହ୍ନ 12ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 611.97 ଫୁଟ ରହିଛି। 4ଟି ଗେଟ୍ ଦେଇ ଜଳଭଣ୍ଡାର ମଧ୍ୟକୁ 164,009 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 91,788 ଘନଫୁଟ ଜଳ ନିଷ୍କାସିତ ହେଉଛି। ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ବନକଲାଗି ନୀତି ପାଇଁ ରାତି 9ଟାରୁ 6 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ମୌସୁମୀ ଅଧିବେଶନ ପୂର୍ବରୁ ସଂସଦ ଭବନରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ। ଶ୍ରୀଜୀଉଙ୍କ ଆଜି ହେଉଛି ରତ୍ନ ଅଳଙ୍କାର ଗଣତି ମଣତି ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର 7ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।
1: ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: एक प्रकार से पीएम जय अब गरीबों की जय बन गई है।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

0: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
1: ଇଏ ସୌଦାର 15,000, ପରିବାର 2,000।
0: ଆଉ ଲାଇଟ ବିଲ୍
1: ଏବେ ଜିରୋ ପଇସା କେମିତି ଦେବି?
0: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
1: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଏଇ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ ଏ ମାଟି ବୀରତ୍ୱର ମାଟି ଏ ମାଟିରେ ପ୍ରତ୍ୟେକ କଣିକାରେ ଲୁଚି ରହିଛି ସାହସର କାହାଣୀ ଯେତେବେଳେ ଦେଶପ୍ରେମର କଥା ଆସେ ସବୁଠୁ ପ୍ରଥମେ ମନେ ପଡ଼ନ୍ତି ଆମର ବୀର ସନ୍ତାନମାନେ ସେମାନଙ୍କ ସାହସ ତ୍ୟାଗ ଆଉ ଅଦମ୍ୟ ଇଚ୍ଛାଶକ୍ତି ଆଜି ବି ଆମ ପାଇଁ ପ୍ରେରଣା ସେହି ବୀରତ୍ୱର ଗାଥାକୁ ନେଇ ଆରମ୍ଭ କରୁଛୁ ମୋ ଦେଶ

ଦେଶର ବୀରଗାଥା କେବଳ ଇତିହାସ ପୃଷ୍ଠରେ ଲେଖାଯାଇଥିବା କାହାଣୀ ନୁହେଁ, ଏହା ସାହସ, ତ୍ୟାଗ ଓ ଦେଶପ୍ରେମର କାହାଣୀ। ଅନେକ ଦେଶବୀର ନିଜ ଜୀବନକୁ ମାତୃଭୂମି ପାଇଁ ଉତ୍ସର୍ଗ କରିଛନ୍ତି। ସେମାନଙ୍କ ଅଦମ୍ୟ ସାହସ ଓ ଦେଶପ୍ରେମ ଆମକୁ ଆଗକୁ ବଢ଼ିବାକୁ ସାହସ ଦିଏ, ଦେଶ ପାଇଁ କିଛି କରିବା ପାଇଁ ଅନେକ ପ୍ରେରଣା ଦିଏ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଆଜି ମଧ୍ୟ ଆମ ସେନାର ସେନାବାହିନୀ ଯବାନମାନେ ଦିନ ରାତି ସୀମାରେ ସତର୍କ ପ୍ରହରୀ ଭାବେ ଛିଡ଼ା ହୋଇଛନ୍ତି। ତୀବ୍ର ଶୀତ, ପ୍ରବଳ ବର୍ଷା କିମ୍ବା ଅସହ୍ୟ ଖରା, ପାହାଡ଼ର କଠିନ ପରିସ୍ଥିତି, କୌଣସି କଠିନ ପରିସ୍ଥିତି ସେମାନଙ୍କୁ ସେମାନଙ୍କ କର୍ତ୍ତବ୍ୟକୁ ଅଟକାଇ ପାରିନାହିଁ। ସେମାନଙ୍କ ସାହସ ପାଇଁ ହିଁ ଆଜି ଆମେ ନିରାପଦରେ ରହିପାରୁଛୁ।

ଦେଶ ପ୍ରେମ ପ୍ରତ୍ୟେକ ହୃଦୟରେ। ଜଣେ ଭଲ ନାଗରିକ ହେବା, ନିଜ କର୍ତ୍ତବ୍ୟକୁ ସଚୋଟ ଭାବେ ପାଳନ କରିବା, ଦେଶର ଏକତା ଆଉ ସମ୍ମାନକୁ ବଜାୟ ରଖିବା ଆମର ଛୋଟ ଛୋଟ ଭଲ କାମ ହିଁ ଏକ ସଶକ୍ତ ଆଉ ସୁନ୍ଦର।

0: ମାସକୁ ମାସ ବିଦ୍ୟୁତ୍ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
3: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ। ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆଣ୍ଡ୍ ଏଇ ସନ୍ଡେର ଆଫ୍ଟରନୁନ୍ରେ ସୋ ଚାଲିଛି ଶ୍ରୀଲା ଆଫ୍ଟରନୁନ୍ ଫ୍ରେଣ୍ଡସ୍, ଆମେ ପ୍ରାୟତଃ ନିଜକୁ ଅନ୍ୟମାନଙ୍କ ଆଖିରେ ଦେଖିବାକୁ ଚେଷ୍ଟା କରୁ। ଯିଏ ଆମ ବିଷୟରେ ଯାହା କହେ ଆମେ ସେଇଟାକୁ ହିଁ ସତ ମାନି ନେଉ, କିନ୍ତୁ ଏଇ ସତ ପରିଚୟ ମିଳେ ନିଜ ମନର ଆଇନାରେ। ଯେତେବେଳେ ଆମେ ନିଜେ ନିଜର ଭଲ ଏବଂ ମନ୍ଦ ଉଭୟ ଦିଗକୁ ସ୍ୱୀକାର କରୁ, ଠିକ୍ ସେତିକି ବେଳେ ଆମେ ଆହୁରି ପରିପକ୍ୱ ହୋଇଯାଉ, ଆହୁରି ଡେଭଲପ୍ଡ ହୋଇଯାଉ। ହଁ ଫ୍ରେଣ୍ଡସ୍, ନିଜକୁ ଜାଣିବା ଆତ୍ମବିଶ୍ୱାସର ଫାର୍ଷ୍ଟ ଷ୍ଟେପ୍। ଯିଏ ନିଜକୁ ବୁଝିପାରେ ସେ ଅନ୍ୟକୁ ବି ବେଶ ସହଜରେ ବୁଝିପାରେ। ବାସ୍ ଏଇ ବୁଝାମଣା ହିଁ ଲାଇଫକୁ ଆହୁରି ବ୍ୟୁଟିଫୁଲ୍ କରିଦିଏ।

ଫ୍ରେଣ୍ଡସ୍, ପରିଚୟ ଆମ ସମସ୍ତଙ୍କ ପାଖରେ ଥାଏ ଏବଂ ଆମେ ସମସ୍ତେ ଏକ ପରିଚୟ ତିଆରି କରିବା ପାଇଁ ଚେଷ୍ଟା ବି କରୁ। ଏହି ପରିଚୟ କେବେ ବି ଧନ, ପଦବୀ କି ଲୋକପ୍ରିୟତାର ମାପକାଠିରେ ଗଢ଼ାଯାଏନି। ଅନେକ ସାଧାସିଧା ଲୋକ ନିଜର ସରଳତା ଏବଂ ସତ୍ୟତା ପାଇଁ ବି ଅସାଧାରଣ ହୋଇଯାଆନ୍ତି। ହଁ ଫ୍ରେଣ୍ଡସ୍, ଏହି ଭଲ କାମର ପ୍ରଭାବ ବହୁତ ଦୂର ଯାଇ ପହଞ୍ଚି ଆମେ କହୁଥିବା କଥାଠୁ ଅଧିକ ଆମର କାର୍ଯ୍ୟ ଆମକୁ ପରିଚୟ ଦେଇଥାଏ। ପ୍ରତ୍ୟେକ ଦିନର ଗୋଟିଏ ଛୋଟ ଭଲ କାମ ଆଗାମୀ ଦିନ ପାଇଁ ଗୋଟିଏ ବଡ଼ ସମ୍ମାନ ହୋଇପାରେ, ସେଥିପାଇଁ ପରିଚୟ ଅର୍ଜନ କରିବାକୁ ପଡ଼େ। ବାସ୍ ଏମିତି ସେମିତି ମିଳିଯାଏ ନାହିଁ।

વેલકમ બેક ફ્રેન્ડ્સ, ટ્યુન કરીશંતિ આપણંગર ફેવરિટ મ્યુઝિકલ એફએમ સ્ટેશન 100.4 આકાશવાણી એફએમ રેઇનબો કટક દિલસી દિલદાર. સો ચાલે છે સુરેલા આફ્ટરનૂન એન્ડ આપણંગર સતા મો બરકરાર છે આપણંગર મ્યુઝિકલ હોસ્ટ એન્ડ દોસ્ત સુવી. સાથે જીવનરે વિફળતા આસિલે આમે નિજે નિજર પરિચય ઉપરે સંદેહ ઉઠાઉ, કેતે પ્રશ્ન કરીદઉ નિજર પરિચયકુ. କିନ୍ତୁ ଗୋଟେ ପରାଜୟ ମଣିଷର ପରିଚୟ ନୁହେଁ, ସଂଘର୍ଷ ମଣିଷକୁ ଭାଙ୍ଗିବା ପାଇଁ ନୁହେଁ ବରଂ ଗଢ଼ିବା ପାଇଁ ଆସେ. ଆମର ପ୍ରତିଟି ଏକ୍ସପିରିଏନ୍ସ ଆମକୁ କିଛି ନୂଆ ଲେସନ୍ ଶିଖାଇଥାଏ, ଆଣ୍ଡ ଏହିସବୁ ଲେସନ୍ ଆମର ଫ୍ୟୁଚରର ପାଥକୁ ବି ପୁରା ପରିଷ୍କାର କରିଦିଏ. सो फ्रेंड्स, दिल पर रख लीजिए हाथ और अपने बे से विश्वास कभी ना हटाए. सो साथी, निज ऊपर विश्वास हरायबा केबे भी ठीक नुहे. जदि आज आपण निज को प्रश्न करुछंदी कौन मु ठीक बाटरे जाउची, ताहले प्रश्नर उत्तर भी आपण निजे. आपण निज प्रति निजर परिचय जेपरि रखिबे, ठीक आपणकर आगामी दिनगुडी कबि सेही परि हे जीवो. ଜମା ବି କରନ୍ତୁନି ମନ ଦୁଃଖ, ବାସ୍ ପୁଣି ଆଣିଦିଅନ୍ତୁ ଆପଣଙ୍କ ଓଠରେ ସେଇ ମିଠା ମିଠା ହସ, ଆଣ୍ଡ ଆପଣଙ୍କ ପାଖରେ ପହଞ୍ଚେଇ ଦଉଛି ଆଉ କିଛି ବହୁତ ହି ବହୁତ ହି ଖାସ୍ ବାଲା ଗୀତ ଆପଣଙ୍କ ପାଖରେ. ଓନ୍ଲି ଆଣ୍ଡ ଓନ୍ଲି ଅନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେହି ଦିଲ୍ ତାହା.

ଆପଣ ଆଜି ଯାହା କରୁଛନ୍ତି ବାସ୍ ସେଇଟା ହିଁ ହବ ଆସନ୍ତାକାଲି ଆପଣଙ୍କର ଆଇଡେଣ୍ଟିଟି। ସୋ ଫ୍ରେଣ୍ଡ, ସବୁବେଳେ ଭଲ ଭାବନ୍ତୁ, ଭଲ କୁହନ୍ତୁ ଏବଂ ଭଲ କାମ ହିଁ କରନ୍ତୁ, କାହିଁକି ନା ଲୋକେ ହୁଏତ ଭୁଲିଯିବେ ଆପଣଙ୍କର ନାଁ, ଆପଣଙ୍କର ଠିକଣା, କିନ୍ତୁ ସବୁବେଳେ ପାଇଁ ମନେ ରଖିବେ ଆପଣଙ୍କର ବ୍ୟବହାର, ଆପଣଙ୍କର ସାହାଯ୍ୟ ଏବଂ ଆପଣଙ୍କର ସେଇ ପଦେ ମିଠା କଥା। ଏମିତି ହିଁ ଆପଣଙ୍କର ସୁନ୍ଦର ପରିଚୟ, ଆପଣଙ୍କର ସୁନ୍ଦର ହସକୁ ଜାବୁଡ଼ି ରଖନ୍ତୁ ନିଜ ପାଖରେ ଏବଂ ସବୁବେଳେ ସବୁବେଳେ ଆମ ସହିତ କନେକ୍ଟ ହେଇଥାନ୍ତୁ। ଓନ୍ଲି ଆଣ୍ଡ ଓନ୍ଲି ଅନ୍ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୁଣିବାକୁ ଭୁଲିବେନି ଭାରତ ମସଲା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଠିକ୍ ସନ୍ଧ୍ୟା 7:00

ଅପରାହ୍ନ 5ଟା ନ୍ୟୁଜ୍ ହେଡ୍‌ଲାଇନ୍ ସହିତ ମୁଁ ସୁଚିସ୍ମିତା। ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଥ ମୂର୍ତ୍ତି। ଆଜିଠାରୁ ମିଳିଲା ଆଡ଼ପ ଓଭଡ଼ା। ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ପାଇଁ ରାତି 9ଟାରୁ 6 ଘଣ୍ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଆସନ୍ତାକାଲି ଅନୁଷ୍ଠିତ ହେବ ହେରାପଞ୍ଚମୀ ନୀତି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଡିଜିଟାଲ୍ ହୁଣ୍ଡି ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଣିକି ଅନ୍ଲାଇନ୍ରେ ଦାନ କରିପାରିବେ ଶ୍ରଦ୍ଧାଳୁ। ରାଜ୍ୟରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା। ପାଣିପାଗ ବିଭାଗ ପକ୍ଷରୁ 7ଟି ଜିଲ୍ଲାକୁ ସତର୍କ ସୂଚନା। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ନୂଆଦିଲ୍ଲୀ ସଂସଦ ଭବନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ। ଆଜିଠାରୁ ମୋଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆମେରିକା ଇରାନ ମଧ୍ୟରେ ହର୍ମୋଜ୍ ପ୍ରଣାଳୀକୁ କେନ୍ଦ୍ର କରି ଉତ୍ତେଜନା ବୃଦ୍ଧି। ପଶ୍ଚିମ ଏସିଆ ପରିସ୍ଥିତି ଉପରେ ବିଶ୍ୱର ନଜର ଏବଂ ୟୁକ୍ରେନ୍ ରୁଷ ମଧ୍ୟରେ ଡ୍ରୋନ୍ ଆକ୍ରମଣ ଜାରି। ଉଭୟ ପକ୍ଷରେ ହତାହତ ହେବାର ସୂଚନା। ନ୍ୟୁଜ୍ ହେଡ୍‌ଲାଇନ୍ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ନ୍ୟୁଜ୍ ହେଡ୍‌ଲାଇନ୍ ଶୁଣିପାରିବେ ସନ୍ଧ୍ୟା 6ଟାରେ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି ଆପଣଙ୍କର ଫେଭରେଟ୍ ମ୍ୟୁଜିକାଲ୍ ଏଫ୍ଏମ୍ ଷ୍ଟେସନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତକ୍। ଫ୍ରେଣ୍ଡସ୍, ଆମ ଲାଇଫ୍ରେ ଏମିତି କିଛି କାମ ଥାଏ ଯେଉଁଟାକି ଆମେ ଫ୍ରି ଟାଇମ୍ରେ କରିବାକୁ ଭଲ ପାଇଥାଉ। ଯେମିତି କାହାକୁ ଭଲ ଲାଗେ ପେଣ୍ଟିଂ କରିବାକୁ, କାହାକୁ ଭଲ ଲାଗେ ଗୀତ ଶୁଣିବାକୁ, କାହାକୁ ଭଲ ଲାଗେ ଗାଇବାକୁ, ଆଣ୍ଡ କାହାକୁ ଭଲ ଲାଗେ କିଛି ଘରକରଣା ଜିନିଷ ତିଆରି କରିବାକୁ। ଏମିତି ଅନେକ ଜିନିଷ କରିବାକୁ ଭଲ ଲାଗେ ଯାହାକୁ ଆମେ କହୁ ହବି। କିନ୍ତୁ ବେଳେବେଳେ କ'ଣ ହୁଏ ଯେ ଆମର ଏଇ କାମ ବ୍ୟସ୍ତ ଜୀବନ ଭିତରେ ଆମେ ଭୁଲିଯାଉ ଯେ ଆମେ କେବେ କ'ଣ କରିବାକୁ ଭଲ ପାଉଥିଲେ। କିନ୍ତୁ ଏଇ ସଣ୍ଡେ ଆସିଲେ ଆମର ସବୁ ହବି କଥା ଫିର୍ ସେ ବାପସ ଆସିଯାଏ ଆମ ମାଇଣ୍ଡରେ। ସୋ ଫ୍ରେଣ୍ଡସ୍, ସୋ ଷ୍ଟାର୍ଟ ହେଇସାରିଛି ଡାଏଲ୍ ଇନ୍ ଲାଇଫ୍ ଚିଟ୍ ଚାଟ୍ର, ଆଣ୍ଡ ମୋର ପ୍ରଶ୍ନ ରହିଛି ଆପଣଙ୍କ ପାଖରେ ଯେ ଏମିତି କିଛି ହବି ଆପଣଙ୍କ ଜୀବନରେ ବି ଥିବ ଯାହା ଆପଣ ଆଗରୁ କରିବାକୁ ବେଶ୍ ଭଲ ପାଉଥିବେ, କିନ୍ତୁ ଏଇ କାମର ଚକ୍କରରେ ଏବଂ ଏଇ ହସଲ ବସଲ ଚକ୍କରରେ ଛାଡ଼ି ଯାଇଥିବ ସେ ହବି।

ବାର ବା ସେଇ ହବିକୁ ପୁଣି ଥରେ ଜିଇଁବାର କେବେ କରିଛନ୍ତି ଆରମ୍ଭ ପୁଣି ଥରେ ସେଇ ହବିକୁ ସୋ ମୋ ସହିତ ସେୟାର କରିଦିଅନ୍ତୁ ଯେ ଏମିତି କେଉଁ ହବି ରହିଛି ଆପଣଙ୍କର ଯାହାକି କାମ ବ୍ୟସ୍ତ ରହିବା ଫଳରେ ଆପଣ ଛାଡ଼ି ଦେଇଛନ୍ତି କିନ୍ତୁ ବହୁତ ଇଚ୍ଛା ଅଛି ଆପଣଙ୍କର ପୁଣି ଥରେ ସେଇ ହବିକୁ ଆରମ୍ଭ କରିବା ପାଇଁ ମୋ ସହିତ ଫୋନ ଯୋଗେ କନେକ୍ଟ ହେଇଯାଆନ୍ତୁ ଏବଂ ଡାଏଲ କରନ୍ତୁ ନମ୍ବର 06712303153 ଆଉ ଥରେ କହି ରଖୁଛି ଆମକୁ ଡାଏଲ କରିବାର ନମ୍ବରଟି ହେଉଛି 06712303153।

0: ସୋ ଆମ ପାଖକୁ ଆସିଯାଇଛି ଆମର ପ୍ରଥମ କଲ୍। ଚାଲନ୍ତୁ ଶୁଣି ନେବା କିଏ ଅଛନ୍ତି ଆମ ସହିତ, କଣ କହୁଛନ୍ତି।
1: ଜୟ ଜଗନ୍ନାଥ ନମସ୍କାର।
0: ଜୟ ଜଗନ୍ନାଥ ନମସ୍କାର। ଆଜି ଆପଣ ହଉଛନ୍ତି ଆମ ଡାଇଲ୍ ଇନ୍ ଲାଇଭ ଚାଟ୍ ର ପ୍ରଥମ କଲର। ସୋ କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ କହୁଥିଲି ରେଡିଓ ଲଭର ଭାବେ ପରିଚିତ ଭାରତରେ ଏବଂ ଜଣେ ଜାତୀୟ ଓ ଅନ୍ତର୍ଜାତୀୟ ରେଡିଓ ଶ୍ରୋତା ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡା ଜିଲ୍ଲା ଗଞ୍ଜାମ।
0: ନାରାୟଣ ଭାଇ ହାପି ସନ୍ଡେ ଆଣ୍ଡ ଆମ ଶୋ କୁ ୱେଲକମ୍। କଣ କହିବେ ଆଜିର ଟପିକ ବିଷୟରେ?
1: ଦେଖନ୍ତୁ, ମୁଁ ସ୍କୁଲରେ ପାଠ ପଢୁଥିଲି, ମୁଁ ଭଲ ଚିତ୍ର ଆଙ୍କୁଥିଲି ମାନେ, କିନ୍ତୁ ବର୍ତ୍ତମାନ ମୋର ଚିତ୍ର ଆଙ୍କିବା ଆଉ ଛାଡ଼ିଦେବା ପରେ ଆଉ ମୋର ଆର୍ଟ ଉପରେ ମନ ଅଛି, କିନ୍ତୁ ମୁଁ ଆଉ ଚିତ୍ର ଆଙ୍କି ପାରୁନି। ସେ ଆଉଟା ମୁଁ ବର୍ତ୍ତମାନ ଆଉ ଥରେ ଷ୍ଟାର୍ଟିଂ କରିବାକୁ ଚାହୁଁଛି। ଆଉ ବହୁତ ମୁଁ ସେତେବେଳେ ଭଲ ଭଲ ଚିତ୍ର ଆଙ୍କୁଥିଲି, ଆଉ ତାର ବାହାଘର ଫାଗର ହୁଏ ମୋତେ ଆକାଉଣ୍ଟ ଚିତ୍ର ଆଙ୍କିବା ପାଇଁ।
0: ଆଚ୍ଛା, ତାହେଲେ କାହିଁକି ଛାଡ଼ିଦେଲେ?
1: ମୁଁ ଗୋଟେ ବେପାର ପଶିଗଲି ତ ଆଉ ଛାଡ଼ିଦେଲି।
0: ତାହେଲେ ଏଇ ସନ୍ଡେ ତ ପୁରା ଯାହା ବି ହେଲେ କିଛି ସମୟ ନିଜ ପାଇଁ ନିହାତି କାଢିବା ଦରକାର, ଏବଂ 10 ମିନିଟ ହଉ 15 ମିନିଟ ହଉ ଯାହା ବି ଆପଣଙ୍କ ପାଖରେ ଅଛି ପୁଣି ଥରେ ନିହାତି ଗୋଟେ ଷ୍ଟାର୍ଟ ଦବା ଦରକାର। ଆଗ ନିହାତି ଦିଅନ୍ତୁ ଆଣ୍ଡ ଆପଣଙ୍କ ପେଣ୍ଟିଂ ହିଁ ବହୁତ ଭଲ ଭଲ ହଉ। ସୋ ପୁଣି ଥରେ ଷ୍ଟାର୍ଟ କରନ୍ତୁ ଆଣ୍ଡ ଥ୍ୟାଙ୍କ ୟୁ ସୋ ମଚ୍ ଆପଣଙ୍କର ଏତେ ସୁନ୍ଦର ମତାମତ ପାଇଁ।
1: ନମସ୍କାର।
0: ନମସ୍କାର। ଏଥିଲେ ନାରାୟଣ ଭାଇ ସେୟାର କଲେ ଆମ ସହିତ, ତାଙ୍କୁ ଡ୍ରଇଂ କରିବାକୁ ବହୁତ ହି ଭଲ ଲାଗେ, କିନ୍ତୁ ଗୋଟେ ବିଜନେସ ଚକରରେ ତାଙ୍କର ଏଇ ହ୍ୟାବିଟ୍ଟି ଛାଡ଼ିଯାଇଛି, କିନ୍ତୁ ପୁଣି ଥରେ ଆଇ ହୋପ୍ ସେ ନିହାତି ଭାବରେ ଷ୍ଟାର୍ଟ କରିବେ। ସୋ ଫଟାଫଟ ଆପଣ ବି ଜାଣିଦିଅନ୍ତୁ ନା କ'ଣ ରହିଛି ଆପଣଙ୍କର ଏମିତି ହବି ଯାହା ଆପଣ ଛାଡ଼ି ଦେଇଛନ୍ତି ଏଇ କାମ ର ହସଲ ବସଲରେ। ସୋ ସେୟାର କରନ୍ତୁ ଆମ ସହିତ କଲ୍ କରି, ନମ୍ବରଟି ହେଉଛି 0671-230-3153। ସୋ ଆମ ସହିତ କନେକ୍ଟ ହେଇଯାଇଛନ୍ତି ଆମର ନେକ୍ସଟ କଲର, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ ଆଫ୍ଟରନୁନ୍, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ହ୍ୟାଲୋ ମ୍ୟାଡମ ନମସ୍କାର, ମୁଁ ପାର୍ବତୀ ମହାନ୍ତି କହୁଛି, ପୁରୀ ଜିଲ୍ଲା ନିମାପଡା ଗ୍ରାମଡିହ।
0: ଭଉଣୀ ଆପଣଙ୍କୁ ଆମ ଶୋ କୁ ୱେଲକମ୍ ଆଣ୍ଡ ହାପି ସନ୍ଡେ। କଣ କହିବେ ଆଜିର ଟପିକ ବିଷୟରେ?
2: ଧନ୍ୟବାଦ। ଆଜିର ଟପିକ ବିଷୟରେ ମୁଁ କହିବି କି ମୋର ତ ସେତେ କାମ ସେମିତି କିଛି ଧାରଣା ନାହିଁ, ହେଲେ ବି ସୁଦ୍ଧା ମୁଁ ସେତେବେଳେ ଗୀତ ଟିକେ ଗାଏ, ଏବେ ବି ସୁଦ୍ଧା ମନେ ମନେ ଗାଏ।
0: ତାହେଲେ ନେକି ଓର ପୁଛ ପୁଛ ଆମ ପାଇଁ ବି ଦିଲାଇନ ହେଇଯାଉ।
2: ହ୍ୟାଲୋ
0: ହ୍ୟାଲୋ
2: ମ୍ୟାଡମ କେମିତି ଅଛନ୍ତି?
0: ମୁଁ ତ ବହୁତ ବଢିଆ ଅଛି, କିନ୍ତୁ ଯେତେବେଳେ ଆପଣ ଗୀତ କଥା କହିଲେଣି ତ ଆମ ଶ୍ରୋତା ମାନଙ୍କ ପାଇଁ, ଆମ ମିଠା ଲିସନର ମାନଙ୍କ ପାଇଁ ଦି ଲାଇନ ମିଠା ଗୀତ ହେଇଯାଉ।
2: ମ୍ୟାଡମ ମୁଁ ଗୀତ ଗାଇବା ପୂର୍ବରୁ, କିନ୍ତୁ ମୋ ଝିଅ ତ ଟିକେ ହାଙ୍କିବା ଅଛି, ସିଏ ଫୋନ ଟା ନେଇଯାଉଛି କଥା ହବ ବୋଲି,
0: ତାକୁ ମଧ୍ୟ ହାପି ସନ୍ଡେ ଆଣ୍ଡ ଭେରି ଭେରି ଗୁଡ ଆଫ୍ଟରନୁନ୍ ଜଣେଇଦେବେ।
3: ହ୍ୟାଲୋ ଦିଦି ନମସ୍କାର।
0: ନମସ୍କାର, କେମିତି ଅଛ ତମେ? ମୁଁ ବି ବହୁତ ବଢିଆ ଅଛି, ତମେ ଆମକୁ ଶୁଣୁଛ? ଆଜ୍ଞା
3: ଦିଦି କେମିତି ଅଛନ୍ତି?
0: ମୁଁ ତ ବହୁତ ବଢିଆ ଅଛି, ତୁମେ କେମିତି ଅଛ? ତମେ ସନ୍ଡେ ଏନ୍ଜୟ କରୁଛ ନା ନାହିଁ?
3: ଆଜ୍ଞା।
0: ତମକୁ କଣ କରିବାକୁ ଭଲ ଲାଗେ? ତାହେଲେ ଆମେ ସମସ୍ତେ ତମକୁ ଶୁଣୁଛୁ, ଯେତେବେଳେ ଦି ଲାଇନ ଗାଇକି ଶୁଣେଇ ଦିଅ ତ।
3: ଜଗନ୍ନାଥ ଭାଇ
0: ହଁ ଗାଓ ଗାଓ।
3: ହାତ ଛାଡ଼ି ମୋତେ ଡାକିବ କି ସତେ।

0: Tarimate, Daki Baki Shate, Eduki Kupuriku, Rabemu, Mujiti Lekiti, Poni Ramaniku,
1: Mujiti
0: Lekiti, Poni Ramaniku,
1: Baba. ବହୁତ ବଢିଆ ଗାଇଲ, ବହୁତ ବଢିଆ। ତମ ନାଁ ଟିକେ କହିଦିଅ ତ ସମସ୍ତଙ୍କୁ।
0: ପୂର୍ଣ୍ଣିମା ମହାନ୍ତି।
1: ୱାଓ ପୂର୍ଣ୍ଣିମା, ବହୁତ ବହୁତ ବହୁତ ସୁନ୍ଦର ଗୀତ ଥିଲା, ସେଥିପାଇଁ ତମକୁ ଢେର ସାରା ପ୍ୟାର ରେନ୍ବୋ ଫ୍ୟାମିଲି ତରଫରୁ। ସେମିତିରେ କିଛି ବି ପ୍ରୋବ୍ଲେମ ନାହିଁ, ଯେମିତି ସମସ୍ତେ ନର୍ମାଲ ତମେ ବି ସେମିତି ନର୍ମାଲ, ତମେ ଏତେ ସୁନ୍ଦର ଗୀତ ବୋଲିଲ। ଆଜ୍ଞା ଆମ ପାଖରେ ତ ସମୟ କମ ଅଛି ମାମା, ଆପଣଙ୍କ ସହିତ ଆଉ କେବେ ପରେ ନିଶ୍ଚୟ କଥା ହେବି, କାରଣ ବହୁତ ଜଣ ଲିସନର ଆମକୁ ୱେଟ କରିଛନ୍ତି, ଆମ ସହିତ ଲାଇନରେ ମଧ୍ୟ ଅଛନ୍ତି। ସୋ ତମକୁ ତ ଏଇଠୁ ହିଁ ବାବାଏ କହିବାକୁ ପଡିବ ମତେ, ସୋ ସମସ୍ତଙ୍କୁ ଟିକେ ବାବାଏ କହିଦିଅ ତ। ବାଏ। ସୋ ଏଇଥିଲେ ପୂର୍ଣ୍ଣିମା ମହାନ୍ତି ଆଣ୍ଡ ଆମ ସହିତ କେତେ ସୁନ୍ଦର କୁନି ଝିଅଟେ, ଏବଂ ସ୍ପେଶାଲ ହେଲେ ମଧ୍ୟ ରିଏଲି ଏତେ ମିଠା ଗୀତ ଆମ ସହିତ ସେୟାର କଲେ, ଆଣ୍ଡ ତାଙ୍କୁ ମଧ୍ୟ ଆମ ତରଫରୁ ଜଗନ୍ନାଥ ତାଙ୍କୁ ସବୁବେଳେ ଖୁସିରେ ରଖିଥାନ୍ତୁ, ଏଇ ଆଶା ସହିତ ତାଙ୍କଠୁ ତ ବିଦାୟ ନେଲି। କିନ୍ତୁ ଆପଣଙ୍କ ସହିତ ଫିର ସେ କନେକ୍ଟ ହେଇଯିବି ଫୋନ ଯୋଗେ, ସୋ ଡାଏଲ କରନ୍ତୁ ନମ୍ବର 0671230353 ଆଣ୍ଡ କହିଦିଅନ୍ତୁ କ'ଣ ରହିଛି ଆପଣଙ୍କର ହବି, ଯାହା ଏଇ କାମ ବ୍ୟସ୍ତତା ଭିତରେ ଛାଡ଼ି ସାରିଲେଣି କିନ୍ତୁ ଇଚ୍ଛା ଅଛି ଆଉ ଥରେ ଟ୍ରାଏ କରିବା ପାଇଁ। ଆମକୁ ମିଳିଯାଇଛନ୍ତି ଆମର ନେକ୍ସଟ କଲର, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ, କ'ଣ କହୁଛନ୍ତି ସେ ଶୁଣିନେବା।
2: ହ୍ୟାଲୋ,
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ ଆଲୋକ ସମର ଜେନା, ରାଇଲ କଟର କହୁଥିଲି। ମ୍ୟାମ
1: ଆଲୋକ ଭାଇ ଆମ ଶୋ କୁ ୱେଲକମ, ହାପି ସନ୍ଡେ, କଣ କେମିତି ଚାଲିଛି ଆଜି ସନ୍ଡେ?
2: ସନ୍ଡେ ନ କାଲି ପୁରୀ ଯାଇଥିଲି ଦର୍ଶନ କରିକି ଲେଟ୍ ରେ ଫେରିଲି, ଦେହ ଟିକେ ଅସୁସ୍ଥ, ମାନେ ଦୁର୍ବଳ ଅନୁଭବ କରୁଛି ଟିକେ, ମନ ଭଲ ଅଛି ଟିକେ ଡାଉନ ମାରିଦେଇଛି ଆଉ, କାଲି ଫେରି ପରେ ଲେଟ୍ ହେଇଗଲା।
1: ପ୍ରପର ରେଷ୍ଟ ନିଅନ୍ତୁ, ଆଜି ତ ସନ୍ଡେ ଅଛି ତ ପୁରା ରେଷ୍ଟ ନିଅନ୍ତୁ, ଦେଖିବେ କାଲିକୁ ପୁଣି ତାଜା ଫିଲ୍ କରିବେ।
2: ତାହେଲେ
1: କଣ କହିବେ ଆଜିର ଟପିକ ବିଷୟରେ?
2: ମୋର ଛୁଆଟା ବେଳେ ଆଇଟି କରୁନଥିଲି, ମୋର ଇଣ୍ଟରେଷ୍ଟ ଥିଲା ରେଡିଓ, ଆସି ଘରକୁ ରେଡିଓ କୌଣସି ଟ୍ରକ ଯାହା ବି ଆସୁ ଭଲ ଭଲ ଥିବ, ମୁଁ କଣ କଥା ଖୋଲା ଖୋଲିକି କରି ଦେଖେ କଣ ଅଛି କଣ ନାହିଁ, କୋଉ ତାର କୁଆଡେ ଯାଇଛି, କୋଉ ଖୋଲି କେତେ ଟ୍ରକ କେତେ ରେଡିଓ ଭାଙ୍ଗିଛି ଠିକ ନାହିଁ।
1: ଘରୁ ଗାଳି ଶୁଣୁଛନ୍ତି ଏସବୁ ପାଇଁ?
2: ହଁ, ଘରେ କହନ୍ତି ତୋର ମାଙ୍କଡ ପ୍ରକୃତି, ମାଙ୍କଡ ଦିଦି ଗୋଟେ ଖଣ୍ଡିଆକୁ ଦେଖେ ବାରମ୍ବାର ରାପୁଥବ,
1: ସେ
2: ମାଙ୍କଡ ପକୁଥାଏ, ସବୁ ଜିନିଷ ସବୁ ଭାଙ୍ଗି ଦଉଛୁ ଭଲ ଜିନିଷ। ତାପରେ ମୁଁ ପ୍ଲସ ଟୁ ପରେ ITI କଲି ସେ ଇଲେକ୍ଟ୍ରୋନିକ୍ସ ରେ, ତାପରେ ମୁଁ ଟିଭି ରେଡିଓ ଏସବୁ ରିପାରିଂ ଶିଖିଗଲି, ତାପରକୁ ଶିଖିଲି ସେତେ ଇଣ୍ଟରେଷ୍ଟ ନଥିଲା, ତାପରେ ମୁଁ ଅଲଗା ଜବ୍ କଲି, ତାପରେ ଏବେ ଦେହ ଅସୁସ୍ଥ ହେଲା ଘରେ ଅଛି, ଘରେ ଧର କାର DTH ସିଗନାଲ ଆସୁନାହିଁ, DTH ଆସିନା
1: କରିଦଉଛି
2: ମାନେ ଟିକେ, ତାପରେ କାହାର ସୁଇଚ ଖରାପ ହେଇଛି ତାର ଇଲେକ୍ଟ୍ରିକାଲ, ମୁଁ ଗୋଟେ ଡେଭଲପମେଣ୍ଟ କରିଥିଲି ସର୍କିଟ, ମୁଁ କରିଥିଲି ମାନେ ସର୍କିଟ, ମୁଁ ଆଉ କେହି ଜାଣିନାହାନ୍ତି, ମୁଁ ଏକୁଟିଆ ଜାଣିଛି, ମାନେ ବିନା ବ୍ୟାଟେରୀ ବିନା ଏନର୍ଜିରେ ବିନା DCରେ ସିଏ କେବଳ ଅଲ୍ ଇଣ୍ଡିଆରେ ରେଡିଓ ଷ୍ଟେସନ ଏୟାର ବାଜିବ। ଆପଣ ବନ୍ୟା ବାତ୍ୟା ଯାହା ହେଲେ ବି ସେ ବନ୍ଦ, ଆପଣଙ୍କ କଟକ ସେଣ୍ଟର ଚାଲୁଥିବ ମାନେ କି ଜୟପୁର ଯୋଉ ଆପଣ ଥିବେ ସିଏ ଅନବରତ ବାଜୁଥିବ, କିଛି ଏନର୍ଜି ଦରକାର ନାହିଁ।
1: ଆପଣ ତ ତାହେଲେ ଆପଣଙ୍କ ହବି କୁ ପୁରା ନିଜ କାମରେ ଯେତିକି ଲଗେଇଛନ୍ତି ଅନ୍ୟମାନଙ୍କ କାମରେ ବି ସେତିକି ଲଗେଇ ଦେଇଛନ୍ତି।
2: ମୁଁ ରିସ୍ପନ୍ସ କରୁନାହିଁ କିନ୍ତୁ ମୋ ଡାଇଗ୍ରାମ ମୋ ସର୍କିଟ ମାନେ ମୋ ଯୋଉ ଇଏଟା ମାନେ ଡେଭଲପ

0: ଠିକ ଅଛି ଭାଇ, ତ ଏମିତି ଆପଣଙ୍କ ଟ୍ୟାଲେଣ୍ଟ ଆପଣଙ୍କ ପାଖରେ ଥାଉ ଏବଂ ଆପଣ ଅନ୍ୟ ମାନଙ୍କର ଭଲ ପାଇ ଆଚ୍ଛା ତ ଏବେ ବି ଖେଳୁଛନ୍ତି? ଏବେ ବି ସମୟ ମିଳିଲେ ଖେଳନ୍ତି?
1: ମାନେ ପାଣି ହେଇଯାଇଛି ତ,
0: ଆଚ୍ଛା ନହେଲେ ଅନ୍ୟ ସମୟରେ ଖେଳନ୍ତି?
1: ହଁ କ୍ରିକେଟରେ ଆମ ଖାଇବା ପିଇବା ବୁଲିକି ଟୁର୍ଣ୍ଣାମେଣ୍ଟ ଏନ୍ଜୟ କରୁ, ପୁରା ଓପନର ଯାଏ ମୁଁ, ମାନେ ଓପନର ମାନେ ମାନେ ବଲ ପରେ ଆକାଶରେ ଖାଲି ଉଡିବ, ଜିରୋରେ ଆଉଟ୍ ହେବି ନାଇଁ ପଚାଶ ଷାଠିଏ ବାଡ଼ିବି।
0: ଯା ହଉ, ଆପଣ ଆପଣଙ୍କ ହବିକୁ ଏବେ ବି ଏନ୍ଜୟ କରୁଛନ୍ତି ଏବଂ ଏବେ ବି ଖେଳୁଛନ୍ତି ଶୁଣିକି ବହୁତ ଖୁସି ଲାଗିଲା। ଥ୍ୟାଙ୍କ ୟୁ ସୋ ମଚ ଭାଇ, ଆପଣ ଏତେ ସୁନ୍ଦର ସୁନ୍ଦର କଥା ଆମ ସହିତ ସେୟାର କଲେ।
1: ଧନ୍ୟବାଦ ଧନ୍ୟବାଦ, ନମସ୍କାର
0: ନମସ୍କାର। ସୋ ଏଥିଲେ ଆଲୋକ ଭାଇ ଏଣ୍ଡ ସେୟାର କଲେ ଆମ ସହିତ ତାଙ୍କର ହବି କ୍ରିକେଟ ଖେଳିବା ଆଣ୍ଡ ଇଲେକ୍ଟ୍ରି ରିପେୟାର କରିବା, କେତେ ସୁନ୍ଦର ସୁନ୍ଦର କଥା ସେ କହିଲେ। ସୋ ଆପଣ କଣ ପାଇଁ ୱେଟ କରିଛନ୍ତି? ଫଟାଫଟ କଲ କରିଦିଅନ୍ତୁ, ଡାଏଲ କରିଦିଅନ୍ତୁ ନମ୍ବର 0671230315।

0: ସୋ ଆମ ସହିତ କନେକ୍ଟ ହେଇଯାଇଛନ୍ତି ଆମର ନେକ୍ସଟ କଲର୍, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ ଆଫ୍ଟରନୁନ୍, କିଏ ଅଛନ୍ତି ଆମ ସହିତ ଆଣ୍ଡ କୋଉଠୁ ଅଛନ୍ତି? ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଭଲ ଅଛନ୍ତି?
0: ବହୁତ ବଢିଆ ଅଛି, ପୁରା ବିନ୍ଦାସ। ଆପଣ ଟିକେ ଆପଣଙ୍କ ପରିଚୟ ବି ଦେଇ ଦିଅନ୍ତୁ।
1: ଗାଉଥିଲି ଆଠଗଡ଼ରୁ ସଲତା ସାହୁ।
0: ଭଉଣୀ, ଆପଣଙ୍କୁ ଆମ ଶୋ କୁ ୱେଲକମ୍। କେମିତି କଣ ଆଜିର ସନ୍ଡେ କୁ ଏନ୍ଜୟ କରୁଛନ୍ତି?
1: ଆଜି ସନ୍ଡେ ତ ଖାଲି ଘରେ ଶୋଇଛି, ଆଜି ଭଗବାନ, ଆଜି ଟିକେ ଖରା ହେଲା।
0: ଆଜ୍ଞା,
1: ପିଇକି ଶୋଇଥିଲି ଆଉ।
0: ବର୍ଷା ଦିନେ ଖରା ଆସିଲା ମାନେ ଆଗ ତ ସଫା ସଫି ଗୁଡେ ଥାଏ ନା କି? ସେ ସବୁ ସାରି
1: ଖୁସି ଗଲା।
0: ଆଜ୍ଞା, ସେଇଟା ବେଶୀ ଖୁସି ଦିଏ ଯେତେବେଳେ ବହୁତ ଦିନର ବର୍ଷା ପରେ ଖରାଦିନ ଆସେ ଆଉ ଲୁଗାପଟା ଆମର ସବୁ ଶୁଖିଯାଏ, ସେଇଟା ଗୋଟେ ଗୋଟେ ଅଲଗା ପ୍ରକାର ପ୍ଲେଜର ଥାଏ ମାଇଣ୍ଡରେ। ନାଇଁ ଆଚ୍ଛା, ଆପଣଙ୍କୁ ଖେଳିବାକୁ ଭଲ ଲାଗେ ତାହେଲେ?
1: ବହୁତ ଭଲ ଲାଗେ।
0: କଣ କଣ ଖେଳନ୍ତି?
1: ବହୁତ ଖେଳ ଖେଳିଛୁ, କବାଡି ଠୁ ଧରି କିତି କିତି ଠୁ କବାଡି ଖେଳ ଠୁ ବହୁତ ଖେଳ ଖେଳ ହେଇଛି।
0: ଏବେ କେବେ ଛୋଟ ଛୁଆ ମାନଙ୍କୁ ଦେଖିଲେ ସେଇ ସବୁ ଖେଳିବାକୁ ଇଚ୍ଛା ହୁଏନି?
1: କହିଲା କହିଲା ଦେଇ ମୁଁ ଟିକେ ଅପାଙ୍କ ସାଙ୍ଗେ କଥା ହେବି, ଗୋଟେ ପୁଅଟେ କହୁଛି କଥା ହବ ବୋଲି।
0: ସିଓର କଥା ହବା।
2: ହ୍ୟାଲୋ
0: ହ୍ୟାଲୋ
2: ଦିଦି, ନମସ୍କାର।
0: ନମସ୍କାର, କଣ ତମ ନା?
2: ଅତନ କୁମାର ନାୟକ।
0: ଅତନୁ, କେମିତି କଣ ଚାଲିଛି ଆଣ୍ଡ ହାପି ସନ୍ଡେ, କେମିତି ଏନ୍ଜୟ କରୁଛ ସନ୍ଡେ କୁ?
2: ମୁଁ ସନ୍ଡେ ଖାଲି ଖେଳୁଛି।
0: ତମକୁ କଣ ଖେଳିବାକୁ ଭଲ ଲାଗେ?
2: କ୍ରିକେଟ।
0: ଆଉ ତମର କିଏ କିଏ ତମର ଫେଭରେଟ କ୍ରିକେଟର ତାହେଲେ କହିଦିଅ।
2: ଏମ୍ଏସ୍ ଧୋନି।
0: ବାଃ, ମୋର ବି ଫେଭରେଟ ଏମ୍ଏସ୍ ଧୋନି। ୱାଓ, ତମକୁ କ୍ରିକେଟ କେମିତି କଣ ଖେଳ, କେତେ ଜଣ ସାଙ୍ଗଙ୍କୁ ନେଇକିନା ଖେଳ କ୍ରିକେଟ?
2: ପାଞ୍ଚ ଛଅ ଜଣ ସାଙ୍ଗକୁ ନେଇ ଖେଳେ।
0: ୱାଓ, ବହୁତ ବଢିଆ, ବହୁତ ସୁନ୍ଦର, ଏମିତି ହିଁ କ୍ରିକେଟ ଖେଳ। ଆଇ ହୋପ୍ ଆଗକୁ ମଧ୍ୟ ଏଇ କ୍ରିକେଟରେ ନିଜର ଜର୍ଣ୍ଣି ଜାରି ରଖିପାରିବ ଆଣ୍ଡ କ୍ରିକେଟକୁ ମଧ୍ୟ ନିଜର କ୍ୟାରିୟର କରିପାରିବ। ସୋ ଆମକୁ ଶୁଣ କି ନାହିଁ, ଆମେ ଭଲ ଲାଗୁ ନା ନାହିଁ? ଥ୍ୟାଙ୍କ ୟୁ ସୋ ମଚ୍ ଅତନୁ, ଆମ ସହିତ କଥା ହେଇଥିବାରୁ ଆଣ୍ଡ ଏତେ ମିଠା ମିଠା କଥା ଆମକୁ କହିଥିବାରୁ। ଟପିକ ନାହିଁ, ଯା ହଉ, ସେ ଏତେ ଇଣ୍ଟରେଷ୍ଟ ଦେଖଉଛି, ଯା ହଉ ଯା ହଉ, ସେ ବି ଏତେ ଇଣ୍ଟରେଷ୍ଟେଡ, ସେ ବି ଆମର ଗୋଟେ କୁନି ଲିସନର, ଏମାନଙ୍କୁ ଶୁଣିଲେ ବହୁତ ଇଣ୍ଟରେଷ୍ଟ ଲାଗେ ଆଣ୍ଡ ଆମକୁ ମଧ୍ୟ ଆହୁରି ଇନସ୍ପାୟରିଂ ଲାଗେ ଭଲ ଭଲ ଶୋ ଆଣିବାକୁ ଆଣ୍ଡ ଆପଣମାନଙ୍କ ସହିତ ଏମିତି ମିଠା ମିଠା କଥା ଜାରି ରଖିବାକୁ। ଥ୍ୟାଙ୍କ ୟୁ ସୋ ମଚ୍ ପୁଷ୍ପଲତା ଭଉଣୀ, ଆମ ସହିତ ଏତେ ସାରା କଥା ସେୟାର କରିଥିବାରୁ ଆଣ୍ଡ ସ୍ପେଶାଲ ଥ୍ୟାଙ୍କସ୍ ଟୁ ଅତନୁ ଆମ ସହିତ କଥା ହେଇଥିବାରୁ। ସୋ ଏମିତି ହିଁ ଆମକୁ ଶୁଣିଥାନ୍ତୁ ଏବଂ ଆପଣଙ୍କର ମିଠା ମିଠା କଥା ସେୟାର କରୁଥାନ୍ତୁ। ସୋ ଚାଲିଛି ଡାଏଲ ଇନ୍ ଲାଇଭ ଚିଟ୍ ଚାଟ୍ ର ଆଣ୍ଡ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିଙ୍ଗ୍ ବୋ କଟକ ଦିଲ୍ ସେଇ ଦିଲ୍ ତାକୁ।

0: ଆମ ମିଳି ଯାଇଛନ୍ତି ଆମର ନେକ୍ସଟ କଲର, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ ଆଣ୍ଡ ଶୁଣିବା କଣ କହୁଛନ୍ତି ସେ। ହ୍ୟାଲୋ, ଗୁଡ ଆଫ୍ଟରନୁନ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଗୁଡ ଆଫ୍ଟରନୁନ, ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ତର୍ତିକା ବଜାର, ତର୍ତିକା ବଜାର ଜଗତସିଂହପୁର, ଭୂତପୂର୍ବ କଲର ଆନ୍ତର୍ଜାତିକ, ତା ଉପର ଆନ୍ତର୍ଜାତିକ ଆଉ ଇଣ୍ଟରନ୍ୟାସନାଲ କଲର।
0: ଭାଇ, ଆପଣଙ୍କୁ ଆମ ଶୋ କୁ ୱେଲକମ ଆଣ୍ଡ ହାପି ସଣ୍ଡେ। କଣ କହିବେ ଆଜିର ଟପିକ ବିଷୟରେ?
1: ହାପି ସଣ୍ଡେ, ସଣ୍ଡେ ହୁଏ ମନ୍ଡେ, ରୋଜ ଖାଉ ଆଣ୍ଡେ।
0: ଆପଣ ଖାଇଛନ୍ତି ନା ନାଇଁ ଆଜି ଆଣ୍ଡେ?
1: ନା ନା, ମୁଁ ପିଓର ଭେଜିଟେରିଆନ, ମୁଁ ସାଧା ଖାଏ।
0: ଆଚ୍ଛା, ତ କଣ କହିବେ ଆଜିର ଟପିକ ବିଷୟରେ?
1: ଟପିକ ଉପରେ ତ କହିବି, କିନ୍ତୁ ଦୁଃଖର କଥା ଯେ ଆମେ ତ ଅନମ୍ୟାରେଡ, ଆମ ତ ପିଲା ଛୁଆ ନାହିଁ, ନହେଲେ ପିଲା ଛୁଆ କିଏ ଗୋଟେ ଆପଣଙ୍କ ସହିତ ତାକୁ କଥାବାର୍ତ୍ତା କରେଇ ଦେଇଥାନ୍ତି ଆଉ।
0: ସେମିତି କିଛି ବି ନାହିଁ, ବଟ୍ ଆପଣ ହିଁ କଥା ହେଇଯାଆନ୍ତୁ, ପିଲା ଛୁଆ ଥାନ୍ତୁ ନଥାନ୍ତୁ, ନିଜ ଭିତରେ ନା ପିଲାକୁ ବଞ୍ଚେଇ ରଖନ୍ତୁ। ମାନେ ଆଜି ଟପିକ ହିଁ ସେମିତି ଅଛି, ଆମେ ଛୋଟବେଳେ କେତେ ହବି କୁହନ୍ତୁ, ନାଚ ହଉ ଗୀତ ହଉ ସବୁଥିରେ ପାର୍ଟିସିପେଟ କରୁଥିଲେ, ବଟ୍ ଯେବେ ଜବ୍ କଲେ, କାମ ଭିତରେ ରହିଗଲେ, ଏସବୁ ତ ଉପରେ ଛାଡି ହିଁ ଦେଲେ, କିନ୍ତୁ ବେଳେବେଳେ ଇଚ୍ଛା ହୁଏ ଯେ ପୁଣି ସେସବୁ ଷ୍ଟାର୍ଟ କରିବାକୁ। ତ ଆପଣଙ୍କର ସେମିତି କଣ ରହିଛି ହବି?
1: ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲ୍ଲୀ ସେ ଧନ୍ୟବାଦ ଦେବି। ଆଉ ଏଇ ଟପିକ ଉପରେ ଭଉଣୀ କହିବି, ମୋର ପିଲାବେଳେ ବହୁତ ଗୁଡ଼ାଏ ଇଚ୍ଛା ଥିଲା, କିନ୍ତୁ କେମିତି ଟିକେ ମାନେ ଗୋଟେ ସାଇଣ୍ଟିଷ୍ଟ ହେବି, ମାନେ ଯୋଉ ବିଜ୍ଞାନ ଉପରେ ସବୁ ଆବିଷ୍କାର କରିବି, ଉଦ୍ଭାବନ କରିବି। ଦୁଃଖର କଥା ତ ମୁଁ ତ ଏତେ ବଡ ହେଇପାରିଲିନି, ବାଘ ତ ହେଇପାରିଲିନି, କିନ୍ତୁ ବିରାଡି ହେଇକି ରହିଗଲି ଆଉ। ତାପରେ ବର୍ତ୍ତମାନ ଚିନ୍ତା କରୁଛି କିଛି କିଛି ଉଦ୍ଭାବନ କରିବି, ଯେମିତି ଭାଇ ଆମର କହୁନଥିଲେ କି ଆଲୋକ ଭାଇ, ମୁଁ ବି ସେମିତି ବହୁତ ରେଡିଓ ଖୋଲିଛି, ଭାଙ୍ଗିଛି, ଏମିତି ବହୁତ ଗୁଜୁରା ଡିଷ୍ଟ୍ରିବ୍ୟୁଟରରୁ କିଣିକିରି ପୁରା ମାନେ ଇଏ, ଘରେ ବି ବହୁତ ଗାଳି ଶୁଣେ, ଘରେ ବହୁତ ମାନେ ଲୋକ ମାନେ
0: ଛୋଟବେଳେ ଭାରି ଇଣ୍ଟରେଷ୍ଟିଂ ଲାଗେ, ଛୋଟବେଳେ ଭାଇ ଭାରି ଇଣ୍ଟରେଷ୍ଟିଂ ଲାଗେ ଯେ ରେଡିଓ ଭିତରେ ଆୱାଜ ଆସୁଛି କୋଉଠି।
1: ଆଜ୍ଞା,
0: ରେଡିଓ ଭିତରେ ଆୱାଜ ଆସୁଛି କୋଉଠି, ଏଇଟା ଜାଣିବା ପାଇଁ ଛୋଟବେଳେ ଗୋଟେ ଭାରି କ୍ୟୁରିଓସିଟି ଥାଏ।
1: ଆୱାଜ କଣ, ମୁଁ ଭାବେ ତା ଭିତରେ ପ୍ରାୟ 10-15 ଜଣ ଲୋକ ବସିକି,
0: ହଁ ହଁ, ସମସ୍ତେ ସେଟା ଭାବନ୍ତି,
1: ବସି ବାଡ଼ଉଛନ୍ତି ଆଉ।
0: ମୁଁ ତ ଛୋଟବେଳେ ଭାବେ ଯେ ଲୋକମାନେ ଏତେ ଛୋଟ ଛୋଟ ହେଇପାରୁଛନ୍ତି କେମିତି, କି କିଛି ଗୋଟେ ମ୍ୟାଜିକ ଅଛି ଯୋଉଥିପାଇଁ ସେମାନେ ଏତେ ଛୋଟ ଛୋଟ ହେଇ ରେଡିଓ ଭିତରକୁ ଆସିଯାଉଛନ୍ତି ଆଉ ତାପରେ ପୁଣି ବାହାରିକି ନର୍ମାଲ ହେଇଯାଉଛନ୍ତି।
1: ନା ନା, ମୁଁ ପୁରା ତାର ଫାର ସବୁ ମାନେ ଦାମିକିଆ ସେଟ ସବୁ ଫିଲିପ୍ସ
0: ମର୍ଫି
1: ମାନେ ବଡ ମାନେ ଦାମିକିଆ ସେଟ ଗୁରା ମୁଁ ନଷ୍ଟ କରିଛି, ବହୁତ ବି ବିକ୍ରି କରିଛି। ବର୍ତ୍ତମାନ କିନ୍ତୁ 4 ମୁଁ ରଖିଛି, ସେଇ ସବୁ ରେଡିଓ ଆଉ ମ୍ୟୁଜିକ ସିଷ୍ଟମ ଏବେ ବି ଅଛି।
0: ଆଉ
1: ସେକେଣ୍ଡ କଥା ହଉଛି କଣ, ନା ମୁଁ ଗୋଟେ ଗୀତିନାଟ୍ୟ କରୁଥିଲି, ଅଭିମନ୍ୟୁ ବଧରେ ବି ରୋଲ କରିଥିଲି ଜୟଦ୍ରଥ ଭୂମିକାରେ। ମୁଁ ଏବେ ଚିନ୍ତା କରୁଛି ସେ ଯୋଉ ପୁରୁଣା ଯୋଉ ମାନେ ଯୋଉ ଟ୍ୟୁନିଂ ବାଜେ ଗୀତିନାଟ୍ୟର, ସେମିତିଆ କୋଉଠି ଗୋଟେ ଷ୍ଟେଜ ଶୋ ହେଲେ ମୁଁ ଟିକେ ଗୀତିନାଟ୍ୟରେ ପାର୍ଟ କରନ୍ତି ଟିକେ
0: ଭାଇ, ତାହେଲେ ଆଜିଠୁ ହିଁ ଷ୍ଟାର୍ଟ ହଉ,
1: ଗୋଟେ ରୋଲ କରନ୍ତି ଆଉ
0: ଭାଇ, ତାହେଲେ ଆଜିଠୁ ହିଁ ଷ୍ଟାର୍ଟ ହଉ। ଆପଣଙ୍କର କିଛି ବି ଡାଇଲଗ ମନେ ଅଛି ଆଜି ତ ବନ୍ତା ହେ?
1: ଏବେ ମନେ ପଡିବନି ଆଉ ଟିକେ। ଆଉ ସାର କଥା ମୁଁ କହୁଛି, ମୁଁ ହଉଛି କ୍ରିକେଟର ମାନେ ଇଣ୍ଟର କଲେଜ, ଆମର ଏସବିଏମ୍ ଅଟୋନମସ କଲେଜ, ବର୍ଗ ବଲ ମାନେ ଡ୍ୟୁଜ୍ ବଲ ଷ୍ଟମ୍ପର ବଲ ସବୁ କିଛି ମୁଁ ଖେଳିଛି, କର୍ମ ବ୍ୟସ୍ତରେ ଛାଡି ଦେଇଛି। ଆଉ ଯଦି ଏବେ ବି ପିଲାମାନଙ୍କ ସହିତ କୋଉଠି ସୁଯୋଗ ମିଳନ୍ତା ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ପଳାନ୍ତି ଆଉ। ସେମିତି ଆମର ଗୋଟେ କଥା ନାଇଁ, ବୃଦ୍ଧକାଳେ ବାଲ୍ୟଲୀଳା, ଯାଇକି 2-4 ଛକା ମାରିଦେଇ ଆସନ୍ତି ବୋଲି ଭାବୁଛି ଆଉ।
0: ନିହାତି ସୁଯୋଗକୁ ଅପେକ୍ଷା କରନ୍ତୁ, ସୁଯୋଗ ମିଳିଲେ ନିହାତି ନିହାତି ଖେଳନ୍ତୁ ଏବଂ ନିଜର ହବିକୁ ବଞ୍ଚିବାକୁ ଚେଷ୍ଟା କରନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍ ରାଜେଶ ଭାଇ, ଏତେ ସୁନ୍ଦର ସୁନ୍ଦର କଥା ଆମ ସହିତ ସେୟାର କରିଥିବା।
1: ଆପଣଙ୍କୁ ମା ସାରା ଘଣ୍ଟ ବଢେଇଥାନ୍ତି, ଏମିତି ମାନେ ପୁରା 4 ଲଗେଇ ଦେଉଛନ୍ତି, ପ୍ରୋଗ୍ରାମ ପୁରା ବିନ୍ଦାସ କରୁଛନ୍ତି।
0: ଜୟ ଜଗନ୍ନାଥ। ସୋ ଏଇଥିଲେ ରାଜେଶ ଭାଇ ଆମର ରେଗୁଲାର ଲିସନର, ଆମ ସହିତ ଏତେ ସୁନ୍ଦର ସୁନ୍ଦର କଥା ସେୟାର କଲେ। ସୋ କଣ ରହିଛି ଆପଣଙ୍କର ସେମିତି ହବି, ଆଜି ବି ଟିକେ ହଜିଯିବା ସେଇ ହବିର ଏକ୍ସପିରିଏନ୍ସରେ। ଆଣ୍ଡ ଛୋଟବେଳେ ମତେ ବହୁତ ଭଲ ଲାଗେ ଚିତ୍ର କରିବାକୁ, ଚିତ୍ର ସେତେବେଳେ ହଉନଥିଲା ବଟ୍ କରିବାକୁ ଭଲ ଲାଗେ, ବିଭିନ୍ନ ପ୍ରକାର ପ୍ୟାଟର୍ନ ଆଙ୍କିବାକୁ ଭଲ ଲାଗେ, କିନ୍ତୁ ଏମିତି ହିଁ କାମ ବ୍ୟସ୍ତ ଭିତରେ ଏସବୁ ଭୁଲିଗଲିଣି, ଏସବୁ ଛାଡିବାକୁ ପଡୁଛି, କିନ୍ତୁ ବେଳେବେଳେ ଇଚ୍ଛା ହୁଏ ପୁଣି ଥରେ ସେ ଏସବୁ ହବିକୁ ଏଞ୍ଜୟ କରିବା ପାଇଁ, ଟିକେ ଟିକେ ସମୟ ଦେବା ପାଇଁ ଏବଂ ବଞ୍ଚିବା ପାଇଁ। ସୋ ଏମିତି କଣ ରହିଛି ଆପଣଙ୍କର ଅନୁଭୂତି ସେୟାର କରିଦିଅନ୍ତୁ ଆଜି ଶୋ ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ରେ। ଡାଇଲ୍ କରନ୍ତୁ ନମ୍ବର 0671-230-3153। ସୋ ଫଟାଫଟ କଲ କରିଦିଅନ୍ତୁ ଆଣ୍ଡ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରିଙ୍ଗ ବୋ କଟକ ଦିଲ୍ ସେ ଦିଲ୍ ତକ୍।

0: ସୋ ଆମ ସହିତ କନେକ୍ଟ ହେଇଯାଇଛନ୍ତି ଆମର ନେକ୍ସଟ କଲର୍, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ ସ୍ମିତା ଶ୍ରୀଚନ୍ଦନ କହୁଛି, ସତ୍ୟସାଇ ଇନକ୍ଲେଭ ଖଣ୍ଡଗିରିରୁ।
0: ସ୍ମିତା ମ୍ୟାଡାମ, ଆମ ଶୋ କୁ ୱେଲକମ୍। କଣ କହିବେ ଆଜିର ଟପିକ ବିଷୟରେ, କେମିତି କଣ ଚାଲିଛି ସନ୍ଡେ ଆଗ କହିଦିଅନ୍ତୁ, ତାପରେ ଟପିକ ପାଖକୁ ଯିବା।
1: ଆମର ଏଠି କୋଳଥିଆରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ଆଜି ପ୍ରୋଗ୍ରାମ ଥିଲା, ଯାଇଥିଲୁ ସବୁ ଖାଇବା ପାଇଁ। ସେଠି ବହୁତ ଭଲ ହୁଏ ବି, କାଲି ବି ହେରା ପଞ୍ଜିମିଶନ ପ୍ରୋଗ୍ରାମ ହବ, ପୁରା ନିରାଦ୍ରି ବି ଯାଏ ହୁଏ ପୁରା ପ୍ରୋଗ୍ରାମ।
0: ଆଚ୍ଛା,
1: ଆଉ ଭଲ ଲାଗେ। ଆଉ ଆପଣଙ୍କର ମୁଁ ସବୁବେଳେ ରେଡ଼ିଓ ଶୁଣେ, ମୁଁ କେବେ ବି ଭାବି ନଥିଲି ଯେ ମୋର ଲାଗିଯିବ ବୋଲି। ଆଜି ଲାଗେ କି ଏତେ ଖୁସି ଲାଗୁଛି, ମୁଁ ଇମାଜିନ କରିପାରୁନି।
0: ଯା ହଉ, ଆପଣ ନା ପୁରା ଦିଲ ସେ ଚାହିଁଛନ୍ତି ଦିଲ ତକ କନେକ୍ଟ ହବା ପାଇଁ, ସେଥିପାଇଁ ଦିଲ ସେ ଦିଲ ତକ ଜର୍ନି ହେଇ ଯାଇଛି। ସୋ ଆଣ୍ଡ କଂଗ୍ରାଚୁଲେସନ୍ସ ଯେ ଆପଣ ଆମ ସହିତ କନେକ୍ଟ ହେଇଯାଇଛନ୍ତି ଏତେ ଥର ଟ୍ରାଏ କରିକରି। ସୋ କଣ କହିବେ ଆଜିର ଟପିକ ବିଷୟରେ?
1: ମତେ ଗୀତ ଶୁଣିବାକୁ ଗୀତ ବୋଲିବାକୁ ବହୁତ ଭଲ ଲାଗେ। ସକାଳ 6ଟାରୁ ମୋର ଲାଗିଥିବ,
0: ପୁରା 10ଟା ଯାଏଙ୍ଗେ। ଚାରି
1: ଧାମ ଭିତରେ ଗୋଟିଏ ଧାମ, ସେ ମୋ କାଳିଆର କାଳିଆର ଶ୍ରୀକ୍ଷେତ୍ର ଧାମ। ଚାରି ଧାମ ଭିତରେ ଗୋଟିଏ ଧାମ, ସେ ମୋ କାଳିଆର କାଳିଆର ଶ୍ରୀକ୍ଷେତ୍ର ଧାମ। ସହେ ନାମ

0: ବହୁତ ସୁନ୍ଦର ଭଉଣୀ, ବହୁତ ସୁନ୍ଦର ପୁରା ମାନେ ଆମ ସୋର ପୁରା ମାନେ କଣ କହିଲେ ଆଜି ସୋ ଷ୍ଟପର ବନିଗଲେ ଆପଣ। ଏମିତି ହିଁ ହବି କୁ ଏନ୍ଜୟ କରନ୍ତୁ, କାହିଁକି ନା ଏଇ ଯୋଉ କାମ ବ୍ୟସ୍ତ ଭିତରେ ଏସବୁ ହବି ହିଁ ଆମକୁ ଏନର୍ଜେଟିକ ରଖିଥାଏ, ରିଚାର୍ଜ କରିଥାଏ ପୁଣି ନେକ୍ସଟ ମାନେ କାମ କରିବା ପାଇଁ, ନାଇଁ କି?
1: ସୋ
0: ଏମିତି ହିଁ ଆପଣଙ୍କ ହବି କୁ ଏନ୍ଜୟ କରନ୍ତୁ, ଏମିତି ଗୀତ ବୋଲୁଥାନ୍ତୁ, ଗୀତ ଶୁଣୁଥାନ୍ତୁ। ମ୍ୟୁଜିକ ଅଛି ମାନେ ଆପଣ ତ ରେନ୍ବୋ ସହିତ ସବୁବେଳେ ହିଁ ରହିବେ, ସୋ ରେନ୍ବୋ କୁ ଏମିତି ଭଲ ପାଇବା ଦଉଥାନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍ ଭଉଣୀ ଆମ ସହିତ ସେୟାର କରିଥିବାରୁ। ଥ୍ୟାଙ୍କ ୟୁ। ସୋ ଏଇ ଥିଲେ ସ୍ମିତା ଭଉଣୀ, ଆମକୁ ସେୟାର କଲେ ଶୁଣେଇଲେ ଏତେ ମିଠା ମିଠା ଗୀତ। ସୋ କଣ ରହିଛି ଆପଣଙ୍କର ହବି ଯାହା ଆପଣ ଭୁଲିଗଲେଣି ସତ, କିନ୍ତୁ ଏବେ ବି ମନରେ ବହୁତ ଇଚ୍ଛା ଅଛି ସେସବୁକୁ ଆଉ ଥରେ ଷ୍ଟାର୍ଟ କରିବାକୁ? କଲ୍ କରିଦିଅନ୍ତୁ ନମ୍ବର 0671230315 ଆଣ୍ଡ ଫଟାଫଟ ସେୟାର କରିଦିଅନ୍ତୁ ଆପଣଙ୍କ ଦିଲର କଥା ମୋ ସହିତ ମାନେ ସୁବି ସହିତ ଅନ୍ ଦ ସୋ ଡାଲ ଇନ୍ ଲାଇଭ ଟୁ ଚାଟ। ଲିସନର ମାନଙ୍କର କଲ ପୁରା ତ ଫଟାଫଟ ହିଁ ଆସିଯାଇଛି, ସୋ ଫଟାଫଟ ନେଇଯିବା ଏଇ କଲ୍ଟି ଆଣ୍ଡ ଶୁଣିନେବା କଣ କହୁଛନ୍ତି ଆମର ଲିସନର ଆଜିର ଟପିକ ବିଷୟରେ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍। ସୋ କଲ୍ଟି କଟିଯାଇଛି, ମୁଁ ଗୁଡ୍ ଆଫ୍ଟରନୁନ୍ କହୁ କହୁ ହିଁ। ସୋ ଠିକ ଅଛି, ଆଗକୁ ଆହୁରି ଢେର ସାରା କଥା ମଧ୍ୟ ଜାରି ରହିବ, କିନ୍ତୁ କିନ୍ତୁ ଟାଇଲେନ୍ସ ଚିଟ୍ଚାଟ୍ ରେ ଏବେ ଟାଇମ୍ ହେଇଛି ଟିକେ ମ୍ୟୁଜିକାଲ ବ୍ରେକ୍ ନବାର। ଆପଣଙ୍କ ପାଖରେ ପହଞ୍ଚେଇ ଦେଉଛି ଗୋଟେ ବହୁତ ହି ମିଠା ଗୀତ, ଆଣ୍ଡ ତାପରେ ପୁଣି ମୁଁ ଜଲ୍ଦି ଜଲ୍ଦି ଆଇ ପ୍ରମିସ୍ ମୁଁ ପୁଣି ଫଟାଫଟ ଆପଣଙ୍କ ପାଖକୁ ୱାପସ ଆସିଯିବି ଆଣ୍ଡ ଆପଣଙ୍କ ସହିତ ଢେର ସାରା କଥା ହେବି ଅନ୍ ଦ ସୋ ଟାଇଲେନ୍ ଲାଇଭ ଚିଟ୍ଚାଟ୍। ସୋ ଏମିତି ହିଁ କନେକ୍ଟ ହେଇକି ଥାନ୍ତୁ ଆଣ୍ଡ ଶୁଣୁଥାନ୍ତୁ ଆପଣଙ୍କର ଫେଭରେଟ୍ ଏଫ୍ଏମ୍ ଷ୍ଟେସନ 100.4 ଆକାଶବାଣୀ ଏଫ୍ଏମ୍ ରିଙ୍ଗ୍ ବୋ କଟକ। ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତାକ୍।

0: ଟିକେ ମାନେ ରାଜି ନା ଅଛି ମୋ ପୁଅକୁ ବାହାହେବେ ସେଇ ହଉ ବିଶ୍ୱ ବିଶ୍ୱ ନେଇକି ମୁଁ ନା ହେଇଛି ମୁଁ କେନ୍ଦ୍ରାପଡ଼ା ଝିଅ କିନ୍ତୁ ଆକ୍ଚୁଆଲି ଝିଅଟା କେନ୍ଦ୍ରାପଡ଼ାର ଆଉ ଏମିତି ବହୁତ ବହୁତ ସଂଗ୍ରାମ ଅଛି ଏବେ ତ ଆଉ ହେଲାଣି 20-25% ମନ ନାହିଁ ଏମିତି ଟିକେ ଟିକେ ଯାହା ଅଛି ଆଉ ତାପରେ ଓଡ଼ିଶାରେ ଥିଲା ମୋର ମୋ ପୁଅ ପଡିବ ଲକ୍ଷ୍ମୀପୁରାଣ ତାପରେ ଥିଲା ବି ବାଘାଚିନୀ ଗଣାଟିର ମୋ ବର ନବ ଯୌତୁକ ଲକ୍ଷେ ତିନିଟା ନାଟ ବହୁତ ହେଇଥିଲା ଆଉ ଏବେ ତ ମୋର ପ୍ରାୟ ଜବ୍ ହେଇଗଲା ଟାଟାରେ ସେଇ ଚାରିଟା ପ୍ଲାଣ୍ଟ ଯୋଉଠି ଆମର କଣାଙ୍କ ଘର ତାଙ୍କ ଘର ପାଖାପାଖି ପୁରା
1: ବହୁତ
0: ସୁଯୋଗ ମିଳିଥିଲା ମତେ କେବଳ କୋଉ ପାର୍ଟି ବିଜେକି ନ ଦେ ଆମର ଟିକେ କଣା ପାର୍ଟି ବି ଦିଏ ଆଉ ଏବେ ବି ଟିକେ ତାଙ୍କ ଯିଏ ଲେଖା ଆମର ସୁଶୀଲ ସିଆ ତାଙ୍କ ସାଙ୍ଗରେ ମୁଁ ସହଯୋଗ କରିଛି ଟିକେ ଟିକେ ବି ତାଙ୍କୁ ଟିକେ କହିଛି ଷ୍ଟୋରି କହିଛି ଆଉ ନାଁଟା ହେଲା ଅଭିମାନିନୀ ମୁଁ ଅଳକା ନନ୍ଦା ଏ ବର୍ଷ ନୂଆ ନାଟକଟା ଆକାଶବାଳୀ ବି ଚାଲିଛି ମତେ ବି ସବୁଦିନ ସନ୍ଧ୍ୟା ଟାଇମରେ ଯିବାକୁ ପଡୁଛି ତାଙ୍କ ସାଙ୍ଗରେ ସହଯୋଗ କରିବାକୁ ବହୁତ ବହୁତ ଏମିତି ବି ବହୁତ ଚାଲିଛି ଆଉ
1: ଯା ହଉ ଭାଇ ବହୁତ ବଢିଆ ଲାଗିଲା ଆପଣଙ୍କ ସହିତ କଥା ହେଇକି ଆଣ୍ଡ ଆପଣଙ୍କଠୁ ଶୁଣିକି କି ଆପଣଙ୍କର ହବିକୁ ଆପଣ ପୁଣି ଥରେ ରିଜ୍ୟୁମ୍ କରିଛନ୍ତି
0: ନଥାଏ ସଣ୍ଡେ ଫଣ୍ଡେ ଥାଏ ଆଉ ଘରେ ବି ଥିଲା ବେଳେ ମୁଁ ବି ଛୋଟ ଛୋଟ ବି ଷ୍ଟୋରି ବି ଗପ ଲେଖିବି ଆମର ଫ୍ୟାମିଲି ଭିତରେ ଆମେ ଛପା ବି ହେଇଛି କେତେ ଖଣ୍ଡେ ବହି ବହୁତ ବହୁତ ଅଛି ବି ଘରେ ଏପର୍ଯ୍ୟନ୍ତ ବି ଅଛି
1: ଯା ହଉ ବହୁତ ବଢିଆ ଲାଗିଲା ଭାଇ ଶୁଣିକି ଏମିତି ହିଁ ଆପଣଙ୍କ ହବିକୁ ବଞ୍ଚିଥାନ୍ତୁ ଏବଂ ଆମ ସହିତ ସବୁବେଳେ ଏମିତି କନେକ୍ଟ ହେଇକି ଥାନ୍ତୁ ନମସ୍କାର ସୋ ଏଇଥିଲେ ଆଭାସ ଭାଇ ଟାଟା ଷ୍ଟିଲ ପ୍ଲାଣ୍ଟରୁ ସବୁବେଳେ ଆମ ସହିତ କଥା ହୁଅନ୍ତି ଆମକୁ ଏସଏମଏସ୍ କରନ୍ତି ଆଣ୍ଡ ସେୟାର କଲେ ତାଙ୍କର ହବି ବିଷୟରେ ସୋ ଆପଣ କାହାକୁ କରିଛନ୍ତି ୱେଟ୍ ଫଟାଫଟ କରିଦିଅନ୍ତୁ ନା ରେନ୍ବୋ ସହିତ ସେୟାର ଆପଣଙ୍କର କ'ଣ ରହିଛି ହବି ଯାହାକୁ ଆପଣ ଆଉଥରେ କରିବା ପାଇଁ ଚେଷ୍ଟା କରୁଛନ୍ତି ବା ଛାଡ଼ିଯାଇଛି ବୋଲି ମନ ଦୁଃଖ ହେଇଛି କିନ୍ତୁ ଆଉଥରେ ନିହାତି ତାକୁ ଟ୍ରାଏ କରିବେ ସେ ବିଷୟରେ କହିବା ପାଇଁ ଡାଏଲ କରିଦିଅନ୍ତୁ ନମ୍ବର 0671230315 3

0: ସୋ ଆମ ସହିତ କନେକ୍ଟ ହେଇଗଲେଣି ଆମର ନେକ୍ସଟ କଲର୍, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଶୁଭ ସନ୍ଧ୍ୟା ଶୁଭି ମ୍ୟାମ୍, ନମସ୍କାର, ରମେଶ ଚନ୍ଦ୍ର ସାହୁ ଅହୁକୁମା ବାହାପୁର ଢେଙ୍କାନାଳ କହୁଥିଲି, ବହୁତ ଦିନ ପରେ।
0: ରମେଶ ଭାଇ, ଆପଣଙ୍କୁ ଆମ ଶୋକୁ ୱେଲକମ୍, ଆଣ୍ଡ ନା ବହୁତ ଦିନ ପରେ ଆପଣଙ୍କ ସହିତ କଥା ହେଉଛି, ଆଣ୍ଡ ହାପି ସନ୍ଡେ। କେମିତି କଣ ଏନ୍ଜୟ କରୁଛନ୍ତି ସନ୍ଡେକୁ?
1: ମୋର ତ ସଦାବେଳେ ଏନ୍ଜୟ ଚାଲିଛି ଦୋକାନରେ, ଆଉ ଆପଣଙ୍କ ଶୋ ଶୁଣୁଛି, ରେନ୍ବୋକୁ ପୁରା ଟ୍ୟୁନିଂ କରିଛି, ଆଉ ପ୍ରୋଗ୍ରାମ ଶୁଣୁଛି ସଦାବେଳେ, ରେଡିଓ ଲାଗିଛି, ଆଉ ପ୍ରତ୍ୟେକ ଭାଇ ଭାଇଙ୍କ କଥା ଶୁଣୁଛି, ଆଉ ପ୍ରତ୍ୟେକ ପ୍ରୋଗ୍ରାମ ଶୁଣୁଛି, କିନ୍ତୁ ମୁଁ ଟିକେ ଭାଗ ନେଇପାରୁନି ରାଗିଂରେ।
0: ରାଗିଛନ୍ତି କାହା ଉପରେ, ଆମ ଉପରେ?
1: ନୋ ମ୍ୟାଡମ୍, ନୋ, କିନ୍ତୁ ଗ୍ରାହକ ଯେତେବେଳେ ଅଛନ୍ତି ସେତେବେଳେ ଟିକେ କରିପାରୁନି, ଯେତେବେଳେ ଟିକେ କଥା ଫାଙ୍କା ଅଛନ୍ତି ଯେତେବେଳେ ଲଗଉଛି ଟ୍ରାଏ ଲାଗୁଛି, ସେତେବେଳେ ଲାଗୁନି, ଏମିତି ଆଉ କଣ।
0: ଏମିତି ଆମ ସହିତ ତ ବହୁତ ସାରା, ମାନେ ଏତେ ସାରା ପ୍ୟାର ମିଳୁଛି, ଏତେ ସାରା ପ୍ୟାର ବରା ଲିସନର ମାନେ କଲ୍ କରୁଛନ୍ତି, ଆଣ୍ଡ ତା ଭିତରେ ହିଁ ଆମେ ଚେଷ୍ଟା କରୁଛୁ ଯେତେ ପାରିବ ସେତେ ଆପଣଙ୍କ ସହିତ କଥା ହେବା ପାଇଁ। ତାହେଲେ କଣ କହିବେ ଆଜିର ଟପିକ ବିଷୟରେ?
1: ମ୍ୟାଡମ ଦେଖନ୍ତୁ, ଯେତେ ଶ୍ରୋତା ଯୋଡି ହେବେ ବଢିବ, କିନ୍ତୁ ଗୋଟିଏ କଥା ରହୁଛି, ଆମର ସବୁ ଶ୍ରୋତା ଭାଇମାନେ ଲାଗ ଲାଗ ଯୋଉ କରୁଛନ୍ତି, ଅନ୍ୟ ଶ୍ରୋତା ପାଇପାରୁନଥି, ଭାଗ ପାଇପାରୁନଥି, ଏଇଟା ଟିକେ ଦୁଃଖ ଲାଗୁଛି। ପ୍ରତ୍ୟେକ କରନ୍ତୁ, ମୋ କହିବାର ମାନେ ଅଛି, ସମସ୍ତେ ନୂଆ ନୂଆ ଯୋଡି ହେଲେ ଟିକେ ଭଲ ଲାଗିବ, କାରଣ ପ୍ରତ୍ୟେକ ଭାଇମାନଙ୍କର ଇଚ୍ଛା ଅଛି କରିବା ପାଇଁ, ମୋର ଇଚ୍ଛା ଅଛି, ସମସ୍ତଙ୍କର ଇଚ୍ଛା ଅଛି, କିନ୍ତୁ ଟିକିଏ ଡିଷ୍ଟାନ୍ସ ମେଣ୍ଟେନ୍ କଲେ ଭଲ ହବ।
0: ନିହାତି, କାରଣ ଆଉ ବି ସମସ୍ତେ ଚେଷ୍ଟା କରୁଛନ୍ତି, ଯେତେବେଳେ ସମସ୍ତେ ମିଶିକି ଚେଷ୍ଟା କରୁଛନ୍ତି ସେତେବେଳେ କଲ୍ ଲାଇନ୍ ବିଜି ଆସିଯାଉଛି, ସେଥିପାଇଁ ଆମେ ଯାହା ଆମ ପାଖକୁ ଯେତିକି କଲ୍ ଆସୁଛି ଆମେ ସେଇଟା ହିଁ ରିସିଭ୍ କରିପାରୁଛୁ ଭାଇ।
1: ଆଜି
0: ତ କନେକ୍ଟ ହେଇଯାଇଛି, ଆଜି ତ କନେକ୍ଟ ହେଇଯାଇଛି, ସୋ ଫଟାଫଟ ଆଜିର ଟପିକ ବିଷୟରେ କହିଦିଅନ୍ତୁ।
1: ମ୍ୟାଡମ ଦେଖନ୍ତୁ, ଗୀତ ମୋର ହେଲା ଗୋଟେ ବେଷ୍ଟ ମେଡିସିନ, ଗୀତ ମୁଁ ଶୁଣିଲେ ମୋ ଦେହର ମାନେ ଗୋଟେ ଏମିତି ଯେ କହନ୍ତି ଡିଜିଜ, ସେଟା ମୋର ବହୁତ ଭଲ ଲାଗେ, ମୋର ଗୀତଟା ବହୁତ ପ୍ରିୟ ଶୁଣିବା ଠାରୁ, କିନ୍ତୁ କେତେବେଳେ ଗୁଣୁଗୁଣ ହେଇକି ଗାଇଦିଏ, ଏଟା ଟିକେ ମୋର ବି ଅଛି, କିନ୍ତୁ ମୋର ମୁଖୁଡ଼ାର ମନେ ହୁଏ ଟୋଟାଲ ଗୀତର ମନେ ରହେନି।
0: ତାହେଲେ ଆଜି ତ ଗୁଣୁଗୁଣେଇବାକୁ ପଡିବ।
1: ଠିକ ଅଛି ମ୍ୟାଡମ, କିଏ ପଦେ ଗାଇ ଦଉଛି, ଆଉ ଏମିତିକି ଅଭିମାନ।

0: ସ୍ୱାମୀଙ୍କୁ ମିଳିଯାଇଛନ୍ତି ଆମର ନେକ୍ସଟ କଲର୍, ଚାଲନ୍ତୁ କଥା ହେଇଯିବା। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: ଅଶୋକ ଭାଇ, ହାପି ସଣ୍ଡେ ଆଣ୍ଡ ଆମ ଶୋ କୁ ୱେଲକମ୍। କଣ କହିବେ ଆଜିର ଟପିକ ବିଷୟରେ?
1: ଆପଣ ତ ବହୁତ ଦିନ ଗ୍ୟାପ ପରେ ଆଇଲେ।
0: କଣ କରିବା, କାର୍ଯ୍ୟ ବ୍ୟସ୍ତତା ଭିତରେ ପୁଣି ଥରେ ଯା ହଉ ମୁଁ ଆସିଛି ଆପଣଙ୍କ ଗହଣକୁ।
1: ଭଲ ଅଛନ୍ତି?
0: ନିହାତି ବହୁତ ଭଲ ଅଛି। ତାହେଲେ କଣ କହିବେ ଆଜିର ଟପିକ ବିଷୟରେ?
1: ମୋର ତ ଯୋଡ଼ାଏ କଥା କହିବି। ପ୍ରଥମ ଗୀତ ଶୁଣିବା ହଉଛି ମୋର ଏକଦମ ପ୍ରିୟ।
0: ଆଜ୍ଞା।
1: ଆଉ ଗୋଟେ ଜିନିଷ ହଉଛି ମୋର ସାଇକେଲ ଚଲେଇବାଟା ବହୁତ ପ୍ରିୟ।
0: ଆଚ୍ଛା, ଗୋଟେ ନୂଆ କଥା ଶୁଣିଲି।
1: ମୁଁ ବହୁତ ସାଇକେଲ ଚଲଉଥିଲି।
0: ଆଜ୍ଞା।
1: ଏବେ ସାଇକେଲ ଚଲା ଛାଡି ଦେଇଛି, ପୁଣି ଆପଣ ଯୋଉ ଆଜି କହିଲେ ମୁଁ ପୁଣି ମାନସିକ ଭାବେ ସ୍ଥିର କରୁଛି, ପୁଣି ଗୋଟେ ସାଇକେଲ କିଣିକି ପୁଣି ଚଲେଇବା ଆରମ୍ଭ କରିବି।
0: କଟକର ଏନଭାୟରମେଣ୍ଟ ଆଣ୍ଡ ସାଇକେଲ, ଏଇ ଦିଟା ତ ଗୋଟେ ବେଷ୍ଟ କମ୍ବୋ। ନିହାତି ନଈ କୁଳେ କୁଳେ ସାଇକେଲରେ ବୁଲି ଆସିଲେ ତ ପୁରା ଗୋଟେ ଥେରାପି।
1: ସାଇକେଲ ଚଲେଇଲେ ଶରୀରର ସବୁକିଛି ଏକ୍ସରସାଇଜ ହେଇଯାଏ।
0: ଆଜ୍ଞା।
1: ମୁଁ ଆଗରୁ ବହୁତ ସାଇକେଲ ଚଲଉଥିଲି। ଆଜ୍ଞା, ବହୁତ ଚଲେଇଛି। ଭୁବନେଶ୍ୱର ଯାଇଛି, ପୁରୀ ଯାଇଛି ସାଇକେଲ ନେଇକି।
0: ବାପରେ ବାପ, ଏତେ ବାଟ
1: ମଝିରେ ଛାଡ଼ିଦେଲି, ଆଉ ଏବେ ପୁଣି ମନ ହେଲାଣି ସାଇକେଲ ଚଲେଇବାକୁ। ଆଉ
0: ଯା ହଉ, ତାହେଲେ ଆଜିର ଟପିକ ଏତେ ଇମ୍ପାକ୍ଟ ପକେଇଛି ସେଇଟା ଶୁଣିକି ବହୁତ ଖୁସି ଲାଗୁଛି। ତ ନିହାତି ନିହାତି ଆପଣ ଆଉ ଥରେ ସାଇକେଲ ଚଲେଇବା ଆରମ୍ଭ କରନ୍ତୁ, ନିଜକୁ ଫିଟ୍ ରଖନ୍ତୁ, ମାନେ ଫିଜିକାଲି ବି ଫିଟ୍ ରହିବା ଆଣ୍ଡ ଆପଣଙ୍କର ଯେହେତୁ ଏଇଟା ହବି, ଆପଣଙ୍କୁ ମେଣ୍ଟାଲି ବି ଆହୁରି ଫିଟ୍ ରଖିବ ଏଇଟା। ସୋ ଥ୍ୟାଙ୍କ ୟୁ ସୋ ମଚ୍ ଅଶୋକ ଭାଇ, ଆପଣ ଆମ ସହିତ ସେୟାର କଲେ।
1: ଧନ୍ୟବାଦ।
0: ସୋ ଏଥିରେ ଅଶୋକ ଭାଇ କେତେ ଫଟାଫଟ ଆମ ସହିତ ସେୟାର କରିଥିଲେ କି ତାଙ୍କୁ ଗୀତ ଶୁଣିବାକୁ ଭଲ ଲାଗେ, ଆଣ୍ଡ ଓବିୟସ୍ଲି ଗୀତ ଶୁଣିବାକୁ ଭଲ ଲାଗେ ବୋଲି ହିଁ ଆପଣମାନେ କନେକ୍ଟ ହେଇଛନ୍ତି ମ୍ୟୁଜିକାଲ ଏଫ୍ଏମ୍ ଷ୍ଟେସନ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସହିତ। ଆଣ୍ଡ ତା ସହିତ ଯେତେ ଭଲରେ ସେ ସେୟାର କଲେ କି ସାଇକେଲ ଚଲେଇବା, ଆଣ୍ଡ ଆଜିର ଟପିକ୍ ଶୁଣି ତାଙ୍କୁ ସାଇକେଲ ଚଲେଇବା ପାଇଁ ଇଚ୍ଛା ତ ହେଇଛି ନିହାତି ଭାବରେ। ଆଇ ହୋପ୍ ସେ ଆଗକୁ ତାଙ୍କ ହବିକୁ ରିଜ୍ୟୁମ୍ କରିବେ ଆଣ୍ଡ ତାକୁ ପୁଣି ଥରେ ଆରମ୍ଭ କରିବେ। ସୋ ଆପଣ ବି ଆରମ୍ଭ କରନ୍ତୁ ଆପଣଙ୍କର ହବି, ଆଣ୍ଡ ତା ପୂର୍ବରୁ ଆଗ ମୋ ସହିତ ମାନେ ରେନ୍ବୋ ସହିତ ସେୟାର କରିଦିଅନ୍ତୁ କଣ ରହିଛି ଆପଣଙ୍କର ହବି, କାହିଁକି ନା ସମୟ ସରି ସରି ଆସୁଛି ଆଉ ବହୁତ ହିଁ ଗିନା ଚୁନା କଲ୍ ମୁଁ ନେଇପାରିବି। ସୋ ଡାଏଲ କରିଦିଅନ୍ତୁ ନମ୍ବର 0671230315।

0: ସୋ ଫ୍ରେଣ୍ଡସ୍, ସୋ ଚାଲିଛି ଡାଇଲି ଲାଇଭ ଚିଟ୍ଚାଟ୍ ର ଆଣ୍ଡ ମତେ ମିଳିଯାଇଛନ୍ତି ଆମର ନେକ୍ସଟ କଲର୍, ଚାଲନ୍ତୁ କଥା ହେଇଯିବା ଫଟାଫଟ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଗୁଡ୍ ଇଭିନିଂ ମ୍ୟାଡମ୍, ନମସ୍କାର, ଜୟ ଜଗନ୍ନାଥ। ମୁଁ ସତ୍ୟପ୍ରକାଶ ସ୍ୱାଇଁ କହୁଥିଲି, ଭଦ୍ରକ ଫ୍ରମ ଅସୁରାଳି ବଜାର।
0: ସତ୍ୟ ଭାଇ, ଆପଣଙ୍କୁ ଆମ ଶୋ କୁ ୱେଲକମ୍ ଆଣ୍ଡ ହାପି ସଣ୍ଡେ। ଆଜି କେମିତି କଣ ଏଞ୍ଜୟ କରୁଛନ୍ତି ସଣ୍ଡେ କୁ?
1: ଧନ୍ୟବାଦ, ପ୍ରଥମେ ଆପଣଙ୍କ ଏଇ ସୁନ୍ଦର କାର୍ଯ୍ୟକ୍ରମକୁ ମତେ ସ୍ୱାଗତ କରିଥିବାରୁ, ଆଉ ସମସ୍ତ ଶ୍ରୋତା ବନ୍ଧୁ ମାନଙ୍କୁ ମଧ୍ୟ ଆଜି ସଣ୍ଡେର ମୋ ତରଫରୁ ହାପି ସଣ୍ଡେ। ଆଉ ଆଜିର ସଣ୍ଡେ କୁ ମୁଁ ବହୁତ ଭଲ ଭାବରେ ୟୁଜ କରୁଛି, ଆଉ ସମସ୍ତେ ବି ନିଶ୍ଚିତ ଭାବରେ ମନାଉଥିବେ। କିନ୍ତୁ ବର୍ତ୍ତମାନ ଯେହେତୁ ଆମର ମାନେ ଜଗନ୍ନାଥଙ୍କର ମହାପ୍ରଭୁଙ୍କର ସବୁ ଚାଲିଛି, ଯେହେତୁ ଆମର ରଥ ଠାକୁର ହଉଛି, ତେଣୁ ଆମେ ଆମିଷ ଫାମିଷ କିଛି ନ ଖାଇକି ସାଧାରେ କାମ ଚଳେଇ ଦଉଛୁ। ଖାଇବା କଥା ଟିକେ ହଉଛି, ଟିକେ ଯାହା ପଟସପଟ ହଉଛି, କିନ୍ତୁ ଏନ୍ଜୟ ଫୁଲ ମୋବାଇଲ, ଆଉ ସେଟା ମାନେ ବର୍ଣ୍ଣନା କରିହବନି, ଭାଷା ନାହିଁ କି ଶବ୍ଦ ନାହିଁ। ଆଜି ଆପଣ କେମିତି ଏନ୍ଜୟ କରୁଛନ୍ତି ସଣ୍ଡେ କୁ? ଆଜି
0: ମୁଁ ତ ହେଇ ଆପଣଙ୍କ ଗହଣରେ ଅଛି, ଆପଣଙ୍କ ଗହଣରେ ରହିଗଲେ ଆଉ ତ ଏନ୍ଜୟମେଣ୍ଟ ର ସବୁ ସୋର୍ସ ମୋ ପାଖରେ। ଆପଣମାନଙ୍କୁ ଏଣ୍ଟରଟେନ କରିବାଠୁ ବଡ ଏଣ୍ଟରଟେନମେଣ୍ଟ ଆଉ କଣ ହେଇପାରେ?

0: ମୋ ସଣ୍ଡେ ତ
1: ଆଜ୍ଞା, ଆପଣଙ୍କ
0: ଅଲରେଡି
1: ପାଖରେ
0: ମୋବାଇଲ
1: ଯଦି ଫୋନ
0: ହେଇସାରିଛି।
1: ଲାଗିଗଲେ ମୁଁ ତ ପୁରା ଖୁସି ହେଇଗଲା, ବହୁତ ଥର ଟ୍ରାଏ କରୁଛି, ଛାତ ଉପରେ ବସିଥିଲି, ବର୍ଷା ହେଇଗଲା ଆଉ ମୁଁ ଫାଇନାଲି ତଳକୁ ପଳେଇ ଆସିଲି, କିନ୍ତୁ ଆପଣଙ୍କୁ ମୁଁ ବହୁତ ଟାଇମ୍ ଶୁଣୁଥିଲି ଆଉ ଖୁସି ଲାଗୁଥିଲା, କିନ୍ତୁ ଦୁଃଖର କଥା ମୋ ଭଏସ୍ ଟିକୁ ମୁଁ ନିଜ ରେଡିଓରେ ଶୁଣିପାରୁନି ଏଇଥିପାଇଁ, ଯେହେତୁ ବର୍ଷା ହେଲା, କିନ୍ତୁ ଯାହା ହଉ ମୁଁ ନିଜ ଭଏସ୍ ଟି ନ ଶୁଣିପାରିଲେ କଣ ହେଲା, ମୁଁ ମାନଙ୍କ ସହିତ ଟିକେ କଥା ହେଇପାରିବି ଆଉ ଟିକେ ଖୁସି ହେଇପାରିବି, ଆଉ ଆପଣ ସବୁଠୁ ବଡ କଥା ହେଲା ଆପଣଙ୍କ ସହ ଯେତେବେଳେ ମୁଁ କଥା ହୁଏ ଆଉ ଆପଣଙ୍କର ମୋର ଯୋଉ ମାନେ ବାର୍ତ୍ତାଳାପ ମାନେ ଯିଏ ବି ବସିଥାନ୍ତି ଷ୍ଟୁଡିଓରେ, ମୁଁ ରେକର୍ଡିଂ କରିକି ରଖେ ଆଉ ମଧ୍ୟ ଶୁଣିକି ଆପଣଙ୍କ ମାନଙ୍କୁ ସବୁ ମନେ ପକାଏ, ୟାଠୁ ବଡ କଥା କଣ କୁହନ୍ତୁ।
0: ବହୁତ ବଢିଆ ଲାଗିଲା, ବହୁତ ଖୁସି ଲାଗିଲା ଶୁଣିକି। ତାହେଲେ କଣ କହିବେ ଆଜିର ଟପିକ ବିଷୟରେ?
1: ଆଜ୍ଞା, ଆଜିର ଟପିକ ରେ ମୁଁ କହିବି କି ମୁଁ ଛୋଟବେଳେ ମାନେ ଯେତେବେଳେ ସ୍କୁଲରେ ପଢୁଥିଲି ସେତେବେଳେ ମୁଁ ମାନେ ଗୀତ ଗାଏ, ତ ଗୀତ ଗାଏ, କିନ୍ତୁ ଯେହେତୁ ବର୍ତ୍ତମାନ ଯେହେତୁ ମୁଁ ପ୍ରଫେସନାଲ କୋର୍ସ ରେ ମାନେ 2 ବର୍ଷ ହେଲା ଥିଲି, ବା ମାନେ ଯେହେତୁ ମୁଁ ବିଏଡ୍ କଲି, ତ ବିଏଡ୍ ଟାଇମରେ ତଥାପି ଜଣେ ସିଙ୍ଗର ଜଣେ କଳାକାର ଯେତେବେଳେ ଗୀତ ଶିଖିଛି ମାନେ ଯାହା ହେଲେ ସେ କିଛି ନା କିଛି ଗୁଣୁଗୁଣେଇବ, ତ ସେଇଟା ଥିଲା। ଆଉ ଗୋଟେ କଥା ହେଲା, ଯେତେବେଳେ ଆମେ ବିଏଡ୍ ରେ ଆମେ ଯେତେବେଳେ ଟ୍ରେନିଂ ଯାଉଥିଲୁ ସବୁ ସ୍କୁଲକୁ ପିଲାମାନଙ୍କୁ ପଢିବା ପାଇଁ ଇଣ୍ଟର୍ଣ୍ଣସିପ୍ ରେ ଆମେ ଯାଉ, ତ ସେତେବେଳେ ମୁଁ ମାନେ ଆପଣ ସବୁ ଓଡିଆ ପଢିଲା ବେଳେ ଯେତେବେଳେ ସବୁ ଭଲ ଭଲ ଗୀତ କବିତା ସବୁ କବି ମାନଙ୍କର ଥାଏ, ମୁଁ ଯେତେବେଳେ ପଢେ
0: ଆବୃତ୍ତି କରିବା ବଦଳରେ ସେ ସବୁକୁ ଗାଇକି ଶୁଣୁଥିବେ, ମାନେ ତ ନିହାତି ପିଲାମାନଙ୍କୁ ବହୁତ ଖୁସି ଲାଗୁଥିବ। ତାହେଲେ ଆମ ପାଇଁ ଦି ଲାଇନ ତ ବୋଲିବାକୁ ପଡିବ।
1: ଆଜ୍ଞା, ମାନେ କୋଉଟା ଗୀତ ବୋଲିବି ନା କବିତା ପିଲାମାନଙ୍କୁ,
0: ଯାହା ଆପଣଙ୍କୁ ଭଲ ଲାଗେ।
1: ଆଜ୍ଞା, ନିଶ୍ଚିତ ଭାବରେ ଆପଣ କହୁଛନ୍ତି ଯେତେବେଳେ, ଆଉ ମୁଁ କେମିତି ଆପଣଙ୍କ କଥାକୁ ଅବମାନନା କରିପାରିବି, ଆଉ ମୁଁ ଜଗନ୍ନାଥଙ୍କର ଯେହେତୁ ବର୍ତ୍ତମାନ ଚାଲିଛି ବର୍ତ୍ତମାନ, ଆଉ ତେଣୁ ମୁଁ ଜଗନ୍ନାଥଙ୍କ ଉପରେ ଗୀତ ବୋଲିବା ପାଇଁ ଯାଉଛି। ଭଏସ୍ ଟା ଟିକେ ଆପଣ ଜାଣିପାରୁଥିବେ ଟିକେ ଥଣ୍ଡା ହେଇଯାଇଛି,
0: କିଛି ବି ନାହିଁ,
1: ମାଇଣ୍ଡ କରିବେନି, ମୁଁ ଗୀତଟି ବୋଲିବି ଶୁଣିବେ
0: ନିହାତି।
1: ରତ୍ନ ଭଣ୍ଡାର ଠୁ କୋଟି ଗୁଡ଼ରେ ରହସ୍ୟମୟ କଳା ଠାକୁରେ, ରତ୍ନ ଭଣ୍ଡାର ଠୁ କୋଟି ଗୁଡ଼ରେ ରହସ୍ୟମୟ କଳା ଠାକୁରେ, ଯାହାକୁ ବୁଝିବା ଯାହାକୁ ଜାଣିବା, ଯାହାକୁ ବୁଝିବା ଯାହାକୁ ଜାଣିବା, ଅସହଜ ମଣିଷ ପକ୍ଷରେ ରତ୍ନ ଭଣ୍ଡାର ଠୁ କୋଟି ଗୁଣରେ ରହସ୍ୟମୟ କଳା ଠାକୁରେ, ରହସ୍ୟମୟ କଳା ଠାକୁରେ।
0: ବହୁତ ବହୁତ ବହୁତ ବଢିଆ। ମୁଁ ତ କହିବି, ଯଦି ମୋ ପାଖରେ ଏଇ ଷ୍ଟୁଡିଓ ଘଡ଼ିର ଟିକ୍ ଟିକ୍ ଟା ନ ଚାଲୁଥାନ୍ତା, ମୁଁ ତ ଆପଣଙ୍କୁ ରୋକି ବି ନଥାନ୍ତି। ବହୁତ ସୁନ୍ଦର ଭାଇ,
1: ମତେ ଭଲ ଲାଗୁଛି, ସବୁମାନଙ୍କୁ ନିଶ୍ଚିତ ଭାବରେ ମୋ ଗୀତ ଭଲ ଲାଗିଥିବ। ଆମେ ମୋ ପିଲାଦିନ ଗୋଟେ ସ୍ମୃତି ଅଛି ଟିକେ ସବୁଠୁ, କେତେ ପିଲାଦିନ ତ ଆପଣମାନେ ଜାଣିଛନ୍ତି ବହୁତ ମାନେ ଅଦ୍ଭୁତ ପ୍ରକାର ଚିନ୍ତାଧାରା ସବୁ ଆସେ, ତ ମୋର ଆଉ ଟିକେ ଛୁଟିଆ ସ୍ମୃତି ସେୟାର କରିବା ପାଇଁ ଚାହିଁବି। ଯେମିତି ପୂର୍ବରୁ ଜଣେ କଲର୍ସ କହୁଥିଲେ କି ଟିଭି ରେଡିଓରେ, ଆପଣ ବି ସେ କଥା ମାନେ ସହମତ ପ୍ରକାଶ କଲେ, ଆପଣ ମନେ ସେଇ ଭାବନା ଆସେ, ମୋ ମନେ ଭାବନା ଆସେ ଟିଭି ରେଡିଓରେ କେମିତି ସମସ୍ତେ ମାନେ ଲୋକମାନେ ଏତେ ସବୁ ଅଛନ୍ତି, ଆମେ ଦିନେ ଟିଭି ରେଡିଓକୁ ଖୋଲିବା, ସେ ଲୋକମାନଙ୍କୁ ଆମ ଘରେ ଖାଇବାକୁ ଦବା, ଏମିତି ଚିନ୍ତାଧାରା।
0: ବହୁତ ବଢିଆ କଥା, ବହୁତ ଫନି ଲାଗିଲା ଶୁଣିକି।
1: ଏଇସବୁ ଜିନିଷ ସାଧାରଣତଃ ମାନେ ସେନ୍ସରୀ ମୋଟର ଷ୍ଟେଜରୁ ତାପରେ ଟିକେ ଆସେ, କାହିଁକି ନା ଆମେ ଏତେ ସେତେଟା ଆମେ ମେଣ୍ଟାଲି
0: ଜୟ ଜଗନ୍ନାଥ। ସୋ ଏଇଥିଲେ ସତ୍ୟ ଭାଇ, ସେୟାର କଲେ ଏତେ ସୁନ୍ଦର କଥା, ଏତେ ମିଠା ଗୀତ ଶୁଣେଇଲେ ଆମକୁ। ସୋ ଫଟାଫଟ ଚାଲନ୍ତୁ ଶୁଣିବା କିଏ ଅଛନ୍ତି ଆମର ନେକ୍ସଟ କଲର, କଥା ହେଇଯିବା, କାହିଁକି ନା ଆଉ ବହୁତ ହି କମ୍ ସମୟ ଆମ ପାଖରେ ଅଛି, କାରଣ ଡାଇଲ୍ ଇନ୍ ଲାଇଭ ଚିଟ୍ଚାଟ୍ ପାଇଁ ତ ୱେଟ୍ କରିବାକୁ ପଡେ ନା। ଏମିତି ହିଁ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସୋ କଥା ହଉ ହଉ ଆମକୁ ମିଳିଗଲେଣି ଆମର ନେକ୍ସଟ କଲର, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ହ୍ୟାଲୋ, ଶୁଭ ସନ୍ଧ୍ୟା ଶୁଭ ମ୍ୟାଡମ, ନମସ୍କାର।
0: ନମସ୍କାର,
2: ମୁଁ ରେଡିଓ ସମ୍ରାଟ ମୁନା ଭାଇଜାନ ଘଟିଲା କନପୁର ଜଗତସିଂହପୁର କହୁଥିଲି।
0: ମୁନା ଭାଇ, ଆମ ଶୋକୁ ୱେଲକମ୍ ଆଣ୍ଡ ହାପି ସଣ୍ଡେ।
2: ଆପଣ ହାପି ସନ୍ଡେ ଏବଂ ମାଙ୍କ ଆଗେ ପ୍ରାର୍ଥନା ଅଛି ଆପଣ ସବୁବେଳେ ବିନ୍ଦାସ ଖୁସି।

0: ସିଦ୍ଧାନ୍ତ ମହାଶାଳା ଆପଣ ଘଣ୍ଟ ଗୋଟେ ରଖିଥାନ୍ତେ। ପ୍ରଥମେ ଆପଣ ବହୁତ ଦିନ ବାଦେ ଆସୁଛନ୍ତି, ଲଗାତାର ଆପଣ ପ୍ରୋଗ୍ରାମ କରୁଥିଲେ ଶୁଣୁଥିଲେ, କିନ୍ତୁ ଡାଇଲିଂ ପ୍ରୋଗ୍ରାମ ବହୁତ ଦିନ ବାଦେ
1: ଆସୁଛନ୍ତି। ଆପଣ ତାହେଲେ ସବୁ ପ୍ରୋଗ୍ରାମ ଶୁଣୁଛନ୍ତି, ସେଇଟା ଶୁଣିକି ଆଗ ଖୁସି ଲାଗିଲା।
0: ଦେଖନ୍ତୁ ମ୍ୟାଡମ, ଟିକେ ଆଗ ଯୋଉ ରମେଶ ବାବୁ ଯୋଉ କଥା କହିଲେ, ଆଜି 19 ତାରିଖ ତାଙ୍କ 17 କଲ୍ ଲାଗିଛି, ପୁଣି ସେ କହୁଛନ୍ତି ରେଗୁଲାର ସତା, ନିଜେ ତ ରେଗୁଲାର ସେ କହୁଛନ୍ତି କେମିତି ନାଦମାନେ କେମିତି ସେ କହୁଛନ୍ତି।
1: ନାଇଁ ନାଇଁ ଆମେ ସେମିତି କହିବାନି, ସେ ଶୁଣୁଥିବେ ହୁଏତ,
0: ରାତିରେ ବାଜୁଛି, ପୁଣି ସେ କହୁଛନ୍ତି କେମିତି, ମତେ କାବା ଲାଗୁଛି। ସେ ନିଜ ଗୋଟେ ନିହତ ସତ୍ତା କହୁଛନ୍ତି, ଦେଖିଲା ବେଳକୁ ତାଙ୍କ 17 କଲ୍ ଆସି 19 ଭିତରେ, ପୁଣି କହୁଛନ୍ତି ମୁଁ ଅନ୍ୟମାନଙ୍କୁ ଦେଖେଇ କହୁଛନ୍ତି।
1: ନାଇଁ ନାଇଁ ସେମିତି ସେମିତି ନାଇଁ, ଆମେ ସେମିତି କହିବାନି, ଆମେ ସମସ୍ତଙ୍କ କଥାକୁ ମାନେ ରେସ୍ପେକ୍ଟ ଦବା, ଇଏ କରିବା। ଯାହା ହଉ ଆପଣଙ୍କ ସହିତ
0: ମୋ ମତରେ ଆପଣ ଡାଇଲିଂ ପ୍ରୋଗ୍ରାମ କରୁଛନ୍ତି, ଯିଏ ଅଭିଯୋଗ କରିଛି ତାଙ୍କୁ କଲ୍ କାଢିଦିଅନ୍ତୁ, ଅଭିଯୋଗ କରିବା କାହାର ଅଧିକାର ନାହିଁ, ଯାହା ଅଭିଯୋଗ କରୁଛନ୍ତି ଡାଇରେକ୍ଟ ପାଖରେ ଅଭିଯୋଗ।
1: ନାଇଁ ନାଇଁ ସେମିତି ସେମିତି କିଛି ନାହିଁ, ଆମେ କଥା ହେବା, ଛାଡ଼ିଦେବା, କିଏ କଣ କହୁଛନ୍ତି ଆମେ ସେ ବିଷୟରେ ଇଏ କରିବା ନାହିଁ। କିନ୍ତୁ ଆଜି

0: ଆପଣ ଡାଇଲିଂ ପ୍ରୋଗ୍ରାମ କରିଦିଅନ୍ତୁ, ଯିଏ ଅଭିଯୋଗ କରିଦେବେ ତାଙ୍କୁ କଲ୍ କାଟିଦିଅନ୍ତୁ, ଅଭିଯୋଗ କରିବା କାହାର ଅଧିକାର ନାହିଁ, ଅଭିଯୋଗ କରିଦେଲେ ଡାଇରେକ୍ଟ ପାଖରେ ଅଭିଯୋଗ କରିବେ।
1: ନାଇଁ ନାଇଁ ସେମିତି ସେମିତି କିଛି ନାହିଁ, ଆମେ କଥା ହେବା, ଆମେ କଥା ହେବା, ଛାଡ଼ିଦେବା କିଏ କଣ କହୁଛନ୍ତି ଆମେ ସେ ବିଷୟରେ ଇଏ କରିବା ନାହିଁ। କିନ୍ତୁ ଆଜିର ଟପିକ ବିଷୟରେ ଫଟାଫଟ କହିଦିଅନ୍ତୁ।
0: ହଁ ମ୍ୟାଡମ ଦେଖନ୍ତୁ, ଆମ ଓଡ଼ିଆଟା ମନ କହୁଛି ଘୋଡ଼ା ଚଢ଼ା କର୍ମବତୀ ଘାସ କାଟିଆ। ଦେଖନ୍ତୁ ମୁଁ ବି ପିଲାବେଳେ ସ୍ୱପ୍ନ ଦେଖିଥିଲି, ମୋର ବି ହବି ଥିଲା ଗୋଟେ ପେଣ୍ଟିଂ ହବା ପାଇଁ, ଚିତ୍ର ଶିଳ୍ପୀ ହବା ପାଇଁ। ସେଥିପାଇଁ ସ୍କୁଲରେ ବହୁତ ଭଲ ପେଣ୍ଟିଂ କରିଦେଲେ, ବହୁତ ପୁରସ୍କାର ବି ପାଇଥିଲି। ଆଉ ସମୟ ସହିତ ସେତେ କୌଣସି ପରିସ୍ଥିତି ଆସିଲେ ସେ ମୋର ସବୁ ଚିତ୍ର ଆଙ୍କିବା ଛାଡ଼ିଦେଲି। ତା ସହିତ ମୋର ହବି ଥିଲା ଆଉ ଗୋଟେ ଖେଳିବା, ଖେଳିବା ମୁଁ ଏତେ ହବି ଥିଲା ଯାହାକି ସ୍କୁଲରେ ବହୁତ ପ୍ରାଇଜ ପାଇଥିଲି, ହାଇ ଜମ୍ପ ଲଙ୍ଗ ଜମ୍ପ ଦୌଡ଼ିବା କାଳରେ ମୋତେ କେହି ହରେଇ ପାରୁନଥିଲେ।
1: କିନ୍ତୁ
0: ସବୁ ସମୟ ସତରେ ପରିସ୍ଥିତି ଆସିକି ଏଭଳି ପରିସ୍ଥିତି ହେଲା ମୁଁ ସବୁକିଛି ହରେଇ ବସିଥିଲି,
1: କାରଣ
0: ଆମ ଆଖି ଦିଟା ଚାଲିଗଲା ସବୁକିଛି ମୁଁ ହରେଇ ବସିଥିଲି। ଏମିତିକି ମୁଁ ଡ୍ରାମା ବି କରୁଥିଲି, ଲେଖୁଥିଲି ବି ଛୋଟିଆ ଛୋଟିଆ ଗପ ଲେଖୁଥିଲି, ଗପ ବି ଆମ ସ୍କୁଲରେ ଡ୍ରାମା ହେଇଛି। ସମୟ ସହିତ ସବୁକିଛି ମୋର ଜାତୀୟ ଚ୍ୟାଲେଞ୍ଜ ଥିଲା, କଳା ଥିଲା, ସବୁକିଛି ଚାଲିଗଲା କେବଳ ଗୋଟିଏ ଜିନିଷ ଅଭାବରୁ। ଆଉ
1: କିନ୍ତୁ ଏବେ ଏବେ କଣ ଆପଣଙ୍କର ନୂଆ ହବି କିଛି ଅଛି ଏମିତି ଏବେ
0: ସମୟରେ? ହବି ଦେଖିଲେ ମୁଁ ତାକୁ ନିଶା କଣ ହେଇଛି, ମୋର ପେଶା କାହା କରେ ନିଶା କରେ, ଆମର ସବୁଠୁ ବଡ ହବି ହେଲା ରେଡିଓ। ଛଡା ମୋ ଜୀବନରେ ଆଉ କିଛି ମୁଁ ଭାବେନି,
1: ରେଡିଓ ଆମେ ଆପଣଙ୍କ ଲାଇଫ ର ଗୋଟେ ପାର୍ଟ ହେଇପାରିଛୁ।
0: ଆପଣ କେବେ ଆସିଲେ କଣ କରିଥିଲେ ତା ମନେ ରଖେ, ମୋ ସ୍ମରଣ ଶକ୍ତି ଏତେ ଅଛି। ଆପଣ କେବେ ଷ୍ଟାର୍ଟିଂ କରିଥିଲେ ପ୍ରୋଗ୍ରାମ କଣ କରିଥିଲେ ମୋର ଆଜି ପର୍ଯ୍ୟନ୍ତ ବି ମନେ ଅଛି।
1: ଆପଣ
0: ଦ୍ୱାରା ସବୁ ସତ୍ୟ କହୁଛି, କେହି ଅଭିଯୋଗ କରନି, ଯଦି ଅଭିଯୋଗ କରେ ଡାଇରେକ୍ଟ ଭାଇ ଅଭିଯୋଗ କରେ, ନିଜେ ଠିକ ରହିକି ଅନ୍ୟ କଥା ନିଜେ ତ ଭୁଲ।
1: ସେମିତି କିଛି ବି ନାହିଁ, ଏମିତି ମିଠା ମିଠା ଅଭିଯୋଗ ଆଉ ଏମିତି ଭଲ ପାଇବା, ଯୋଉଠି ଭଲ ପାଇବା ଥାଏ ସେଇଠି ଅଭିଯୋଗ ଥାଏ।
0: ଭଲ ପାଇବା ଠିକ ରହିଲେ ଅଭିଯୋଗ କରିବା, ଦେଖନ୍ତୁ ମୁଁ କେବେ ଅଭିଯୋଗ କରେନି, କାରଣ ମୁଁ ନିଜେ ଶୁଣୁଛି, ନିଜେ ବି ରେଗୁଲାର କଲର ହେଇକି ମୁଁ କେମିତି କହିବି ଅନ୍ୟମାନଙ୍କୁ।
1: ଯା ହଉ, ଆମେ ଆମେ ସବୁବେଳେ ପ୍ରସ୍ତୁତ ଅଛୁ ଆପଣ ମାନଙ୍କର ଭଲ ପାଇବାକୁ, ଯେମିତି ଆମେ ମାନେ ଯୋଡ ହସ୍ତରେ ଆକ୍ସେପ୍ଟ କରୁଛୁ ସେମିତି ଆପଣଙ୍କ ଅଭିଯୋଗକୁ ବି ଆକ୍ସେପ୍ଟ କରିବି।
0: କିନ୍ତୁ ମୁଁ ଶୁଣେ, କିନ୍ତୁ ଯିଏ କହେ ମୁଁ ତା ମନେ ରଖିଥାଏ କିଏ କେତେଟା କଲ୍ କରିଛି, ସତଟା କଲ୍ ହେଇଗଲା।
1: ଆଜ୍ଞା ଠିକ ଅଛି ଭାଇ, ହୁଏତ ଏମିତି ସମସ୍ତଙ୍କ ମନରେ ନା ଉତ୍କଣ୍ଠା ଥାଏ ଆମ ସହିତ କଥା ହେବାକୁ, ଟିକେ ନିଜ ସ୍ୱର ଶୁଣିବାକୁ ହେଇଯାଏ ଭାଇ।
0: ନୂଆ ନୂଆ ପୁରୁଣା ଆପଣ କାହାକୁ ଦେଖିଥାଏ ଉଠନ୍ତୁ, ଯାହାର କଲ୍ ଲାଗିଲା
1: ନିହାତି ନିହାତି ସେ ବିଷୟରେ ଠିକ ଅଛି ଭାଇ। ବାକି ଆପଣ ଆମ ସହିତ
0: ଆପଣ ଭଲ ହେଇଥାନ୍ତୁ,
1: ନମସ୍କାର, ଥ୍ୟାଙ୍କ ୟୁ ସୋ ମଚ୍। ଥିଲେ ଭାଇ ଆମ ସହିତ ସେୟାର କଲି, ଠିକ ଅଛି ଏମିତି ମିଠା ମିଠା ଅଭିଯୋଗ ବି କରୁଥାନ୍ତୁ, ମିଠା ଆପଣଙ୍କ ଅଭିଯୋଗ ଆମକୁ ଆହୁରି ବେଶୀ କଣ କହିଲେ କଣ କହିବି ଆଉ ଟିକେ ଭଲ ହବାକୁ ବେଶୀ ଇନ୍ସପାୟାର କରେ। ଆପଣଙ୍କ ଭଲ ପାଇବା ଯେତିକି ଇନ୍ସପାୟାର କରେ, ଆପଣଙ୍କ ଅଭିଯୋଗ ବି ଆମକୁ ବେଶୀ ଇନ୍ସପାୟାର କରେ। ସୋ ଆଉ କିଛି ହିଁ କଲ୍ ନେଇପାରିବି, ସୋ ଫଟାଫଟ କଲ୍ କରିଦିଅନ୍ତୁ, ଡାଏଲ୍ କରିଦିଅନ୍ତୁ ନମ୍ବର 0671230315।

0: ଟାକୁ ମାର୍କେଟ ପଡିବା ପାଇଁ ଭଲ ପାଏ।
1: ତାହେଲେ ଆପଣଙ୍କର ଫେଭରେଟ ହିରୋ କି?
0: ମୋର ଫେଭରେଟ ହିରୋ ହଉଛନ୍ତି ମାନେ ଓଡିଆର ଅନୁଭବ ମହାନ୍ତି, ଆଉ ହିନ୍ଦୀର ହଉଛନ୍ତି ଆମର ସଲମାନ ଖାନ।
1: ୱାଓ, ବହୁତ ବଢିଆ। ତାହେଲେ ଆପଣଙ୍କୁ ପୁରା ଏନର୍ଜେଟିକ ଷ୍ଟାର ମାନେ ବହୁତ ଫେଭରେଟ।
0: ମୋର ଫେଭରେଟ ସିଙ୍ଗର ମଧ୍ୟ ହଉଛନ୍ତି ଅର୍ଚ୍ଚନା ପଣ୍ଡା।
1: ଆଚ୍ଛା, ତ ଯଦି ସେ ବି ଆମକୁ ଶୁଣୁଥିବେ ତାହେଲେ ତାଙ୍କ ପାଖରେ ବି ପହଞ୍ଚି ଦେଇଥିବ ତାଙ୍କ ଫ୍ୟାନଙ୍କର ଏଇ ମେସେଜ। ଆଣ୍ଡ ଥ୍ୟାଙ୍କ ୟୁ ସୋ ମଚ୍ ଚନ୍ଦ୍ରକାନ୍ତ ଭାଇ, ଆମ ସହିତ ଯୋଡ଼ି ହେଇଥିବାରୁ ଆଣ୍ଡ ଆମ ସହିତ ଏତେ ବଢିଆ ବଢିଆ କଥା ସେୟାର କରିଥିବାରୁ। ଆଚ୍ଛା, ତ ସବୁବେଳେ ଏଇଟାକୁ କ୍ୟାରି କରିଥାନ୍ତୁ, ଯେତେ ବି ବିଜି ହୁଅନ୍ତୁ ଲାଇଫରେ, କିନ୍ତୁ ସବୁବେଳେ ଏସବୁ ହବି ପାଇଁ ଟାଇମ୍ କାଢୁଥାନ୍ତୁ।
0: ମୁଁ ତ ସବୁଦିନ ଡାଇଲିଂ ସୋରେ ଗୋଟେ ଗୋଟେ ଛୋଟ ଛୋଟ କବିତା ପଢୁଛି ଆଉ।
1: ନିହାତି ନିହାତି ଜାରି ରହୁ ଆପଣଙ୍କର ଏମିତି କବିତା ପ୍ରତି ଭଲ ପାଇବା ଆଉ ଆମ ପ୍ରତି ଭଲ ପାଇବା।
0: ଆଜ୍ଞା ରହୁଛି, ନମସ୍କାର।
1: ନମସ୍କାର। ସୋ ଏଥିରେ ଚନ୍ଦ୍ରକାନ୍ତ ଭାଇ ଆଣ୍ଡ ସମୟ ପୁରା ହିଁ ପାଖେଇ ଆସିଲାଣି ସୋକୁ ଏଣ୍ଡ କରିବା ପାଇଁ। ସୋ ଗୋଟିଏ ହିଁ ଲାଷ୍ଟ କଲ୍ ନେଇପାରିବି, ସୋ ଫଟାଫଟ ଟ୍ରାଏ କରିନିଅନ୍ତୁ ଆପଣଙ୍କର କଲ୍। ସୋ ଦେଖିନେବା କିଏ ଅଛନ୍ତି ଆଜି ସୋର ଲାଷ୍ଟ ଲକି କଲର। ସୋ ଡାଇଲ ଇନ୍ ଲାଇଭ ଚିଟ୍ ଚାଟ୍ ର ଲାଷ୍ଟ କଲ୍ ର ଟାଇମ୍ ହେଇଯାଇଛି। ଚାଲନ୍ତୁ ନେଇଯିବା ଆଜି ସୋ ଡାଇଲ ଇନ୍ ଲାଇଭ ଚିଟ୍ ଚାଟ୍ ର ଲାଷ୍ଟ କଲ୍ ଟି, ଦେଖିନେବା କିଏ ଅଛନ୍ତି ଆମ ସହିତ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ହ୍ୟାଲୋ
1: ହ୍ୟାଲୋ
2: ମ୍ୟାଡମ ନମସ୍କାର।
1: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଭାଇ ଆପଣଙ୍କୁ ଆମେ ଶୋ କୁ ୱେଲକମ୍ ଆଣ୍ଡ ହାପି ସନ୍ଡେ। କଣ କହିବେ ଆଜିର ଟପିକ ବିଷୟରେ ଫଟାଫଟ କହିଦିଅନ୍ତୁ, ଟାଇମ ହିଁ ସରି ଆସିଲାଣି। ତ ଆପଣ କଣ ଖେଳିବାକୁ ଭଲ ପାଆନ୍ତି ଇନଡୋର ଗେମ୍ ଭିତରେ, କଣ ଖେଳିବାକୁ ଭଲ ପାଆନ୍ତି? ଲୁଡୋ ଖେଳିବାକୁ ଭଲ ପାଆନ୍ତି? ଯା ହଉ, ବହୁତ ବଢିଆ କଥା। ତାହେଲେ ଆଉ କଣ କଣ ଖେଳିବାକୁ, ଆଗରୁ ଯେତେବେଳେ ଆପଣଙ୍କ ପାଖରେ ଏଇ ଚ୍ୟାଲେଞ୍ଜ ନଥିଲା ସେତେବେଳେ କଣ କଣ ଖେଳିବାକୁ ଭଲ ଲାଗେ? ଠିକ ଅଛି ଭାଇ, ତ ଏବେ ଏବେ ଯାହା ବି ଅଛି ଜୀବନରେ ତାକୁ ହିଁ ନେଇକି ଆଗକୁ ବଢିବାକୁ ପଡିବ ଆଣ୍ଡ ଲୁଡୋ କୁ ହିଁ ଏନ୍ଜୟ କରନ୍ତୁ। ଆଣ୍ଡ ବହୁତ ଖୁସି ଲାଗିଲା ଶୁଣିକି କି ଆପଣଙ୍କୁ ଲୁଡୋରେ କେହି ହରେଇ ପାରିବେନି। ବା ମତେ କ୍ୟାରମ ଖେଳିବାକୁ ବହୁତ ବଢିଆ ଲାଗେ ଆଣ୍ଡ ଇନଡୋର ଗେମ୍ ଭିତରେ ଯା ହଉ ଆପଣଙ୍କୁ କ୍ୟାରମ ଖେଳିବାକୁ ଭଲ ଲାଗେ ଆଣ୍ଡ ବାକି ସମୟ ଫ୍ରି ଟାଇମକୁ ଏମିତି ଲୁଡୋ ଆଣ୍ଡ କ୍ୟାରମ ଖେଳିକି ହିଁ ଏନ୍ଜୟ କରନ୍ତୁ, ବଟ୍ ନିଜର ହବି କୁ କେବେ ବି କମ୍ପ୍ରମାଇଜ କରନ୍ତୁ ନାହିଁ। ଠିକ ଅଛି ଭାଇ, ଏତିକି ତାହେଲେ ଆଉ ଯେତିକି ସମୟ ଅଛି ଦି ଲାଇନ ଏଇଟା ଯଦି ଆପଣ ଆଗରୁ ରିଭିଲ କରିଦେଇଥାନ୍ତେ ତ ଏତେବେଳକୁ ଆମେ ଆପଣଙ୍କ ପାଖରୁ ଗୀତ ଶୁଣି ସାରନ୍ତୁଣି। ତାହେଲେ ଦି ଲାଇନ ତ ଲାଷ୍ଟ କୁ ବନ୍ତା
2: ହେ।
1: ବା ବହୁତ ସୁନ୍ଦର ଭାଇ, ବହୁତ ସୁନ୍ଦର ଆଣ୍ଡ ଥ୍ୟାଙ୍କ ୟୁ ସୋ ମଚ୍ ଆଜିର ସୋର ଲାଷ୍ଟ କଲର ଆଣ୍ଡ ଲାଷ୍ଟ କଲ୍ କୁ ଏତେ ଅମେଜିଂ ବନେଇଥିବ। ଆଜ୍ଞା କଣ କହିଲି? ଆଚ୍ଛା, ତ ନିଜର କେୟାର ନିଅନ୍ତୁ, ପ୍ରପର କେୟାର ନିଅନ୍ତୁ, ମେଡିସିନ ଖାଆନ୍ତୁ ଏବଂ ନିଜକୁ ୱାର୍ମ ରଖନ୍ତୁ, ଉଷୁମ ରଖନ୍ତୁ ଆଣ୍ଡ କେୟାର ନିଅନ୍ତୁ ଆଣ୍ଡ ଆମକୁ ଶୁଣୁଥାନ୍ତୁ, ଆହୁରି ଏଣ୍ଟରଟେନ ହେଉଥାନ୍ତୁ, ସୋ ଯୋଡି ହେଇଥାନ୍ତୁ ଏମିତି ଆମ ସହିତ ଆଣ୍ଡ ନିଜର କେୟାର ମଧ୍ୟ ନେଉଥାନ୍ତୁ। ସୋ ଏଇଥିଲେ ଲାଷ୍ଟ କଲ୍ ଥିଲା ଆଣ୍ଡ ଦେଖୁ ଦେଖୁ ଆପଣଙ୍କ ସହିତ ସମୟ ପଳେଇଲା ହିଁ ଆଣ୍ଡ ଆପଣଙ୍କ ସହିତ

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି, ବାହାରିଲା ଆଡ଼ପ ଅବଢ଼ା। ବନକଲାଗି ନୀତି ପାଇଁ ଆଜି ରାତି 9ଟାରୁ 6 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ଆସନ୍ତାକାଲି ହେବ ହେରା ପଞ୍ଚମୀ ନୀତି। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କର ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଆରମ୍ଭ ହୋଇଛି ଦେବଦର୍ଶନ। ଶ୍ରୀଜୀଉଙ୍କର ଆଜି ଗୋଟିଏ ଦିନ ପାଇଁ ଶେଷ ହୋଇଛି ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। ଶ୍ରୀବିଗ୍ରହଙ୍କର ଶ୍ରୀଅଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣିମା ଅବସରରେ ଓଲାଗି ହୋଇଥିବା ଅଳଙ୍କାରଗୁଡ଼ିକର ଗଣତି ମଣତି ହୋଇଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା। ଚଳିତଥର ଗଣତି ମଣତି ଆରମ୍ଭରୁ ଆଜି ପର୍ଯ୍ୟନ୍ତ 78 ଘଣ୍ଟା 3 ମିନିଟ୍ର ଗଣତି କାର୍ଯ୍ୟ ହୋଇଥିବା ଜଣାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ ବିଭିନ୍ନ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା। ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। ତାସ୍କେଣ୍ଟଠାରେ ଅନୁଷ୍ଠିତ 58ତମ କେମିଷ୍ଟ୍ରି ଅଲିମ୍ପିଆଡ୍ରେ ସ୍ୱର୍ଣ୍ଣପଦକ ହାସଲ କଲେ ଓଡ଼ିଶାର ଦେବଦତ୍ତ ପ୍ରିୟଦର୍ଶୀ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ସଣ୍ଡେ ଅନ୍ ସାଇକେଲ୍ର 82ତମ ସଂସ୍କରଣରେ ଯୋଗଦେଲେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ। ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଳ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଦେଶବାସୀ। 1857 ମସିହା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମହାନାୟକ ମଙ୍ଗଳ ପାଣ୍ଡେ ଅସୀମ ସାହସ ଓ ଦେଶପ୍ରେମର ପ୍ରତୀକ। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର 7ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ କଲା ପାଣିପାଗ କେନ୍ଦ୍ର। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7ଟାରେ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡ୍ସ, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓ ଖଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:05 ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 83ତମ ଭାଗ ଶୁଣିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30। ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଶୁଣିବେ ସନ୍ଧ୍ୟା 7। ସନ୍ଧ୍ୟା 7:25 ଶୁଣିବେ କାର୍ଯ୍ୟକ୍ରମ ସନ୍ଧ୍ୟା ଆସର। ଗୀତରେ ମିତରେ ଶୁଣିପାରିବେ ରାତି 8:02। ରାତି 9:00 ଶୁଣିବେ ଦ ଆକାଶବାଣୀ ପଡ଼କାଷ୍ଟ, ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଏବଂ କାର୍ଯ୍ୟକ୍ରମ ଅଭୁଲା ସ୍କୃତି ଶୁଣିବେ ରାତି 9:30।

ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ଅର୍ଥାତ୍ ଜୁଲାଇ ମାସ 20 ତାରିଖ ଦିନ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ ସକାଳ 6:05। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 101ତମ ଭାଗ ଶୁଣିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 7:10। ଏଥିରେ ବିଷୟ ରହିଛି ବିଛଣା ଘା। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ରାଜେଶ କୁମାର ଦୋରା। ଶୁଭ ସକାଳ ଶୁଣିପାରିବେ ସକାଳ 7:25। ମର୍ଣ୍ଣିଂ ମେଲୋଡି ଶୁଣିବେ ସକାଳ 8:30। ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ସକାଳ 9:00 ଏବଂ ସନ୍ଧ୍ୟା 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ ଯୋଗେ ଆପଣଙ୍କ ମତ ସେୟାର କରିପାରିବେ। ଦିନ 10:00 ଏବଂ ରାତି 10:00 ରହିଛି କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ଦିନ 11:00 ଶୁଣିବେ କଳାକାର। ଦିନ 11:30 ଶୁଣିପାରିବେ ପୁରୁଣା ହିନ୍ଦୀ କଥାଚିତ୍ର ଗୀତ। ଦିନ 12:00 ଶୁଣିବେ କିଛି କଥା କିଛି ଗୀତ। ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମ ଶୁଣିପାରିବେ ଦିନ 1:10। ଏଥିରେ ନିର୍ଦ୍ଧାରିତ ବିଷୟରେ ହ୍ୱାଟ୍ସଆପ୍ କିମ୍ବା ଏସ୍ଏମ୍ଏସ୍ ଜରିଆରେ ନିଜର ମତ ରଖିପାରିବେ। ପୁରୁଣା ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ ଦିନ 2:45। ଅପରାହ୍ନ 3:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ମୋ ଦେଶ ଶୁଣିପାରିବେ ଅପରାହ୍ନ 3:30। ସୁରେଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4:00। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 84ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟାସର ଶୁଣିବେ ସନ୍ଧ୍ୟା 7:25। ଗୀତରେ ମିତରେ ଶୁଣିବେ ରାତି 8:02 ଏବଂ ଅଭୁଲା ସ୍କୃତି କାର୍ଯ୍ୟକ୍ରମ ଶୁଣିପାରିବେ ରାତି 9:30।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଟିଲ୍ ସିଦିଲ୍ ତକ୍ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ବାଜିବାକୁ ଯାଉଛି ସନ୍ଧ୍ୟା 6:10 ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 83ତମ ଭାଗ ଏବଂ ପରେ ପରେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ
1: ଏପିସୋଡ୍ 83 8-3

ଏଇଠି ଶେଷ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। ଶୁଣିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ବନକଲାଗି ନୀତି ପାଇଁ ରାତି 9ଟାରୁ 6 ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମିଣତି କାର୍ଯ୍ୟ ଆଜି ପାଇଁ ଶେଷ। ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ ଏବଂ ତାସ୍କିନ୍ରେ ଅନୁଷ୍ଠିତ ରସାୟନ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତକୁ ସ୍ୱର୍ଣ୍ଣ। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଶୃଙ୍ଖଳିତ ନୀତିକାନ୍ତି ସହ ଆଜିଠାରୁ ଆଡ଼ପ ଅଭଡ଼ା ମିଳୁଛି। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯାଉଛି। ଶ୍ରୀଜଗନ୍ନାଥ ମନ୍ଦିର ପରି ଏଠାରେ ମଧ୍ୟ ମଙ୍ଗଳ ଆଳତୀ, ମୈଲମ, ତଡ଼ପଲାଗି, ଅବକାଶ, ବେଶ, ଗୋପାଳ ବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଆଦି କରାଯାଉଛି। ଆସନ୍ତାକାଲି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଏଥିରେ କାଳିଆ ଠାକୁରଙ୍କୁ ଶ୍ରୀମନ୍ଦିରରେ ନ ପାଇ ଆଡ଼ପ ମଣ୍ଡପରୁ ଫେରାଇ ଆଣିବା ପାଇଁ ରଥଯାତ୍ରାର ପଞ୍ଚମ ଦିବସରେ ଅର୍ଥାତ୍ ଆଷାଢ଼ ଶୁକ୍ଳ ଷଷ୍ଠୀ ତିଥିରେ ମହାଲକ୍ଷ୍ମୀ ଗୁଣ୍ଡିଚା ଘର ଯାତ୍ରା କରିବାର ପରମ୍ପରା ରହିଛି। ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ରାତ୍ର 9 ଘଟିକାରୁ ବିଳମ୍ବିତ ରାତ୍ରି 3 ଘଣ୍ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସରକାରଙ୍କର ମାର୍ଗଦର୍ଶିକା ଅନୁଯାୟୀ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆଜି ପାଇଁ ଶେଷ ହୋଇଛି। ପୂର୍ବାହ୍ନ 11:30ରୁ ପ୍ରାୟ 2:27 ପର୍ଯ୍ୟନ୍ତ ଅଳଙ୍କାର ଗଣତି ମଣତି କରାଯାଇଥିବାବେଳେ ମହାପ୍ରଭୁଙ୍କ 9ଟି ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଓ ମେଳକ କାର୍ଯ୍ୟ କରାଯାଇଥିଲା। ସମସ୍ତ ଅଳଙ୍କାରର ଓଜନ ମାପ ପରେ 3D ଗ୍ରାଫିଂ ଏବଂ ଭିଡ଼ିଓଗ୍ରାଫି ସହ ରତ୍ନ ବିଶାରଦମାନଙ୍କ ଦ୍ୱାରା ମୂଲ୍ୟବାନ ରତ୍ନଗୁଡ଼ିକର ଚିହ୍ନଟ କରାଯାଇଥିଲା। ତେବେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଝୋବାକଣ୍ଠି ଅଳଙ୍କାରର ଗଣତି ଓ ମେଳକ ହୋଇପାରିନାହିଁ। ସ୍ନାନ ପୂର୍ଣ୍ଣିମା ପରେ ରାହୁ, ରେଖା, ଚିତା, ଅଣ୍ଟାପଟି ଓଲାଗି ହୋଇଥିବାବେଳେ ନୀଳାଦ୍ରୀ ବିଜେ ପୂର୍ବରୁ ଏହି ଅଳଙ୍କାର ସବୁର ଗଣତି ମଣତି ହୋଇଛି। ଗଣତି କାର୍ଯ୍ୟ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି,
1: ଗତ ଦେବସ୍ନାନ ପୂର୍ଣ୍ଣିମାରେ ଯାହା ଓଲାଗି ହେଇକି ଥିଲା ତାର ଆଜି ଗଣତି ପ୍ରକ୍ରିୟା ହେଲା ଏବଂ ଗଣତି ପରେ ତାକୁ ମଣତି କରି ଆମେ ଭଣ୍ଡାର ମେକଅପ୍ ସେବକମାନଙ୍କ ଜିମା ମଧ୍ୟ ଦେଲୁ। ସେଥିରେ ବିଶେଷ କରି ରତ୍ନ ଖଚିତ ଚିତା 3ଟି ବାଡ଼ର ଚିତାର ଆଜି ଓଜନ ମାପ, ତାର ଯାହା ଫଟୋଗ୍ରାଫି, ଭିଡ଼ିଓଗ୍ରାଫି, 3D ମ୍ୟାପିଂ ସହିତ ଯେତେ ବି ରତ୍ନ ଖଚିତ ହେଇଛି ସେହି ଚିତାଗୁଡ଼ିକରେ ତାର ରତ୍ନ ବିଶାରଦ ଅଛନ୍ତି ବା ଜେମୋଲୋଜିଷ୍ଟ ଅଛନ୍ତି, ତାର ସେ ଚିହ୍ନଟ କଲେ, ତାର ପୂର୍ଣ୍ଣତାର ସହିତ ତାକୁ କରାଗଲା। ଖୁସିର କଥା 78 ତାଲିକାରେ ଯାହା ବି ବର୍ଣ୍ଣିତ ହେଇଛି ସେହି ହିସାବରେ ତାହା ମେଳକ ମଧ୍ୟ ହେଲା।
0: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ମୟୂରଭଞ୍ଜ ଜିଲ୍ଲାର ବାରିପଦାସ୍ଥିତ ତକତପୁରଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗ ଦେଇଛନ୍ତି। ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆୟୋଜିତ ସମ୍ମିଳନୀରେ ଶ୍ରୀମତୀ ପରିଡ଼ା କହିଛନ୍ତି, ଏହି ସମ୍ମିଳନୀ ମହିଳାଙ୍କ ଆର୍ଥିକ ସ୍ୱାବଲମ୍ଭନ, ନେତୃତ୍ୱ ବିକାଶ ଓ ସଶକ୍ତିକରଣକୁ ଅଧିକ ଗତିଶୀଳ କରିବ। ଏହାସହ ସୁଭଦ୍ରା ଶକ୍ତିକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା ଲକ୍ଷପତି ଦିଦି ସହାୟିକାମାନଙ୍କ ସହିତ ଆଲୋଚନା କରିଛନ୍ତି। ଏଥିରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ବ୍ଲକସ୍ତରୀୟ ଫେଡେରେସନର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ

ଚନ୍ଦ୍ର ମହାପାତ୍ର, ରାଇରଙ୍ଗପୁର ଓ ବାରିପଦା ସାରସକଣାର ବିଧାୟକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ଉପକୂଳ ଦେଇ 160 କିଲୋମିଟର ଦୀର୍ଘ ରାମେଶ୍ୱର ପାରାଦୀପ ଜାତୀୟ ରାଜପଥ ନିର୍ମାଣ ହେବ। ଏଥିନିମନ୍ତେ 8,000 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଛି। ରାମେଶ୍ୱର ପାରାଦୀପ ରାଜପଥ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଅତିକ୍ରମ କରିବ। ରାଜ୍ୟର ଉପକୂଳ ଅଞ୍ଚଳରେ ସାଂସ୍କୃତିକ, ଧାର୍ମିକ, ପର୍ଯ୍ୟଟନ

ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଅତିକ୍ରମ କରିବ। ରାଜ୍ୟର ଉପକୂଳ ଅଞ୍ଚଳରେ ସାଂସ୍କୃତିକ, ଧାର୍ମିକ, ପର୍ଯ୍ୟଟନ ଏବଂ ଅର୍ଥନୈତିକ କ୍ଷେତ୍ରଗୁଡ଼ିକ ମଧ୍ୟରେ ନିରନ୍ତର ଯୋଗାଯୋଗ ରକ୍ଷା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶା ଉପକୂଳ ଅଞ୍ଚଳର ସଡ଼କ ଭିଭିଭୂମିର ଉନ୍ନତି କରାଯିବା ସହ ପର୍ଯ୍ୟଟନ ଏବଂ ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରାଯିବାର ଲକ୍ଷ୍ୟ ରଖାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହା ପୂର୍ବରୁ ଆଜି ନୂଆଦିଲ୍ଲୀ ସଂସଦ ଭବନ ପରିସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ, ରାଜ୍ୟସଭା ନେତା ଜଗତ ପ୍ରକାଶ ନଡ୍ଡାଙ୍କ ସମେତ ଅନ୍ୟ ଦଳର ନେତାମାନେ ଯୋଗ ଦେଇଥିଲେ। ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଥିଲେ। ମୌସୁମୀ ଅଧିବେଶନ କାଳରେ ବିଭିନ୍ନ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଲ୍ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍ ଓ ଏଫ୍ସିଆର୍ଏ ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ଜଣାପଡ଼ିଛି। ଅଧିବେଶନ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ, ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶୁଣାଣିର ପରବର୍ତ୍ତୀ ତାରିଖ ସମ୍ଭାଦପତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମନ୍ କି ବାତ୍ର ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ସମ୍ପର୍କରେ ଆଲୋକପାତ କରିଥିଲେ। ଗତ 12 ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ 135 ସଂସ୍କରଣ ଶେଷ କରିଛି। ଆସନ୍ତା 26 ତାରିଖରେ ପ୍ରଧାନମନ୍ତ୍ରୀ 136ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ହୋଇଥିବା ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଦେଶବାସୀଙ୍କଠାରୁ ଆରମ୍ଭ କରି ପ୍ରବାସୀ ଭାରତୀୟ ତଥା ସମଗ୍ର ବିଶ୍ୱବାସୀଙ୍କ ଦ୍ୱାରା ଏହା ଆଦୃତ ହେବା ସହ ସର୍ବବ୍ୟାପୀ, ସର୍ବସ୍ୱର୍ଶୀ ଓ ସମାବେଶୀ ହୋଇପାରିଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ସାଧାରଣ ଲୋକଙ୍କ କୃତିତ୍ୱକୁ ଦେଶର 140 କୋଟି ଜନତାଙ୍କ ସମ୍ମୁଖରେ ଉପସ୍ଥାପନ କରି ରାଜ୍ୟବାସୀଙ୍କୁ ଗୌରବାନ୍ୱିତ କରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287519 ଆସନ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 84384 ଆସନରେ ନାମଲେଖା ଶେଷ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲ୍ରୁ ମିଳିଥିବା ତଥ୍ୟ ଅନୁଯାୟୀ କଳାରେ 1,06,880 ଆସନ ଖାଲି ରହିଥିବାବେଳେ ବିଜ୍ଞାନରେ 60,828, ବାଣିଜ୍ୟରେ 24,288, ସେଲ୍ଫ ଫାଇନାନ୍ସିଂରେ 4,172 ଏବଂ ସଂସ୍କୃତ ପାଠ୍ୟକ୍ରମରେ 6,757 ଆସନରେ ନାମଲେଖା ହେବ। ମେଧା ତାଲିକା ପ୍ରକାଶ ପରେ ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇପାରିବେ। ଆସନ୍ତା 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ଉଜ୍ବେକିସ୍ତାନର ରାଜଧାନୀ ତାସ୍କେଣ୍ଟରେ ଅନୁଷ୍ଠିତ 58ତମ ରସାୟନ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତର 4 ଯୁବ ପ୍ରତିଭା ସ୍ୱର୍ଣ୍ଣପଦକ ହାସଲ କରି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏଥିରେ ଓଡ଼ିଶାର ଦେବଦତ୍ତ ପ୍ରିୟଦର୍ଶୀଙ୍କ ସମେତ ହର୍ଷିତ ସିଙ୍ଗଲ, କବୀର ଚିଲ୍ଲର ଏବଂ ସନ୍ଦୀପ କୁଚି ରହିଛନ୍ତି। ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇ କହିଛନ୍ତି, ବିଜୟୀ ଯୁବ ପ୍ରତିଭାଙ୍କ ପାଇଁ ଦେଶ ଗର୍ବ ଅନୁଭବ କରୁଛି। ବିଜ୍ଞାନ ପ୍ରତି ସେମାନଙ୍କର ନିଷ୍ଠା ଓ ଆଗ୍ରହ ଆଗାମୀ ଦିନରେ ଅନେକଙ୍କୁ ରସାୟନ ବିଜ୍ଞାନ ଅଧ୍ୟୟନ ଓ ଉତ୍କର୍ଷତା ହାସଲ କରିବାକୁ ପ୍ରେରଣା ଯୋଗାଇବ। ପାଣିପାଗ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 24 ତାରିଖ ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ଭଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ମୌସୁମୀରେ ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି 4,63.8 ମିଲିମିଟର ବର୍ଷା ରେକର୍ଡ

କରାଯାଇଛି, ଯାହା ସ୍ୱାଭାବିକ ବୃଷ୍ଟିପାତଠାରୁ 14% ଅଧିକ। ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 612.29 ଫୁଟ ରହିଛି। ଚାରୋଟି ଗେଟ୍ ଦେଇ ଜଳଭଣ୍ଡାର ମଧ୍ୟକୁ 162,172 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 93,360 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ବନକଲାଗି ନୀତି ପାଇଁ ରାତି 9-6 ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମୂର୍ତ୍ତି କାର୍ଯ୍ୟ ଆଜି ପାଇଁ ଶେଷ। ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ ଏବଂ ତାସ୍କିନ୍ରେ ଅନୁଷ୍ଠିତ ରସାୟନ ବିଜ୍ଞାନ ଅଲିମ୍ପିକ୍ରେ ଭାରତକୁ ସ୍ୱର୍ଣ୍ଣ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

0: ବ୍ୟୟମୁକ୍ତ ଅଟେ। କ୍ଲଡ୍ ପିଛା କେବଳ ଏକ ଟଙ୍କା ଦେବାକୁ ପଡିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକତିଲ ସିଦ୍ଧିଲତା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ।
2: ଯେଉଁ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ଭାରତ ମସଲା,
3: ଗୃହିଣୀଙ୍କ ପ୍ରଥମ ପସନ୍ଦ ଭାରତ ମସଲା।
4: ଶ୍ରୋତା ବନ୍ଧୁ, ଭାରତ ମସଲା ପ୍ରସ୍ତୁତ ରେଡିଓ ଧାରାବାହିକ କଥାରେ କଥାରେ ଗୀତରେ ଗୀତରେ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ଆଜି ସନ୍ଧ୍ୟାରେ ଆପଣଙ୍କ ସାଥିରେ ମୁଁ ଆର୍ଜେ ନଳିନୀ, ସାଥିରେ ଅଛନ୍ତି ଆପଣମାନେ। ଶ୍ରୋତା ବନ୍ଧୁ, କଥାରେ କଥାରେ ଗୀତରେ ଗୀତରେ ଏକ ଅଭିନବ କାର୍ଯ୍ୟକ୍ରମରେ ଆପଣଙ୍କ ସହିତ ଯୋଡ଼ି ହୋଇପାରିଲୁ ଆମେ। ଆପଣଙ୍କ ସମ୍ପର୍କରେ କିଛି କଥା ଜାଣିପାରିଲୁ ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ସୁସମ୍ପର୍କଟିଏ ସ୍ଥାପନା ହୋଇପାରିଲା ଆପଣଙ୍କ ସହିତ। ୟାପରେ ଦିନେ ନା ଦିନେ ଖୁବ୍ ଶୀଘ୍ର ଆମର ଭେଟଘାଟ ହେବ, ବନ୍ଧୁ ମିଳନଟିଏ ହେବ ଏଇ କଟକରେ। ତେଣୁ ଏମିତି ଏକ ପ୍ରତୀକ୍ଷାରେ ଚାଲନ୍ତୁ ଶୁଣିନେବା ଫୋନ୍ କଲ୍ସ ମାଧ୍ୟମରେ ଆପଣମାନେ କେମିତି କଥା ହୋଇଛନ୍ତି, ପୋଲିସ ଆଉ ପବ୍ଲିକ ମଧ୍ୟରେ କିଭଳି ସମ୍ପର୍କ ହେବା ଦରକାର। ଆଜି ସନ୍ଧ୍ୟାରେ ଆମ ସାଥିରେ ଯୋଡ଼ି ହୋଇଛନ୍ତି ଆମର ଅତି ପରିଚିତ ଇନ୍ସପେକ୍ଟର ରାକେଶ କୁମାର ବେହେରା, ଆଇଆଇସି ମହୋଦୟ।
5: ନମସ୍କାର, ନମସ୍କାର, କୁହନ୍ତୁ।
6: ମୁଁ କହୁଥିଲି ଜଣେ ରେଡିଓ ଭଲ ପାଉଥିବା ନିହାରା ମନୁଷ ନାରାୟଣ ପ୍ରଧାନ, ଦି ବରହମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମ।
5: ବହୁତ ବଢିଆ, ବରହମପୁର।
6: ମୁଁ ଜଣେ ଆପଣଙ୍କର ବଡ ପ୍ରଶଂସକ, ଆପଣଙ୍କର ଫେସବୁକରେ ସବୁ ଦେଖେ, ବହୁତ ଖୁସି ଲାଗେ। ଆପଣଙ୍କର ସବୁ ବହୁତ ଭଲ ଭଲ କାମ କରୁଛନ୍ତି, ଆଗକୁ ମଧ୍ୟ ଆଉ କରିବେ ବୋଲି ମୋର ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।
5: ବହୁତ ବହୁତ ଧନ୍ୟବାଦ। ମୁଁ ଏଇଠି କଟକରେ ଥାଇକି ବି ମତେ ଓଡ଼ିଶା ସାରା ଲୋକଙ୍କର ଭଲ ପାଇ ମିଳୁଛି, ମୁଁ ସେମାନଙ୍କ ପାଇଁ କିଛି ଛୋଟିଆ ମାନେ କଣ ସାହାଯ୍ୟ କରିପାରୁଛି, ଖୁସି ଦେଇପାରୁଛି, ବହୁତ ମତେ ବି ଭଲ ଲାଗୁଛି ନିଜକୁ।
6: ମୋର ସାର୍ଙ୍କ ପ୍ରଶ୍ନ ଯେ ଆପଣ ଯୋଉ ଅସମୟ ସମୟରେ ପବ୍ଲିକ ଆପଣଙ୍କୁ କେବେ କେମିତି ସାହାଯ୍ୟ କରନ୍ତି?
5: ନିଶ୍ଚିତ କରନ୍ତି, ନିଶ୍ଚିନ୍ତ କରନ୍ତି। କାରଣ ପୁଲିସ ଗୋଟେ ଏମିତି ଏକ ଚାକିରି, ସବୁ ଚାକିରି ଠାରୁ ଏଇ ଚାକିରିଟା ଗୋଟେ ଭିନ୍ନ, ତାର କାମ ମଧ୍ୟ ଭିନ୍ନ। ଯେମିତି ଆସାମୀକୁ ଧରିବା, ୱାରେଣ୍ଟିକୁ ଧରିବା, ଆଣ୍ଟି ସୋସିଆଲଙ୍କୁ ଧରିବା, ସେଥିପାଇଁ ପୁଲିସ ନିଜେ ନିଜେ ତାଙ୍କୁ ସେଇ କାମଟି କରିବା ପାଇଁ ଯେତିକି କଷ୍ଟ ହେଇଥାଏ, ଜନସାଧାରଣ ମାନଙ୍କର ଲୋକାଲ ଲୋକମାନଙ୍କର ସାହାଯ୍ୟ ନ ରହିଲେ ପୁଲିସକୁ ସେ କାମଟିକି କଷ୍ଟ ସାଧ୍ୟ ହବ। ମୁଁ ଯେତେ ଯେତେ ଥାନାରେ ଚାକିରି କରିକି ଆସିଛି, ଲୋକମାନଙ୍କ ପାଇଁ କାମ କରିଛି, ସେମାନେ ସମସ୍ତେ ଭଲ ପାଆନ୍ତି ଏବଂ ସାହାଯ୍ୟ ବି କରନ୍ତି, ଭଲ ଲାଗେ। ହଁ, ହୁଏତ ବେଳେବେଳେ କିଛି କିଛି ଲୋକ ଅଛନ୍ତି ପୁଲିସକୁ ଭୁଲ ବୁଝନ୍ତି, ସେତେବେଳେ ବହୁତ କଷ୍ଟ ଲାଗେ। ମୁଁ ଚେଷ୍ଟା କରିଛି ଯେ ମତେ ଘୃଣା କରୁ ନିନ୍ଦା କରୁ, ମତେ ସରକାର ଯୋଉ ଦାୟିତ୍ୱ ଦେଇଛନ୍ତି, ଭଗବାନ ଯୋଉ କର୍ତ୍ତବ୍ୟ ଦେଇଛନ୍ତି କରିବା ପାଇଁ ଲୋକମାନଙ୍କ ପାଇଁ, ମୁଁ ସେ କାମ ମୋର କରେ।
6: ଧନ୍ୟବାଦ ଆଜ୍ଞା, ଆପଣ କଥା ମତେ ବହୁତ ଖୁସି ଲାଗିଲା।

0: ନମସ୍କାର କୁହନ୍ତୁ।
1: ହଁ ଭାଇ ନମସ୍କାର।
0: ନମସ୍କାର କୁହନ୍ତୁ।
1: କାହିଁକି ଭାଇ ଡାକିଲି, ଆପଣ ଯେତେବେଳେ ଡ୍ୟୁଟିରେ ଥିବେ ସେଠି ସାର ଡାକିବି, ବର୍ତ୍ତମାନ ଯେତେବେଳେ ଆମେ ଗୋଟେ ପରିବାର ଭଳିଆ ଆମର ଚାଲିଛି, ବର୍ତ୍ତମାନ ଭାଇ ଡାକିବି। ଭାଇ ତ
0: କୁହନ୍ତୁ।
1: ଆଉ ସବୁବେଳେ ଚେଷ୍ଟା କରେ ଟିକେ ଅନ୍ୟ ମାନଙ୍କୁ ଖୁସିରେ ଭଲରେ ରଖିବା ପାଇଁ,
0: ବହୁତ ବଢିଆ,
1: ଏଇଟା ମତେ ସବୁଠାରୁ ଆନନ୍ଦ ଦିଏ।
0: ଆମର ଗୋଟେ ମଣିଷ ଜୀବନ ବହୁତ ଦୁର୍ଲଭ ଜୀବନ, ଭଗବାନ ଭାବି ଚିନ୍ତି କରି ଆମକୁ ଜନ୍ମ ଦେଇଛନ୍ତି ମଣିଷ ହିସାବରେ, ତେଣୁ ଆମେ ଆମ ନିଜ ପାଇଁ ଯଦି କାମ କରି କରି ମରିଯିବା ତ ଆମ ଆତ୍ମାକୁ ଶାନ୍ତି ମିଳିବ ନାହିଁ। ତା ଦେହରୁ କିଛି ସମୟ ଯଦି ଆମେ ଗୋଟେ କରିବାକୁ ଅନ୍ୟକୁ ଯେ ଅସୁବିଧାରେ ପଡିଛନ୍ତି ବିପଦରେ ପଡିଛନ୍ତି ଯଥାସାଧ୍ୟ ଯେତିକି ପାରିବା ଯଦି ସାହାଯ୍ୟ କଲେ ଆମକୁ ତ ଆତ୍ମଶାନ୍ତି ମିଳିବ, ଆଉ ତାଙ୍କର ଆଶୀର୍ବାଦ ଆମ ଉପରେ ପଡିବ, ଭଗବାନ ମଧ୍ୟ ଆମକୁ ଆଶୀର୍ବାଦ କରିବେ।
1: ମୁଁ ସାଲେପୁର ନିରୁପମା ସାହୁ କହୁଥିଲି।
0: ଆଚ୍ଛା ସାଲେପୁର ନାଇଁ,
1: ଆଜ୍ଞା
0: ଠିକ ଅଛି, ମୁଁ ଗାଁକୁ ଯିବି, ଗାଁକୁ ଯିବି ରାଜକନିକା ସାଲେପୁର ଆପଣଙ୍କୁ ଦେଖା କରି ଯିବି ନିଶ୍ଚିତ।
1: ନିଶ୍ଚିନ୍ତ ମୁଁ ବି ଆପଣଙ୍କ ଅପେକ୍ଷାରେ ରହିଲି, ଆପଣ ଆସିଲେ ସାଲେପୁର ରସଗୋଲା ନିଶ୍ଚିନ୍ତ ଦେବି।
0: ଓକେ ଓକେ,
1: ଭଗବାନ ଦେଇଛନ୍ତି ମାନବ ଜନ୍ମ ଦୁର୍ଲଭ ଜନ୍ମ, ଯେମିତି କହନ୍ତିନି ଯୋଉ ସେବା,
0: ନିଶ୍ଚିତ ନିଶ୍ଚିତ, ସେ ସେବା ଗୋଟେ ଏମିତି ଜିନିଷ, ଆପଣ ଯଦି ଜଣଙ୍କର ସେବା କରିଛନ୍ତି କେବେ ସେ ଆପଣଙ୍କୁ ନିନ୍ଦା କରିପାରିବ ନାହିଁ।
1: ମୋ ପାଇଁ ଯଦି ସିଏ ନକଲା, ସେ ଲୋକଟି ନକଲା, ଭଗବାନ କାହାକୁ ନା କାହାକୁ ରଖିଥିବେ,
0: କିଛି ଅସୁବିଧା ନାହିଁ। ଆମେ ଆଉ କୌଣସି ଆଶା ରଖିକି କରିବା କି, ମୁଁ ତାର ସାହାଯ୍ୟ କରିଛି ସେ ମତେ କରିବ, ନା ଆମେ ସାହାଯ୍ୟ କରି ଚାଲିବା। ଆମ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆମ ପରିବାର ପାଇଁ ଯେତିକି କରିବା କଥା ଆମେ କଲେ, ସମାଜ ପାଇଁ କଲେ, ମୋ ଚାକିରି ଯଦି ମୁଁ କରିଛି ମୋ ଚାକିରି ପାଇଁ ମୁଁ ସରକାରଙ୍କୁ ଯେତିକି ସମୟ ଦେବା କଥା ଦେଲି, ଆଉ ଯେତିକି ସମୟ ବଳିଲା ମୋର ବ୍ୟକ୍ତି

0: ଦେଖୁଥିଲି ଝିଅର ଫେସବୁକ୍ ରେ ଝିଅ ଛାଡିଥିଲା ଯେ ବାପା ଆମକୁ ସମୟ ଦଉନାହାନ୍ତି, ସବୁ ଫେସବୁକ୍ ରେ ପଢି ଯେତିକି ଛାଡୁଛନ୍ତି।
1: ମୁଁ ମୋର ଇମୋସନ କୁ ମୋର ମନ ଭିତରେ ଯୋଉ ଆବେଗ ଅଛି, ଲୋକମାନଙ୍କର ମନ ଭିତରେ ଗୋଟେ ସାଧାରଣତଃ ଗୋଟେ ଥାଏ ଚିନ୍ତାଧାରା ପୁଲିସ ଆଉ ପବ୍ଲିକ ମଧ୍ୟରେ ଦୂରତା, ସେଇଟାକୁ କେମିତି ଦୂରତା କମେଇବା ପାଇଁ ଯେ ମୁଁ ପ୍ରମାଣ କରିବାକୁ ଚାହେଁ କି ପ୍ରାୟତଃ ବହୁତ ଲୋକ ଭାବନ୍ତି ଯେ ମୁଁ ଫିଲ୍ କରିଛି ପୁଲିସ ଗୋଟେ ମଣିଷ ନୁହଁ, ସେ ଗୋଟେ ମେସିନ, ତାର ହାତ ନାହିଁ, ତାର ଗୋଡ ନାହିଁ, ତାର ମନ ନାହିଁ, ତାର ପ୍ରେମ ନାହିଁ, ତାର ଘୃଣା ନାହିଁ, ତାର ପିଲା ନାହିଁ, ତାର ଛୁଆ ନାହିଁ, ତାର ପରିବାର ନାହିଁ, ତାର ବାପା ନାହିଁ, ତାର ମା ନାହିଁ, ସେ କିଛି କରିପାରିବନି, ସେଇଟା ବହୁତ ଦୁଃଖ ଲାଗେ।
0: ତାଙ୍କ ଭିତରେ ଗୋଟେ ମନ ଅଛି ନା, ସବୁ ଅଛି ସେମାନଙ୍କ ପାଖରେ, ନହେଲେ ଆପଣ ଏତେ ସୁନ୍ଦର ଗୀତ ଲେଖନ୍ତେନି, ସୁନ୍ଦର ଗୀତ ନିଜେ ଗାଇ ପାରନ୍ତେନି, ଆପଣଙ୍କ ପାଖରେ ସବୁ କିଛି ଅଛି। ଜନତା ଆଇନ ମାନିବ ଆଉ ପୋଲିସ କୁ ସହଯୋଗ କରିବା ଦରକାର,
1: ପୋଲିସକୁ ସହଯୋଗ ନ କଲେ ହବନି। ଆମେ ଗୋଟେ ରିପୋର୍ଟ ଦେଲେ ଥାନାରେ କାଗଜରେ ଲେଖି ଦେଇକି ଆମେ ଯଦି ଚୁପ୍ ରହିବା ହବନି, ତାଙ୍କୁ ପୋଲିସକୁ ତଥ୍ୟ ଦେବା ପାଇଁ ପଡିବ, କିଛି ତାଙ୍କୁ ହିଣ୍ଟ ନ ଦେଲେ ସେ କେମିତି ଜାଣିବେ, ତାଙ୍କୁ ସହଯୋଗ କରିବା ଦରକାର। ଜନସାଧାରଣଙ୍କ ବିନା ସହଯୋଗରେ ପୋଲିସ ସଫଳ ପାଇପାରିବ ନାହିଁ।

0: ସାର୍ ନମସ୍କାର।
1: ନମସ୍କାର, କୁହନ୍ତୁ କୋଉଠୁ କହୁଥିଲେ?
0: ମୁଁ ସୁଶାନ୍ତ ସାହୁ, ରାଇସୁଙ୍ଗୁଡା ସାଲେପୁର କଟକ ରୁ କହୁଛି ସାର।
1: ଆଚ୍ଛା
0: ସାର, ସମ୍ପର୍କ କଥାରେ ନୁହେଁ ହୃଦୟରେ ବଞ୍ଚେ।
1: ଆଚ୍ଛା,
0: ଯେଉଁଠି ଥାଏ ସେଠି ଭୟ ନଥାଏ। ସାର୍, ଆପଣଙ୍କ ପରି ସରଳ ନିଷ୍କପଟ ହୃଦୟର ବ୍ୟକ୍ତିତ୍ୱଙ୍କୁ ପାଖରେ ପାଇ କିଛି କହିବାକୁ ଇଚ୍ଛା ହଉଛି।
1: କୁହନ୍ତୁ
0: ସାର, ଆଇ ଲଭ୍ ୟୁ ସାର।
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଭଗବାନ ଭଲରେ ରଖନ୍ତୁ। ଆପଣଙ୍କର ଏତେ ଭଲ ପାଇବା ମୋ ପ୍ରତି ଅଛି ଜାଣିକି ମାନେ ବହୁତ ଖୁସି ଲାଗୁଛି, ଗର୍ବ ଲାଗୁଛି ନିଜକୁ।
0: ଆପଣ ଜଣେ ସ୍ୱାଭିମାନୀ ଏବଂ ସଙ୍ଗୀତ ଦୁନିଆର କଳାକାର ସାର, ଆପଣଙ୍କ ଭାବନା ସମାଜ ପ୍ରତି ମଙ୍ଗଳମୟ ନିଶ୍ଚିତ।
1: ମୁଁ ଗୋଟେ ନିର୍ଦ୍ଦିଷ୍ଟ ଥାନା ଏରିଆରେ କାମ କରୁଛି, ଦରଗା ବଜାର କଟକରେ, କିନ୍ତୁ ମୋର ଯୋଉ ଭାବନା ଅଛି, ମୋର ଯୋଉ ଆବେଗ ଅଛି, ମୋର ଚିନ୍ତାଧାରା ଅଛି, ମୋର ଅତୀତ ଅଛି, ମୋର ଅନୁଭବକୁ ଓଡ଼ିଶା ସାରା ଲୋକ କେମିତି ଜାଣିବେ, ସେ କଥା ଭାବିକି ଗୋଟେ ଦିନ ମନରେ ପଶିଲା କି ସୋସିଆଲ ମିଡିଆରେ ମୁଁ ମଧ୍ୟ ମୋର ଭାବନା ଓ ଚିନ୍ତାଧାରାକୁ ବାଣ୍ଟି ପାରିବି। ଆଉ ଗତ 2 ମାସ ହେଲାଣି ମୁଁ ଆପଣମାନଙ୍କୁ ସେଇ ମୋର ଅତୀତକୁ, ମୋର ଅନୁଭବକୁ ବାଣ୍ଟୁଛି, ଆପଣମାନଙ୍କ ପାଖରେ ପହଞ୍ଚି ପାରୁଛି। ଆପଣମାନେ ବହୁତ ଭଲ ପାଇବା ଦେଉଛନ୍ତି।
0: ସାର୍, ଆପଣଙ୍କର ଏବେ ଗୋଟେ ପୋଷ୍ଟ ପଢିଥିଲି, ଆପଣ ଯେତେବେଳେ 2006 ମସିହାରେ ବମ୍ବେ ଯାଇଥିଲେ, ଆପଣ ଯେତେବେଳେ ସେଠି ଓଡ଼ିଆଙ୍କ ପ୍ରତି କେମିତିଆ ସମ୍ମାନ?
1: ସବୁଠାରୁ ଶ୍ରେଷ୍ଠ, ସବୁଠାରୁ ବଢିଆ, ଆମ ଓଡ଼ିଆ ସବୁଠୁ ବଢିଆ, ଆଉ କୋଉଠି ଏତେ ଭଲ ସଂସ୍କାର ନାହିଁ, ସଂସ୍କୃତି ଏତେ ସୁନ୍ଦର ସଂସ୍କୃତି କୋଉଠି ବି ନାହିଁ।
0: ନିଶ୍ଚିତ ସାର୍, ଶ୍ରୀଜଗନ୍ନାଥଙ୍କ କୃପା ଆପଣଙ୍କ ଉପରେ ଏମିତି ଥାଉ। ସହନଶୀଳତା, ଆପଣଙ୍କର ନିଷ୍କପଟ ହୃଦୟ, ସରଳ ହୃଦୟ, ମୁଁ ବହୁତ ଆପଣଙ୍କୁ ଭଲ ପାଏ ସାର୍।
1: ଆଜ୍ଞା, ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ
0: ଧନ୍ୟବାଦ ସାର୍।
2: ହ୍ୟାଲୋ, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ, ନମସ୍କାର, କୁହନ୍ତୁ କେମିତି ଅଛନ୍ତି?
2: ସାର୍, ମୁଁ ତେଲେଙ୍ଗା ପ୍ରିନ୍ସିପାଲ କହୁଛି, ସମୀର ପଣ୍ଡା।
1: ଆଚ୍ଛା ଆଚ୍ଛା, ଏଠି ପାଖରେ କଟକ ଭୁବନେଶ୍ୱର ମଝିରେ।
2: ଆଜ୍ଞା, ମୁଁ ଏଇଥିପାଇଁ ସାର୍ ଆପଣଙ୍କୁ ଭଲ ପାଏ, ଆପଣଙ୍କୁ ହୃଦୟରୁ ଖୋଜେ, ଯେ ଆପଣଙ୍କୁ ଆମେ ପ୍ରତ୍ୟକ୍ଷ ଭାବେ ଦେଖିଛୁ, ଆପଣ ଓଡ଼ିଶା ସରକାରଙ୍କର ବା ରାଜ୍ୟ ସରକାରଙ୍କର ଆଇନ ଶୃଙ୍ଖଳା ଦାୟିତ୍ୱରେ ଅଛନ୍ତି, ତା ସହିତ ଖୁବ ସୁନ୍ଦର ଗୀତ ଗାଆନ୍ତି, ଏବଂ ମୁଁ ଆପଣଙ୍କୁ ସୋସିଆଲ ମିଡିଆରେ ଫଲୋ କରେ। ପୁରୁଣା ଦିନର ଅତୀତର ଆମ ଗାଁ ଗହଳିର କଥା ଏବଂ କିଛି ସ୍ମରଣୀୟ ମୁହୂର୍ତ୍ତ ଆପଣ ସେୟାର କରନ୍ତି। ମଝିରେ ଆପଣ ସେୟାର କରିଥିଲେ କିଛି ଜଣଙ୍କର ଭିନ୍ନ ମତ କଥା, ଆପଣ ଦୁଃଖ ପ୍ରକାଶ ମଧ୍ୟ କରିଥିଲେ, ମୁଁ ଏଇ ବାବଦରେ ଆପଣଙ୍କୁ ମନେ ପକେଇଦେବି। ଆଜ୍ଞା, ଭିନ୍ନ ଭିନ୍ନ ପ୍ରକାରର ମଣିଷ ଆମ ସମାଜରେ ଚଳୁଛନ୍ତି। ମତେ ଭଲ ଲାଗେ ଆପଣଙ୍କର ଏଇ ଯୋଉ ଅତୀତର ସ୍ମୃତିଚାରଣ, ବିଗତ ଦିନରେ ଆମ ପିଲାଦିନର ଯୋଉ ସବୁ ମୁହୂର୍ତ୍ତ, ଆମ ଜଏଣ୍ଟ ଫ୍ୟାମିଲିର କଣ ସେତେବେଳର ମାନେ ଅବସ୍ଥା ଥିଲା, ବର୍ତ୍ତମାନ କୋଉ

0: ପରିସ୍ଥିତିରେ ପହଞ୍ଚିଛି, ଆମ ଗ୍ରାମାଞ୍ଚଳର ପରିବେଶ ପରିସ୍ଥିତି କଣ ଥିଲା, ବହୁ ଶିକ୍ଷଣୀୟ କଥା ଆପଣଙ୍କ. ମୁଁ ସବୁବେଳେ ସୋସିଆଲ ମିଡିଆରେ ମୁଁ ଏବଂ ମିସେସ୍ ଆମେ କଥା ହଉ,
1: ନାଇଁ ଆମେ ସୋସିଆଲ ଆଗ ଯୁଗରେ ତ ଆମର ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ ନଥିଲା, ଏବେ ଯେହେତୁ ଗୋଟେ ସୋସିଆଲ ମିଡିଆ ଆସୁଛି ଆମେ ଗୋଟିଏ ସେକେଣ୍ଡରେ ଗୋଟେ ସାରା ଓଡ଼ିଶାକୁ ଗୋଟେ ମେସେଜ ଦେଇପାରୁଛନ୍ତି, ତେଣୁ ସୋସିଆଲ ମିଡିଆକୁ ଆମେ ଖରାପ ବାଟରେ ନ ଲଗେଇକି, ମୋର ଗୋଟେ ମେସେଜ ରହିବ ସମସ୍ତଙ୍କୁ, ଖରାପ ବାଟରେ ନ କରିକି କାହାକୁ ଗୋଟେ ଶୋଧିବା, ଗାଳି କରିବା, ଗୋଟେ ଅଶ୍ଳୀଳ ଭିଡିଓ ଛାଡିବା, ଏସବୁ ନ କରିକି ଏମିତି କିଛି ବିଷୟବସ୍ତୁ ଅବତାରଣା କରିବା ଯାହାଦ୍ୱାରା ଲୋକମାନେ ଖୁସି ହେବେ, ଜଣଙ୍କର ଅତୀତ କଥା ଜାଣିପାରିବେ, ଇନ୍ସପାୟାର ହେବେ, ଅନୁପ୍ରାଣିତ ହେବେ, ଖୁସି ହେବେ. ଏଇ ଜିନିଷ ଗୁଡାକୁ ମୁଁ ଲକ୍ଷ୍ୟ କରିକି ମୋର ନିଜ ଅତୀତ ଗୁଡାକୁ ମୁଁ ସେୟାର କରେ. କେତେଜଣ ବି ସେଥିରେ ଆକ୍ଷେପ କରନ୍ତି, ବହୁତ କଷ୍ଟ ଲାଗେ ଯେ ମୁଁ ଏମିତି କଣ ଭୁଲ କଲି, କଣ ଭୁଲ କଥା ଲେଖିଲି, ମତେ ଆକ୍ଷେପ କରୁଛନ୍ତି ଲୋକ, କହନ୍ତି ଏସବୁ ଆଇମା କାହାଣୀ, ଜଣେ ଜଣେ କମେଣ୍ଟ କରନ୍ତି ସବୁ ଆଇମା କାହାଣୀ, କହୁଛନ୍ତି କିଛି କାମଧନ୍ଦା ନେଇ ବସିକି ସୋସିଆଲ ମିଡିଆରେ ଗାଁ କଥା ଛଡା ଯାଉଛି, ଏମିତି ବି କମେଣ୍ଟ ଆସିଛି ମୋ ପାଖକୁ, ଆକ୍ଷେପ ବହୁତ ବି କଷ୍ଟ ଲାଗେ. କିନ୍ତୁ
0: ସାର୍ ମୁଁ ଆପଣଙ୍କୁ ଏଇଟା ଅଟକେଇବି, ବିଲକୁଲ ବି ଆପଣ ଭଗବାନଙ୍କ ଆଶୀର୍ବାଦରେ ଯୋଉ ସ୍ଥାନରେ ଅଛନ୍ତି ଏବଂ ଆପଣ ଯୋଉ ପ୍ରସଙ୍ଗକୁ ଉଲ୍ଲେଖ କରନ୍ତି, ଆମ ମାନଙ୍କୁ ଇନ୍ସପିରେସନ ମିଳେ, ଆମ ମାନଙ୍କୁ ପ୍ରେରଣା ମିଳେ. ସବୁ ପରେ ବି ପୋଲିସ ହେଲେ ବି ସେମାନେ ମଧ୍ୟ ମଣିଷ ଆଜ୍ଞା, ତାଙ୍କର ମଧ୍ୟ ମନ ଅଛି, ତାଙ୍କର ମଧ୍ୟ ହୃଦୟ ଅଛି, ତେଣୁ ଆମ ମାନଙ୍କ ପାଇଁ ସମର୍ପିତ ଭାବ ରଖି କାର୍ଯ୍ୟ କରୁଛନ୍ତି, ଆମର ମଧ୍ୟ ସେମାନଙ୍କ ପ୍ରତି ସେତିକି ସମ୍ମାନବୋଧ ରହିବା ଦରକାର, ସେତିକି ଦାୟିତ୍ୱବୋଧ ରହିବା ଦରକାର. ତେଣୁ ପୋଲିସ ଆମର ସବୁବେଳେ ବନ୍ଧୁ, ସେମାନଙ୍କର ବୃତ୍ତିକୁ ସଲାମ କରିବା ଏବଂ ଏ କ୍ଷେତ୍ରରେ ଏକ ବିରଳ ଏବଂ ଅନନ୍ୟ ପ୍ରତିଭାର ଅଧିକାରୀ ଆମର ପ୍ରିୟ ରାକେଶ ସାର, ଆଇଆଇସି ଦରଗା ବଜାର କଟକ,
1: ଆପଣ ବହୁତ ଆଗକୁ ଯାଆନ୍ତୁ ଏତିକି କାମନା କରୁଛି ଭଗବାନଙ୍କ ପାଖରେ.
2: ଧନ୍ୟବାଦ ସାର, ଧନ୍ୟବାଦ ଶ୍ରୋତା ବନ୍ଧୁ. ତାହେଲେ ଶ୍ରୋତା ବନ୍ଧୁ, ଏମିତି କାର୍ଯ୍ୟକ୍ରମରେ ଆମ ଜଗତସିଂହପୁର ଜିଲ୍ଲାର ନିୟମିତ ଶ୍ରୋତା ଭଉଣୀ ମମତା ମହାପାତ୍ର ଏବଂ କଟକର ବରିଷ୍ଠ ଶ୍ରୋତା ଭାଇ ହେମନ୍ତ କୁମାର ମହାରଣା କଥାରେ କଥାରେ ଗୀତରେ ଗୀତରେ କାର୍ଯ୍ୟକ୍ରମକୁ ନେଇ କେମିତି କଥା ହେଉଛନ୍ତି, ଆସନ୍ତୁ ଶୁଣିବା.
3: ନାଇଁ ଏ ସମ୍ପର୍କ ତ ପ୍ରକୃତରେ ସମ୍ପର୍କଟା ଯାହା ଅଛି ବାନ୍ଧିବା ପାଇଁ ଗୋଟେ ପ୍ରୟାସ ଦରକାର, ଜଣଙ୍କର ଉଦ୍ୟମ ଦରକାର, ବୁଝିପାରିଲେ? ସେ ଉଦ୍ୟମ ଭିତରେ ଆପଣଙ୍କର ସଫଳତାଟା ବେଶି,
4: ସେତିକି ଆପଣମାନଙ୍କ ପାଇଁ ଚେଷ୍ଟା କରିଛି ସମସ୍ତଙ୍କୁ ଟିକେ ଖୁସି ଦେବା ପାଇଁ,
3: ନିରବତାଟାକୁ ପୁଣି ଚେଇଁ ଦେଲେ ଆପଣ, ବୁଝିପାରିଲେ? ଯାହାକି କେବଳ କଟକ ଜଗତସିଂହପୁରରେ ସୀମିତ ନାହିଁ, ପଶ୍ଚିମ ଓଡ଼ିଶାରେ ମଧ୍ୟ ମୁଁ ଶୁଣୁଛି, ପଶ୍ଚିମ ଓଡ଼ିଶା ଆପଣଙ୍କର ଉତ୍ତର ଓଡ଼ିଶାରେ ବି କିଛି ଲୋକ ପିଲା ସାମିଲ ହେଲେ, ଆଠୁ ଭଳିଆ ଆଉ କଣ ପ୍ରୟାସର ଯଥାର୍ଥ ନିହାତି ରହିଲା ଆପଣଙ୍କର ସଂଘର୍ଷର ସଫଳତା ଯାହା କହିଲେ, ପ୍ରକୃତରେ ସଂଘର୍ଷର ସଫଳତା ଆମେ ପ୍ରମାଣ ପାଇଗଲୁ. ଆମେ ଯେତେବେଳେ ବିପଦ ଆସେ, ଯେ ଦୁଃଖରେ ପଡୁ, ଆମେ ଭାଙ୍ଗି ଯାଉ. ସିଏ ସବୁବେଳେ ଆମକୁ ତ ତାଙ୍କ କାର୍ଯ୍ୟକ୍ରମ ଆରମ୍ଭରୁ କହି ଆସିଛନ୍ତି ଯେ ସଫଳତାରେ ହାରିଯିବା ନାହିଁ, ସଫଳତା ସହ ନଡ଼ିବା, ଦିନେ ନା ଦିନେ ସେ ସଫଳତା ଆମ ପାଖରେ ହିଁ ପହଞ୍ଚିବ, ଆମେ ବି ଜାଣିପାରିବୁନି ଆମେ କଣ କରୁଥିଲୁ. ଆଉ ସେଇଟା ରାକେଶ ସାର ତାଙ୍କର ଛୋଟରୁ ବଡ ହବାର ପ୍ରୟାସଟା କେମିତି, ସେ ସବୁ ତ ଜଣେଇଦେଲି.
5: ମୁଁ କହିଲି ଏମିତି ଗୋଟେ ପ୍ରୟାସ କରିଥିବାରୁ ନଳିନୀ ବାବୁ ତାଙ୍କୁ ବହୁତ ଧନ୍ୟବାଦ. ଏହାଦ୍ୱାରା ଯୋଉ ପ୍ରୋଗ୍ରାମଟା ଏଫ୍ଏମ୍ ରେନ୍ବୋ କଟକ ମାଧ୍ୟମରେ ହଉଛି, ଏହାଦ୍ୱାରା କେହି କାହାକୁ ଯିଏ ଜାଣିନଥିଲେ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତେ ସମସ୍ତଙ୍କୁ ଜାଣିଲେ, ଚିହ୍ନିଲେ ଏବଂ ପ୍ରାୟ ମୁଁ ଶୁଣୁଛି 30 ଜିଲ୍ଲାରୁ ଶ୍ରୋତାମାନେ କାର୍ଯ୍ୟକ୍ରମରେ ଯୋଡ଼ି ହଉଛନ୍ତି. ତେଣୁ ରାକେଶ ବାବୁ ଯୋଉ କାମ କରୁଛନ୍ତି ସୋସିଆଲ ମିଡିଆ ମାଧ୍ୟମରେ ଆମେ ଦେଖୁଛୁ, ଯୋଉ କରୁଛନ୍ତି ବଢିଆ ହଉଛି ସେ କାର୍ଯ୍ୟକ୍ରମ ଗୁଡାକ. ରାକେଶ ବାବୁ ସେ ବହୁତ କଥା କରୁଛନ୍ତି. ତାପରେ ଆମର ଯୋଉ ହଉଛନ୍ତି ଭାରତ ମସଲାର ଏମ୍ଡି ସୁଶାନ୍ତ ବାବୁ ଆଉ ସ୍ୱୟଂ ସିଦ୍ଧା ନନ୍ଦିତା ମ୍ୟାଡମ୍, ସିଏ ମଧ୍ୟ ତାଙ୍କର ଯୋଉ ଜୀବନ କାହାଣୀ କରିଛନ୍ତି ବହୁତ ସଂଘର୍ଷ କରିଛନ୍ତି. ତେଣୁ ଆମେ ସବୁ ସେଇଗୁଡାକ ଶୁଣିକି ଯଦି କାମରେ ଲଗେଇବା ଆମେ ବି
3: ଦିନେ ଆମର ଆଦର୍ଶ ପାଲଟି ଯାଇଛନ୍ତି, ଉଭୟ ଆମର ଆଦର୍ଶ ପାଲଟି ଯାଇଛନ୍ତି.
5: ଆଜ୍ଞା ଆଜ୍ଞା,
3: ପ୍ରତ୍ୟେକ ଜୀବନର ପ୍ରତ୍ୟେକଙ୍କର ସେ ସମସ୍ୟା ଗତି କରେ ଆଉ ସେ ସମସ୍ୟାରେ ଅନେକ ହାରିଯାଏ, ମୁଁ କିଛି ପାଇଲି ନାହିଁ, ମୋର ବୋଧେ ଆଉ ହବ ନାହିଁ, ସେ ଯୋଉ ସାହସଟା ସେ ଆମକୁ ଦେଇଛନ୍ତି. ଭାରତ ମସଲା କେବଳ ମସଲା ନୁହେଁ, ଯେ ଅସୁବିଧା ଆସିଲେ ଆମେ ହାରିଯାଉ, ଦିଗହରା ହେଇଯାଉ, ଦିଗହରାଟାକୁ ସେ ଆଉ ଏକ ମସଲା ଦେଇଛନ୍ତି ଆମମାନଙ୍କ ଭିତରେ, ଜୀବନର ମସଲା ଦେଇଛନ୍ତି, ଆମେ କେବଳ ସ୍ୱାଦର ମସଲା ପାଉଥିଲୁ, କିନ୍ତୁ ଜୀବନର ମସଲାଟା ଆମ ପାଖରେ ପହଞ୍ଚିଛନ୍ତି, ଆମ ବ୍ୟକ୍ତିଗତ ଜୀବନରେ ଆମେ ବ୍ୟବହାର କରିପାରିବୁ. ଯେଉଁମାନେ ଆକାଶବାଣୀର ସୁଯୋଗ ଦେଇଛନ୍ତି ଆମେ ତାଙ୍କୁ ଧନ୍ୟବାଦ ଜଣାଉ,
2: ଆପଣମାନଙ୍କୁ ମଧ୍ୟ ଧନ୍ୟବାଦ. ତାହେଲେ ଶ୍ରୋତାବନ୍ଧୁ, ଗତ ଅଧ୍ୟାୟର ଭାଗ୍ୟଶାଳୀ ବିଜେତା ଆପଣମାନେ ହେମନ୍ତ କୁମାର ମହାରଣା କଟକରୁ, ଲକ୍ଷ୍ମଣ ବେହେରା ନାରଦା କଟକରୁ ଏବଂ ଦିଲେଶ୍ୱର ମେହେର ବରଗଡ଼ରୁ, ତାହା ସହିତ ଅତି ସୁନ୍ଦର ଭାବରେ କଥାରେ କଥାରେ ଗୀତରେ ଗୀତରେ କାର୍ଯ୍ୟକ୍ରମକୁ ନେଇ ଯେଉଁ ମତାମତ ରଖିଥିଲେ ତାହା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବି ଆଜିର ଅଧ୍ୟାୟରେ ଭାଗ୍ୟଶାଳୀ ବିଜେତା ଭାବରେ ବିନ୍ଦୁ ସାଗର ମହାପାତ୍ର, ଆପଣ ହେଉଛନ୍ତି ଜଣେ ଶିକ୍ଷକ, ସିଡିଏ କଟକରୁ ଲେଖି ପଠାଇଥିଲେ, ସେଥିପାଇଁ ଭାରତ ମସଲା ପକ୍ଷରୁ ଆପଣଙ୍କୁ ମଧ୍ୟ ଅଭିନନ୍ଦନ। ତାହେଲେ ଶ୍ରୋତାବନ୍ଧୁ ଆଜି ଅଧ୍ୟାୟର ପ୍ରଶ୍ନଟି ହେଲା, ଆଇଆଇସି ରାକେଶ କୁମାର ବେହେରା ମହୋଦୟ କଟକର ଯେଉଁ ଥାନାରେ କାର୍ଯ୍ୟ କରୁଛନ୍ତି ସେହି ଥାନାଟି କଟକର କେଉଁ

0: ତାହେଲେ ଆଜି ପାଇଁ ଆର୍ଜେ ନଳିନୀକୁ ବିଦାୟ ଦିଅନ୍ତୁ, ନମସ୍କାର।
1: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପଶ୍ଚିମବଙ୍ଗରେ ବିଶ୍ୱର ସର୍ବବୃହତ ଦହି ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ ସହ ଅନ୍ୟାନ୍ୟ ପ୍ରକଳ୍ପର ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉପରାଷ୍ଟ୍ରପତି ଏବଂ ଜାଞ୍ଜିବର ରାଷ୍ଟ୍ରପତିଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଆଲୋଚନା। ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଜାମ୍ମୁ କାଶ୍ମୀର ବନ୍ୟାରେ 11 ଜଣଙ୍କ ମୃତ୍ୟୁ, ପ୍ରଭାବିତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍। ଦେଶର ସ୍ୱାଧୀନତା ଆନ୍ଦୋଳନ, ଧାର୍ମିକ ଏବଂ ସାହିତ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ପଶ୍ଚିମବଙ୍ଗର ବୃହତ୍ ଅବଦାନ ରହିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଭାରତୀୟ ଜନତା ପାର୍ଟି ପୁଣି ଥରେ ପଶ୍ଚିମବଙ୍ଗକୁ ଆହୁରି ବିକାଶ ଦିଗରେ ଆଗେଇ ନେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ପଶ୍ଚିମବଙ୍ଗ ଗସ୍ତ କରି ଏହା କହିଛନ୍ତି। ଶ୍ରୀ ଶାହା ପଶ୍ଚିମବଙ୍ଗର ହାଓଡ଼ା ଜିଲ୍ଲାର ସାଙ୍କ୍ରେଲ୍ଠାରେ ଅମୁଲ ବେଙ୍ଗଲ ଡାଏରୀ ଦହି ପ୍ରସ୍ତୁତ କାରଖାନାର ଆଭାସୀ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି। ଏହା ହେଉଛି ବିଶ୍ୱର ସର୍ବବୃହତ୍ ଦହି ଉତ୍ପାଦନ କେନ୍ଦ୍ର। ଶ୍ରୀ ଶାହା କହିଛନ୍ତି ସମବାୟ ସାମଗ୍ରୀ କ୍ରୟ କରି ଜନସାଧାରଣ କୃଷକମାନଙ୍କ ସଶକ୍ତ କରିବା ଦିଗରେ ସହଯୋଗ କରିବେ। ପଶ୍ଚିମବଙ୍ଗର ବିଭିନ୍ନ ସମବାୟ କେନ୍ଦ୍ରଗୁଡ଼ିକୁ ଶ୍ରୀ ଶାହା ପ୍ରମାଣପତ୍ର ବଣ୍ଟନ କରିଥିଲେ। ସେ ମଧ୍ୟ 9 ଜିଲ୍ଲାରେ 1400 ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ 14 ଗୋଦାମ ଗୃହକୁ ଆଭାସୀ ମାଧ୍ୟମରେ ଶିଳାନ୍ୟାସ କରିଥିଲେ। ସେହିପରି କୁଚ୍ବିହାର ଏବଂ ଦକ୍ଷିଣ 24 ପ୍ରଗଣା ଜିଲ୍ଲାରେ 100 ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ 2 ଗୋଦାମ ଗୃହ ମଧ୍ୟ ଉଦ୍ଘାଟନ କରିଥିଲେ। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧୀନରେ ଏହିସବୁ କାର୍ଯ୍ୟ ହାତକୁ ନିଆଯାଇଛି। ମନ୍ତ୍ରୀଙ୍କ ଦ୍ୱାରା ସମବାୟ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରାଯାଇଛି। ପଶ୍ଚିମବଙ୍ଗରେ କ୍ୟାବ୍ ଡ୍ରାଇଭରମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ସମବାୟ ଭାରତ ଟ୍ୟାକ୍ସି ଯୋଜନା କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ସେ ସୂଚନା ଦେଇଛନ୍ତି। ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରାଯାଇଥିଲା। ଏଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନଙ୍କୁ ଆଜି ନୂଆଦିଲ୍ଲୀରେ ଜାଞ୍ଜିବର ରାଷ୍ଟ୍ରପତି ଡକ୍ଟର ହୁସେନ ଅଲ୍ଲୀ ମୁଇନି ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ବୈଠକ କାଳରେ ଉଭୟ ଭାରତ ତାଞ୍ଜାନିଆ ସମ୍ପର୍କକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ସମ୍ପର୍କକୁ ଦୃଢ଼ୀଭୂତ କରିବା ଲାଗି ଉଭୟ କଥାବାର୍ତ୍ତା କରିଥିଲେ। ଉପରାଷ୍ଟ୍ରପତି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି ଭାରତ ତାଞ୍ଜାନିଆ ଭାଗିଦାରିତା ଦୃଢ଼ୀଭୂତ କରିବା ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଉଭୟ ସାମୁଦ୍ରିକ ସହଯୋଗ, ସାଂସ୍କୃତିକ ଏବଂ ଜନସମ୍ପର୍କକୁ ତ୍ୱରାନ୍ୱିତ କରିବା ଲାଗି ପଦକ୍ଷେପ ନେବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ସେହିପରି ବାଣିଜ୍ୟ, ପୁଞ୍ଜିନିବେଶ, ପର୍ଯ୍ୟଟନ, ନୀଳ ଅର୍ଥନୀତି, ଶିକ୍ଷା, ପ୍ରଯୁକ୍ତିବିଦ୍ୟା ଆଦି କ୍ଷେତ୍ରରେ ସହଯୋଗ ସୁଦୃଢ଼ କରିବା ସମ୍ପର୍କରେ ଉଭୟ ଆଲୋଚନା କରିଥିଲେ ବୋଲି ଶ୍ରୀ ରାଧାକୃଷ୍ଣନ ପ୍ରକାଶ କରିଥିଲେ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହା ଆସନ୍ତା ମାସ 13 ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ଗୃହୀତ ହେବାର ସମ୍ଭାବନା ରହିଛି। ମୌସୁମୀ ଅଧିବେଶନ ପୂର୍ବରୁ ସରକାରଙ୍କ ପକ୍ଷରୁ ଆଜି ସଂସଦ ଭବନ ପରିସରରେ ସର୍ବଦଳୀୟ ବୈଠକ ଆହ୍ୱାନ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ରାଜ୍ୟସଭା ସଦସ୍ୟ ଜଗତ ପ୍ରସାଦ ନଡ୍ଡା, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ଡକ୍ଟର ଏଲ୍ ମୁରଗାନ୍ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଅପ୍ନା ଦଳର ନେତା ଅନୁପ୍ରିୟା ପଟେଲ, ଜେଡିୟୁ ନେତା ସଞ୍ଜୟ ଝା, ଟିଡିପି ନେତା ଲଭୁ ଶ୍ରୀକୃଷ୍ଣ, କଂଗ୍ରେସ ନେତା ଜୟରାମ ରମେଶ, ସମାଜବାଦୀ ପାର୍ଟି ନେତା ଧର୍ମେନ୍ଦ୍ର ଯାଦବ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟସଭା ସାଂସଦ ମହୁଆ ମାଝୀଙ୍କ ସମେତ 40 ଭିନ୍ନ ରାଜନୈତିକ ଦଳର 50 ନେତା ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଠକ ଆରମ୍ଭରେ ବିରୋଧୀ ଦଳ ପକ୍ଷରୁ ଏନ୍ସିପିଆଇ ନେତାଙ୍କ ଅଂଶଗ୍ରହଣ ନେଇ ବୈଠକ ବର୍ଜନ କରିଥିଲେ। ପରେ ବିରୋଧୀ ଦଳ ନେତାମାନେ ବୈଠକରେ ଯୋଗ ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ କିରେନ୍ ରିଜିଜୁ ସମସ୍ତ ରାଜନୈତିକ ଦଳକୁ ସଂସଦର ସୁପରିଚାଳନା ପାଇଁ ସହଯୋଗ କାମନା କରିଥିଲେ। ଏକ ସୁସ୍ଥ ଗଣତନ୍ତ୍ର ପାଇଁ ବିଶୃଙ୍ଖଳା ପରିବର୍ତ୍ତେ ଅର୍ଥପୂର୍ଣ୍ଣ ଆଲୋଚନାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
3: We part

0: या कोई मेंबर अपना जो भी बात रखना चाहता है पार्लियामेंट में पूरा रख सकते हैं। मैं विपक्ष के साथियों को कहना चाहता हूं कि पहले में भी पार्लियामेंट को चलाने में दिक्कत आई थी क्योंकि हंगामा बहुत ज्यादा हुआ था। लोग चाहते हैं कि पार्लियामेंट सुचारू रूप से चले, इसलिए मैं फिर से सब पार्टी के नेताओं को मैं अनुरोध करता हूं कि पार्लियामेंट अच्छी तरह से चले, इसमें सब लोग योगदान करें और हम भी विपक्ष के बात सुनेंगे और विपक्ष भी हमारे बात सुने।
1: ଟିଏମ୍ସିର ସାଂସଦ ମହୁଆ ମୈତ୍ରୀ ଏନ୍ସିପିଆଇ ଏକ ସ୍ୱୀକୃତିପ୍ରାପ୍ତ ସଂସଦୀୟ ପାର୍ଟି ନୁହେଁ ବୋଲି ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଏନ୍ସିପିଆଇ ନେତା ସୁଦୀପ ବନ୍ଦୋପାଧ୍ୟାୟ ବିରୋଧୀ ଦଳ ନେତାମାନଙ୍କୁ ସମାଲୋଚନା କରି କହିଛନ୍ତି ଏନ୍ଡିଏ ଏନ୍ସିପିଆଇ ବର୍ତ୍ତମାନ ଦ୍ୱିତୀୟ ବୃହତ୍ତମ ଦଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ମାଲଡୋଭାରେ ପହଞ୍ଚବେ। ଭାରତର ରାଷ୍ଟ୍ରପତିଙ୍କର ଏହା ହେଉଛି ମାଲଡୋଭାକୁ ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ମାଇୟା ସାନ୍ଧୁଙ୍କ ସହ ପ୍ରତିନିଧି ମଣ୍ଡଳ ସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ। ସଂସଦର ସଭାପତି ଇଗୋର ଗ୍ରୋସୁଙ୍କ ସହ ରାଷ୍ଟ୍ରପତି ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ମାଲଡୋଭା ଭାରତ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବା ସହ ଏକ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 21 ଏବଂ 22 ତାରିଖ ରାଷ୍ଟ୍ରପତି ଉତ୍ତର ମାସିଡୋନିଆକୁ ଯିବେ। କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଉତ୍ତର ମାସିଡୋନିଆକୁ ଏହା ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ସିଲଜାନସ୍କ ଡାଭାକୋଭାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ 23-25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁର୍ମୁ ରୋମାନିଆ ଗସ୍ତରେ ଯିବେ। ଜାମ୍ମୁ କାଶ୍ମୀରର ରାଜୌରୀ ଏବଂ ପୁଞ୍ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଭୂସ୍କଳନ ଏବଂ ବନ୍ୟା ଯୋଗୁଁ 11 ଜଣଙ୍କ ମୃତ୍ୟୁ ହେବା ସହ 7 ଜଣ ନିଖୋଜ ଅଛନ୍ତି। ପୁଞ୍ ଜିଲ୍ଲାର ସୁରନକୋଟ ତହସିଲ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଲଗାତାର ବର୍ଷା ଏବଂ ସଡ଼କ ଯୋଗାଯୋଗ ବାଧାପ୍ରାପ୍ତ ସତ୍ତ୍ୱେ ଉଦ୍ଧାରକାରୀ ଦଳ ନିଖୋଜ ବ୍ୟକ୍ତିଙ୍କୁ ଅନୁସନ୍ଧାନ କରିବା କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଉପରାଜ୍ୟପାଳ ମନୋଜ ସିହ୍ନା ପରିସ୍ଥିତିର ସମୀକ୍ଷା କରିବା ସହ ପ୍ରଭାବିତ ପରିବାରଗୁଡ଼ିକୁ ତୁରନ୍ତ ରିଲିଫ୍ ଏବଂ ସହାୟତା ଯୋଗାଇ ଦେବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ତାଙ୍କର ଦିଲ୍ଲୀ ଗସ୍ତ କାଣ୍ଟଛାଣ୍ଟ କରି ଆଜି ଅପରାହ୍ନରେ ଜାମ୍ମୁକୁ ଫେରିଛନ୍ତି। ସୁରନକୋଟର ମୁରା ଗ୍ରାମରେ ଭୂସ୍କଳନ ଘଟି ଗୋଟିଏ ଘର ଭୁଶୁଡ଼ି ପଡ଼ିଥିଲା। ସେହି ଘର ମଧ୍ୟରେ ଥିବା 8 ଜଣଙ୍କ ମଧ୍ୟରୁ 5 ଜଣଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି। ସେହିପରି ସାଙ୍ଗଲା ଗ୍ରାମରେ ବନ୍ୟାଜଳରେ ଗୋଟିଏ ପରିବାର ଭାସିଯିବା ଫଳରେ 4 ଜଣ ନିଖୋଜ ଥିବା ଜଣାପଡ଼ିଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ଉପକୂଳ ଦେଇ 160 କିଲୋମିଟର ଦୀର୍ଘ ରାମେଶ୍ୱର ପାରାଦୀପ ଜାତୀୟ ରାଜପଥ ବିକଶିତ କରାଯିବ। ଏଥିନିମନ୍ତେ 8,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଛି। ରାମେଶ୍ୱର ପାରାଦୀପ ରାଜପଥ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଅତିକ୍ରମ କରିବ। ରାଜ୍ୟର ଉପକୂଳ ଅଞ୍ଚଳରେ ସାଂସ୍କୃତିକ, ଧାର୍ମିକ, ପର୍ଯ୍ୟଟନ ଏବଂ ଅର୍ଥନୈତିକ କ୍ଷେତ୍ରଗୁଡ଼ିକ ମଧ୍ୟରେ ନିରନ୍ତର ଯୋଗାଯୋଗ ରକ୍ଷା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ଅଲମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ଜାପାନ ଓପନ୍ ମହିଳା ସିଙ୍ଗଲ୍ସ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଭାରତୀୟ ବ୍ୟାଡ୍ମିଣ୍ଟନ ଜଗତ ପାଇଁ ଏହା ଏକ ଐତିହାସିକ ବିଜୟ ବୋଲି ପ୍ରଧାନମନ୍ତ୍ରୀ ବର୍ଷ୍ଣନା କରିଛନ୍ତି। ଟୁର୍ଣ୍ଣାମେଣ୍ଟରେ ସିନ୍ଧୁଙ୍କ ଦୃଢ଼ ମନୋବଳ ଏବଂ ଅନନ୍ୟ ଦକ୍ଷତା ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ସିନ୍ଧୁ ହେଉଛନ୍ତି ଏହି ଟାଇଟଲ୍ ହାସଲ କରିବା ଦିଗରେ ପ୍ରଥମ ଭାରତୀୟ। ସିନ୍ଧୁଙ୍କ ଏହି ବିଜୟ ଆଗାମୀ ପିଢ଼ିର ଯୁବ ଖେଳାଳିମାନଙ୍କୁ ଖେଳ ଦିଗରେ ଉତ୍ସାହିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ପିଭି ସିନ୍ଧୁଙ୍କ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିବା ଦିଗରେ ସେ ପ୍ରଥମ ଭାରତୀୟ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି ସିନ୍ଧୁଙ୍କ ପାଇଁ ସମଗ୍ର ଦେଶ ଗର୍ବିତ। ଉଜ୍ବେକିସ୍ତାନର ରାଜଧାନୀ ତାସ୍କେଣ୍ଟଠାରେ ଅନୁଷ୍ଠିତ 58ତମ ରସାୟନ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତର 4 ଜଣ ଯୁବ ପ୍ରତିଭା ସ୍ୱର୍ଣ୍ଣପଦକ ହାସଲ କରି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏଥିରେ ଓଡ଼ିଶାର ଦେବଦତ୍ତ ପ୍ରିୟଦର୍ଶୀଙ୍କ ସମେତ ହର୍ଷିତ ସିଙ୍ଗଲ, କବୀର ଚିଲ୍ଲର ଏବଂ ସନ୍ଦୀପ କୁଚି ରହିଛନ୍ତି। ଭାରତ ସ୍ୱର୍ଣ୍ଣପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ବିଜୟୀ ଯୁବ ପ୍ରତିଭାଙ୍କ ପାଇଁ ଦେଶ ଗର୍ବ ଅନୁଭବ କରୁଛି। ଭାରତ 37ତମ ଆନ୍ତର୍ଜାତୀୟ ଜୈବ ବିଜ୍ଞାନ ଅଲମ୍ପିଆଡ୍ 2026 ପ୍ରତିଯୋଗିତାରେ ମଧ୍ୟ ଗୋଟିଏ ସ୍ୱର୍ଣ୍ଣ ଏବଂ 3ଟି ରୌପ୍ୟ ପଦକ ହାସଲ କରିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଆଜି ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ଠାରେ ଖେଳାଯିବ। ଚଳିତଥର ଫିଫା ଟାଇଟଲ୍ ହାସଲ ପାଇଁ ଫାଇନାଲ୍ରେ ଆର୍ଜେଣ୍ଟିନା ଓ ସ୍ୱେନ୍ ପରସ୍କରକୁ ଭେଟିବେ। ଭାରତୀୟ ସମୟ ରାତି 12:30ରେ ଏହି ମ୍ୟାଚ୍ ଖେଳାଯିବ। ଅନ୍ୟପକ୍ଷରେ ଇଂଲଣ୍ଡ ଚଳିତ ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନ ହାସଲ କରିଛି। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ଲଣ୍ଡନର ଲର୍ଡସ୍ଠାରେ ଜାରି ରହିଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି। ଖବର ହସ୍ତଗତ ହେଲାବେଳକୁ ଇଂଲଣ୍ଡ 48 ଓଭରରେ 3 ୱିକେଟ୍ ହରାଇ 348 ରନ୍ ସଂଗ୍ରହ କରିଛି।

ପୁଣି ଥରେ ପଶ୍ଚିମବଙ୍ଗରେ ବିଶ୍ୱର ସର୍ବବୃହତ ଦହି ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ ସହ ଅନ୍ୟାନ୍ୟ ପ୍ରକଳ୍ପର ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଉପରାଷ୍ଟ୍ରପତି ଏବଂ ଜାଞ୍ଜିପୁର ରାଷ୍ଟ୍ରପତିଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଆଲୋଚନା ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ ଜାମ୍ମୁ କାଶ୍ମୀର ବନ୍ୟାରେ 11 ଜଣଙ୍କର ମୃତ୍ୟୁ ପ୍ରଭାବିତଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍ ସମ୍ବାଦ ଶେଷ ହେଲା

ବକବାସ ଶୁଣନ୍ତୁ, ଆପଣଙ୍କ ଇନ୍ଭିଟେସନ୍ ରଖିଲି ତ ସୁଯୋଗ ମିଳିଲେ ନିହାତି ଯିବି। ଲେଖିଛନ୍ତି ଟୁନା ଭାଇ, ଉର୍ମିଳା ଅପା, ମୁନା ଭାଇ, ରମେଶ ଭାଇ, ଅନୁ ଅପା, ସ୍ମୃତି ଅପା, ନାରାୟଣ ଭାଇ, ସୁଦୀପା ଅପାଙ୍କୁ ଭେରି ଭେରି ଗୁଡ୍ ଇଭିନିଂ ଏବଂ ନମସ୍କାର ଜଣାଇଦେବେ ନିହାତି। ସମସ୍ତେ ଯଦି ଆଜିର ଶୋ ଶୁଣୁଥିବେ ତାହେଲେ ସମସ୍ତଙ୍କ ପାଖରେ ଆପଣଙ୍କର ଏହି ମିଠା ମେସେଜ୍ଟି ପହଞ୍ଚି ହିଁ ଯାଇଥିବ। ସୋ ଥ୍ୟାଙ୍କ ୟୁ ସୋ ମଚ୍। ଆପଣମାନେ ଟେରେଷ୍ଟ୍ରିଆଲ ପ୍ଲାନେଟ୍ରୁ ଏତେ ସମସ୍ତେ ମିଶି ଆମକୁ ଶୁଣୁଛନ୍ତି, ସେଥିପାଇଁ ଢେର ସାରା ପ୍ୟାର ଭରା ଥ୍ୟାଙ୍କ ୟୁ। ପରେ ଆଉ ଗୋଟିଏ ମେସେଜ ଆସିଛି, ଜିଗରନ ପଟ୍ଟାମୁଣ୍ଡାଇ କେନ୍ଦ୍ରପଡ଼ାରୁ କରିଛନ୍ତି। ସୋମନାଥ ସାହୁ ଲେଖିଛନ୍ତି, ଲାଇଫ୍ ଇଜ୍ ସର୍ଟ, ସ୍ପେଣ୍ଡ ଇଟ୍ ୱିଥ୍ ଦ ପିପଲ ହୁ ମେକ୍ ୟୁ ଲାଭ୍ ଆଣ୍ଡ ଫିଲ୍ ଲଭ୍। Wish you a very, very, very colorful good evening to our magnificent RJ and all sweet, sweet listeners. ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ଆପଣଙ୍କୁ ଆଣ୍ଡ ଆପଣଙ୍କ ରେନ୍ବୋ ଫ୍ୟାମିଲିକୁ ସବୁବେଳେ ସୁସ୍ଥ ଆଣ୍ଡ ନିରାମୟ ରଖିଥାନ୍ତୁ, ଏତିକି ମୋର ବିଶ୍ୱ ନିୟନ୍ତାଙ୍କ ପାଖରେ ମାଗୁଣୀ। ଥ୍ୟାଙ୍କ ୟୁ ସୋ ମଚ୍ ସୋମନାଥ ଭାଇ ଆମ ସହିତ ଯୋଡ଼ି ହୋଇଥିବାରୁ ଏବଂ ଆମକୁ ଏତେ ସୁନ୍ଦର ସୁନ୍ଦର ମେସେଜ କରିଥିବାରୁ। ଆଣ୍ଡ ଆପଣଙ୍କର ଢେର ସାରା ଭଲ ପାଇବା ପାଇଁ ହିଁ ଆମେ ଆପଣଙ୍କ ପାଖରେ ଏମିତି ହିଁ ଯୋଡ଼ି ହୋଇଥିବୁ, ଆପଣଙ୍କୁ ହସାଉଥିବୁ, ମଜାଉଥିବୁ ଏବଂ ମ୍ୟୁଜିକରେ ଝୁମଉଥିବୁ। ସୋ ଏବେ ଟାଇମ୍ ହୋଇଯାଇଛି ସେଇ ମ୍ୟୁଜିକର ପହଞ୍ଚି ଦେଉଛି କିଛି ବ୍ୟୁଟିଫୁଲ୍ ସାର୍ ଟ୍ରାକ୍। ସୋ ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ଚାଲିଛି ସନ୍ଧ୍ୟା ଆସର ଏଣ୍ଡ ସନ୍ଧ୍ୟା ଆସରରେ ପରିପରି ମେସେଜ କରିଛନ୍ତି ରାଜେନ୍ଦ୍ର ନନା ନୂଆ ଗାଁରୁ ଲେଖିଛନ୍ତି ଜଗନ୍ନାଥଙ୍କୁ ପ୍ରଣାମ କରୁଛି ଆପଣଙ୍କୁ ବାମଦେବ ବାବୁଙ୍କୁ ପ୍ରେମଜୀ ବାବୁଙ୍କୁ ଅନ୍ୟ ଲିସନର ମାନଙ୍କୁ ମଙ୍ଗଳମୟ ଆଶୀର୍ବାଦ କରନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍ ରାଜେନ୍ଦ୍ର ନନା ଆପଣଙ୍କର ଏତେ ସୁନ୍ଦର ୱିସ୍ ପାଇଁ। ଏବଂ ପରେ ପରେ ମେସେଜ କରିଛନ୍ତି ସ୍ୱର୍ଣ୍ଣଲତା ରାଉତ ସନ୍ଥପୁର କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ନମସ୍କାର ଆଣ୍ଡ ଜୟ ଜଗନ୍ନାଥ ଶୁଭଶ୍ରୀ ମ୍ୟାମ୍, ଆପଣ ଆଙ୍କରିଂ କରିଥିବା ଡାଇଲ୍ ଇନ୍ ପ୍ରୋଗ୍ରାମ ବେଶ ଶିକ୍ଷଣୀୟ ଆଣ୍ଡ ହ୍ୟାଟ୍ ଟଚିଂ। ମ୍ୟାମ୍, ଆଜି ଇଭିନିଂରେ ଆମେ ଆମର ସନ୍ଧ୍ୟା ଆସର ଜମିଲା, ସେଥିପାଇଁ ଆପଣଙ୍କୁ ହ୍ୟାଟ୍ଲି କଂଗ୍ରାଚୁଲେସନ୍ସ ମ୍ୟାମ୍। ଗୁଡ୍ ଇଭିନିଂ ଆପଣଙ୍କୁ ଏବଂ ଆମ ଫିଜିକ୍ସ ସାର୍ ସୋମନାଥ ସାହୁ ସାର୍ଙ୍କୁ। ଓକେ, ଥ୍ୟାଙ୍କ ୟୁ ସୋ ମଚ୍ ଆପଣଙ୍କର ଏତେ ସୁନ୍ଦର ମେସେଜ ପାଇଁ ଏବଂ ଆପଣଙ୍କ ଡାଇଲ୍ ଇନ୍ ଶୋ ଭଲ ଲାଗିଛି ଶୁଣିକି ବହୁତ ଖୁସି ଲାଗିଲା। ଆଣ୍ଡ ଆଇ ହୋପ୍ ଆପଣ ଅନ୍ୟ ଶୋ ଗୁଡ଼ିକ ମଧ୍ୟ ଏମିତି ହିଁ ଆମ ସବୁ ଶୋକୁ ଏନ୍ଜୟ କରୁଥାନ୍ତୁ। ଷ୍ଟେ ଟ୍ୟୁନ୍ଡ ଦିଲ୍ ସେ ଦିଲ୍ ତକ୍।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି, ବାହାରିଲା ଆଡ଼ପ ଅବଢ଼ା।

ଲାଗି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତି ପାଇଁ ଆଜି ରାତି 9ଟାରୁ ଆସନ୍ତାକାଲି ମଙ୍ଗଳ ଆଳତୀ ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆଜି ପାଇଁ ଶେଷ। ଶ୍ରୀବିଗ୍ରହଙ୍କର ଶ୍ରୀଅଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣିମା ଅବସରରେ ଓଲାଗି ହୋଇଥିବା ଅଳଙ୍କାରଗୁଡ଼ିକର ଗଣତି ମଣତି ହୋଇଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା। ମହାପ୍ରଭୁଙ୍କ ନୀତି ବହୁଳତା କାରଣରୁ ମେ ମାସ 23 ତାରିଖରୁ ସ୍ଥଗିତ ରହିଥିଲା ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାରର ଗଣତି କାର୍ଯ୍ୟ। ଉଜ୍ବେକିସ୍ତାନର ରାଜଧାନୀ ତାସ୍କେଣ୍ଟରେ ଅନୁଷ୍ଠିତ 58ତମ ବିଜ୍ଞାନ ଅଲିମ୍ପିଆଡ୍ରେ ଓଡ଼ିଶାର ଦେବଦତ୍ତ ପ୍ରିୟଦର୍ଶୀଙ୍କ ସମେତ 4 ଭାରତୀୟ ଯୁବ ପ୍ରତିଭାଙ୍କୁ ସ୍ୱର୍ଣ୍ଣ ପଦକ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ ବିଜୟୀ ପ୍ରତିଭାଙ୍କ ପାଇଁ ଦେଶ ଗୌରବାନ୍ୱିତ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଳ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଦେଶବାସୀ। 1857 ମସିହା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମହାନାୟକ ମଙ୍ଗଳ ପାଣ୍ଡେ ଅସୀମ ସାହସ ଓ ଦେଶପ୍ରେମର ପ୍ରତୀକ। ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ତକତପୁରଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ବିଜନ ସମ୍ମିଳନୀରେ ଆଜି ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କହିଲେ ଏହି ସମ୍ମିଳନୀ ମହିଳାଙ୍କ ଆର୍ଥିକ ସ୍ୱାବଲମ୍ଭନ, ନେତୃତ୍ୱ, ବିକାଶ ଓ ସଶକ୍ତିକରଣକୁ ଅଧିକ ଗତିଶୀଳ କରିବ। ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଆଜି ଖେଳାଯିବ ଫିଫା ବିଶ୍ୱକପ୍ ଫାଇନାଲ୍। ପରସ୍କରକୁ ସାମ୍ନା କରିବେ ଆର୍ଜେଣ୍ଟିନା ଓ ସ୍ୱେନ୍। ଭାରତୀୟ ସମୟ ରାତି 12:30ରେ ଖେଳାଯିବ ମ୍ୟାଚ୍। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ଭଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା।

ଜିନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିଙ୍ଗବୋ କଟକ ଦିଲ୍ ସେ ଦିଲ୍ ତକ୍ ଆଣ୍ଡ ସୋ ଚାଲିଛି ଗୀତରେ ମିତରେ ମୁଁ ଆଜି ଆପଣଙ୍କର ମ୍ୟୁଜିକାଲ ହୋଷ୍ଟ ଆଣ୍ଡ ଦୋସ୍ତ ସୁଭି ଫ୍ରେଣ୍ଡସ୍ ଆମେ ସମସ୍ତେ ବ୍ରଶ କରୁଛେ ସତ କିନ୍ତୁ କେମିତିକା ବ୍ରଶ ଆମେ ୟୁଜ୍ କଲେ ଆମେ ଆମ ଦାନ୍ତର ଠିକ୍ ଯତ୍ନ ନେଉଛେ ବୋଲି ଜାଣିବା ସେ ବିଷୟରେ ପ୍ରାୟତଃ ଆମର ଧାରଣା ନଥାଏ ତେବେ ବେଶୀ ହାର୍ଡ ବ୍ରିସଲ୍ ବାଲା ବ୍ରଶ ୟୁଜ୍ କରନ୍ତୁ ନାହିଁ ସବୁବେଳେ ନରମ ବ୍ରଶ ହିଁ ୟୁଜ୍ କରନ୍ତୁ ଏବଂ ଜୋରରେ ଘଷିବା ବଦଳରେ ହାଲୁକା ଭାବରେ ଗୋଲାକାର ଭାବରେ ସଫା କରନ୍ତୁ ଆଉ ହଁ ପ୍ରତି ତିନି ମାସରେ ଥରେ ବ୍ରଶ ବଦଳାଇବାକୁ ଜମା ବି ଭୁଲନ୍ତୁ ନାହିଁ ଦାନ୍ତର ତ ଠିକ୍ ଯତ୍ନ ନିଅନ୍ତୁ ତା ସହିତ ହସିବାକୁ ବି ଜମାରୁ ଭୁଲନ୍ତୁ ନାହିଁ

ସୁଫ୍ରେଣ୍ଡସ୍, ଆପଣମାନଙ୍କ ସହିତ ଏଇ ଦାନ୍ତର ଯତ୍ନ ବିଷୟରେ କିଛି କଥା ହେଉ ହେଉ ଏବଂ ଆପଣଙ୍କ ପାଖରେ ଏତେ ଖାସ୍ ଖାସ୍ ଗୀତ ପହଞ୍ଚଉ ପହଞ୍ଚଉ ଷ୍ଟୁଡ଼ିଓର ଘଡ଼ି ଇସାରା କରିଲାଣି ଗୀତରେ ଭିତରେ ଶୋକୁ ଏଣ୍ଡ କରିବା ପାଇଁ। मेक श्योर आपण आपणक दांतर प्रॉपर जत्न नियंतु सबुबेले हसु थांतु एवं प्रॉपर खाइबा खाउ थांतु एवं सुस्थ रहंतु सबुबेले एवं आम सहित जोडी थांतु ओनली ऑन 100.4 आकाशवाणी एफएम रेनबो कटक दिल से दिल तक।

ସ୍ମୃତି ମନର କାନଭାସରେ ସେ ପୁରୁଣା ଦିନର ସ୍ମୃତି। କେବେ କେବେ ରାତି ଆସିଲେ ଯେତେବେଳେ ଆକାଶରେ ଜହ୍ନ ସହିତ ତାରାମାନେ ଝିଲମିଲ କରି ଉଠନ୍ତି, ମନର କାନଭାସରେ ଆଙ୍କି ହେଇ ଉଠେ ସେ ପୁରୁଣା ଦିନର ସ୍ମୃତି। କେତେବେଳେ ସ୍ମୃତିଗୁଡ଼ିକ ଓଠକୁ ହସେଇ ନଚେଇ ଦିଅନ୍ତି ତ ଆଉ କେତେବେଳେ ଆଖିକି କରିଦିଅନ୍ତି ଓଦା। ହେଲେ ମନର ସେ ଲାଇବ୍ରେରୀରେ ସବୁବେଳେ ସାଇତା ହେଇଥାଏ ସ୍ମୃତିର ବହିଟିଏ। ସେଥିପାଇଁ ତ ସବୁ ସ୍ମୃତି ଅଭୁଲା ସ୍ମୃତି। ଆଉ ସେହି ପୁରୁଣା ଦିନର ଗୀତକୁ ନେଇ ସୋ ଚାଲିଛି ଅଭୁଲା ସ୍ମୃତି। ଆପଣଙ୍କ ପାଖରେ ପହଞ୍ଚୁଛି କେତେଟି ଏଭରଗ୍ରୀନ ସେହି ପୁରୁଣା ଗୀତଗୁଡ଼ିକ। ଏଞ୍ଜୟ କରୁଥାନ୍ତୁ, ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ। ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଗୀତଟି ଆପଣଙ୍କର ନାଁ ଏବଂ ଠିକଣା ଲେଖି ପଠାଇ ଦିଅନ୍ତୁ ନମ୍ବର 09495963210ରେ। ଯଦି ଆପଣ ଚାହୁଁଛନ୍ତି ଆମକୁ ହ୍ୱାଟ୍ସଆପ୍ କରିବା ପାଇଁ ତାହେଲେ ହ୍ୱାଟ୍ସଆପ୍ କରନ୍ତୁ ନମ୍ବର 8895254200ରେ।

ସମୟର ପାବନ୍ଦି ଭିତରେ ସମସ୍ତଙ୍କର ରିକ୍ୱେଷ୍ଟ ରଖିବାକୁ ନିହାତି ଭାବରେ ଟ୍ରାଏ କରିବି। ସୋ ଏମଏସଏସ ଟି ଲେଖିଛନ୍ତି ଜୟ ଜଗନ୍ନାଥ, ହ୍ୟାଲୋ ଭାଇ ସେୟା ଆଠ ବୋର୍ଡରୁ କରିଛନ୍ତି ମେସେଜ ଟି ଲେଖିଛନ୍ତି ଗୁଡ୍ ନାଇଟ୍ ଅପା ନମସ୍କାର ଅଲ୍ ଆର୍ଜେସ୍ ଆଣ୍ଡ ଅଲ୍ ଲିସନର ମାନଙ୍କୁ ମୋର ଶୁଭକାମନା। ଅପା ଆଜି ମୋ ପସନ୍ଦରେ ପ୍ରଭୁ ଜଗନ୍ନାଥଙ୍କର ଏହି ଭକ୍ତି ଗୀତଟି ପ୍ଲିଜ୍ ଶୁଣେଇଦେବି, ନିହାତି ଶୁଣେଇଦେବି। ଗୀତଟିକୁ ଗାଇଛନ୍ତି ଅରବିନ୍ଦ ମୁଦୁଲି ଏବଂ ପରେ ପରେ ରିକ୍ୱେଷ୍ଟ ଆସିଛି ଦତ୍ରିଙ୍ଗି ଭାଟାପରା ଛତିଶଗଡ଼ରୁ କରିଛନ୍ତି ହୀରାମଣି ବର୍ମା, ପାରସମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା ଏବଂ ନୋଖେଲାଲ ବର୍ମା ଶୁଣିବାକୁ ଚାହିଁଛନ୍ତି ଫିଲ୍ମ ରାଜରୁ ଏହି ବହୁତ ହି ବଢ଼ିଆ ଗୀତଟି ଏବଂ ମୋର ମଧ୍ୟ ୱାନ୍ ଅଫ୍ ଦ ଫେଭରେଟ୍ ଗୀତ। ସୋ ପରେ ପରେ ଯୋଡ଼ି ହୋଇଛନ୍ତି ଆଲୋକ ଚନ୍ଦ୍ର ଜେନା ଜାଇଲୋ କଟକରୁ ଶୁଣିବାକୁ ଚାହିଁଛନ୍ତି ହିନ୍ଦୀ କଥାଚିତ୍ର ହସ୍ତିରୁ ଗୋଟିଏ ଗୀତ। ସୋ ବ୍ୟାକ୍ ଟୁ ବ୍ୟାକ୍ ଆପଣଙ୍କ ପାଖରେ ପହଞ୍ଚାଇ ଦେଉଛି ଏହି ଗୀତ ଗୁଡ଼ିକ। ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ରେ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଦେଖିନେବା ପରବର୍ତ୍ତୀ ରିକ୍ୱେଷ୍ଟ କିଏ କରିଛନ୍ତି ସୋମନାଥ ସାହୁ ଜିଗରଣ ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଶୁଣିବାକୁ ଚାହିଁଛନ୍ତି ତପସ୍ୟା କଥାଚିତ୍ରରୁ ଗୋଟିଏ ଗୀତ ଏବଂ ପରେ ପରେ ପ୍ରଶାନ୍ତ କୁମାର ବିଶୋଇ ଶ୍ରୀ କରୁଆ ଗୋପାଳପୁର କଟକରୁ କରିଛନ୍ତି ଏବଂ ଶୁଣିବାକୁ ଚାହିଁଛନ୍ତି ଅଗେନ୍ ଶେଷ ଶ୍ରାବଣ କଥାଚିତ୍ରରୁ ଗୋଟିଏ ବହୁତ ବଢ଼ିଆ ଗୀତ ଏବଂ ଏସ୍ଏମ୍ଏସ୍ ଯୋଗେ ଆମ ସହିତ ଯୋଡ଼ି ହୋଇଛନ୍ତି ଗୀତା ଜଗତସିଂହପୁରରୁ ଶୁଣିବାକୁ ଚାହିଁଛନ୍ତି ସମୟ ବଡ଼ ବଳବାନ କଥାଚିତ୍ରରୁ ଏହି ଗୀତଟି ସୋ ପହଞ୍ଚି ଦେଉଛି ଆପଣଙ୍କ ପାଖରେ ଏହି ଗୀତ ଗୁଡ଼ିକ ଷ୍ଟେଜ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍

ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ରିକ୍ୱେଷ୍ଟ ପ୍ଲେ କରୁ କରୁ କେତେବେଳେ ସମୟ ଏସାରା କଲାଣି, ଶୋକୁ ଏଣ୍ଡ କରିବା ଆଣ୍ଡ ପହଞ୍ଚେଇ ଦେଉଛି ଏଇ ଶୋର ଏଣ୍ଡରେ ଆପଣଙ୍କ ପାଖରେ ଲାଷ୍ଟ ରିକ୍ୱେଷ୍ଟ ଆଣ୍ଡ ଯେଉଁମାନଙ୍କର ରିକ୍ୱେଷ୍ଟ ଆଜି ରଖିପାରିନି ସମୟର ପାବନ୍ଦି ହେଉ ବା ଆପଣଙ୍କ ଗୀତର ଅନ୍ଆଭେଲେବିଲିଟି ଯୋଗୁଁ ହେଉ, ସେଥିପାଇଁ ପୁରା କାନ୍ ପକେଟ୍ କି ସରି ସରି ଆଣ୍ଡ ସରି ଆଣ୍ଡ ଯେଉଁମାନେ ଆଜି ରିକ୍ୱେଷ୍ଟରେ ସାମିଲ ହୋଇଛନ୍ତି ସମସ୍ତଙ୍କୁ ପ୍ୟାର ଭରା ଥ୍ୟାଙ୍କ ୟୁ ଆଣ୍ଡ ରେନ୍ବୋ ଫ୍ୟାମିଲିକୁ ଏମିତି ହିଁ ଭଲ ପାଇବା ଦେଉଥାନ୍ତୁ। ସୋ ଏଇ ଲାଷ୍ଟ ରିକ୍ୱେଷ୍ଟ କରିଛନ୍ତି ରମେଶ ଚନ୍ଦ୍ର ଦାସ, ଚିନ୍ମୟ ଦାସ, ରାନୁ, ସୋନାଲି, ସୁନାବେଡ଼ା, କୋରାପୁଟରୁ।

ଆଜିର ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନା ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ ସକାଳ 6:05 ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 101ତମ ଭାଗ ଶୁଣିବେ ସକାଳ 6:40 ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ବିଷୟ ରହିଛି ବିଛଣା ଘା ଏ ବିଷୟରେ ଆଲୋଚନା କରିବେ ଡାକ୍ତର ରାଜେଶ କୁମାର ଦୋରା ଶୁଭ ସକାଳ ଶୁଣିପାରିବେ ସକାଳ 7:25 ସକାଳ 8:30 ଶୁଣିପାରିବେ ମର୍ଣ୍ଣିଂ ମେଲୋଡି ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ସକାଳ 9:00 ଏବଂ ସନ୍ଧ୍ୟା 5:02 ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ ଯୋଗେ ଆପଣଙ୍କ ମତ ସେୟାର କରିପାରିବେ ଦିନ 10 ଏବଂ ରାତି 10 କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଦିନ 11:00 ଶୁଣିବେ କଳାକାର ଦିନ 11:30 ଶୁଣିପାରିବେ କେତୋଟି ପୁରୁଣା ହିନ୍ଦୀ କଥାଚିତ୍ର ଗୀତ ଦିନ 12:00 କାର୍ଯ୍ୟକ୍ରମ କିଛି କଥା କିଛି ଗୀତ ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମ ଶୁଣିବେ ଦିନ 1:10 ଏଥିରେ ନିର୍ଦ୍ଧାରିତ ବିଷୟରେ ହ୍ୱାଟ୍ସଆପ୍ କିମ୍ବା ଏସ୍ଏମ୍ଏସ୍ ଜରିଆରେ ନିଜର ମତ ରଖିପାରିବେ ପୁରୁଣା ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ ଦିନ 2:45 ଅପରାହ୍ନ 3:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ମୋ ଦେଶ ଶୁଣିପାରିବେ ଅପରାହ୍ନ 3:30 ଅପରାହ୍ନ 4:00 ଶୁଣିବେ ସୁରିଲା ଆଫ୍ଟରନୁନ୍ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 84ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10 ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30 ସନ୍ଧ୍ୟା ଆସର ଶୁଣିବେ ସନ୍ଧ୍ୟା 7:25 ଗୀତରେ ମିତରେ ଶୁଣିବେ ରାତି 8:02 ଏବଂ କାର୍ଯ୍ୟକ୍ରମ ଅଭୁଲା ସ୍କୃତି ଶୁଣିବେ ରାତି 9:30 ଏଇଠି ଶେଷ କରୁଛୁ ଆଜିର ଅଧିବେଶନ ଆପଣମାନଙ୍କ ସହିତ ଏତେ ସମୟ ଧରି ମୁଁ ଥିଲି ଆପଣଙ୍କର ମ୍ୟୁଜିକାଲ ହୋଷ୍ଟ ଆଣ୍ଡ ଦୋସ୍ତ ସୁଭି ବିଦାୟ ଦିଅନ୍ତୁ ମୋତେ ଛାଡ଼ି ଯାଉଛି ଆପଣଙ୍କୁ କିନ୍ତୁ ପୁଣି ଥରେ ଆଉ ଏକ ନୂଆ ଅଧ୍ୟାୟରେ କେବେ ଆପଣଙ୍କ ସହିତ ଭେଟ ହେବ ଆଉ କିଛି ନୂଆ କଥା ଏବଂ ନୂଆ ଗୀତ ସହିତ ତେବେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ ସକାଳ 5:53 ପର୍ଯ୍ୟନ୍ତ ଆପଣଙ୍କ ପାଖରୁ ବିଦାୟ ନେଇ ରହୁଛି ଗୁଡ୍ ନାଇଟ୍ ଟେକ୍ କେୟାର ବାଏ ବାଏ

ଭକ୍ତ ଭଗବାନଙ୍କର ସମ୍ପର୍କ ଅତି ନିବିଡ଼। ଭଗବାନଙ୍କୁ ପାଇବା ପାଇଁ ଭକ୍ତ ଯେପରି ଆତୁର, ଭକ୍ତକୁ ପାଇବା ପାଇଁ ଭଗବାନ ମଧ୍ୟ ସେତିକି ବ୍ୟାକୁଳ। ସେଇଥିପାଇଁ ତ ଭକ୍ତଙ୍କୁ ଦର୍ଶନ ଦେବାକୁ ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ବଡ଼ଦାଣ୍ଡର କୋଟି କୋଟି ଭକ୍ତଙ୍କ ସହ ହୋଇଯାଆନ୍ତି ସେ ଗୋଟିଏ, ଆଉ ସେଇ ମହାନ ପରମ୍ପରାର ନାମ ଘୋଷଯାତ୍ରା। ସେ ଭାବର ଠାକୁରଙ୍କୁ ପାଦ ତଳେ ପ୍ରଣତି ଜଣାଇ ଆରମ୍ଭ କରୁଛୁ ଆଜିର ଭକ୍ତିର ପୁଷ୍ପାଞ୍ଜଳି, ଭାବର ସ୍ୱରାଞ୍ଜଳି, ଅର୍ଘ୍ୟଥାଳି। ଆଜିର ଏଇ ଭାବଭକ୍ତିର କାର୍ଯ୍ୟକ୍ରମରେ ମୁଁ ଅଛି ଆପଣଙ୍କ ବନ୍ଧୁ ଜୟଦେବ।

ବାବାରେ ବନ୍ଧା ସେ ଭାବ ରସିକ, ତା ଭାବରେ ଛନ୍ଦା ଭକ୍ତର ମନ, ସେ ମନ ଜିଣିବାକୁ ସେ କରେ କେତେ ଚେଲିଲା, କେବେ ସ୍ନାନ ମଣ୍ଡପରେ 108 ଗରା ଜଳରେ ଗାଧୋଇ ସାଜେ ସେ ରୋଗୀ, ତ କେବେ ଅଣସର ଘରେ ନିଏ ସେ ବିଶ୍ରାମ, ପୁଣି କେବେ ରତ୍ନ ସିଂହାସନ ଛାଡ଼ି ଥାଇ ଆସେ ପଡ଼ଦାଣ୍ଡ, ତ କେବେ ରଥ ଚଢ଼ିଯାଏ ମାଉସୀ ଘର। ତା ଭକ୍ତିରେ କି ଭାବ ଥାଏ କେ ଜାଣି, ଟାଣି ଆଣି ଭକ୍ତର ମନ, କାହିଁ କେତେ ଦୂର ସାତ ଦରିଆ ତେର ନଈ, ବଣ ଜଙ୍ଗଲ ପାହାଡ଼ ପର୍ବତ ସବୁକିଛି ଡେଇଁ ଭକ୍ତ ଧାଇଁ ଆସେ ତା ପାଖକୁ, ଟିକିଏ ସାନ୍ନିଧ୍ୟ ଆଉ ଟିକିଏ ଆନ୍ତରିକତାକୁ ଆଦରି ନେବାକୁ। ସେ ବି କି ସେ ବି କ'ଣ କମ୍ ରସିକ କି, ତା ବଡ଼ଦାଣ୍ଡ କ'ଣ କମ୍ କି, ରଥ ପଥ ଭକ୍ତ ସମସ୍ତଙ୍କୁ ସେ କରିଦିଏ ଏକାକର, ପୁଣି ଦେଖୁନାହାନ୍ତି ତା ସହିତ ଏ ବର୍ଷା ବି ସିଏ ବି ହେଇଯାଇଛି ଏକାକର। ଧନୀ ମାନୀ ଜାତି ଅଜାତି ସମସ୍ତଙ୍କୁ ନିଏ ସେ କୋଳେଇ, ସମସ୍ତେ ଏକ ମନ ଏକ ଚିତ୍ତରେ ଟାଣି ନିଅନ୍ତି ତା ନନ୍ଦୀ ଘୋଷକୁ।

মহিষী পিঠিরে কড়া নন্দী গোচর থা জেণী বড়া বিজে কলা চকা ডোলা।

0: ଟିପି ଏନ୍ଓଡିଏଲ୍ ବିଜୁଳି ଉପଭୋକ୍ତା ଆପଣ ଜାଣନ୍ତି କି ଏବେ 25 ବର୍ଷ ପାଇଁ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ପିଏମ୍ ସୂର୍ଯ୍ୟ ଘର ଯୋଜନାରେ ମାତ୍ର 1,875 ଟଙ୍କା ଦେଇ ଆଜ୍ଞା ହଁ ମାତ୍ର 1,875 ଟଙ୍କାରେ ନିଜ ଛାତ ଉପରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ବର୍ଷକୁ 5,000 ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ ଆଜି ହିଁ 1800345678 କିମ୍ବା 1912 ରେ ଯୋଗାଯୋଗ କରନ୍ତୁ
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜି
2: ଇଏ ସୌଦାର 15,000 ପରିବାର 2,000
1: ଆଉ ଲାଇଟ ବିଲ୍
2: ଏବେ ଜିରୋ ପଇସା କେମିତି ଦେବି
1: ଓହୋ ଭୁଲି ଯାଇଥିଲି ଏବେ ତ ସୋଲାର ପ୍ୟାନେଲ ଲାଗିଯାଇଛି ନା ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ
3: ନିଶ୍ଚୟ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ ପିଏମ୍ ସୂର୍ଯ୍ୟ ଘର .gov.in
4: ପ୍ରଭୁ ଏ ମାସରେ ବି ଏତେ ଇଲେକ୍ଟ୍ରି ବିଲ୍ କେମିତି ଦେବି
5: ଆରେ ରାଜୁ ଭାଇ ପିଏମ୍ ସୂର୍ଯ୍ୟଘର ଯୋଜନାର ୟୁଏଲ୍ଏ ମଡେଲ ଥାଉ ଥାଉ ତୋର ଏତେ ଚିନ୍ତା କାହିଁକି ଯେ ମୁଁ ତ ମୋ ଘରେ ସୋଲାର ଲଗେଇ ଦେଲିଣି ବିଜୁଳି ବିଲ୍ ଟେନସନରୁ ମୁଁ ପୁରା ମୁକ୍ତି
4: ସତରେ ଭାଇ
5: ହଁ ଭାଇ ମାତ୍ର 1,875 ଟଙ୍କାରେ ପୁଣି ଏଥିରେ ବାର୍ଷିକ 5,000 ଟଙ୍କା ପର୍ଯ୍ୟନ୍ତ ବିଜୁଳି ବିଲ୍ରେ ସଞ୍ଚୟ ହେବ ତା ସହ 5 ବର୍ଷ ଯାଏ ମେଣ୍ଟେନାନ୍ସ ଖର୍ଚ୍ଚ ବି ନାହିଁ
6: ଆଜ୍ଞା ହଁ ଆଜି ହିଁ ଅଧିକ ସୂଚନା ପାଇଁ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ଅଥବା 1800345718 ଯୋଗାଯୋଗ କରନ୍ତୁ
7: ବିଚିତ୍ର ଲୀଳାର ଠାକୁର ସେ ତା ଲୀଳାକୁ ବୁଝିକି ପାରିଛି ନା ପାରିବ ବା କିଏ କେବେ ଲୀଳା କରେ ଭକ୍ତର କୋଳକୁ ଆସି ଆକୁଳ ଭକ୍ତ ତାକୁ ଛୁଇଁବାକୁ ଟିକେ କୋଳେଇ ନେବାକୁ ବ୍ୟାକୁଳ ହୁଏ ପୁଣି ସେ ଲଗାଏ ଲୀଳା ତାକୁ ଛୁଇଁବା କାଠିକର ହୋଇଯାଏ ଭକ୍ତଟିଏ ପାଇଁ ପାଖରେ ପାଇ ମଧ୍ୟ ସେ ପାଇପାରେ ନା ତାକୁ

ତୁମଠାରୁ ଥାଇ ବି ସେ କୋଳେଇ ପାରେ ନା ତାକୁ। ପୁଣି କେଉଁ ପୁଣି କେବେ କେଉଁ ଦୂରାନ୍ତ ଭକ୍ତ ପାଇଁ ଘଡ଼ିଏ ଅଟକାଇ ଦିଏ ରଥ। ତା ଭକ୍ତକୁ ଚାହିଁ ଚାହିଁ ବିତିଯାଏ ଦିନ, ବୁଡ଼ିଯାଏ ସଞ୍ଜ, କିନ୍ତୁ ତା ଲୀଳା ଅପାର। ଭକ୍ତର ଦର୍ଶନ ବିନା ସେ କି ଗୋଡ଼ାଇ ନେବ ନନ୍ଦୀଘୋଷ। ପତିତ ଜନର ଦର୍ଶନ ପାଇଁ, ପତିତ ଲୋକର ଉଦ୍ଧାର ପାଇଁ ପରା ସେ ଉଡ଼ାଇଛନ୍ତି ପତିତ ପାବନ ବାନା। ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ତାର ଚକାଟଳା ଦର୍ଶନରୁ ବଞ୍ଚିତ ଭକ୍ତ ପାଇଁ ପରା ତାର ଏ ଘୋଷ ଯାତ୍ରାର ଲୀଳା ଖେଳା। ଭକ୍ତ ବିନା, ଭକ୍ତଙ୍କୁ ଦର୍ଶନ ବିନା, ଭକ୍ତଙ୍କ କୋଳାଗ୍ରତ ବିନା ସେ କ'ଣ ସାରିପାରିବେ ତା ଗୁଣ୍ଡିଚା ଜାତ? ଭକ୍ତ ପାଇଁ ପରା ତାର ଏ ଜାତ। ସେଥିପାଇଁ ଏଠି ରଥ ବି ଜଗନ୍ନାଥ, ପଥ ବି ଜଗନ୍ନାଥ, ଭକ୍ତ ବି ଜଗନ୍ନାଥ, ସମସ୍ତେ ଅପେକ୍ଷାରତ ସେ ଦାରୁ ବ୍ରହ୍ମ ମୁରାରୀ ମହାପ୍ରଭୁ ଜଗନ୍ନାଥଙ୍କୁ।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାଇଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।

ସବୁ କ୍ଷେତ୍ର ମଧ୍ୟରେ ଶ୍ରେଷ୍ଠ ଶ୍ରୀକ୍ଷେତ୍ର। ଏଠି ରଥ କହି ମୁଁ ଦେବତା, ପଥ କହି ମୁଁ ଦେବତା। ରଥ ପଥ କିଛି ନୁହେଁ, କେବଳ ସେଇ ଜଣେ ସର୍ବନିୟନ୍ତା, ସର୍ବମୟ କର୍ତ୍ତା। ସେ ରାଜତିରାଜ, ସେ ମାନ ଉଦ୍ଧାରଣ, ସେ ମାନ ଗୋବିନ୍ଦ, ମଣିମାଳା ଶ୍ରୀମଣ୍ଡିତ ମନୁ ଆଦ୍ୟ। ତାଙ୍କରି ପାଇଁ ସୃଷ୍ଟି ହୋଇଛି କେତେ କାହାଣୀ, କେତେ କିମ୍ବଦନ୍ତୀ, କେତେ ପୁରାଣ, କେତେ ଇତିହାସ, ତତ୍ତ୍ୱ, ଦର୍ଶନ, ମତ, ପଥ, ସାହିତ୍ୟ, ସଂସ୍କୃତି, ସନ୍ଥ ଆଉ ପନ୍ଥ। ସେ ଲୀଳାମୃତ ଅସରନ୍ତି, ଦାରୁ ଦେବତାରୁ ପରମ ବ୍ରହ୍ମ। ଯୁଗେ ଯୁଗେ ପ୍ରକଟିତ ହୋଇଛନ୍ତି ବିଭିନ୍ନ ସ୍ୱରୂପରେ, ଦୁଃଖରୁ ପୋଛି ନେଇଛନ୍ତି, ଦୁଃଖକୁ ପୋଛି ନେଇଛନ୍ତି, ସଙ୍କଟକୁ ତୁଳି ଧରିଛନ୍ତି। ସତ୍ୟରୁ ତ୍ରିତୟା, ଦ୍ୱାପରରୁ କଳିଯାଏ ଲମ୍ବିଛି ଯାହାର ଲୀଳାଖେଳା, ତାକୁ ଟିକେ ଦର୍ଶନ କରିବାକୁ କିବା ବଞ୍ଚିତ ହେବ ଭକ୍ତ ତାର। ସେଇ ରଥ ପଥ ଭକ୍ତଙ୍କ ଏକାକାରର ମୁହୂର୍ତ୍ତ ଶ୍ରୀଗୁଣ୍ଡିଚା ଜାତ।

ପୁଣ୍ୟ ଶ୍ରୀକ୍ଷେତ୍ରର ପବିତ୍ର ବଡ଼ଦାଣ୍ଡରେ ଛିଡ଼ା ରଥ। ଏଠି ରଥ ପଥ ନେତ ରଜୁ ସବୁ ଦେବତା ଭାବର ଭଗବାନ ଶ୍ରୀଜଗନ୍ନାଥ। ସେ ନିରାକାର ପୁଣି ଆକାରରେ ଏକ ବିଚିତ୍ର ସମନ୍ୱୟ ଜୀବନ୍ତ ଦେବତା ସେ। ତାଙ୍କର ଲୀଳା ଅବର୍ଣ୍ଣନୀୟ। ତାଙ୍କ ଲୀଳାଖେଳା ସଂସ୍କୃତିର ପରସ୍ତ ପରସ୍ତ ହୋଇ ସଜିତ ହୋଇ ରହିଛି। ସମର୍ପଣ ଭାବ ଆର୍ତ୍ତ ଆହ୍ୱାନ ଭକ୍ତିର ରସାପ୍ଲୁତ ଗଦଗଦ ଉତ୍କଣ୍ଠ ଭାବ ଭିତରେ ତାକୁ ପ୍ରତ୍ୟକ୍ଷ ଅନୁଭବ କରିହୁଏ। ଚାଲନ୍ତୁ ଆଜି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାରେ ସେ ନନ୍ଦିଘୋଷ ରଥରେ ସେ ଦାରୁ ବ୍ରହ୍ମ ସ୍ୱୟଂ ପରମାତ୍ମାକୁ ଦର୍ଶନ କରି ସଂସାର ରଥରେ ଯାତ୍ରା ପରେ ନିର୍ବାଣ ଲଭିବା।

ଏଇଠି ଶେଷ କରୁଛୁ ଆଜିର ଭକ୍ତିର ପୁଷ୍ପାଞ୍ଜଳି ଭାବର ସ୍ୱରାଞ୍ଜଳି ଅର୍ଘ୍ୟଥାଳି। ଭାଗବତ ଶୁଣିବା ବିନା କଣ ଶେଷ ହୋଇପାରେ କି ପ୍ରଭୁଙ୍କ ଆରାଧନା? ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 90ତମ ଭାଗ, ପ୍ରଯୋଜନା କରିଛନ୍ତି ସୁହାସ ମହାନ୍ତି।

ଭଗବାନ କପିଳଦେବ କହୁଛନ୍ତି ଯେ ପ୍ରାଣୀମାନେ ପ୍ରବୃତ୍ତି ମାର୍ଗରେ କାମ କରି କେବଳ ଶ୍ରମ ଲାଭ କରନ୍ତି, ନିବୃତ୍ତି ମାର୍ଗରେ କାର୍ଯ୍ୟ କଲେ ମୋକ୍ଷ ମିଳେ। ସୁକୃତ ଦୁଷ୍କୃତ ଆଦି ଜୀବ ନିତ୍ୟ ଭୋଗ କରୁଥାଏ। ଦେବହୂତିଙ୍କ ପ୍ରଶ୍ନର ଉତ୍ତରରେ ଭଗବାନ କପିଳ କହିଲେ ଯେ ସେ ନିଜେ ହିଁ ସମସ୍ତ ରୂପ ବହନ କରନ୍ତି। ଯିଏ ବିଶ୍ୱର ଆତ୍ମା ସେ ସୂକ୍ଷ୍ମ ସ୍ୱରୂପରେ ବିଦ୍ୟମାନ, ସେ ଆଧ୍ୟାତ୍ମରୂପୀ ଚୈତନ୍ୟ ହିଁ ମହତ। ଇନ୍ଦ୍ରିୟମାନଙ୍କ ପ୍ରଭୁ ହିଁ ଶ୍ୟାମସୁନ୍ଦର।

0: ମାସରେ ବି ଏତେ ଇଲେକ୍ଟ୍ରି ବିଲ୍ କେମିତି ଦେବି?
1: ଆରେ ରାଜୁ ଭାଇ, ପିଏମ୍ ସୂର୍ଯ୍ୟଘର ଯୋଜନାର ୟୁଏଲ୍ଏ ମଡେଲ ଥାଉ ଥାଉ ତୋର ଏତେ ଚିନ୍ତା କାହିଁକି ଯେ? ମୁଁ ତ ମୋ ଘରେ ସୋଲାର ଲଗେଇ ଦେଲିଣି, ବିଜୁଳି ବିଲ୍ ଟେନସନରୁ ମୁଁ ପୁରା ମୁକ୍ତି।
0: ସତରେ ଭାଇ?
1: ହଁ ଭାଇ, ମାତ୍ର 1875 ଟଙ୍କାରେ। ପୁଣି ଏଥିରେ ବାର୍ଷିକ 5000 ଟଙ୍କା ପର୍ଯ୍ୟନ୍ତ ବିଜୁଳି ବିଲ୍ରେ ସଞ୍ଚୟ ହେବ, ତା ସହ 5 ବର୍ଷ ଯାଏ ମେଣ୍ଟେନାନ୍ସ ଖର୍ଚ୍ଚ ବି ନାହିଁ।
2: ଆଜ୍ଞା ହଁ, ଆଜି ହିଁ ଅଧିକ ସୂଚନା ପାଇଁ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ଅଥବା 1800345718 ରେ ଯୋଗାଯୋଗ କରନ୍ତୁ।
3: ସବୁରି ଭାଷାରେ
4: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଆସନ୍ତୁ ଶୁଣିବା ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ସତର୍କତା। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଡାକ୍ତର ନନ୍ଦା ଦ୍ୱିବେଦୀ।
1: ଆଜି ହେଉଛି ପବିତ୍ର ଆଷାଢ଼ ଶୁକ୍ଳ ଦ୍ୱିତୀୟା, ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରାର ଦିନ। ଏହାକୁ ଗୁଣ୍ଡିଚା ଯାତ୍ରା ବା ଘୋଷ ଯାତ୍ରା ମଧ୍ୟ କୁହାଯାଏ। ଶ୍ରୀକ୍ଷେତ୍ର ପୁରୀର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ। ଏହା ବ୍ୟତୀତ ଭାରତ ଓ ଭାରତ ବାହାରେ ମଧ୍ୟ ଅଧିକାଂଶ ସ୍ଥାନରେ ଏହା ପାଳନ କରାଯାଉଅଛି। ଏଥିପାଇଁ ଭକ୍ତମାନଙ୍କ ମନରେ ପ୍ରବଳ ଉତ୍ସାହ, ଉଦ୍ଦୀପନା ଓ ଆବେଗ ଖେଳିଯାଇଛି। କେବଳ ଶ୍ରୀକ୍ଷେତ୍ର ପୁରୀ ନୁହେଁ, ସମଗ୍ର ବୈଷ୍ଣବ ପୀଠ ଆଜି ଲୋକାରଣ୍ୟ। ତେବେ ଅଗଣିତ ଭକ୍ତଙ୍କ ଗହଳିରେ ଏହି ପବିତ୍ର ରଥଯାତ୍ରା ପାଳନ କରିବା ସମୟରେ ଆମେ ସମସ୍ତେ ନିଜ ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବା ନିତ୍ୟାନ୍ତ ଆବଶ୍ୟକ। ପ୍ରଥମରେ ମନେ ରଖିବାକୁ ପଡିବ ଯେ ଉତ୍ସବ ପାଳନ ସମୟରେ ଆମମାନଙ୍କର ସତର୍କତା ଓ ସ୍ୱାସ୍ଥ୍ୟ ସଚେତନତା ନିତ୍ୟାନ୍ତ ଜରୁରୀ, କାରଣ ସାମାନ୍ୟତମ ଅସାବଧାନତା ଯୋଗୁଁ ସଂକ୍ରମଣ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି। ଏପରି ସ୍ଥଳେ ଯାହାକୁ କାଶ, ଥଣ୍ଡା, ଜ୍ୱର ହୋଇଛି, ସେମାନେ ରଥଯାତ୍ରା ଗହଳିକୁ ନ ଯିବା ଭଲ। କୋମଳମତୀ ଶିଶୁ, ଅତି ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ବାତ ବା ମାନସିକ ରୋଗୀମାନେ ମଧ୍ୟ ଏ ଗହଳିରୁ ଦୂରେଇ ରହିବା ଉଚିତ। ବର୍ତ୍ତମାନ ସମୟରେ ପ୍ରବଳ ଗୁଳୁଗୁଳି ହେବା ସହ ଦେହରୁ ପ୍ରଚୁର ଝାଳ ବୋହିବା ଦ୍ୱାରା ଶରୀରରେ ଜଳୀୟ ଅଂଶ ହ୍ରାସ ପାଇବାର ଆଶଙ୍କା ରହିଛି। ଏପରି ସ୍ଥଳେ ଲେମ୍ବୁ ପାଣି, ଦହି ସର୍ବତ, ପଇଡ଼ ପାଣି, ପରିଷ୍କାର ପାଣି, ORS ପାଣି ଆଦି ପିଇଲେ ଶରୀରର ଜଳୀୟ ଅଂଶର ମାତ୍ରାକୁ ନିୟନ୍ତ୍ରଣ କରାଯାଇପାରିବ। ଉଚ୍ଚ ରକ୍ତଚାପ, ମଧୁମେହ, ଆଣ୍ଠୁଗଣ୍ଠି ବାତ, ସ୍ନାୟବିକ ଅସୁସ୍ଥତା ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ବ୍ୟକ୍ତିମାନେ ଗହଳିଠାରୁ ନିଜକୁ ଦୂରେଇ ରଖିବା ନିତ୍ୟାନ୍ତ ଆବଶ୍ୟକ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ଖାଦ୍ୟ ଓ ପାନୀୟ ଜଳ ପ୍ରତି ସତର୍କତା ଅବଲମ୍ବନ କରିବା। ସାଧାରଣତଃ ଗହଳି ସମୟରେ ବାହାର ଖାଦ୍ୟ ଖାଇବାଠାରୁ ନିଜକୁ ଦୂରେଇ ରଖିବା ଉଚିତ। ଏଥିସହିତ ପରିଷ୍କାର ପାଣି ପିଇବା ନିତ୍ୟାନ୍ତ ଆବଶ୍ୟକ, କାରଣ ଏହି ସମୟରେ ଦୂଷିତ ଜଳ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ତରଳ ଝାଡ଼ା, ଲାଳ ଝାଡ଼ା, ଟାଇଫଏଡ୍, କାମଳ ରୋଗ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ। ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନେ ଏଭଳି ଗହଳି ସ୍ଥାନଠାରୁ ଦୂରେଇ ରହିବା ଦରକାର, କାରଣ ଆମେ ସମସ୍ତେ ଜାଣିଛୁ ଯେ ଶରୀରର ଶ୍ୱାସକ୍ରିୟା ସଂସ୍ଥାନ ବିଶେଷ ଭାବରେ ପ୍ରଭାବିତ ହୋଇଥାଏ। ଏପରି ରୋଗୀମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ପାୱାର କମ୍ ଥିବାରୁ ଅନ୍ୟାନ୍ୟ ଭୂତାଣୁ ସଂକ୍ରମଣ ହେବାର ସମ୍ଭାବନାକୁ

0: ଏଡ଼ାଇ ଦିଆଯାଇ ନପାରେ। ଏଠାରେ କହି ରଖିବାକୁ ଚାହେଁ ଯେ ରଥ ଭିଡ଼ିବା ସମୟରେ ଅନେକ ଭକ୍ତ ନିଜର ଅସାବଧାନତା ଯୋଗୁଁ ଆଘାତ ପ୍ରାପ୍ତ ହୋଇଥାନ୍ତି, ତେଣୁ ରଥ ଦୌଡ଼ି ଟାଣିଲା ବେଳେ ନିଜେ ଏଥିପ୍ରତି ସତର୍କ ରହିବା ଦରକାର। ରାତ୍ରି ଯାପନ କରିବା ସମୟରେ ମଶାରୀ ଟାଙ୍ଗି ଶୋଇବା ନିତ୍ୟାନ୍ତ ଆବଶ୍ୟକ। ଏହାଦ୍ୱାରା ମ୍ୟାଲେରିଆ ଓ ଡେଙ୍ଗୁ ଭଳି ସମସ୍ୟା ଠାରୁ ଦୂରେଇ ରହିପାରିବେ। ପରିଶେଷରେ ଯଥାସମ୍ଭବ ଜନଗହଳିପୂର୍ଣ୍ଣ ସ୍ଥାନ ଠାରୁ ଦୂରେଇ ରହିବା ଦ୍ୱାରା ଆମେ ନିରାପଦରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ପର୍ବକୁ ବେଶ ଆନନ୍ଦରେ ଉପଭୋଗ କରିପାରିବା। ଆଜି ଅବସରରେ ଆପଣମାନଙ୍କର ନିରୋଗ ସ୍ୱାସ୍ଥ୍ୟ କାମନା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି। ଜୟ ଜଗନ୍ନାଥ।
1: କଟକ ଆସନ୍ତୁ ଶୁଣିବା ଭିକାରୀ ଚରଣ ବଳଙ୍କ କଣ୍ଠରୁ ଜଗନ୍ନାଥ ଭଜନ, ଗୀତ ରଚନା ବୈକୁଣ୍ଠନାଥ ବ୍ରହ୍ମଚାରୀ। ସବୁ ବନ୍ଧନ ମୋ ତୁଟାଇ ହେ ପ୍ରଭୁ, ତୁମରି ବନ୍ଧନ ରଖ।

ଶୁଣୁଥିଲେ ଭିକାରୀ ଚରଣ ବଳଙ୍କ କଣ୍ଠରୁ ଜଗନ୍ନାଥ ଭଜନ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆରମ୍ଭ କରୁଛୁ ଶଙ୍ଖକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ଘୋଷ ଯାତ୍ରାର ସିଧା ପ୍ରସାରଣ। ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ପ୍ରଦାନ କରିବେ ଡକ୍ଟର ଶାନ୍ତନୁ କୁମାର ରଥ, ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର କଲ୍ୟାଣୀ ନନ୍ଦୀ, ଡକ୍ଟର ହରିହର କାନୁନଗୋ ଏବଂ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ। ତେବେ ଶ୍ରୋତାବନ୍ଧୁ, ଏହି ଯାତ୍ରାର ସିଧା ପ୍ରସାରଣ ପାଇଁ ଏବେ ଆମେ ଆପଣଙ୍କୁ ନେଇଯାଉଛୁ ପୁରୀର ବଡ଼ଦାଣ୍ଡକୁ।

ଆମ ଭିତରୁ ଅନେକ ସେତେବେଳେ ଜନ୍ମ ବି ହେଇନଥିବା। ଇଏ ମଧ୍ୟ ଆକାଶବାଣୀ କଟକ ପାଇଁ ଆଉ ଏକ ମହାର୍ଘ ଉପଲବ୍ଧି। ଯେତେ ଇଲେକ୍ଟ୍ରୋନିକ ମାଧ୍ୟମ ଗଣମାଧ୍ୟମ ଆସନ୍ତୁ, ଆକାଶବାଣୀ ଆକାଶବାଣୀ ତାର ବିକଳ୍ପ ନାହିଁ। ତାର ଭାଷ୍ୟକାରମାନେ ବିଦ୍ୱାନ, ରୁଚିଶୀଳ, ସଂଯତ ଏବଂ ଶ୍ରୋତାଙ୍କ ପାଖରେ ପ୍ରତିବଦ୍ଧ। ଇତିହାସ ଓ ଶାସ୍ତ୍ରର ତଥ୍ୟ, ମହାପ୍ରଭୁଙ୍କର ଲୀଳା ଓ ମହିମା ହିଁ ଆକାଶବାଣୀର ଧାରା ବିବରଣୀର ଆଧାର। ଶ୍ରୋତାଙ୍କର ଆକାଶବାଣୀ ଉପରେ ଥିବା ଅଖଣ୍ଡ ବିଶ୍ୱାସ ଆମର ସମସ୍ତ ଭାଷ୍ୟକାରମାନଙ୍କୁ ପ୍ରତି ପଦେ ପଦେ ସତର୍କ କରୁଛି, ସଂଯତ କରୁଛି। ଏହି ଦାୟିତ୍ୱବୋଧକୁ ଧାରଣ କରି ଆମର ଧାରା ବିବରଣୀ ପ୍ରଦାନ କରିବା ପାଇଁ ପ୍ରଥମ କେନ୍ଦ୍ର ରାଧାବଲ୍ଲଭ ମଠ ଉପରେ ମୋ ସହିତ ଉପସ୍ଥିତ ଅଛନ୍ତି ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର କଲ୍ୟାଣୀ ନନ୍ଦୀ ଏବଂ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଉପରେ ଆମର ଦ୍ୱିତୀୟ କେନ୍ଦ୍ର ଉପରେ ଅଛନ୍ତି ଡକ୍ଟର ହରିହର କାନୁନଗୋ ଏବଂ ପ୍ରତାପ ତ୍ରିପାଠୀ। ଆମ ସମସ୍ତଙ୍କର ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା, ସେ ସ୍ୱୟଂ ଲୀଳାରେ ଆସୁଛନ୍ତି, ଆମ ବାଣୀରେ ସ୍ୱୟଂ ପ୍ରକାଶିତ ହୁଅନ୍ତୁ। ଆପଣଙ୍କ ମନକୁ, ହୃଦୟକୁ ପ୍ରସ୍ତୁତ କରିବା ପାଇଁ କିଛି ଭାବର କଥା, ଆକାଶବାଣୀର ପ୍ରତିବଦ୍ଧତା କଥା କହିବା ପରେ ଏବେ ପ୍ରତ୍ୟକ୍ଷ ଭାବରେ ଦେଖୁଥିବା କଥା ଆପଣଙ୍କୁ କହୁଛି। ଶ୍ରୀକ୍ଷେତ୍ରର ପାଣିପାଗ ଅତ୍ୟନ୍ତ ପ୍ରତିକୂଳ ଥିଲା ଆଜି ସକାଳୁ। ଆମେ ଜାଣନ୍ତୁ, ଆମେ ସକାଳ 5ଟାରେ ଆସି ଏଇ ପ୍ରଥମ କେନ୍ଦ୍ରରେ ବସିଛୁ। ଧାରା ବିବରଣୀ ପ୍ରସାରଣ ଆରମ୍ଭ ହେଉଛି 7:30। ଆମେ 2.5 ଘଣ୍ଟା ଆଗରୁ ଆସିକିରି ଏଇଠି ବସିଛୁ। ଦେଖନ୍ତୁ, ସେଇଥିରୁ ଆପଣ ଅନୁମାନ କରନ୍ତୁ ଯେ ଶ୍ରୀକ୍ଷେତ୍ରରେ କି ପ୍ରକାର ସୁରକ୍ଷା ବ୍ୟବସ୍ଥା, କି ପ୍ରକାର କଟକଣା। 2.5 ଘଣ୍ଟା ପୂର୍ବରୁ ଆମକୁ ଆସିବାକୁ ପଡ଼ିଲା କେନ୍ଦ୍ରକୁ। ଆଉ ଯୋଉ ବ୍ୟବସ୍ଥା ଅଛି, 5ଟା ବେଳେ ଆମେ ବାହାରିକି ଆସିଲା ବେଳକୁ ଏତେ ଜୋର ବର୍ଷା, ମୂଷଳଧାରାରେ ବର୍ଷା ଏପର୍ଯ୍ୟନ୍ତ ଲାଗିଥିଲା। ଏବେ ମହାପ୍ରଭୁଙ୍କର ବିଜୟ ହେବାର ସମୟ ଯେତେବେଳେ ବଡ଼ଦାଣ୍ଡକୁ ଆସୁଛି, ଧୀରେ ଧୀରେ ମହାପ୍ରଭୁ ସ୍ୱୟଂ ପାଗକୁ ଟିକିଏ ଶୁଖିଲା କରିବାକୁ ବସିଛନ୍ତି। ବର୍ଷା ଟିକିଏ ଏବେ କମିଯାଇଛି ଏବଂ ଟିକେ ଟିକେ ଆକାଶ ଫର୍ଚ୍ଚା ହେଇ ଆସୁଛି। ସକାଳର ଯେଉଁ ମୂଷଳଧାରାର ବର୍ଷା ଏବେ ଶ୍ରୀକ୍ଷେତ୍ରରେ ତାହା ଆଉ ନାହିଁ। ଆଉ ନୀତି ନିର୍ଘଣ୍ଟ କଥା ମୁଁ ଆପଣଙ୍କୁ କହିବି। ନୀତି ନିର୍ଘଣ୍ଟ ବର୍ତ୍ତମାନ ମହାପ୍ରଭୁଙ୍କର ଶୃଙ୍ଗାର ବା ବେଶ ସେ ସମ୍ପୂର୍ଣ୍ଣ ହୋଇଛି, ତାପରେ ଖେଚୁଡ଼ି ଭୋଗ ହେବ। ନୀତିକାନ୍ତି ଯାହା ଧାର୍ଯ୍ୟ ହୋଇଥିଲା ସେ ପାଖାପାଖି 30 ମିନିଟ୍ ପୂର୍ବରୁ ଚାଲିଛି। ସବୁ ବର୍ଷ ଏମିତି ହୁଏ। ରଥ ପ୍ରତିଷ୍ଠା 9ଟା ବେଳେ ଅଛି, ଆମେ ଭାବୁଛୁ 8ଟା ବେଳକୁ ରଥ ପ୍ରତିଷ୍ଠା ହେଇଯିବ। ତେଣୁ ଏସବୁ କଥା ଗୁଡ଼ାକ ଆପଣଙ୍କୁ କହିବାର କାରଣ ହେଲା ଶ୍ରୀକ୍ଷେତ୍ର ସମ୍ପର୍କରେ ବର୍ତ୍ତମାନ ଯେଉଁ ପରିସ୍ଥିତି ଅଛି ସେ ସମ୍ପର୍କରେ ଆପଣଙ୍କୁ ଅବଗତ କରାଇବା। ଏବଂ 3ଟି ରଥ ଅପୂର୍ବ ମଣ୍ଡଣୀ ହେଇ ସିଂହଦ୍ୱାର ସାମ୍ନାରେ ଦଣ୍ଡାୟମାନ ଅଛନ୍ତି ଏବଂ ସିଂହଦ୍ୱାରର ମୂଳରୁ ଚୂଳ ପର୍ଯ୍ୟନ୍ତ ପୁଷ୍ପ ମଣ୍ଡିତ ହେଇ ଅପୂର୍ବ ଶୋଭା ସୃଷ୍ଟି କରୁଛି ଏବଂ ନୀଳଚକ୍ର ଉପରେ ପତିତ ପାବନ ମାନା ଉଡ୍ଡୀୟମାନ ହେଉଛନ୍ତି ଉତ୍ତର ଦିଗକୁ। ତେଣୁ ଏଇଭଳି ଭାବରେ ଯେଉଁ ସୁନ୍ଦର ଦୃଶ୍ୟ ଆମେ ଦେଖୁଛୁ, ନୀଳଚକ୍ର, ଜଗମୋହନ, ସିଂହଦ୍ୱାର ଏବଂ 3 ରଥ, ଏ ସମସ୍ତଙ୍କର ଅପୂର୍ବ ମଣ୍ଡନୀ, ଅପୂର୍ବ ଶୋଭା ସମ୍ଭାର ଦର୍ଶକମାନଙ୍କର, ଶ୍ରଦ୍ଧାଳୁମାନଙ୍କର ମନକୁ ପ୍ରଲୁବ୍ଧ କରୁଛି। ମହାପ୍ରଭୁଙ୍କୁ ଆଉ ଟିକିଏ ଆନନ୍ଦର ସହିତ, ଉତ୍ସାହର ସହିତ ଦେଖିବା ପାଇଁ ଅପେକ୍ଷାର ଯେଉଁ ତାଙ୍କର କଷ୍ଟ ତାକୁ ଲାଘବ କରିଦେଉଛି ଏ ପ୍ରକାର ବ୍ୟବସ୍ଥା। ତାପରେ ମୁଁ ଆପଣଙ୍କୁ କହିବି ଯେ ଯାହା ନୀତି ନିର୍ଘଣ୍ଟ ମନ୍ଦିର ପ୍ରଶାସନ ତରଫରୁ ହେଇଛି, 9ଟାରେ ରଥ ପ୍ରତିଷ୍ଠା, ମୁଁ ଆପଣଙ୍କୁ କହିଲି ସେ 8ଟା ବେଳକୁ ଆରମ୍ଭ ହେଇଯିବ, 9:30ରେ ପହଣ୍ଡି, 12:30 ପର୍ଯ୍ୟନ୍ତ ସେ ପହଣ୍ଡି ଚାଲିବ, ତାହା ମଧ୍ୟ ଆଗୁଆ ହେଇଯିବାର ଯଥେଷ୍ଟ ସମ୍ଭାବନା ଅଛି। 2ଟାରୁ 3ଟା ଅଛି ଛେରା ପହଁରା, ତାପରେ 4ଟା ବେଳେ ରଥ ଟଣା। ସବୁ ବର୍ଷର ଅଭିଜ୍ଞତାକୁ ଆଧାର କରି ଏହା କୁହାଯାଇପାରିବ ଯେ ରଥ ଟଣା ଯେଉଁ 4ଟା ବେଳେ ଅଛି, ବୋଧ ହୁଏ ସେ ଘଣ୍ଟେ ଆଗରୁ ମଧ୍ୟ ରଥ ଟଣା ହେଇଯିବାର ଯଥେଷ୍ଟ ସମ୍ଭାବନା ରହୁଛି। ଆପଣ ଜାଣନ୍ତି ଆମ ରାଜ୍ୟର ରାଜ୍ୟପାଳ ଏବଂ ଭାରତର ମହାମହିମ ରାଷ୍ଟ୍ରପତି ଏମାନେ ଯେତେବେଳେ ଆସନ୍ତି ସେମାନଙ୍କ ପାଇଁ ଯେଉଁ ବ୍ୟବସ୍ଥା କରାଯାଏ, ଅଭୂତପୂର୍ବ ବ୍ୟବସ୍ଥା ସୁରକ୍ଷାର ଏବଂ ପ୍ରଶାସନିକ ବ୍ୟବସ୍ଥା ଯେଉଁ କରାଯାଏ, ତାଠୁ 100 ଗୁଣ ଅଧିକ ବ୍ୟବସ୍ଥା କରାହେଇଛି ଆଜି ଶ୍ରୀକ୍ଷେତ୍ରରେ। କାରଣ ଇଏ ରାଜ୍ୟପତି ନୁହନ୍ତି କି ରାଷ୍ଟ୍ରପତି ନୁହନ୍ତି, ଇଏ ହେଉଛି ବିଶ୍ୱପତି। ତେଣୁ ବିଶ୍ୱପତିଙ୍କ ପାଇଁ ଯେଉଁ ବ୍ୟବସ୍ଥା, ସେ ବ୍ୟବସ୍ଥା ଆମେ ପ୍ରତ୍ୟକ୍ଷ ଭାବରେ ତାକୁ ଅଙ୍ଗେ ନିଭାଉଛୁ। ଅସୀମ ବ୍ୟାପକ ବ୍ୟବସ୍ଥା, ପାଖାପାଖି 15,000 ପୁଲିସ, ସେ ଡିଜିଙ୍କ ଠାରୁ ଆରମ୍ଭ କରି ସିପାହୀଙ୍କ ପର୍ଯ୍ୟନ୍ତ 15,000 ପୁଲିସ ଉପସ୍ଥିତ ଅଛନ୍ତି ଆଜି ବଡ଼ଦାଣ୍ଡରେ ସବୁ ନିୟନ୍ତ୍ରଣ କରିବା ପାଇଁ। ତାପରେ 25ଟି ବିଭାଗ, ରାଜ୍ୟ ସରକାରଙ୍କର 25ଟି ବିଭାଗ ଏଠି କାର୍ଯ୍ୟ କରୁଛନ୍ତି, ତା ସହିତ କେନ୍ଦ୍ର ସରକାରଙ୍କର ବିଭାଗ ବି ଅଛନ୍ତି। କେନ୍ଦ୍ର ସରକାରଙ୍କ ବିଭାଗ ଭିତରେ ରେଲୱେ ଅଛି, କେନ୍ଦ୍ର ସରକାରଙ୍କ ବିଭାଗରେ ଆକାଶବାଣୀ, ଦୂରଦର୍ଶନ ଅଛନ୍ତି, କେନ୍ଦ୍ର ସରକାରଙ୍କ ବିଭାଗ ଭିତରେ ଦୂରସଞ୍ଚାର ବିଭାଗ ଅଛନ୍ତି। ଏଭଳି ବହୁ ବିଭାଗ, ରାଜ୍ୟ ସରକାରଙ୍କ ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ବିଭାଗ ନିଜ ନିଜ ଭିତରେ ସହଯୋଗ ଏବଂ ସମନ୍ୱୟ ରକ୍ଷା କରି ଏ ରଥଯାତ୍ରାକୁ କିଭଳି ଭାବରେ ନିର୍ବିଘ୍ନରେ ସମାପ୍ତ କରିବେ ସେଥିରେ ଚେଷ୍ଟିତ ଅଛନ୍ତି।

ଆଉ ଆପଣ ଆଉ ଗୋଟେ କଥା ଜାଣିଥାନ୍ତୁ ଯେ ଏଇ ଯୋଉ ନିଃଶୁଳ୍କ ସେବା ଯୋଗାଇବା ପାଇଁ, କାରଣ ଆପଣ ଜାଣନ୍ତି ରଥଯାତ୍ରା ଏଭଳି ଏକ ମହୋତ୍ସବ, ଏଇଠି ପ୍ରତ୍ୟେକ ନିଜ ନିଜର ଅଂଶଗ୍ରହଣ କରିବା ପାଇଁ ଚାହାନ୍ତି, କିଏ କିଭଳି ଭାବରେ ଟିକେ ସେବା ଯୋଗାଇ ଦେବ ଏବଂ ଏଇ ପବିତ୍ର ମୁହୂର୍ତ୍ତରେ ଟିକେ ମହାପ୍ରଭୁଙ୍କର କୃପା ସାଉଁଟି ନବ, ଟିକେ ପୁଣ୍ୟ ସଂଗ୍ରହ କରିନବ, ସେଇ ବିଚାରରେ ଆଜି 380 ଗୋଟି ସ୍ୱେଚ୍ଛାସେବୀ ସଂଗଠନ ବିଭିନ୍ନ ସେବା କାର୍ଯ୍ୟରେ ଅଛନ୍ତି। କିଏ ଜଳସିଞ୍ଚନ କରୁଛନ୍ତି, କିଏ ଲୋକମାନଙ୍କୁ ବିପଦ ସମୟରେ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି, କିଏ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି, କିଏ ଶଙ୍ଖୁଡ଼ି ଖାଦ୍ୟ ବଣ୍ଟନ କରୁଛନ୍ତି, କିଏ ପଣା ବଣ୍ଟନ କରୁଛନ୍ତି, ବିଭିନ୍ନ କାର୍ଯ୍ୟ। ଏଠି ଏତେ କାର୍ଯ୍ୟ ଅଛି ଯେ ଏତେ କାର୍ଯ୍ୟ ବୋଧ ହୁଏ ସରକାର ନିଜେ କରିପାରିବେ ନାହିଁ। ସେଇଥିପାଇଁ ବିଭିନ୍ନ ଅଞ୍ଚଳରୁ, ଓଡ଼ିଶାର କୋଣ ଅନୁକୋଣରୁ, ବିଭିନ୍ନ ସହର ନଗର ମାନଙ୍କରୁ 380 ସ୍ୱେଚ୍ଛାସେବୀ ସଂଗଠନ ମହାପ୍ରଭୁଙ୍କର ଏ ସେବା କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ତାପରେ ଆପଣଙ୍କୁ ଆଉ ଗୋଟିଏ କଥା କହିବି, ଏଇ ବର୍ଷ ରାଜ୍ୟ ସରକାରଙ୍କର ଗୋଟିଏ ଭଲ ଇଚ୍ଛା ହେଇଛି ଯେ ଆମ ରାଜ୍ୟରେ ଯେତିକି ପଦ୍ମ ପୁରସ୍କାର ପାଇଛନ୍ତି ଭାରତ ସରକାରଙ୍କ ତରଫରୁ, ପୁରସ୍କାର ତ ନୁହେଁ ସମ୍ମାନ ପାଇଛନ୍ତି, ନାଗରିକ ସମ୍ମାନ ବୋଲି ତାକୁ କୁହାଯାଏ, ଯେତେ ପଦ୍ମ ସମ୍ମାନ ପାଇଛନ୍ତି ସେ ସମସ୍ତଙ୍କୁ ରାଜ୍ୟ ସରକାର ନିମନ୍ତ୍ରଣ କରିଛନ୍ତି ଏଇ ରଥଯାତ୍ରା ଦର୍ଶନ କରିବା ପାଇଁ। ତେଣୁ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାହେଇଛି ଏବଂ ସେଇଠି ସେମାନେ ବସିବେ, ରଥଯାତ୍ରା ଦେଖିବେ। ସେମାନେ ହେଉଛନ୍ତି ଆମ ରାଜ୍ୟର ଗୌରବ ଏବଂ ଗୌରବ କଳା, ସାହିତ୍ୟ, ସଂସ୍କୃତି, ଲୋକକଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ଏ ସମସ୍ତ କ୍ଷେତ୍ରରୁ ଯେଉଁ ବିଶିଷ୍ଟ ବିଦ୍ୱାନ ମାନଙ୍କୁ, ବିଶିଷ୍ଟ କଳାକାର ମାନଙ୍କୁ, କୃତବିଦ ମାନଙ୍କୁ, ଯେଉଁମାନଙ୍କୁ ଭାରତ ସରକାର ତାଙ୍କ ଅବଦାନକୁ ସ୍ୱୀକାର କରି ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି, ସେ ମହାଶୟ ମାନେ ମଧ୍ୟ ଆଜି ଶ୍ରୀକ୍ଷେତ୍ରରେ ଉପବିଷ୍ଟ ହେବେ ଏବଂ ମହାପ୍ରଭୁଙ୍କର ଏ ଦିବ୍ୟ ଲୀଳା ଦର୍ଶନ କରିବାର ସୁଯୋଗ ତାଙ୍କୁ ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ଏଇଭଳି ଭାବରେ ଆଉ ଯେଉଁ ଗୋଟେ କଥା କହିବାକୁ ଚାହିଁବି, ଆମର ଯେତେବେଳେ କାଲି ଆକାଶବାଣୀ ତରଫରୁ ଆପଣ ଜାଣନ୍ତି ଯେଉଁ ଆମର ଯାନ୍ତ୍ରିକ ବିଭାଗର ଯେଉଁ ସହଯୋଗୀମାନେ, କର୍ମକର୍ତ୍ତାମାନେ ଯେଉଁମାନେ ଏଇସବୁ କାର୍ଯ୍ୟ କରନ୍ତି, ଯେଉଁ ମାଧ୍ୟମରେ ଆପଣଙ୍କ ପାଖରେ ଧାରା ବିବରଣୀ ପହଞ୍ଚୁଛି, ସେଥିପାଇଁ ବହୁତ କଷ୍ଟ କରିବାକୁ ପଡ଼େ। ତେଣୁ କାଲି ଦିନସାରା ସେମାନେ ଲାଗିକିରି ଯେଉଁ କଷ୍ଟ କରିକିରି ଆପଣଙ୍କ ପାଖରେ ଏଇ ବେତାର ମାଧ୍ୟମରେ ଏଇ ବାଣୀକୁ ପହଞ୍ଚାଇବା ପାଇଁ ବ୍ୟବସ୍ଥା କଲେ, ସେଥିପାଇଁ ଏତେ କାର୍ଯ୍ୟ ତାଙ୍କ ଉପରେ ପଡ଼ିଲା ଯେ ସେମାନେ କାଲି ମଧ୍ୟାହ୍ନ ଭୋଜନ କରିବାର ସୁବିଧା ମଧ୍ୟ ପାଇଲେ ନାହିଁ। ଆପଣ ଜାଣନ୍ତି ଯେ ଏଇଠି ଡିଜି ପୋଲିସଙ୍କ ଠାରୁ ଆରମ୍ଭ କରି ପୁରୀର ଏସ୍ପିଙ୍କ ପର୍ଯ୍ୟନ୍ତ ଏବଂ ମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ଠାରୁ ଆରମ୍ଭ କରି ସେବା ସହିତ, ନୀତି ସହିତ ସମ୍ପୃକ୍ତ ଥିବା ସେବକମାନେ ମଧ୍ୟ ଏତେ କାର୍ଯ୍ୟ ଥାଏ ଯେ ଭୋକ ଶୋଷ ଆଉ ମନେ ପଡ଼େ ନାହିଁ, ଭୁଲି ହେଇଯାଏ ଭୋକ ଶୋଷ, ଏବଂ ଭୋକ ହଉଥାଏ କିନ୍ତୁ ଏତେ କାର୍ଯ୍ୟ ଚାପ ଥାଏ ଯେ ସେ ଭୋକକୁ ଆଉ ମନରେ ସ୍ଥାନ ଦେଇ ହୁଏ ନାହିଁ ଏବଂ ସେ ଭୋକକୁ ଗୁରୁତ୍ୱ ନ ଦେଇ ଭୋକକୁ ଭୁଲି ଯିବାକୁ ପଡ଼େ। ଏଇଭଳି ଯେଉଁ କଷ୍ଟ, ଏଇ କଷ୍ଟ ଗୁଡ଼ିକ ଶ୍ରୀକ୍ଷେତ୍ର ଭିତରେ ଦିନେ ଦୁଇ ଦିନ ପାଇଁ ଏଇ ମହାପ୍ରଭୁଙ୍କର ସେବାରେ ବ୍ୟସ୍ତ ଥିବା ଯେଉଁ କର୍ମଚାରୀମାନେ, ଯେଉଁମାନେ ଶ୍ରଦ୍ଧାଳୁମାନେ ଥାଆନ୍ତି, ସେମାନଙ୍କୁ ଜଣାପଡ଼େ ନାହିଁ। କାରଣ ମହାପ୍ରଭୁଙ୍କର ବଡ଼ଦାଣ୍ଡକୁ ଆସିବାର ଯେଉଁ ପବିତ୍ର ପାବନ ମୁହୂର୍ତ୍ତ, ସେ ମୁହୂର୍ତ୍ତ ସମସ୍ତଙ୍କୁ ଏଭଳି ଭାବରେ ଉନ୍ମାଦିତ କରେ, ଏଭଳି ଭାବରେ ତାଙ୍କୁ ଗ୍ରାସିତ କରିକି ରଖେ ଯେ ସେଇ ଆନନ୍ଦ ବିଭୋର ଅବସ୍ଥାରେ ଅନ୍ୟ ବ୍ୟକ୍ତିଗତ ଦୁଃଖ, କଷ୍ଟ, କ୍ଲେଶ ଏସବୁ କିଛି ଅନୁଭବ ହୁଏ ନାହିଁ। ତେଣୁ ଶ୍ରୋତାବନ୍ଧୁ, ମୁଁ ଆପଣମାନଙ୍କୁ ଏତିକି ସୂଚନା ଦେଲି ଏବଂ ରଥ ଚାରିପଟେ ସକାଳେ ଆମେ ଦେଖିଲୁ ଏଇ ରାଧାବଲ୍ଲଭ ମଠ ଉପରେ ଆମର ଯେଉଁ ପ୍ରଥମ କେନ୍ଦ୍ର ହେଇଛି, ଏଇ ପ୍ରଥମ କେନ୍ଦ୍ରରେ ଆମେ ଦେଖିଲୁ ବହୁ ଲୋକ ରଥର ଯେଉଁ ବ୍ୟାରିକେଡ୍ ହେଇଛି, ରଥରେ ଦୁଇଟି କଡନ୍ ଥାଏ, ଗୋଟିଏ ହେଉଛି ଇନର କଡନ୍ ବୋଲି କୁହାଯାଏ, ଭିତର କଡନ୍, ଆଉ ଗୋଟେ ହେଉଛି ବାହାର କଡନ୍, ଆଉଟର କଡନ୍। ଏଇ କଡନ୍କୁ ଲାଗିକିରି ଯେଉଁ ବ୍ୟାରିକେଡ୍ କରାହେଇଛି, ସେଇ ବ୍ୟାରିକେଡ୍ ପାଖରେ ସକାଳୁ ହଜାର ହଜାର ଶ୍ରଦ୍ଧାଳୁ ଆସିକିରି ଜମା ହେଇଥିଲେ, ଯାହାଫଳରେ ଗମନାଗମନ ପାଇଁ ମଧ୍ୟ ଅସୁବିଧା ହେଉଥିଲା। ତାକୁ ନିଜେ ପୁରୀ ପୋଲିସ ଏସ୍ପି ପ୍ରତୀକ ସିଂ, ସେ ନିଜେ ଆସିକିରି ସେ ଲୋକମାନଙ୍କୁ ଦୂରକୁ ଘୁଞ୍ଚେଇଲେ ଏବଂ ରାସ୍ତା ସଫା କଲେ, କାରଣ ମହାପ୍ରଭୁଙ୍କର ପହଣ୍ଡି ହେବା ସମୟ ହେଲା ବେଳକୁ ବହୁତ ଭିଡ଼ ହେଇଯିବ, ସେଇଥିପାଇଁ ଗମନାଗମନର ଅସୁବିଧା ହେବ, ଦଳାଚକଟା ହେବାର ମଧ୍ୟ ଆଶଙ୍କା ଅଛି। ତେଣୁ ସେ ସବୁ ଗୁଡ଼ିକୁ ବ୍ୟବସ୍ଥିତ କରିବା ପାଇଁ ତାଙ୍କର ଆରକ୍ଷୀ ବାହିନୀଙ୍କ ସହିତ ପୋଲିସ ଏସ୍ପି ମଧ୍ୟ ବ୍ୟକ୍ତିଗତ ଭାବରେ ତାକୁ ତଦାରଖ କରିକିରି ସେ ଲୋକମାନଙ୍କୁ ଦୂରକୁ ଯିବା ପାଇଁ ସେମାନଙ୍କୁ ପରାମର୍ଶ ଦେଲେ। ଏବଂ ଆଉ ଗୋଟେ କଥା ଜାଣନ୍ତି, ପୋଲିସ ହାତରେ ଆମେ ଦେଖୁ ସବୁବେଳେ ଠେଙ୍ଗା ଥାଏ, ବାଡ଼ି ଥାଏ, କିନ୍ତୁ ଆଜି କୌଣସି ପୋଲିସଙ୍କ ହାତରେ ଠେଙ୍ଗା ବାଡ଼ି ନାହିଁ, ସେମାନେ ଗୋଟିଏ ଗୋଟିଏ ମୋଟା କାଗଜ ମୋଡ଼ା ଧରିଛନ୍ତି, ଯେଉଁ ମୋଡ଼ାଟି କେବଳ ଶବ୍ଦ କରେ କିନ୍ତୁ କାହା ଦେହରେ ବାଜିଲେ ତାହା ଆଘାତ ଦିଏ ନାହିଁ। ତେଣୁ ଗୋଟେ ପ୍ରତୀକ ଭାବରେ ଆମର ପ୍ରତୀକ ସିଂ ଏସ୍ପି ମହାଶୟ ମଧ୍ୟ ଗୋଟେ ମୋଟା କାଗଜର ମୋଡ଼ାକୁ ଧରିକିରି ସମସ୍ତଙ୍କୁ ହାତ ହଲେଇ ହଲେଇ ଦୂରକୁ ଯିବା ପାଇଁ ନିବେଦନ କରିବାର ଆମେ ମଧ୍ୟ ଦେଖିଲୁ। ତ ଏଇଭଳି ଭାବରେ ଯାହା ଶ୍ରୀକ୍ଷେତ୍ରର କଥା ମୋର ଦୃଷ୍ଟିପଥ ଆରୂଢ଼ ହେଇଥିଲା, ମୁଁ ଯାହା ଦେଖିଥିଲି ଆପଣଙ୍କୁ ସେଇଟା ଅନୁଭବ କରି କହିଲି। ଆମର ଦୁଇ ଜଣ ଯେଉଁ ଅନ୍ୟ ଭାଷ୍ୟକାର ଅଛନ୍ତି, ଆମର ଡକ୍ଟର ନରେଶ ଚନ୍ଦ୍ର ଦାସ ଅଛନ୍ତି ଏବଂ ଡକ୍ଟର କଲ୍ୟାଣୀ ନନ୍ଦୀ ଅଛନ୍ତି, ସେମାନେ ମଧ୍ୟ ଦୁଇ ଦୁଇ ପଦ ଆପଣମାନଙ୍କୁ ତାଙ୍କର ବାଣୀ ମହା

0: ମହାପ୍ରଭୁଙ୍କର ବାଣୀ ସେବା ଏଇ ମାଧ୍ୟମରେ ଟିକେ ଶୁଣେଇବେ ଏବଂ ତାପରେ ଆମେ ଦ୍ୱିତୀୟ କେନ୍ଦ୍ରକୁ ଯିବୁ। ସେଇଠି ଡକ୍ଟର ହରିହର କାନୁନଙ୍କ ମହାଶୟ ଅଛନ୍ତି, ପ୍ରତାପ ତ୍ରିପାଠୀ ମହାଶୟ ଅଛନ୍ତି, ସେହି ସ୍ଥାନରୁ ସେମାନଙ୍କର ଅନୁଭବ ସେ ଆପଣମାନଙ୍କ ନିକଟରେ କହିବେ। ବର୍ତ୍ତମାନ ମୁଁ ଅନୁରୋଧ କରୁଛି ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ, ସେ ମାଇକ୍ରୋଫୋନ୍ ନିଅନ୍ତୁ ଏବଂ ମହାପ୍ରଭୁଙ୍କର ବାଣୀ ଶ୍ରୋତାମାନଙ୍କୁ ଶୁଣାନ୍ତୁ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ପରମ ପାବନ ପୁରୁଷୋତ୍ତମ କ୍ଷେତ୍ର ପୁରୀରୁ ଆପଣମାନେ ସିଧା ପ୍ରସାରଣ ମାଧ୍ୟମରେ ମହାପ୍ରଭୁଙ୍କର ଏଇ ଦିବ୍ୟ କଥା, ଦିବ୍ୟ ଗାଥାକୁ ଶ୍ରବଣ କରୁଛନ୍ତି ଏବଂ ମନେ ମନେ ମହାପ୍ରଭୁଙ୍କର ସାନ୍ନିଧ୍ୟ ଲାଭ କରୁଛନ୍ତି। ମହାପ୍ରଭୁ ବସିଛନ୍ତି ଏ ପର୍ଯ୍ୟନ୍ତ ଅଣସର ଗୃହରେ, ଅଣସର ଗୃହରୁ ବାହାରି ନାହାନ୍ତି। ମହାପ୍ରଭୁ ଆସିବେ, ବଡ଼ଦାଣ୍ଡକୁ ଧନ୍ୟ କରିବେ। ଭକ୍ତମାନେ ଚାହିଁକରି ବସିଛନ୍ତି। ଯେତେବେଳେ ଆଜି ମୁଁ ଘରୁ ଆସୁଥିଲି, ଦେଖୁଥିଲି ବହୁ ସଂଖ୍ୟାରେ ଲୋକ ଗୋଟିଏ ଗୋଟିଏ ଜରି ଘୋଡ଼ି ହେଇକରି ଆସୁଛନ୍ତି। ଅବିଶ୍ରାନ୍ତ ଭାବରେ ବର୍ଷା ଝରୁଛି ଆକାଶରୁ, କିନ୍ତୁ ସେମାନେ ତାକୁ ସାମାନ୍ୟତମ ଖାତିରି ନକରି ମୋ ମୁଣ୍ଡରେ ଗୋଟିଏ ଗୋଟିଏ ଜରି ପକାଇ ସେମାନେ ବଡ଼ଦାଣ୍ଡ ଅଭିମୁଖେ ଯାତ୍ରା କରୁଛନ୍ତି। ମନରେ ଟିକିଏ ମାତ୍ର ଗ୍ଲାନି ନାହିଁ ଯେ ଆମେ କେଉଁଠିକି ଆସିଲୁ, କେଉଁଠି କେମିତି ପ୍ରଭୁଙ୍କୁ ଦର୍ଶନ କରିବୁ, କେଉଁଠି ରହିବୁ, କେଉଁଠି ଖାଇବୁ, କେଉଁଠି ଶୌଚ ହବୁ, ଏ ସବୁ ଚିନ୍ତା ସତେକି ସେ ପ୍ରଭୁଙ୍କ ଉପରେ ଛାଡ଼ିଦେଇ ସେମାନେ ସମସ୍ତେ ଆଜି ଶୃଙ୍ଖଳ ରହିତ ହେଇଯାଇଛନ୍ତି। ଯାହା କିଛି ସମୟ ପୂର୍ବରୁ ଆପଣ ଶୁଣୁଥିଲେ, ସବୁ ବନ୍ଧନ ମୁଁ କାଟିଦେଲି ପ୍ରଭୁ, ଆପଣଙ୍କ ବନ୍ଧନରେ ଆମକୁ ରଖନ୍ତୁ। ତେଣୁ ଆଜି ମହାପ୍ରଭୁଙ୍କ ବନ୍ଧନରେ ଆମେମାନେ ସମସ୍ତେ ଅଛେ, କାରଣ ଆଜି ସମସ୍ତେ ସାଂସାରିକ ବନ୍ଧନକୁ କାଟିକିରି ପ୍ରଭୁଙ୍କ ପାଖକୁ ଛୁଟି ଆସିଛନ୍ତି।
0: ଏବଂ ସବୁ ବନ୍ଧନ ମୁଁ ତୁଟାଇ ହେ ପ୍ରଭୁ ତୁମରି ବନ୍ଧନ ରଖ।
1: ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଅତି ସୁନ୍ଦର ଏ ପଦଟି ସମସ୍ତଙ୍କୁ ବିମୋହିତ କରେ। ତେଣୁ ଆଜି ତୁମରି ବନ୍ଧନରେ ଆମେ ପଡ଼ିଛୁ ପ୍ରଭୁ, ତେଣୁ ତୁମେ କିଭଳି ଭାବରେ ରଖିବ ସେ ତୁମ ଉପରେ ନିର୍ଭର କରେ। ଯିଏ ସଂସାରକୁ ସୃଷ୍ଟି କରିଛି, ଯିଏ ଏ ସଂସାରକୁ ପାଳନ କରୁଛନ୍ତି, ଯିଏ ଏ ସଂସାରର ଯେତେବେଳେ ପ୍ରଳୟ ହବ ନିଜ ଦେହରେ ତାକୁ ଲୀନ କରୁଛନ୍ତି, ସେହି ଅଖିଳ ବ୍ରହ୍ମାଣ୍ଡ ନାଥ ପରମ କାରୁଣିକ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଆଜି ବଡ଼ଦାଣ୍ଡକୁ ଛୁଟି ଆସିବେ ଏବଂ ଭକ୍ତମାନଙ୍କ ସହିତ ଆଖିକୁ ଆଖି ମିଶିବ। ଭକ୍ତମାନଙ୍କର ଅନେକ ଦିନର ଯେଉଁ ଦୁଃଖ ଯନ୍ତ୍ରଣା ସବୁ ପାର୍ଶ୍ୱର ହେଇଯିବ, ସବୁ ଖଣ୍ଡିତ ହବ। ତେଣୁ ଆଜି ସମସ୍ତେ ସେଇ ଆଶା ପୋଷଣ କରି ଆସିଛନ୍ତି ମହାପ୍ରଭୁଙ୍କ ନିକଟକୁ, ବଡ଼ ଦାଣ୍ଡକୁ, ବଡ଼ ଠାକୁରଙ୍କ ପାଖକୁ ଆସିଛନ୍ତି। ଦେଖିବେ ବଡ଼ ଦେଉଳ, ଦେଖିବେ ବଡ଼ ଦାଣ୍ଡ, ଦେଖିବେ ତାଙ୍କର ବଡ଼ ଯାତ୍ରା। ତେଣୁ ଆଜି ସେଇ ବଡ଼ ଆଶା ନେଇକରି ସେମାନେ ଆସିଛନ୍ତି ଏବଂ ତାଙ୍କର ଆଶା ପୂର୍ଣ୍ଣ କରିବା ପାଇଁ ମହାପ୍ରଭୁ ସାଡ଼େ ମଧ୍ୟ ତରତର ହେଲେଣି। ଯାହା ଶାନ୍ତନୁ ବାବୁ କିଛି ସମୟ ପୂର୍ବରୁ କହୁଥିଲେ, ଆମେ ମନୁଷ୍ୟମାନେ ଯେଉଁମାନେ ଏଇ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବିଧି ବ୍ୟବସ୍ଥାପକ ଭାବରେ ଅଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ସେ ଯେଉଁ ନୀତି ନିର୍ଘଣ୍ଟ କରିଛନ୍ତି, ସେ ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ମହାପ୍ରଭୁ ଆଜି ତାଙ୍କ କାମ ସାରିଦେଇଛନ୍ତି। କାରଣ ଗତକାଲି ଉଭା ଯାତ୍ରା ପଡ଼ିଗଲା, ପୂର୍ବ ଦିନ ନବଯୌବନ ପଡ଼ିଥିଲା, ଗତକାଲି ଉଭା ଯାତ୍ରା ଥିଲା, ଉଭା ଯାତ୍ରାରେ ସେଭଳି ଦର୍ଶନ ହେଇନାହିଁ। ତେଣୁ କାହିଁକି ନା ନୀତିକୁ ଶୃଙ୍ଖଳିତ କରିବା ପାଇଁ ବାହୁଟ କଣ୍ଟ ସରିଛନ୍ତି ମହାପ୍ରଭୁଙ୍କର, ସେନାପଟା ଲାଗି ସରିଛନ୍ତି ଏବଂ ଆଜି ସକାଳୁ ଆମ ପାଖରେ ଯେଉଁ କ'ଣ ନୀତି ଭିତରେ ଚାଲିଛି ତାର ଯେଉଁ ସୂଚକ ରହିଛି ସେଥିରେ ସେ ସୂଚନାରୁ ଜଣାପଡ଼ୁଛି ମହାପ୍ରଭୁଙ୍କର ବେଶ ବିଶେଷ ହେଇଗଲାଣି। ଅର୍ଥାତ୍ ମହାପ୍ରଭୁଙ୍କର ଆଜି ମଙ୍ଗଳ ଆଳତୀ ସରିଛି, ମୈଲମ ସରିଛି, ତଡ଼ପ ଲାଗି ସରିଛି ଏବଂ ରୋଷ ହୋମ ମଧ୍ୟ ସରିଛି। ମହାପ୍ରଭୁ ବାହାରକୁ ଆସିବେ, 9 ଦିନ ପାଇଁ ବଡ଼ ଦେଉଳ ଖାଲି ପଡ଼ିବ, ନବଦିନାତ୍ମିକା ଯାତ୍ରା। ତେଣୁ ଏଇ ଯାତ୍ରାରେ ମହାପ୍ରଭୁ ବାହାରିବେ, ସେଥିପାଇଁ ମହାପ୍ରଭୁ କହୁଛନ୍ତି ମୁଁ ଟିକେ ଗଣ୍ଡେ ଖାଇଦିଏ, କାହିଁକି ନା ମୁଁ ଭକ୍ତମାନଙ୍କ ସହିତ ମିଶିଗଲେ ଆଉ ଖାଇପାରିବିନି। ଯେମିତି ଆମେ ଆପଣ ଶାନ୍ତନୁ ବାବୁ କହୁଥିଲେ ୟା ପୂର୍ବରୁ, ଗତକାଲି ଯେତେବେଳେ ଆମର ଇଞ୍ଜିନିୟର ବନ୍ଧୁମାନେ ଏହି ଧାରା ବିବରଣୀକୁ ପ୍ରସାରଣ କରିବା ପାଇଁ ଚେଷ୍ଟା କରୁଥିଲେ, ସେମାନେ ଭୁଲି ଯାଇଥିଲେ ଖାଇବା ପିଇବା। ତେଣୁ ମହାପ୍ରଭୁଙ୍କ କାମରେ ଲାଗିଗଲେ ଯେମିତି ଆମେ ଖାଇବା ପିଇବା ଭୁଲି ଯାଉ, ସେଇଭଳି ମହାପ୍ରଭୁ ମଧ୍ୟ ତାଙ୍କର ଭକ୍ତମାନଙ୍କୁ ଦର୍ଶନ କରିବାକୁ ଆସିଲେ ସେ ବି ଖାଇବା ପିଇବା ଭୁଲି ଯାଆନ୍ତି। ଏ ଯେଉଁ 60 ପାଉଟି ଭୋଗ ହେଉଛି, ଆଉ କ'ଣ 60 ପାଉଟି

ଭୋଗ ରଥରେ ଥାଇକିରି ମହାପ୍ରଭୁ ଖାଇବେ, ସେଥିପାଇଁ ତାଙ୍କୁ ମନେ ପକେଇଛନ୍ତି ମହାଲକ୍ଷ୍ମୀ ଠାକୁରାଣୀ। ଆରେ ମୁଁ ରୋଷେଇ କରିଛି, ତେଣୁ ଆଜି ଯାହା ମୁଁ ରୋଷେଇ କରିଛି ସେଇ ରୋଷେଇରୁ ତୁମେ ଟିକେ ଖାଇକିରି ଯାଅ। ସେଥିପାଇଁ ମହାଲକ୍ଷ୍ମୀ ଠାକୁରାଣୀ ସକାଳୁ ସକାଳୁ ରୋଷ ହୋମ ହେଇଗଲା ପରେ ନିଜେ ଯାଇ ରୋଷଶାଳାରେ ପହଞ୍ଚି ଆଜି ଖେଚେଡ଼ି ଅନ୍ନ କରିଛନ୍ତି, ଦିବ୍ୟ ଖେଚେଡ଼ି ଅନ୍ନ। ଯୋଉ ଦିବ୍ୟ ଖେଚେଡ଼ି ଅନ୍ନ ବାସ୍ତବିକ ଏକ ସ୍ୱତନ୍ତ୍ର ସ୍ୱାଦର ଆଜି ମହାପ୍ରଭୁ ଖାଇବେ, କାହିଁକି ମହାଲକ୍ଷ୍ମୀ ଠାକୁରାଣୀ ମନ ଦେଇକିରି ଆଜି ରାନ୍ଧିଛନ୍ତି। ଶାସ୍ତ୍ରରେ କୁହାଯାଇଛି ଜଦନ୍ନଂ ପାଚ ଏତେ ଲକ୍ଷ୍ମୀ ହିଁ ଭୋକ୍ତା ସ୍ୱୟଂ ଜନାର୍ଦ୍ଦନ। ଯୋଉ ଅନ୍ନକୁ ସ୍ୱୟଂ ମହାଲକ୍ଷ୍ମୀ ପାଚନ କରୁଛନ୍ତି ଏବଂ ଖାଉଛନ୍ତି କିଏ, ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ପରମ କାଉଣିକ ଆନନ୍ଦ କନ୍ଦ ସଚ୍ଚିଦାନନ୍ଦ ଚିନ୍ମୟ ଘନ ଶରଣ ଶରଣ ପଦ୍ମ ପଲାସ ଲୋଚନ ପ୍ରଭୁ ଅଖିଳ ବ୍ରହ୍ମାଣ୍ଡ ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ଯିଏ ହେଉଛନ୍ତି ଜଗତାଙ୍ଗ ଆଧାର, ଯିଏ ହେଉଛନ୍ତି ଜଗତାଙ୍ଗ ନାଥ, ଯିଏ ଏ ଜଗତର ନାଥ ପୁଣି ଜଗତାଙ୍ଗ ଆଧାର, ଯାହାଙ୍କ ଉପରେ ଏ ସଙ୍ଗମ ସମଗ୍ର ଜଗତ ଆହିତ ହେଇକିରି ଅଛି। ଟିକିଏ ମୁଣ୍ଡକୁ ହୁଗାଳି ଦେଲେ ସବୁ ବିଭ୍ରାଟ ହେଇଯିବ, ତେଣୁ ସିଏ ହେଉଛନ୍ତି ଜଗଦାଧାର। ସେଥିପାଇଁ ବ୍ରହ୍ମା ତାଙ୍କୁ ପ୍ରଥମେ ସ୍ତୁତି କରିଥିଲେ, ବ୍ରହ୍ମା ନମସ୍ତେ ଜଗଦାଧାର ଶଙ୍ଖ ଚକ୍ର ଗଦାଧର ଯତ୍ ପାଦ ପଙ୍କଜା ଦେବ ଯତ୍ ନାଭି ପଙ୍କଜା ଦେବ ଜାତୋହଂ ବିଶ୍ୱ ସୃଷ୍ଟିକୃତ ହେ ଜଗଦାଧାର। ତେଣୁ ମହାପ୍ରଭୁ ହେଉଛନ୍ତି ସମଗ୍ର ଜଗତର ଆଧାର, ଅର୍ଥାତ୍ ଭୂର୍ଭୁବ ସ୍ୱ ଜନ ତପ ସତ୍ୟ ଯୋଉ ଚତୁର୍ଦ୍ଦଶ ଭୁବନ ଯେତେ ଯେତେ ବ୍ରହ୍ମାଣ୍ଡ ଯୋଉଠି ରହିଛି, ବ୍ରହ୍ମାଣ୍ଡ ମାଳ ମାଳ ହୋଇ ଯା ଲୋମ କୂପେ ବିରାଜୟୀ, ମାଳ ମାଳ ବ୍ରହ୍ମାଣ୍ଡ ଯୋଉ ପରମ୍ପରମ ପରମାତ୍ମାଙ୍କର ଲୋମ କୂପରେ ଝୁଲିକିରି ରହିଛି, ସେଇ ମହାପ୍ରଭୁ ଆଜି ସମସ୍ତ ଜଗତର ଆଧାର। ସିଏ ଆଜି ଭକ୍ତମାନଙ୍କ ଗହଣକୁ ଆସିବେ, ଭକ୍ତମାନଙ୍କ ସହିତ ଆଜି ଗୋଟେ ମହାମିଳନ ହବ। ତେଣୁ ବଡ଼ଦାଣ୍ଡରେ ଏଇ ମହାଦୃଶ୍ୟକୁ ଆପଣମାନେ ସମସ୍ତେ ଭାବଚକ୍ଷୁରେ ଦର୍ଶନ କରନ୍ତୁ। ମୁଁ ମୋର ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟଙ୍କୁ ନିବେଦନ କରୁଛି।

ଜୟ ଜଗନ୍ନାଥ। ଅଖିଳ ବ୍ରହ୍ମାଣ୍ଡର ନାଥ, କୋଟି କୈବଲ ନାଥ, ମହାପ୍ରଭୁ ଶ୍ରୀ କାଳିଆ ଶାନ୍ତଙ୍କର ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା। ଆକାଶବାଣୀ ତରଫରୁ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଜଣାଉଛି। ଏ ଅଧମ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶିବଶ୍ଚ ଖଣ୍ଡଶାଳ ମନ୍ଦିର, ଯାହା ବର୍ତ୍ତମାନ ଅତ୍ୟନ୍ତ ସୁନ୍ଦର ଭାବରେ ପୁଷ୍ପ ବିମଣ୍ଡିତ ହୋଇଅଛନ୍ତି ଏବଂ ହସୁଛନ୍ତି ମା ତୋରଣ ଲକ୍ଷ୍ମୀ। କିନ୍ତୁ ଶ୍ରୀକ୍ଷେତ୍ରରେ ଆଜି ଯେଉଁ ବର୍ଷାର ଯେଉଁ ଅବିରତ ଧାରା ଚାଲିଛି, ସତେ ଯେପରି ମନେ ହେଉଛି ଇଏ ମହାପ୍ରଭୁ କାଳିଆ ଶାନ୍ତଙ୍କର କରୁଣାର ବାରିଧାରା। ସେଇ ବାରିଧାରା ପ୍ରାପ୍ତ କରି ଆଜି ଶ୍ରଦ୍ଧାଳୁ ଭକ୍ତ କୌଣସି ବର୍ଷାକୁ ମଧ୍ୟ ଭୃକ୍ଷେପ ନ କରି ଆଜି ବଡ଼ଦାଣ୍ଡର ସେ ଶ୍ରୀଙ୍ଗଦ୍ୱାର ପ୍ରାଙ୍ଗଣରେ ଉପସ୍ଥିତ ହୋଇଛନ୍ତି। ଶ୍ରୋତାବନ୍ଧୁ, ଆମେ ଦେଖିପାରୁଛୁ ଅତ୍ୟନ୍ତ ସୁନ୍ଦର ଭାବରେ ଯେମିତି ମନ୍ଦିରକୁ ସଜାଯାଇଛି, ସିଂହଦ୍ୱାରର ସେଇ ପ୍ରାଙ୍ଗଣ ଯୋଉ ଦାଣ୍ଡ ତାହା ମଧ୍ୟ ଚିତ୍ରିତ କରାଯାଇଛି ବିଭିନ୍ନ କଳାର। ସେ ନିପୁଣ ଷୋଳ କଳାର ଠାକୁରଙ୍କୁ ସେଇ କଳାକୁ ପ୍ରଦର୍ଶିତ କରିବା ପାଇଁ ଅତ୍ୟନ୍ତ ସମର୍ପିତ ଭାବନାରେ ପ୍ରଭୁଙ୍କ ନିମନ୍ତେ ଯୋଉ ଦାଣ୍ଡରେ ଯୋଉଠି ରଥ ରହିଛି ତାକୁ ମଧ୍ୟ ସୁନ୍ଦର ଭାବରେ ଚିତ୍ରିତ କରାଯାଇଛି ଏବଂ ରଥ ଯୋଉଠି ଗଡିଯିବ ତାକୁ ମଧ୍ୟ ସୁନ୍ଦର ଭାବରେ ଚିତ୍ରିତ କରାଯାଇଛି ନାନା ରଙ୍ଗରେ। ଆଉ ଆମେ ଦେଖିପାରୁଛୁ ଅତ୍ୟନ୍ତ ଆନନ୍ଦର ସହିତ ଅନେକ ଶ୍ରଦ୍ଧାଳୁ ଆସି ପହଞ୍ଚି ଯାଇଛନ୍ତି ଏ ବଡ଼ଦାଣ୍ଡର ସେ ସିଂହ ଦ୍ୱାରରେ। କିଏ ଛାତ ଉପରେ ବସିଛନ୍ତି, କିଏ ସେ ବସିଛନ୍ତି ବିଭିନ୍ନ ପ୍ରକାରର ଯୋଉ

0: କୋଉଠି ଟିକିଏ ମାତ୍ର ଜାଗା ପାଇଛନ୍ତି। ଆଉ ଆହୁରି ମଧ୍ୟ ଶ୍ରଦ୍ଧାଳୁ ମାନେ କିଏ ନିଜକୁ ହନୁମାନ ବେଶରେ ସୁସଜିତ କରିଦେଇଛନ୍ତି, ପ୍ରଭୁଙ୍କୁ ସମର୍ପିତ କରିଛନ୍ତି, ତାଙ୍କର ନୃତ୍ୟ ନବଦା ଭକ୍ତିର ସ୍ୱରୂପରେ ପ୍ରଭୁଙ୍କୁ ଅର୍ପଣ କରୁଛନ୍ତି। କାରଣ ପ୍ରଭୁ ହଉଛନ୍ତି ଭକ୍ତ ପ୍ରିୟ ଠାକୁର, ସେଇଥିପାଇଁ ସାରା ବିଶ୍ୱରେ ଏକମାତ୍ର ଠାକୁର ଯିଏ ନିଜେ ଆସନ୍ତି ଶ୍ରୀମନ୍ଦିରରୁ ଭକ୍ତ ନିମନ୍ତେ ଆସନ୍ତି। ଯାହାକୁ କୋଟି ବ୍ରହ୍ମା ଯାହାକୁ ଉପେନ୍ଦ୍ର ଭଞ୍ଜ ତାଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟରେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ସ୍ନାନ କୁଣ୍ଡି ଚାଏ ବେନି ସ୍ୱୟଂ ଲୀଳାଜାର ପତିତ ଜନଙ୍କ ପାଇଁ ପ୍ରାସାଦୁ ବାହାର। ପତିତଙ୍କର ହିତରେ ଇଏ ହଉଛି ଭକ୍ତ ସହିତ ଭଗବାନଙ୍କର ମିଳନର ଯାତ୍ରା, ଇଏ ଯୋଉ ଭାବର ଯାତ୍ରା, ସେ ଭାବ ଡରିରେ ବାନ୍ଧି ହୋଇ ମହାପ୍ରଭୁ କାଳିଆ ସାନ୍ତେ ରତ୍ନ ସିଂହାସନରୁ ବାଇଶି ପାହାଚ ଡେଇଁ ଡେଇଁ ଆସିବେ, ରଥାରୂଢ଼ ହେବେ। ଅପେକ୍ଷା କରିଛନ୍ତି ତିନି ଗୋଟି ରଥ, ଯାହା ମଧ୍ୟ ସୁନ୍ଦର ଭାବରେ ସଜା ଯାଇଛି ପୁଷ୍ପରେ। ଆଉ ଖରିକା ନିଯୋଗର ଯୋଉ ବ୍ୟକ୍ତିମାନେ ସେବାୟତ ମାନେ ଆମେ ଦେଖିପାରୁଛୁ, ରଥ ଚାରିପଟେ ପୁଷ୍ପ ଯୋଉ ସଜା ଯାଇଛି ତାହାର କୌଣସି ଅଂଶ ଯେପରି ପଡିଛି ତାକୁ ଓଳେଇ ଦଉଛନ୍ତି, ପରିଷ୍କାର କରୁଛନ୍ତି। ଆମେ ମଧ୍ୟ ଶ୍ରୋତାବନ୍ଧୁ ଦେଖିପାରୁଛୁ ବର୍ତ୍ତମାନ ରଥ ପ୍ରତିଷ୍ଠା କାର୍ଯ୍ୟ ଯାହା ଚାହାଣି ମଣ୍ଡପ ନିକଟରେ ବର୍ତ୍ତମାନ ଅନୁଷ୍ଠିତ ହଉଛି। ତିନି ଜଣ ଯାହାକି ମନ୍ଦିର ପୁରୋହିତ ସହିତ ଏକୋଇଶ ଜଣ ଶ୍ରୋତୀୟ ବ୍ରାହ୍ମଣ ସେଇ ରଥ ପ୍ରତିଷ୍ଠା ନିମନ୍ତେ ଯୋଉ ଯଜ୍ଞ ହୋମ କାର୍ଯ୍ୟ କରାଯାଏ ତାହାକୁ ଅତ୍ୟନ୍ତ ସୁନ୍ଦର ଭାବରେ କରୁଛନ୍ତି। ଆଉ ଘଣ୍ଟୁଆ ମାନେ ମଧ୍ୟ ପ୍ରସ୍ତୁତ ହେଇଗଲେଣି, ଗୋଟେ ସୁନ୍ଦର ବେଶ ପାଟିରେ ମଠା ବା ଯାହାକି ହଳଦୀ ରଙ୍ଗର ଗାମୁଛା ସହିତ ଯୋଉ ଗୋଟିଏ ସୁନ୍ଦର ପିତ ବସ୍ତ୍ର ଧାରଣ କରିଛନ୍ତି ତାକୁ ମଧ୍ୟ ଘଣ୍ଟୁଆ ମାନେ ପ୍ରସ୍ତୁତ ହେଇଗଲେଣି। କେତେବେଳେ ସିଂହଦ୍ୱାର ଦେଇ ଖୋଲାଯିବ ସିଂହଦ୍ୱାର ଏବଂ ଡାକରା ଆସିବ, ଆସରେ ଆସ, ମୁଁ ବର୍ତ୍ତମାନ ପ୍ରସ୍ତୁତ ହେଇଗଲି, ଖେଚୁଡ଼ି ଖାଇ ପ୍ରସ୍ତୁତ ହେଇଗଲି, ଆଉ ବିଳମ୍ବ କରିବିନି, ମୋ ଭକ୍ତ ଅପେକ୍ଷା କରିଛନ୍ତି ବଡ଼ଦାଣ୍ଡରେ। ସେ ବର୍ଷାର ଯୋଉ ମୁହୂର୍ତ୍ତ ତାକୁ ମଧ୍ୟ ସେମାନେ ଅବଲୋକନ କରୁଛନ୍ତି, ସତେ ଯେପରି ଇନ୍ଦ୍ର ବର୍ଷା ଯୋଉ ଧାରା ଏ ବର୍ଷା ନୁହେଁ ପୁଷ୍ପ ବୃଷ୍ଟି କରୁଛନ୍ତି, କାରଣ ଇନ୍ଦ୍ର ହଉଛନ୍ତି ଜଗନ୍ନାଥଙ୍କର ଶାଳକ, ସେଥିପାଇଁ ସିଏ ମଧ୍ୟ ପଥ ପରିଷ୍କାର କରିଦେଉଛନ୍ତି। ରଥ ପଥ ଏବଂ ଦେଉଳ ଭକ୍ତ ସମସ୍ତ ଅପେକ୍ଷା କରିଛନ୍ତି। ସେ ଅପେକ୍ଷା ଭିତରେ ମୁଁ ନେଇଯାଉଛି ଆପଣମାନଙ୍କୁ ଶ୍ରୋତାବନ୍ଧୁ ଆମର ଶ୍ରୀମନ୍ଦିର ପ୍ରଶାସନ ବା ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଆମର ରହିଥିବା ଦ୍ୱିତୀୟ ବୁଥ୍ ଯାହା କରାଯାଇଛି ଆକାଶବାଣୀ ତରଫରୁ। ସେ ଆକାଶବାଣୀର ଦ୍ୱିତୀୟ ବୁଥ୍ କେନ୍ଦ୍ରର ଡକ୍ଟର ହରିହର କାନୁନଙ୍କ ମହୋଦୟଙ୍କ ପାଖ ନିକଟକୁ ତାଙ୍କଠାରୁ ଶୁଣିବା ସେପଟେ କିପରି ଭାବରେ ପ୍ରସ୍ତୁତ ଚାଲିଛି ବଡ଼ଦାଣ୍ଡର ଦୃଶ୍ୟ କ'ଣ ତାହା ଆମେ ଅବଲୋକନ କରିବା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ। ଧନ୍ୟବାଦ କଲ୍ୟାଣୀ, ସୁନ୍ଦର ଭାବରେ ଉପସ୍ଥାପନ କରୁଥିଲେ ଆଜିର ଏଇ ପରମ ପାବନ ଶ୍ରୀକ୍ଷେତ୍ରର ଏଇ ପବିତ୍ର ଘୋଷଯାତ୍ରାର ମୁହୂର୍ତ୍ତକୁ। ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟଂ ଜଗନ୍ନାଥାୟ ତେ ନମଃ। ମନ୍ନାଥ ଶ୍ରୀ ଜଗନ୍ନାଥ, ମଦ୍ଗୁରୁ ଶ୍ରୀ ଜଗଦ୍ଗୁରୁ, ମଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ ନମଃ। ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ, ତସ୍ମୈ ଶ୍ରୀ ଗୁରବେ ନମଃ, ତସ୍ମୈ ଶ୍ରୀ ଗୁରବେ ନମଃ। ଆଜି ପବିତ୍ର ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି, ପୁଷ୍ୟ ନକ୍ଷତ୍ର ସଂଯୁକ୍ତ ହେଇ ଆଜି ସମଗ୍ର ବିଶ୍ୱବାସୀଙ୍କୁ ଆଜି ପୁଲକିତ କରୁଛି, ଆକର୍ଷିତ କରୁଛି। ସମଗ୍ର ବିଶ୍ୱ ସତେ ଯେମିତି ଏହି ପୁରୀ ଶ୍ରୀକ୍ଷେତ୍ର ଭିତରେ ଠୁଳିଭୂତ ହେଇଛି, ରୁଣ୍ଡିଭୂତ ହେଇଛି। ଆଜି ବଡ଼ଦାଣ୍ଡ ସୁସଜ୍ଜିତ, ତିନି ରଥ ବିଜେ ଖଳାରେ ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ହେଇଛନ୍ତି। ଆଜି ସତେ ଯେମିତି ରଥ ପଥ ଏକାକାର ହେଇଯାଇଛି। ଆମେ ବର୍ତ୍ତମାନ ଦ୍ୱିତୀୟ କେନ୍ଦ୍ର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରହିଛୁ, ଆମକୁ ଦୃଷ୍ଟି ଗୋଚର ହଉଛି ଯେ ପ୍ରଭୁ ଯୋଉ ବୃଷ୍ଟି କରଉଥିଲେ ଇନ୍ଦ୍ରଦେବ ତାଙ୍କୁ କହି, ଯୋଉ ମୂଷଳଧାରାରେ ବୃଷ୍ଟି ହଉଥିଲା, ଯାହା ଆମର ଏକ ନମ୍ବର ବୁଥରୁ କହୁଥିଲେ ଶାନ୍ତନୁ ବାବୁ, ତାହା ହିଁ ସତ୍ୟ। କାରଣ ଭଗବାନଙ୍କର ଇଏ ଗୋଟେ ପରୀକ୍ଷା, କାରଣ ସିଏ ପରା ଏ ମର୍ତ୍ୟ ବୈକୁଣ୍ଠର ଜୀବନ୍ତ ଠାକୁର, କଥା କୁହା ଠାକୁର, ସେ ପରା କଥା କହନ୍ତି। ଯଦି ଆମେ ଭାବ ଡୋରିରେ ଆମେ ତାଙ୍କୁ ଯଦି ସେଇ ଭାବରେ ତାଙ୍କୁ ଆମେ ଅନୁଭବ କରିବା, ବିଶ୍ୱାସ କରିବା, ଜାଣିପାରିବା ଯେ ଠାକୁର କଳି ଯୁଗରେ କେତେ ମହାନ। ସେ ହେଉଛନ୍ତି ପୂର୍ଣ୍ଣ ବ୍ରହ୍ମ, ପରମ ବ୍ରହ୍ମ, ଦାରୁ ବ୍ରହ୍ମ ସ୍ୱରୂପରେ ବିରାଜ।

ମାନ କରିଛନ୍ତି କୋଟି କୋଟି ସ୍ୱର୍ଗ ମର୍ତ୍ୟ ପାତାଳର ତ୍ରିଭୁବନର ଜୀବଜଗତକୁ କଲ୍ୟାଣ କରୁଛନ୍ତି, ଆଶୀର୍ବାଦ ପ୍ରଦାନ କରୁଛନ୍ତି ଏବଂ ଭଗବାନ ଜଗନ୍ନାଥ କହୁଛନ୍ତି ମୁଁ ଯିବି ମୋ ଭକ୍ତମାନଙ୍କ ପାଖକୁ ଯିବି। ମୋର ଯୋଉ ଶ୍ରଦ୍ଧାଳୁ ଭକ୍ତମାନେ କେତେ ମୁହୂର୍ତ୍ତ ଧରି ଅପେକ୍ଷା କରିଛନ୍ତି, କେତେ ଯୁଗରୁ ଅପେକ୍ଷା କରିଛନ୍ତି, ତାର ତୁଳନା ନାହିଁ। କାରଣ ସେ ସ୍ୱୟଂ ଲୀଳା କରିବା ପାଇଁ ଏଠିକି ଆସୁଛନ୍ତି। ସେ ଲୀଳାମୟ, ସେ କରୁଣାମୟ, ସେ କୃପାମୟ, ସେ ଦୟାମୟ ଏବଂ ସେ ହେଉଛନ୍ତି ଆମର ଇଷ୍ଟ ଦେବତା, ରାଷ୍ଟ୍ର ଦେବତା, ମହାଦେବତା, ମହାପ୍ରଭୁ ଜଗନ୍ନାଥ। ଏ କାଳିଆ ସାନ୍ତ, କଳା ସାନ୍ତ, କାଳିଆ ଠାକୁର ଭାଇ ଭଉଣୀଙ୍କୁ ଧରି ରତ୍ନ ବେଦୀରେ ବିରାଜମାନ କରି ଅସଂଖ୍ୟ ଭକ୍ତମାନଙ୍କୁ ଦୟା କରୁଛନ୍ତି। ହେ ପ୍ରଭୁ, ତମେ ଏମିତି ଦୟା କରୁଥାଅ, ପ୍ରତିବର୍ଷ ଏମିତି ଆସୁଥାଅ, ଇନ୍ଦ୍ର ଦେବତା ତମରି କୃପା ଆଶୀର୍ବାଦ ନେଇ ଆଜି ସକାଳୁ ଯେଉଁଭଳି ଭାବରେ ମୂଷଳ ଧାରାରେ ଯେଭଳି ଭାବରେ ବୃଷ୍ଟିପାତ ହଉଥିଲା ଆମେ ଆଶ୍ଚର୍ଯ୍ୟ ହେଇଗଲୁ। କିନ୍ତୁ ଆଜି ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ପାଗ ବଦଳୁଛି, ପରିବର୍ତ୍ତନ ହଉଛି। କାରଣ ତମେ ହଉଛ ଦୟାମୟ, ତମେ ହଉଛ ପୂର୍ଣ୍ଣ ବ୍ରହ୍ମ, ପରମ ବ୍ରହ୍ମ, ଦାରୁ ବ୍ରହ୍ମ, ତମେ ଜଗତର ଠାକୁର, ଜଗତର କଲ୍ୟାଣ ପାଇଁ ତମେ କଳିଯୁଗରେ ଉଭା ହେଇଛ। କାରଣ ଆମେ ଜାଣୁ ଯୋଉ ଚାରୋଟି ଯୁଗର ପରିକଳ୍ପନା ରହିଛି, ସତ୍ୟ ଯୁଗରେ ନୃସିଂହନାଥ, ତ୍ରେତୟା ଯୁଗରେ ରାମଚନ୍ଦ୍ର ରଘୁନାଥ, ଦ୍ୱାପର ଯୁଗରେ କୃଷ୍ଣ ଗୋପୀନାଥ, ତମେ ପରା କଳିଯୁଗରେ କଳ୍କିମାନଙ୍କୁ ବିନାଶ କରିବା ପାଇଁ, ଅନୀତି ଅନ୍ୟାୟ ଅଧର୍ମକୁ ଲୋପ କରିବା ପାଇଁ ତମେ ପରା କଳିଯୁଗରେ ବସିଛ। ଶ୍ରୀଧାମ, ଶ୍ରୀକ୍ଷେତ୍ର, ପୁରୀ କ୍ଷେତ୍ରରେ ଭାଇ ଭଉଣୀଙ୍କୁ ଧରି ଆମେ ଜାଣୁ ଯେ ସନାତନ ହିନ୍ଦୁ ଧର୍ମରେ ପ୍ରାୟ ରାଧାକୃଷ୍ଣ କୁହନ୍ତୁ, ଲକ୍ଷ୍ମୀନାରାୟଣ କୁହନ୍ତୁ, ହରପାର୍ବତୀ କୁହନ୍ତୁ, ସବୁଠି ସ୍ୱାମୀ ସ୍ତ୍ରୀଙ୍କର ପୂଜା ଉପାସନା। ଏଠି ହେଉଛି ବ୍ୟତିକ୍ରମ, ଏଠି ମହାପ୍ରଭୁ ଭାଇ ଭଉଣୀଙ୍କୁ ଧରି ବିରାଜମାନ କରିଛନ୍ତି। ଯୋଉଠି ଭାଇ ଭଉଣୀଙ୍କ ଭିତରେ ସମ୍ପର୍କ ଦୃଢ଼ ହୁଏ ସେଠି ପରିବାର ବୈକୁଣ୍ଠରେ ପରିଣତ ହେଇଯାଏ। ବୈକୁଣ୍ଠ ସମାନ ହା ଅଟେ ସେହି ଘର, ପରସ୍ପର ସ୍ନେହ ଜଣ ଥାଏ ନିରନ୍ତର। ଏ ଜ୍ଞାନ ମହାପ୍ରଭୁ ଆପଣ ପରା ଆମକୁ ଦେଇଛନ୍ତି। ଆଜି ଯୋଉ ଖେଚୁଡ଼ି କଥା କହୁଥିଲେ, ଖେଚୁଡ଼ି ଖାଇକିରି ମହାପ୍ରଭୁ ଆସିବେ। ଖେଚୁଡ଼ି କାହାର? ଏ ଓଡ଼ିଆ ଜାତିର ହେଉଛି ଖେଚୁଡ଼ି। ଖେଚୁଡ଼ିରେ କଣ ମିଶେ ନା ଚାଉଳ, ଡାଲି, ପନିପରିବା ସବୁ ମିଶିକିରି ଖେଚୁଡ଼ି ହେଇଯାଏ। ଇଏ ହେଉଛି ଆମର ଏକ ଫାଷ୍ଟଫୁଡ୍, ଯାହାକୁ ଆପଣ ଇଂରେଜୀରେ କହୁଛନ୍ତି, ଇଏ ଆମର ଓଡ଼ିଆ ଜାତିର ଫାଷ୍ଟଫୁଡ୍। ଛତୁଆ ମଧ୍ୟ ସକାଳ ଜଳଖିଆ, ଏଭଳି ଭାବରେ ଓଡ଼ିଆ ଜାତି ଅଭ୍ୟସ୍ତ। ତମେ ପରା ଆମରି ଠାକୁର, ତେଣୁ ଆମରି ଖେଚୁଡ଼ି ତମେ ଖାଇବ, ଆମରି ଜିନିଷ ତମେ ଖାଇକିରି ଖୋଇକିରି ତମେ ଆସିବ ଧାଡ଼ି ପହଣ୍ଡିରେ, ଡଗଡଗ ହେଇକିରି ଆସିବ ପ୍ରଭୁ। ଏଇ ଯୋଉ ଆପଣଙ୍କର ଯୋଉ ଛତିଶା ନିଯୋଗ ରହିଛି, ଯୋଉ ସେବାୟତ ମାନେ ଅଛନ୍ତି, ଦୈତାପତି, ଦୈତା ଅର୍ଥ ହଉଛି ଦୈତ୍ୟ, ଅଣାର୍ଯ୍ୟ, ପତି ହଉଛନ୍ତି ଆର୍ଯ୍ୟ ବ୍ରାହ୍ମଣ, ଆଜି ସମସ୍ତଙ୍କୁ ଏକାକାର କରିଦେଇଛନ୍ତି। ଜାତି, ବର୍ଣ୍ଣ, ଧର୍ମ, ସମ୍ପ୍ରଦାୟ ନିର୍ବିଶେଷରେ ତମେ ଏଭଳି ଭାବରେ ଭକ୍ତଙ୍କୁ ଆକର୍ଷିତ କର ପ୍ରଭୁ। ତମେ ହଉଛ ଭକ୍ତର ଭଗବାନ, ଭକ୍ତି ଭକ୍ତ ଯୋଉଠି ତମେ ସେଇଠି। ନାହଂ ତିଷ୍ଠାମି ବୈକୁଣ୍ଠେ ଯୋଗିନାଂ ହୃଦୟ ନଚ, ମଦ୍ଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। ତମେ ପରା ଭକ୍ତର ଭଗବାନ, ତମେ ପରା ଶାଲବେଗର ବନ୍ଧୁ, ବନ୍ଧୁମାନ୍ତିର ବନ୍ଧୁ, ଦାସିଆ ବାଉରୀର ବନ୍ଧୁ, କେତେ ଭକ୍ତମାନଙ୍କୁ ତମେ ଉଦ୍ଧାର କରିଛ, ତାରିଛ ପ୍ରଭୁ। ଆଜି ବର୍ତ୍ତମାନ ଧୀରେ ଧୀରେ ଆକାଶ ନିର୍ମଳ ହେବାର ଲାଗିଛି, ତିନି ରଥ ଆମ ଆଗରେ ସୁସଜ୍ଜିତ ହେଇଛନ୍ତି, ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦିଘୋଷ ରଥ ପିତ ଲୋହିତ, ତା ମଝିରେ ଅଛନ୍ତି ଜଗଜନୀ କୃପାମୟୀ ମା ସୁଭଦ୍ରା ଠାକୁରାଣୀ, ତାଙ୍କର ହଉଛି କୃଷ୍ଣ ଲୋହିତ, ତାଙ୍କର ବାଁ ପଟରେ ଯୋଉ ଅଛନ୍ତି ବଡ଼ବାଡ଼ ଖାଉନ୍ଦ, ବଡ଼ବାଡ଼ ଗୋସେଇଁ, ମହାପ୍ରଭୁ ବଡ଼ ଠାକୁର ବଳଭଦ୍ରଙ୍କର ଯୋଉ ପିତ ନୀଳ ଲୋହିତ, ତେଣୁ ପିତ ଲୋହିତ, କୃଷ୍ଣ ଲୋହିତ, ନୀଳ ଲୋହିତ, ଏ ତିନି ରଙ୍ଗର, ତିନି ବର୍ଣ୍ଣର ସମଗ୍ର ବିଶ୍ୱର ମାନବ ଜାତିର ପ୍ରତୀକ ଭାବରେ ତମେ ଏଠି ଉଭା ହେଇଛ ପ୍ରଭୁ। ତମେ ହେଉଛ ମାନବବାଦର ଦେବତା, ତମେ ମଣିଷ ଭଳି ଖାଅ, ପିଅ, ଶୁଅ, 108 ଗରା ସୁବାସିତ ଜଳରେ ସ୍ନାନ କରି ତମେ 15 ଦିନ ଜ୍ୱରରେ ପଡୁଛ, ଏବଂ ତମେ କୋଉ ଔଷଧ ଖାଉଛ? ଏଲୋପାଥିକ ଦବାଇ ନୁହେଁ, ତମେ ଖାଉଛ ଆୟୁର୍ବେଦିକ ଔଷଧ। ଆୟୁର୍ବେଦ ହଉଛି ଆୟୁ ଅର୍ଥ ଉମର ବୟସ, ଏବଂ ବେଦ ହଉଛି ଜ୍ଞାନ।
तुम भितर जो ज्ञान रही ज्ञान भारतीय संस्कृति जो मूल आयुर्वेद से आयुर्वेद चिकित्सा तुम भल हो तुम फुलुरु तेल लगे तुम दस मूलारिष्ट सेवन करुच पाचन पानी सेवन करुच तुम पणा पान करुच तुम जहाँ ओडिया घर खाद्य।

0: ତାକୁ ଗ୍ରହଣ କରୁଛ ପ୍ରଭୁ, ତମେ ଏମିତି ଆମକୁ ଆଶୀର୍ବାଦ କର ପ୍ରଭୁ, ଏ ଜାତିକୁ ଘଣ୍ଟ ଘୋଡ଼େଇ ରଖ ପ୍ରଭୁ। ତମେ ପରା ଆଜି ସମଗ୍ର ବିଶ୍ୱବାସୀ ଆଜି ଅପେକ୍ଷା କରିଛନ୍ତି, କିଏ ରେଡିଓ ମାଧ୍ୟମରେ ଶୁଣୁଛି, କିଏ ଟିଭି ମାଧ୍ୟମରେ ଦେଖୁଛି, କିଏ କୋଉ କିଏ ହ୍ୱାଟ୍ସଆପ୍ ଏବଂ ଫେସବୁକ୍ ଇନଷ୍ଟାଗ୍ରାମ କେତେ ମାଧ୍ୟମରେ ସବୁ ଦେଖୁଛନ୍ତି, କିନ୍ତୁ ତମକୁ ହିଁ ଦେଖୁଛନ୍ତି ପ୍ରଭୁ। ଚକା ଆଖି ସବୁ ଦେଖୁଛି, ତମର ପୁରା ଦୁଇଟି ନେତ୍ର, ଗୋଟିଏ ହଉଛି ସୂର୍ଯ୍ୟ ଆଉ ଗୋଟିଏ ଚନ୍ଦ୍ର, ତମେ ଦିନରାତି କରୁଛ, ତମେ ସବୁ ଦେଖୁଛ। ତେଣୁ ଆମେ ଭାବୁଛେ କଳିଯୁଗର କଳିହତ ମାନବ ଯେ ପ୍ରଭୁ ବୋଧେ କିଛି ଦେଖୁନାହାନ୍ତି, ଆମେ ଅନ୍ଧାର ଘର ଭିତରେ କବାଟ ବନ୍ଦ କରିକିରି ଯାହା ଚାହିଁବା ତାହା ଆମେ କରିପାରିବା, କିନ୍ତୁ ଚକା ଆଖି ସବୁ ଦେଖୁଛି ଆଜ୍ଞା। ତେଣୁ ଚକା ଆଖିକୁ ଆଡ଼େଇ ଦେଇ ଆପଣ କିଛି କରିପାରିବେ ନାହିଁ, କାରଣ ସେ ଚକା ଆଖି ହେଉଛି ଗୋଲ ଆଖି, ବିଶ୍ୱ ବ୍ରହ୍ମାଣ୍ଡକୁ ଚାହିଁଲାର ଆଖି। ସେ ଆଖିକୁ ଯିଏ ଅବମାନନା କରିବ ସେ ଦଣ୍ଡ ପାଇବ। ହେ ମହାପ୍ରଭୁ, ତମେ ଯେତେବେଳେ ସ୍ୱୟଂ ଲୀଳା କରିବା ପାଇଁ, କାରଣ ଏ କଳି ଯୁଗର ମଣିଷ ତାର କର୍ତ୍ତବ୍ୟ କରେ, ତାର କର୍ମ କରେ, କିନ୍ତୁ ତମେ ଏ କଳି ଯୁଗରେ କଳ୍କି ରୂପ ନେଇକିରି ମ୍ଳେଚ୍ଛ ସଂହାର କରିବା ସହିତ ଅନୀତି ଅନ୍ୟାୟ ଅଧର୍ମର ମୂଳୋତ୍ପାଟନ କରିବା ପାଇଁ ତମେ ବଡ଼ଦାଣ୍ଡକୁ ଛୁଟି ଆସୁଛ ପ୍ରଭୁ। ତମେ କହୁଛ ମୁଁ ନିଜେ ଯିବି, ମୁଁ ସ୍ୱୟଂ ଯିବି, କ'ଣ କରିବି ନା ଲୀଳା କରିବି। ସେ ଲୀଳା କ'ଣ? ପତିତ ପାବନ ଲୀଳା। ଏ ଯାତ୍ରା ହେଉଛି ପତିତ ପାବନ ଯାତ୍ରା। ତାହେଲେ ପତିତ ପାବନ କ'ଣ? ପତିତ ଅର୍ଥ କ'ଣ? ପତିତ ହେଉଛି ମୁକ୍ତିକାମୀ ପାପୀ ପତିତ। ଆମର ସମସ୍ତଙ୍କର ଧାରଣା ଥାଏ ଯେ ପତିତ କହିଲେ ଅଛୁଆଁ ଅସ୍ପୃଶ୍ୟ ଅଛମାନଙ୍କୁ ପତିତ କୁହାଯାଏ। ନା ନା ନା, ଏଠି ପତିତ ହେଉଛି ମୁକ୍ତି ମୋକ୍ଷ ପାଇବା ଆଶାରେ ଯେଉଁମାନେ ମର୍ତ୍ୟ ବୈକୁଣ୍ଠରେ ଜନ୍ମ ହୋଇଛନ୍ତି, ଯେଉଁମାନେ ମଣିଷ ଦେହଧାରୀ ଜନ୍ମ ହୋଇଛନ୍ତି, 84 ଲକ୍ଷ ଜୀବ ଦେଇ ଯେଉଁ ଦୁର୍ଲଭ ମଣିଷ ଆମେ ପାଇଛୁ, ତାକୁ କେବେ ହତାଦର କରିବା ନାହିଁ। ଏହି ଜ୍ଞାନ ଦେବା ପାଇଁ ମହାପ୍ରଭୁ ଚାଲି ଆସୁଛନ୍ତି ବଡ଼ ଦାଣ୍ଡକୁ। ଏ ଦାଣ୍ଡ ହେଉଛି ସଂସାରର ଦାଣ୍ଡ, ଜନ୍ମ ମୃତ୍ୟୁର ଦାଣ୍ଡ। ଯେଉଁ ଦାଣ୍ଡରେ ଥରେ ପାଦ ଦେଲେ ମଣିଷ ମୁକ୍ତିମୋକ୍ଷ ପାଇଯାଏ, ଆଉ ପୁନର୍ଜନ୍ମ ପାଏ ନାହିଁ। ସେଇଥିପାଇଁ ଶଙ୍କରାଚାର୍ଯ୍ୟ, ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଥିଲେ ପୁନରପି ଜନମମ୍ ପୁନରପି ମରଣମ୍ ପୁନରପି ଜନନୀ ଜଠରେ ଶୟନମ୍। ତେଣୁ ଏଇ ଯୋଉ ଜନ୍ମ ମୃତ୍ୟୁର ଚକ୍ର ଭିତରୁ ମଣିଷ କେମିତି ଉଦ୍ଧାର ପାଇବ ସେଇ ଜ୍ଞାନ ଦେବା ପାଇଁ ପ୍ରଭୁ ତମେ ଏଠିକି ପଳେଇ ଆସିଛ ପ୍ରଭୁ, ତମେ ଏଠାକୁ ଏଇ ବଡ଼ଦାଣ୍ଡକୁ ଚାଲି ଆସୁଛ ପ୍ରଭୁ। ଏଇ ଦାଣ୍ଡ ହେଉଛି ସଂସାରର ଦାଣ୍ଡ, ସାଧାରଣ ମଣିଷର ଦାଣ୍ଡ। ଏଠିକି ସମସ୍ତେ ଆସିଛନ୍ତି, କେତେ ତପି କେତେ କପି କେତେ ସନ୍ତ କେତେ ମହାତ୍ମା କେତେ ମହାପୁରୁଷ ଆସି ତମର ପାଦ ପଦ୍ମରେ ଶରଣାଗତ ହେଇଛନ୍ତି। ହେ ପ୍ରଭୁ, ହେ କାଳିଆ ସାନ୍ତ, ତମେ ଭକ୍ତର ଜୀବନ, ଭକ୍ତର ଭଗବାନ, ତେଣୁ ଭକ୍ତମାନଙ୍କ ପାଇଁ ତମର ପ୍ରାଣ କାନ୍ଦୁଛି। ତମେ ଏଇ ଯୋଉ ଜ୍ୟେଷ୍ଠ ପୂର୍ଣ୍ଣମୀ ଦିନ ପୂର୍ବ ଉତ୍ତର ଈଶାନ୍ୟ କୋଣରେ ସ୍ନାନ ବେଦୀରେ 108 ଗରା ଜଳ ସ୍ନାନ କରି, ସୁବାସିତ ଜଳ ସ୍ନାନ କରି ତମେ ଯୋଉ ଜ୍ୱରରେ ପଡ଼ିଲ, ମୋର ବିଚାର ହଉଛି ତମେ ବୋଧେ କୋଉ ଭକ୍ତର ଦେହ ଭଲ କରି ସେ ଜ୍ୱରକୁ ତମେ ନେଇଯାଇଛ। କାରଣ ତମେ ଯୋଉ 15 ଦିନ କାଳ ଦେହ ଖରାପ ହେଲା, ଅଣସର ଘରେ ଚିକିତ୍ସିତ ହେଲ, କାରଣ ତମେ ପୁରା ଭକ୍ତର ଭଗବାନ। ତେଣୁ ଭକ୍ତ ପାଇଁ ତମର ପ୍ରାଣ କାନ୍ଦି ଉଠେ। ଭକ୍ତର ଦୁଇ ଟପା ଲୁହ ଆପଣଙ୍କ ସର୍ବାଙ୍ଗ କଳେବରକୁ ଆଦ୍ର କରିଦିଏ ପ୍ରଭୁ। ତେଣୁ ଭକ୍ତ ପାଇଁ ଯୁଗେ ଯୁଗେ ତମେ ଏଇଭଳି କରିଥାଅ। ବର୍ତ୍ତମାନ ମୁଁ ଏଇ ପବିତ୍ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୋର ଅନୁଜ ପ୍ରତିମ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ନୀଳକନ୍ଦର ବାସାୟ ସାଧୁନାମ ହିତକାରିଣୀ ନମୋ ନୃସିଂହ ରୂପାୟ ଦିବ୍ୟ ରୂପ ଧରାଇଣେ। ମହାପ୍ରଭୁ ବଳିଆର ଭୁଜ ଜଗତର ନାଥ ଜଗନ୍ନାଥ ଦାରୁ ବ୍ରହ୍ମ ଚତୁର୍ଦ୍ଧା ମୂରତିଙ୍କୁ କୋଟି ପ୍ରଣାମ ଜଣାଇ ଆକାଶବାଣୀ ତରଫରୁ ପ୍ରସ୍ତୁତ ଏହି ଧାରା ବିବରଣୀରେ ଉଭୟ କେନ୍ଦ୍ରର ଘୋଷକମାନେ ଏବଂ ସମସ୍ତ ଅଧିକାରୀମାନଙ୍କୁ ପ୍ରଣାମ ନିବେଦନ କରୁଛି, ତଥା ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଜୟ ଜଗନ୍ନାଥ ପ୍ରଣାମ ନିବେଦନ କରୁଛି। ସୁନ୍ଦର ପରିବେଶ ସୃଷ୍ଟି ହୋଇଛି ସିଂହଦ୍ୱାର ଚକଡ଼ା ଉପରେ। ରଥତ୍ରୟ ପୁଲକିତ ହୋଇଛନ୍ତି ଏଇଥିପାଇଁ ଯେତେବେଳେ ଆମେ ପ୍ରଥମ କରି ବଡ଼ଦାଣ୍ଡ ମଧ୍ୟରେ ଆସି ଏହି ଆମର ଦ୍ୱିତୀୟ କେନ୍ଦ୍ର ନିକଟରେ ପହଞ୍ଚିଲୁ, ଯେଉଁପରି ପରିବେଶ ଥିଲା ବର୍ଷା ସିକ୍ତ ଅନବରତ ବର୍ଷା, ଏକ ହାତ ଖାଲି ଖୋଲା ଆକାଶରେ।

ଯିବା ପାଇଁ ଆମେ ଭୟ କରୁଥିଲୁ, ଓଦା ହେଇଯିବୁ, ଦେହ ଖରାପ ହୋଇଯିବ, ଏଭଳି ବର୍ଷା ହେଉଥିଲା। କିନ୍ତୁ ଆଶ୍ଚର୍ଯ୍ୟ ହେବେ ଆପଣମାନେ, ମାନସ ଚକ୍ଷୁରେ ଆପଣମାନେ ଦର୍ଶନ କରନ୍ତୁ ଶ୍ରୀକ୍ଷେତ୍ରକୁ। ବର୍ତ୍ତମାନ ଟୋପିଆ ହେଲେ ବର୍ଷା ନାହିଁ, ଏବଂ ଏପରି ପରିବେଶ ସୃଷ୍ଟି ହେଇଛି, ନା ବର୍ଷା ନା ଖରା। ଯେମିତି କୁହାଯାଉଛି ଛଅ ଋତୁ ଭୋଗ ହେଉଛି ଶ୍ରୀକ୍ଷେତ୍ରରେ, ଆଉ ବସନ୍ତ ଋତୁର ସ୍ପର୍ଶ ଶ୍ରୀକ୍ଷେତ୍ରକୁ ବର୍ତ୍ତମାନ ଅନୁଭବ ହେଉଛି। ମହାପ୍ରଭୁଙ୍କର ଏ ଦିବ୍ୟ ରଥଯାତ୍ରାରେ ଆପଣମାନେ ଜାଣନ୍ତି, ଯେଉଁ ଦୁଇ ମାସର ଅବଧି ଥାଏ, ଅକ୍ଷୟ ତୃତୀୟା ଠାରୁ ନବଯୌବନ ପର୍ଯ୍ୟନ୍ତ, ଚଳିତ ବର୍ଷ ରଥଯାତ୍ରାରେ ପୁଣି ଏକ ମାସ ଅଧିକ ଯୋଡ଼ି ହୋଇଯାଇଛି। କାହିଁକି ନା ଜ୍ୟେଷ୍ଠ ମାସ ମଳମାସ ଭାବରେ ଆସିଥିଲା, ଗୋଟିଏ ମାସ ଅଧିକ ହୋଇ। ତେଣୁ ଏଇ ଯେଉଁ ଦୀର୍ଘ ସମୟ ମହାରଣା ସେବାୟତମାନେ ପାଇଥିଲେ, ବିଭିନ୍ନ ପ୍ରଶାସନିକ ଅଧିକାରୀମାନେ ପାଇଥିଲେ, ମନ ପ୍ରାଣ ଭରି ମହାପ୍ରଭୁଙ୍କର ସେବାକୁ ଆନନ୍ଦରେ ସମ୍ପନ୍ନ କରିଛନ୍ତି। ଆମର ବାମ ପାର୍ଶ୍ୱରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରୁ ଏକ ମାନବ ଶୃଙ୍ଖଳ ଆମେ ଦେଖିପାରୁଛୁ, ଯାହା ମେଡିକାଲ ଛକ ପର୍ଯ୍ୟନ୍ତ ତିଆରି ହୋଇଗଲାଣି। ଯେଉଁ କଥା ଆମେ ପୂର୍ବରୁ ଶୁଣୁଥିଲେ, 380 ସେବା ସଂସ୍ଥା ଏହି ଘୋଷଯାତ୍ରା ବିଶ୍ୱ ପ୍ରସିଦ୍ଧ ଯାତ୍ରାରେ ଭାଗ ନେଇଛନ୍ତି, ସେଇମାନେ ଏ ମାନବ ଶୃଙ୍ଖଳକୁ ତିଆରି କରିଛନ୍ତି। ଏଇଥିପାଇଁ ଯେତେବେଳେ କୌଣସି ଗାଡ଼ି ଚଳାଚଳ କରିବ, କୌଣସି ଆହତ ବ୍ୟକ୍ତି ବା କୌଣସି ଦ୍ରବ୍ୟ ରଥ ନିକଟକୁ ଆସିବ, ଏ ସମସ୍ତ କଥାକୁ ଯାନ ଯିବା ଆସିବା କରିବାର ବ୍ୟବସ୍ଥାକୁ ସେମାନେ ଅବଲୋକନ କରିଛନ୍ତି। ଆଉ ଆଶ୍ଚର୍ଯ୍ୟ ହେବେ ଆପଣମାନେ, ବର୍ତ୍ତମାନ ଶ୍ରୀମନ୍ଦିରର ସେଇ ଯେଉଁ ରଥତ୍ରୟ ନିକଟରୁ 500 ଦୂରତା ଖାଲି ରଖାଯାଇଛି, ସେଇ ଖାଲି ସ୍ଥାନରେ ଅନେକ ନୃତ୍ୟାଙ୍ଗନା ହନୁମାନ ବେଶଧାରୀ ଶିବ ପାର୍ବତୀ ରାମ ଲକ୍ଷ୍ମଣ ସୀତା ଭାବରେ ଅନେକ ନୃତ୍ୟାଙ୍ଗନାମାନେ ସେମାନଙ୍କର ନୃତ୍ୟ ଆରମ୍ଭ କରିଦେଲେଣି। ଏଠି ଯେଉଁ ସୁଯୋଗ ଆସେ, ସେ ସୁଯୋଗକୁ କେହି ହାତ ଛଡ଼ା କରେ ନାହିଁ। କାହିଁକି ନା ଇଏ ହେଉଛି ବିଶ୍ୱ ପ୍ରସିଦ୍ଧ ସ୍ଥାନ। ସର୍ବେଷାମ ଚୈବ କ୍ଷେତ୍ରାଣାମ କ୍ଷେତ୍ରଶ୍ରୀ ପୁରୁଷୋତ୍ତମ, ସର୍ବେଷାମ ଚୈବ ରାଜାନାମ ରାଜାଶ୍ରୀ ପୁରୁଷୋତ୍ତମ। ଏଇ ସବୁଠାରୁ ଉତ୍କର୍ଷର ଏଇ ଉତ୍କଳର ଏଇ ମହୋଦଧି ତୀରରେ ନୀଳ ଶୈଳ ନୀଳ କନ୍ଦରବାସୀ ଜଗନ୍ନାଥ ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇବା ପାଇଁ ବର୍ତ୍ତମାନ ମଧ୍ୟ ଲକ୍ଷାଧିକ ଶ୍ରଦ୍ଧାଳୁମାନଙ୍କର ସମାଗମ ଆମେ ଦେଖିପାରୁଛୁ ଶ୍ରୋତାବନ୍ଧୁ। ତେଣୁ ପ୍ରତିଟି କୋଣ ଅନୁକୋଣରେ ଶ୍ରୀକ୍ଷେତ୍ରରେ ଯେପରି କାଳିଆର କଳାର ଉତ୍କର୍ଷତା, କାଳିଆର ଭଲ ପାଇବାର ଆକର୍ଷଣର ସେଇ ଯେଉଁ ଝଲକ ଦେଖିବାକୁ ମିଳୁଛି, ଅନୁଭବ ଆମେ କରିପାରୁଛୁ। ଏବଂ ଉଚ୍ଚ ପଦସ୍ଥ ଯେଉଁ ସରକାରୀ ଅଧିକାରୀମାନେ, ସେମାନେ ନେତୃବୃନ୍ଦମାନେ ସେମାନେ ଧୀରେ ଧୀରେ ଶ୍ରୀକ୍ଷେତ୍ରକୁ ଆସିବାରେ ଲାଗିଛନ୍ତି। ଆମର ଦକ୍ଷିଣ ପାର୍ଶ୍ୱ ଦୋଳବେଦୀ କୋଣ ଯେଉଁ ରାସ୍ତାଟିଏ ଅଛି, ସେ ରାସ୍ତା ଦେଇ ସେମାନେ ଆସୁଛନ୍ତି ସିଂହଦ୍ୱାର ପାଖକୁ। ବଡ଼ ଅଦ୍ଭୁତ ଏ ଦୃଶ୍ୟ ବର୍ଣ୍ଣନା କରିବା ବେଳେ ଆମକୁ ଅନୁଭବ ହେଉଛି ଯେ ମହାପ୍ରଭୁ, ତୁମେ କରୁଣା କୈବଲ୍ୟର ଏକ ଗନ୍ତାଗର, ତୁମେ ହେଉଛ ଭଣ୍ଡାର, ତୁମର ଶ୍ୱଶୁର ଯେପରି ରତ୍ନାକର, ତୁମେ କରୁଣାର ସାଗର, ତୁମକୁ ଆମେ କ'ଣ କହିପାରିବୁ। ଯେଉଁ ଆଶା ଟିକେ ମନ ଭିତରେ ରଖିଥିଲୁ, ହେ ପ୍ରଭୁ, ରାତ୍ର ସାରା ଯେଉଁ ବର୍ଷାର ବିତ୍ପାତ ହେଉଥିଲା, ଏ ଘୋଷଯାତ୍ରାକୁ ଆପଣ କିପରି ଭେଟିଦେବେ ଏ ଜଗତ ପାଇଁ। ମହାପ୍ରଭୁ ହସି ଦେଇଛନ୍ତି, ଆରେ ମୋ ହାତରେ ସମସ୍ତ କଥାର ଦାୟିତ୍ୱ ରହିଛି, ମୁଁ ଯେଉଁ ନିର୍ଦ୍ଦେଶ ଦେବି, ମୁଁ ଯେଉଁ ଇଙ୍ଗିତ ଦେବି, ସେଇ ଇଙ୍ଗିତରେ ବ୍ରହ୍ମା ରୁଦ୍ର ଇନ୍ଦ୍ର ଚନ୍ଦ୍ର ବରୁଣ ନବଗ୍ରହ ଆଦି ସମସ୍ତେ ଯାତାୟାତ କରିବେ, ଚଳାଚଳ କରିବେ। ଏ ଯାତ୍ରାକୁ କେବଳ ମଣିଷମାନେ ସମ୍ପନ୍ନ କରୁନାହାନ୍ତି, ଏ ଯାତ୍ରାକୁ କେବଳ ମଣିଷମାନେ ଆମେ ଦେଖୁନାହେଁ, ଏ ଯାତ୍ରାକୁ 56 ଜୀବଜନ୍ତୁଙ୍କ ସହିତ ସ୍ୱର୍ଗରୁ ଦେବତାମାନେ ମଧ୍ୟ ଅବଲୋକନ କରନ୍ତି। ଏ ହେଉଛନ୍ତି ମୂଳ ବିଗ୍ରହ ନୀଳ ମାଧବଙ୍କର, ଏଇ ଯେଉଁ ଦାରୁ ବ୍ରହ୍ମ ଚତୁର୍ଦ୍ଧା ମୂରତି, ଏଇ ଯେଉଁ ଧାରାକୁ ଆମେ ଅବଲୋକନ କରିଛେ ଆମ ଶାସ୍ତ୍ରରେ। ତେଣୁ ଏ ମାଧବ ପୁରା ପ୍ରଥମ ସେବା ପାଉଥିଲେ ବିଶ୍ୱାବସୁ ଠାରୁ। ବିଶ୍ୱାସର ଯିଏ ହେଉଛନ୍ତି ଏକ ପାବନ

0: ଶରୀର ସେଇ ବିଶ୍ୱାବସୁ ସେବା ଦ୍ୱାରା ମହାପ୍ରଭୁ ସନ୍ତୁଷ୍ଟ ଥିବାବେଳେ ଆଜି ନୀଳକନ୍ଦରରେ ଦାରୁ ବ୍ରହ୍ମ ଚତୁର୍ଦ୍ଧା ମୂରତି ହୋଇ 119 ପ୍ରକାର ସେବାକୁ ଗ୍ରହଣ କରୁଛନ୍ତି। ତେଣୁ ଶ୍ରୋତା ବନ୍ଧୁ ଆପଣମାନଙ୍କୁ ଆମେ ଇତି ଅବସରରେ ନେଇଯାଉଛୁ ଆମର ପ୍ରଥମ କେନ୍ଦ୍ର ରାଧାବଲ୍ଲଭ ନିକଟକୁ, ଡକ୍ଟର ଶାନ୍ତନୁ କୁପା ରଥ ମହୋଦୟଙ୍କ ନିକଟକୁ। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଧନ୍ୟବାଦ ଶ୍ରୀଯୁକ୍ତ ପ୍ରତାପ ତ୍ରିପାଠୀ ମହୋଦୟ, ଆପଣ ବଡ଼ ସୁନ୍ଦର ଭାବରେ ସେଠୁ ଆପଣଙ୍କର ଦୃଷ୍ଟିପଥାରୂଢ଼ ଯାହା ଯାହା ହେଉଛି ଆପଣ ସେ ସମ୍ପର୍କରେ ଆମର ଶ୍ରୋତାମାନଙ୍କୁ ସୂଚନା ଦେଉଥିଲେ। ଆଉ ଏଇ ଯେଉଁ ରଥଯାତ୍ରା କଥା ଆମେ ଆଲୋଚନା କରୁଛୁ, ସେଥିରେ ଗୋଟେ ଗୀତ ମୋର ମନେ ପଡ଼ୁଛି, ସେ ଗୀତ ହେଉଛି, ତାକୁ ମଧ୍ୟ ଭିକାରୀ ବଳ ଗାଇଛନ୍ତି ଏବଂ ଆମର ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟ ଏ କଥାଟି ଉଠେଇଲେ। ଯେତେବେଳେ ଦୁଇଟି ଜାଗାକୁ ଆମେ ଦେଖୁଛୁ, ଗୋଟିଏ ହେଉଛି ରୋଷଘର ଉପରର ଛାତ, ଆଉ ଗୋଟିଏ ହେଉଛି ଏ ଯୋଉ ଆପଣଙ୍କ ସିଂହ ଭେଟ ମଣ୍ଡପ, ସିଂହଦ୍ୱାରର ଦକ୍ଷିଣ ପାର୍ଶ୍ୱରେ ଯୋଉ ମଣ୍ଡପଟି ଅଛି, ସେଇ ନୀଳାଦ୍ରି ବିଜୟ ଦିନ ଯୋଉ ଭେଟ ମଣ୍ଡପ, ସେଇ ମଣ୍ଡପ ଉପରେ ବହୁ ପାରା ସେଠି ଉପସ୍ଥିତ ଅଛନ୍ତି। ଏବଂ ନରେଶ ବାବୁ କହୁଥିଲେ ଯେ ସମଗ୍ର ବିଶ୍ୱରେ ଯେତେବେଳେ ଲୋକମାନେ ଆସିଛନ୍ତି ଦେଖିବା ପାଇଁ, ଆମେ ଶ୍ରୀକ୍ଷେତ୍ରରେ ଦେଖୁଥିଲେ ମଧ୍ୟ, ମୁଁ ତ ବଡ଼ଦେଉଳର ପାରାରେ, ସେଇ ଯୋଉ ବଡ଼ଦେଉଳର ପାରା ହେଇକି ସବୁବେଳେ ବଡ଼ଦେଉଳ ଉପରେ ଉଡୁଥିଲେ ମଧ୍ୟ, ଆଜି ବଡ଼ଦାଣ୍ଡରେ ଏ ଦୃଶ୍ୟ ଦେଖିବା ପାଇଁ ସେ ପାରାମାନେ ମଧ୍ୟ, ଆପଣ ଆଶ୍ଚର୍ଯ୍ୟ ହେବେ, ଆପଣ ତ ଦେଖିପାରୁନାହାନ୍ତି ଆମର ଏ ଶାବ୍ଦିକ ମାଧ୍ୟମରେ, କିନ୍ତୁ ଆପଣ ଜାଣନ୍ତୁ ପାରା ଗୁଡ଼ିକ ଏତେ ଶୃଙ୍ଖଳିତ ହେଇକିରି ବସିଛନ୍ତି ଯେ ଆଉ କହିବା କଥା ନାହିଁ। ମାନେ ସତେ ଯେମିତି ତାଙ୍କର ଏକମାତ୍ର କାମ ବଡ଼ଦାଣ୍ଡକୁ ତିନିଟା ରଥକୁ ସିଏ ଚାହିଁକିରି ବସିଛନ୍ତି, ହଁ ମେଳି ହେଇକିରି ସେମାନେ ସବୁ ବସିଛନ୍ତି। କେତେ ସୁନ୍ଦର ଲାଗୁଛି ଏ କଥା ଦେଖିଲେ ଯେ ପାରାମାନଙ୍କ ଭିତରେ ମଧ୍ୟ କି ପ୍ରକାର ଶୃଙ୍ଖଳା ଜ୍ଞାନ ପ୍ରଭୁ ଭର୍ତ୍ତି କରିଦେଇଛନ୍ତି, ଯୋଉଟା ଆମମାନଙ୍କର ବି ଶିଖିବାର ଅଛି। ତେଣୁ ଏ ଯୋ ଆଉ ଗୋଟେ କଥା ଆପଣ ଦେଖନ୍ତୁ, ଆପଣଙ୍କର ଏଇଟା କଣ କହିବା, ଆପଣଙ୍କର କର୍ଣ୍ଣ ଚକ୍ଷୁରେ ଆପଣ ଦେଖିବେ ଯେ ଆପଣମାନେ ଯୋଉମାନେ ଆ ଭିତରେ ଆସିଛନ୍ତି ପୁରୀକୁ ଆପଣ ଦେଖିଥିବେ, ଯୋଉମାନେ ନ ଆସିଛନ୍ତି ଜାଣନ୍ତୁ ଯେ ଏବେ ସିଂହଦ୍ୱାରର ଯୋଉ ଦରଜା ଥିଲା ବା ସିଂହଦ୍ୱାର ଯୋଉ କବାଟ ଥିଲା, ସିଂହଦ୍ୱାର ସେ ସିଂହଦ୍ୱାରର କବାଟ ଗୁଡ଼ିକ ବର୍ତ୍ତମାନ ରୂପା ଛାଉଣି ହେଇଯାଇଛନ୍ତି, ବହୁତ ସୁନ୍ଦର ଦେଖାଯାଉଛି। ଆମେ ବସିଛୁ ରାଧାବଲ୍ଲଭ ମଠ ଉପରେ, ଠିକ୍ ତାର ସାମ୍ନାରେ ଅରୁଣ ସ୍ତମ୍ଭ ଆଗରେ ଯୋଉ ଫୁଲରେ ମଣ୍ଡଣି ହେଇଛନ୍ତି ସିଂହଦ୍ୱାର, ସିଂହ ଦରଜା ବନ୍ଦ ଅଛି, କେବଳ ସେ ଯୋଉ ଜଳା କବାଟଟି ଖୋଲା ଅଛି, ରୂପାରେ ଛାଉଣି ହେଇଛି ସିଂହଦ୍ୱାରର ଦରଜା। କିଛି ସମୟ ପୂର୍ବରୁ ଆମେ ଦେଖୁଥିଲୁ ଯେ ଏ ଯୋଉ ଘଣ୍ଟୁଆ ସେବକମାନେ ଅରୁଣ ସ୍ତମ୍ଭ ପାଖରେ ସମସ୍ତେ ସମବେତ ହେଇଥିଲେ, ଏଇ 5-10 ମିନିଟ୍ ଆଗରୁ ସେମାନେ ସବୁ ମନ୍ଦିର ଭିତରକୁ ପ୍ରବେଶ କଲେ। ସେଥିରୁ ଜଣାପଡ଼ୁଛି ଯେ ମହାପ୍ରଭୁଙ୍କର ପହଣ୍ଡି ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହେଲାଣି, ନହେଲେ ଘଣ୍ଟୁଆମାନେ କାହିଁ ଯାଇଥାନ୍ତେ, ସେମାନେ ଘଣ୍ଟ ବାଦନ କରି ମହାପ୍ରଭୁଙ୍କୁ ଆଣିବେ, ତେଣୁ ସେଇଥିପାଇଁ ଘଣ୍ଟୁଆମାନଙ୍କର ମନ୍ଦିର ପ୍ରବେଶ ଘଟିସାରିଲାଣି। ଆଉ ଆପଣ ଜାଣନ୍ତି ଯେ ମହାପ୍ରଭୁଙ୍କର ମହିମା ଏବଂ ଶ୍ରୀକ୍ଷେତ୍ରର ମହିମା ଏସବୁ ସମ୍ପର୍କରେ ଯଦି ଆମର ଜାଣିବାର ଇଚ୍ଛା ଥାଏ ବା ସେ ସମ୍ପର୍କରେ ଗୋଟିଏ ପ୍ରାମାଣିକ ଗ୍ରନ୍ଥ ହେଉଛି ସ୍କନ୍ଧ ପୁରାଣ ଉତ୍କଳଖଣ୍ଡ ପୁରୁଷୋତ୍ତମ ମହାତ୍ମ୍ୟ। ତେଣୁ ସେ ପୁରୁଷୋତ୍ତମ ମହାତ୍ମ୍ୟରେ ନିଜେ ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କୁ ମହାପ୍ରଭୁ ଯେଉଁ ପ୍ରକାର ନିର୍ଦ୍ଦେଶ ଦେଇଛନ୍ତି, ସେ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ସେ ନିର୍ଦ୍ଦେଶଟି ହେଉଛି ଯେ ରଥଯାତ୍ରା କେମିତି କରିବାକୁ ହେବ, ଏବଂ ରଥଯାତ୍ରା କେମିତି କରିବାକୁ ହେବ ପାଖାପାଖି 100+ ଶ୍ଲୋକରେ ରଥଯାତ୍ରାର ବିଧିବିଧାନର ବର୍ଣ୍ଣନା ଅଛି, ଏବଂ ସେଇ ଯୋଉ ବିଧିବିଧାନର ବର୍ଣ୍ଣନା ଅଛି ସେଥିରେ କ'ଣ କ'ଣ କୁହାହେଇଛି ଆପଣ ଦେଖିବେ ଯେ ଆଜି ଆଶ୍ଚର୍ଯ୍ୟ ଲାଗୁଛି। ସତ୍ୟଯୁଗରେ ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କୁ ମହାପ୍ରଭୁ କହିଥିଲେ, ଆଜି କଳିଯୁଗରେ ଆମେ ମଧ୍ୟ ତାର ଗୋଟେ ପ୍ରତିରୂପ ଏଇଠି ଦେଖିବାକୁ ଚାହୁଁଛୁ। କ'ଣ କ'ଣ କହିଥିଲେ ହେଇଟି ଇନ୍ଦ୍ରଦ୍ୟୁମ୍ନଙ୍କୁ, ରଥଯାତ୍ରା ମୋର କେମିତି କରେଇବ ନା, ରଥକୁ ଅପୂର୍ବ ମଣ୍ଡଣି କରେଇବ, ପୁଷ୍ପରେ ସଜ୍ଜିତ ହେଇଥିବ ରଥ, ଏବଂ ତାପରେ ଯୋଉ ଯୌବନ ଉନ୍ମତ୍ତା ନର୍ତ୍ତକୀମାନେ ଏବଂ ସେତେବେଳେ ଗଣିକାମାନେ ତାଙ୍କୁ କୁହାହଉଥିଲା, ସେମାନେ ନୃତ୍ୟ ପ୍ରଦର୍ଶନ କରିବେ, ଗୀତ ସଙ୍ଗୀତ ବୋଲା ହଉଥିବ, ଏବଂ ରଥ ଦାଣ୍ଡର ଦୁଇପଟେ ସୁନ୍ଦର ସୁନ୍ଦର ସବୁଜ ଗଛ ଡାଳ ଏଗୁଡ଼ାକ ସଜ୍ଜିତ ହେଇଥିବ, ସତେ ଯେମିତି ମହାପ୍ରଭୁ ଗୋଟେ ବନପ୍ରଦେଶ ଭିତରେ ଯାଇକିରି ବା ଗୋଟେ ବନାନୀ ଭିତରେ ସତେ ଯେମିତି ସିଏ ଯାତ୍ରା କରୁଛନ୍ତି ଗୁଣ୍ଡିଚା ମଣ୍ଡପ ପର୍ଯ୍ୟନ୍ତ, ଏଇ ପ୍ରକାର ଗୋଟେ ଦୃଶ୍ୟ, ଏଇ ପ୍ରକାର ଗୋଟେ ବ୍ୟବସ୍ଥା କରିବ, ତାପରେ ସମସ୍ତଙ୍କ ଉପରେ ସୁଗନ୍ଧିତ ଜଳ ସିଞ୍ଚନ କରିବ, ତାପରେ

ପରେ କଣ ହବ ନା ତାପରେ ଲୋକମାନେ ଯେମିତି ଆନନ୍ଦିତ ହେବେ, ପୁଷ୍ପ ମଣ୍ଡିତ କରିବ ସମସ୍ତଙ୍କୁ, ବ୍ରାହ୍ମଣ ମାନେ ବେଦ ପାଠ କରିବେ ଏବଂ ମହାପ୍ରଭୁ ଯେତେବେଳେ ପହଣ୍ଡିରେ ଆସିବେ ତାଙ୍କ ଆଗରେ ନୃତ୍ୟ ହଉଥିବ, ନୃତ୍ୟ ଗୀତ ହଉଥିବ, ଏସବୁ କଥା ଗୁଡାକ ଯାହା ଯାହା ବର୍ଣ୍ଣନା ହେଇଛି ଏବେ ମଧ୍ୟ ଶ୍ରୀକ୍ଷେତ୍ରରେ ଅନୁରୂପ ଭାବରେ ତାକୁ ହିଁ ଅନୁସରଣ କରି ସବୁ ପ୍ରଶାସନ ସେ ବ୍ୟବସ୍ଥା କରୁଛନ୍ତି ଭଳିଆ ଆମର ମଧ୍ୟ ହୃଦବୋଧ ହଉଛି। ତେଣୁ ରଥଯାତ୍ରାର ଯୋଉ ବ୍ୟାପକ ବର୍ଣ୍ଣନା, ଆଉ ଆଉ ଗୋଟେ କଥା ହଉଛି ଯେ ରଥଯାତ୍ରାଟା

ରହୁଛି। ତେଣୁ ରଥଯାତ୍ରାର ଯୋଉ ବ୍ୟାପକ ବର୍ଣ୍ଣନା, ଆଉ ଆଉ ଗୋଟେ କଥା ହଉଛି ଯେ ରଥଯାତ୍ରାଟା ମହାପ୍ରଭୁ କାହିଁକି କରନ୍ତି, ସେ ତାର ମଧ୍ୟ କାରଣ ଦର୍ଶା ହେଇଛି ସେଥିରେ। କାରଣ କଣ ନା, ଯତ୍ରାସ୍ତେ ଦାରବତନୁ ଶ୍ରୀସୋ ମାନୁଷୀ ଲୀଳୟା, ତେଣୁ ମନୁଷ୍ୟ ଲୀଳା କରିବା ପାଇଁ ମହାପ୍ରଭୁ ରଥଯାତ୍ରାରେ ଆସୁଛନ୍ତି। ଆଉ ଗୋଟେ ଶବ୍ଦ ମଧ୍ୟ ସେଥିରେ ବ୍ୟବହାର କରାହେଇଛି, କଣ ସେଇଟା ନା ଲୋକାନୁଗ୍ରହ କାମ୍ୟୟା, ଲୋକଙ୍କୁ ଅନୁଗ୍ରହ କରିବାର କାମନା ନେଇ ମହାପ୍ରଭୁ ସ୍ୱୟଂ ବଡ଼ଦାଣ୍ଡକୁ ଆସୁଛନ୍ତି। କିଛି ସମୟ ପୂର୍ବରୁ ଆମର ଡକ୍ଟର କଲ୍ୟାଣୀ ନନ୍ଦୀ ଉପେନ୍ଦ୍ର ଭଞ୍ଜ କବି ସମ୍ରାଟଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରରେ ଗୋଟିଏ ଧାଡ଼ି କହୁଥିଲେ, ବହୁ ଚର୍ଚ୍ଚିତ ଧାଡ଼ି ସେଇଟା, ସବୁବେଳେ ଆପଣମାନେ ଧାରା ବିବରଣୀରେ ଅବଶ୍ୟ ଶୁଣୁଥିବେ, ଯେ ସେ ହେଉଛି ସ୍ନାନ ଗୁଣ୍ଡିଚା ଏ ବେନି ସ୍ୱୟଂ ଲୀଳା ଯାର ପତିତ ପାବନ ଅର୍ଥେ ପ୍ରାସାଦୁ ବାହାର। ତେଣୁ ପତିତ ପାବନ, କିଛି ସମୟ ପୂର୍ବରୁ ଡକ୍ଟର ହରିହର କାନୁନଙ୍କ ମଧ୍ୟ ପତିତ କିଏ ସେ କଥା ଆପଣମାନଙ୍କୁ କହୁଥିଲେ, ପତିତ କିଏ, ଏ ଯୋଉ ପତିତ ଭାବନା, ଏ ପତିତ ଭାବନାଟା ଆମର ଏବକାର ନୁହେଁ, ଏ ପାଖାପାଖି ଆଜିକୁ 1500 ବର୍ଷ ତଳେ ଷଷ୍ଠ ଶତାବ୍ଦୀରେ ଏ ପତିତ ଚିନ୍ତା ବା ପତିତ ଭାବନା, ଯାହାକୁ ଆମେ ପତିତ କନସେପ୍ଟ ବୋଲି କହୁ, ସେ କନସେପ୍ଟଟା 1500 ବର୍ଷ ତଳୁ ଆସିଲାଣି। ଏବଂ ସେଇଥିପାଇଁ ଆମର ରାଜାମାନେ ମଧ୍ୟ କହିଛନ୍ତି ନିଜକୁ, ପତିତାନାଂ ପତିତୋହଂ ତୁମେ ହି ପାପ ହାରକଃ, ତେଣୁ ପତିତ ମାନଙ୍କ ଭିତରେ ଆମେ ସବୁ ପତିତ। ତେଣୁ ଏ ପତିତ ଭାବନାଟା କ'ଣ, ପତିତ ଭାବନାଟା ହଉଛି ଆପଣ ଜାଣନ୍ତି ଯେ ଆମର ପ୍ରାରବ୍ଧ କର୍ମ ବଶରୁ ଆମେ ସବୁ ଜନ୍ମଗ୍ରହଣ କରିଛେ, ଏବଂ ଜନ୍ମଗ୍ରହଣ କରି ମାୟା ମୋହ ଜଞ୍ଜାଳଗ୍ରସ୍ତ ସଂସାର ଭିତରେ ଆମର ବୁଦ୍ଧି ଭ୍ରଷ୍ଟ ହେଇକରି ଆମେ ଅନେକ ସମୟରେ ପାପକର୍ମ କରିବସୁ। ତେଣୁ ପାପକର୍ମ ଯିଏ କରିବ ସେ ଅବଶ୍ୟ ପତିତ ହେବ, ପୁଣ୍ୟକର୍ମ ହେଲେ ସେ ଉଦ୍ଧାର ହେବ, ଏବଂ ପାପକର୍ମ କଲେ ସେ ପତିତ ହେବ। ଏବଂ ପତିତ ହେଇଯିବା ଗୋଟେ ମଣିଷ ପାଇଁ କେତେ କ୍ଷତିକାରକ ତାହା ଶାସ୍ତ୍ରମାନେ ବର୍ଣ୍ଣନା କରିଛନ୍ତି। ଯଦି ମନୁଷ୍ୟ ଜନ୍ମ ଅନେକ ଜନ୍ମ ତପ ଫଳେ ମନୁଷ୍ୟ ଦେହ ମହିତଳେ ବୋଲି କୁହାହେଇଛି, ତେଣୁ କେତେ ଆମେ ଜାଣିନୁ କେତେ ଜନ୍ମ ଆମେ ତପସ୍ୟା କରି ପୁଣ୍ୟ କରି ଅର୍ଜନ କରିଥିବା କାରଣରୁ ଆମକୁ ମନୁଷ୍ୟ ଶରୀର ମିଳିଛି। ତାହେଲେ ମନୁଷ୍ୟ ଶରୀର କାହିଁକି ମିଳିଛି, ମନୁଷ୍ୟ ଶରୀର ମିଳିବାର କାରଣ ହେଉଛି ଏଇ ମନୁଷ୍ୟ ଶରୀରକୁ ବ୍ୟବହାର କରି ଆମେ ଯେଉଁ ମୂଳ ସ୍ଥାନରୁ ଆସିଛେ, ଯେଉଁ ପରମାତ୍ମାଙ୍କ ପାଖରୁ ଆସିଛେ, ସେ ପରମାତ୍ମାଙ୍କ ପାଖକୁ ଫେରିଯିବା। ସେଇଥିପାଇଁ ମନୁଷ୍ୟ ଶରୀର ହେଉଛି ଗୋଟିଏ ସାଧନ, ତେଣୁ ଏ ସାଧନଟାକୁ ଆମେ ଯଦି ଠିକ୍ ଭାବରେ ବ୍ୟବହାର ନ କରିବା ତାହେଲେ ପୁଣି ଆମେ ଜନ୍ମ ମରଣ ଚକ୍ରର ଅତଳ ଗହ୍ୱରକୁ ଖସି ପଡ଼ିବା, ଏବଂ ସେଇଠି ଯେଉଁ ପତିତ ହେଇଯିବା ସେଇଠୁ ପୁଣି ମନୁଷ୍ୟ ଜନ୍ମ ପାଇକିରି ଆମେ ଏ ସୁଯୋଗ ପାଇବାକୁ ଆମକୁ ବହୁ ଜନ୍ମ ଲାଗିଯିବ। ତେଣୁ କୁହାଯାଏ ଯେ ମନୁଷ୍ୟ ଜନ୍ମ ଯଦି ଆମେ ପାଇଛେ ତାକୁ ହାତ ଛଡ଼ା ନ କରି କିଭଳି ତାର ସଦ୍ବ୍ୟବହାର କରି ଆମେ ଏଇ ଜୀବନର ସଫଳତା ଲାଭ କରିବା ଏବଂ ମୁକ୍ତି ପାଇବା ଏଇ ଜନ୍ମ ମରଣ ଚକ୍ରରୁ, ସେଇଥିପାଇଁ ମଣିଷ ଦେହ ଆମକୁ ମିଳିଛି। କିନ୍ତୁ କ'ଣ ହୁଏ, ଆମେ ପତିତ ହେଇଯାଉ। ତେଣୁ ଏଇ ଯେଉଁ ପତିତ ହେଇଯାଉ, ଏ ପତିତ ଅବସ୍ଥାରୁ ଉଦ୍ଧାର କରିବା ପାଇଁ ସଂସାର ଆଉ କାହାର ଶକ୍ତି ନାହିଁ, କେବଳ ଶକ୍ତି ହେଉଛି ମହାପ୍ରଭୁଙ୍କର। ତେଣୁ ମହାପ୍ରଭୁଙ୍କୁ ଏଇ ରଥରେ ତାଙ୍କୁ ଯେତେବେଳେ ଆମେ ଦର୍ଶନ କରିବା, ବଡ଼ଦାଣ୍ଡରେ ଯେତେବେଳେ ସେ ଆସି ବିରାଜମାନ କରିବେ, ତାଙ୍କୁ ଯେତେବେଳେ ଆମେ ଦେଖିଦେବା ଏଇ ଚର୍ମଚକ୍ଷୁରେ, ସେଇ ଚକା ଆଖିକୁ ଦର୍ଶନ କରିଦେଲା ପରେ ଆମ ଭିତରେ ଥିବା ଯେଉଁ ପତିତ ଭାବନା ସେ ସମ୍ପୂର୍ଣ୍ଣ ଭାବରେ ତିରୋହିତ ହେଇଯିବ। ଏବଂ ପତିତ ଭାବନା ତିରୋହିତ ହେଲେ ଆମର ଆତ୍ମାର ଯେଉଁ ଜ୍ୟୋତି, ଅମ୍ଳାନ ଜ୍ୟୋତି ଆମ ଆତ୍ମାର ଅଛି, ସେ ଆତ୍ମାର ଜ୍ୟୋତି ଯେତେବେଳେ ଆମ ଭିତରେ ଉଦ୍ଭାସିତ ହେବ, ଆମେ ସେତେବେଳେ ଯେଉଁ ଅନୁଭବ ଆଣିବା ସେ ଅନୁଭବଟା ଆମକୁ ମୁଖ୍ୟ ପ୍ରଦାନ କରିବ, ଆମକୁ ମୁକ୍ତି ପ୍ରଦାନ କରିବ। ସେଇଥିପାଇଁ ଏ ପତିତ ପାବନ ଯାତ୍ରା ବୋଲି ଆକୁ କୁହାହେଉଛି। ତେଣୁ ପତିତ ପାବନ ଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଏବଂ ଏଇ ଜନ୍ମ ମରଣ ଚକ୍ରରୁ ଉଦ୍ଧାର ପାଇବା ପାଇଁ କେଡ଼େ ବଡ଼ ସୁଯୋଗ ଇଏ କହନ୍ତୁ। ତେଣୁ ସେଇ କେଡ଼େ ବଡ଼ ସୁଯୋଗ ହେଇଥିବାର ତ ଆଜି ସମଗ୍ର ବିଶ୍ୱ ଜନତାଙ୍କର ଆଖି ବଡ଼ଦାଣ୍ଡ ଉପରେ ପଡ଼ିଛି। ଯେତେବେଳେ ସୁଯୋଗ ନଥିଲା, ଯେତେବେଳେ କୌଣସି ଗଣମାଧ୍ୟମର ବ୍ୟବସ୍ଥା ନଥିଲା, ସେତେବେଳେ ହୁଏତ ଯେତିକି ସଂଖ୍ୟକ ଯାତ୍ରୀ ଆସୁଥିଲେ ସେମାନେ ଦେଖୁଥିଲେ ରଥଯାତ୍ରା, କିନ୍ତୁ ଆଜି ନିର୍ଦ୍ଦିଷ୍ଟ ଭାବରେ ଶ୍ରୀକ୍ଷେତ୍ରକୁ ନ ଆସିଲେ ମଧ୍ୟ ମହାପ୍ରଭୁଙ୍କର ପାବନ ଲୀଳା ଦେଖିବାର ବହୁତ ସୁଯୋଗ ଅଛି। କିଛି ସମୟ ପୂର୍ବରୁ କହୁଥିଲେ ଡକ୍ଟର ହରିହର କାନୁନଙ୍କ, ଆଜିକାଲି ଇନଷ୍ଟାଗ୍ରାମ ହଉ, ଫେସବୁକ୍ ହଉ, ଟ୍ୱିଟର ହଉ, ୟୁଟ୍ୟୁବ୍ ହଉ, କେତେ କେତେ କଥା ଯେ ବାହାରିଲାଣି, ଆପଣ କେଉଁ ବାଟରେ ମଧ୍ୟ ମହାପ୍ରଭୁଙ୍କୁ ଦେଖିପାରିବେ। ସିଧା ପ୍ରସାରଣ ରହୁଛି, ଟେଲିଭିଜନ ମାନେ କରୁଛନ୍ତି, ଅନଲାଇନ୍ ଆର ପ୍ରସାରଣ ହେଉଛି। ତେଣୁ ବିଶ୍ୱର ଯେକୌଣସି ସ୍ଥାନରେ ବସିଥିଲେ ମଧ୍ୟ ମହାପ୍ରଭୁଙ୍କର ଏଇ ଲୀଳାକୁ ଦର୍ଶନ କରିବା ପାଇଁ ଆଜି ବହୁତ ସାଧନ ଆମ ହାତରେ ଉପଲବ୍ଧ ଅଛି। ତେଣୁ ଏଇ ଯେଉଁ ଲୀଳା ଦର୍ଶନ କରିବା, ଏଇ ଲୀଳା ଦର୍ଶନ କରି ପୃଥିବୀର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ସମସ୍ତେ ଏହାର ଯେଉଁ ସୁଯୋଗ ପାଇବେ, ଏଇଟା କମ୍ ବଡ଼ କଥା ନୁହେଁ। ପରମାତ୍ମା ମହାପ୍ରଭୁ ନିଜେ ନିଜ ଇଚ୍ଛାରେ ସମଗ୍ର ବିଶ୍ୱବାସୀଙ୍କ ପାଖରେ ପହଞ୍ଚିବା ପାଇଁ ଏ ଯେଉଁ ବ୍ୟବସ୍ଥା କରିଛନ୍ତି, ଏ ଯେଉଁ ଲୀଳା କରିଛନ୍ତି,
ସେଇ ଲୀଳା ସମସ୍ତଙ୍କୁ ଆମକୁ ପାବନ କରୁ, ପବିତ୍ର କରୁ।

0: ଏଇ ବିଚାର ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ବସି ଆପଣମାନଙ୍କୁ କଥା କହିଲା ବେଳେ ଏଇ ବିଚାର ସ୍ୱୟଂ ଆମ ମନକୁ ଆସୁଛି। ଆଉ ଗୋଟେ କଥା, ଏଇ ଯୋଉ ଏ ବର୍ଷ ଆଉ ଗୋଟେ କଥା ଆମେ ଦେଖୁଛୁ ଯେ ଗତ ବର୍ଷ ଗୋଟେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ହେଉଛି ଯେ ଯେତେବେଳେ ବଡ଼ ଠାକୁର ପହଣ୍ଡିରେ ଗୁଣ୍ଡିଚା ମଣ୍ଡପ ଆଡ଼କୁ ଯାଉଥିଲେ, ଗୁଣ୍ଡିଚା ମଣ୍ଡପ ଭିତରକୁ ଗଲାବେଳକୁ ରଥ ଚାରମାଳ ଉପରେ ମହାପ୍ରଭୁଙ୍କର ଝୁଲିଗଲେ ଏବଂ ତାଙ୍କର ପତନ ହେବାର ସମ୍ଭାବନା ଥିଲା, ତାକୁ ସେବକମାନେ ଅଟକେଇ ଦେଲେ। ଏଇ ଯୋଉ ଭୟ ହେଲା ସେଥିପାଇଁ ଚାରମାଳକୁ ଏ ବର୍ଷ ଟିକେ ଆଉ ଟିକେ ଲମ୍ବା କରିଦିଆ ହେଇଛି। ଯୋଉ ତୀଖ ହେଇକିରି ଚାରମାଳ ରହୁଥିଲା, ଯୋଉଠିକି ଚଢ଼ିଲା ବେଳେ କଷ୍ଟ ଏବଂ ଓହ୍ଲେଇଲା ବେଳେ ବି କଷ୍ଟ, ତାକୁ ବିଚାରକୁ ଦୃଷ୍ଟି ରଖି ଏ ବର୍ଷ ମନ୍ଦିର ପ୍ରଶାସନ ଚାରମାଳକୁ ଟିକେ ଲମ୍ବା କରିଛନ୍ତି, ଯାହାଫଳରେ ଚାରମାଳଟା ଟିକେ ସମତଳ ଭଳିଆ, ଏତେ ତୀଖ ହେଇକିରି ନାହିଁ, ଟିକେ ସମତଳ ଭଳିଆ ଲାଗୁଛି, ଯାହାଫଳରେ ମହାପ୍ରଭୁଙ୍କର ପହଣ୍ଡି ବିଜୟ ମଧ୍ୟ ସୁରୁଖୁରୁରେ ହେଇପାରିବ, ଏଇ ପ୍ରକାର ଭାବନା ଆମ ମନରେ ଆସୁଛି। ଆଉ ଗୋଟେ କଥା ଆପଣମାନଙ୍କୁ ମୁଁ କହୁଥିଲି ଯେ ଯେଉଁମାନେ ନୃତ୍ୟ ଶିକ୍ଷା କରନ୍ତି ଶ୍ରୀକ୍ଷେତ୍ରକୁ, ସେମାନେ ଆସି ଏଇ ପାଖାପାଖି ରଥଯାତ୍ରା ସମୟରେ ଏକାଠି ହୁଅନ୍ତି ଏବଂ ବଡ଼ଦାଣ୍ଡରେ ମହାପ୍ରଭୁ ଯେତେବେଳେ ପହଣ୍ଡି ବିଜୟରେ ଆସିବେ, ମହାପ୍ରଭୁଙ୍କର ପହଣ୍ଡି ଆଗେ ଆଗେ ଆଗେ ଆଗେ, ଆଗରୁ ତ ଆପଣ ଜାଣିଛନ୍ତି ଦେବଦାସୀ ପ୍ରଥା ଥିଲା, ମାହାରୀ ପ୍ରଥା ଥିଲା, ଭିତର ଗାଉଣୀ ପ୍ରଥା ଥିଲା, ବାହାର ଗାଉଣୀ ପ୍ରଥା ଥିଲା, ସେ ପ୍ରଥା ତ ଆଜି ଲୋପ ହେଇଯାଇଛି, ଆଜି ତ ଆଉ ଦେବଦାସୀ କେହି ନାହାନ୍ତି। ତେଣୁ ଦେବଦାସୀ ପ୍ରଥା ଲୋପ ହେବା ପରେ ମହାପ୍ରଭୁଙ୍କ ଆଗରେ ରଥଯାତ୍ରା ସମୟରେ ଯେଉଁ ବ୍ୟବସ୍ଥା ଅଛି ସ୍କନ୍ଧ ପୁରାଣରେ ଯେ ମହାପ୍ରଭୁଙ୍କ ଆଗରେ ନର୍ତ୍ତକୀମାନେ ନୃତ୍ୟ ପ୍ରଦର୍ଶନ କରି କରି ଯିବେ, ସେ ନୃତ୍ୟ କିଏ କରିବ? ତେଣୁ ସେଇ ନୃତ୍ୟ କରିବା ପାଇଁ ଆଜି ଯେଉଁମାନେ ନୃତ୍ୟ ଶିକ୍ଷା କରୁଛନ୍ତି ନୃତ୍ୟାଙ୍ଗନା ମାନେ, ସେମାନେ ପ୍ରଥମ କରି ମହାପ୍ରଭୁଙ୍କର ବଡ଼ଦାଣ୍ଡରେ ଏଇ ରଥଯାତ୍ରା ସମୟରେ ପହଣ୍ଡି ସମୟରେ ମହାପ୍ରଭୁଙ୍କର ଆଗରେ ତାଙ୍କର ନୃତ୍ୟ ପ୍ରଦର୍ଶନ କରିବାଟାକୁ ଗୋଟେ ଅପୂର୍ବ ସୁଯୋଗ ବୋଲି ଭାବିକରି ଆଜି ବହୁଆଡୁ ବହୁ ନୃତ୍ୟାଙ୍ଗନା ବହୁ ନର୍ତ୍ତକ ପୁରୁଷ ଏବଂ ମହିଳା ଉଭୟ ପୁଅ ଏବଂ ଝିଅ ଯେଉଁମାନେ ନୃତ୍ୟ ଶିକ୍ଷା କରିଛନ୍ତି ସେ ସମସ୍ତେ ତାଙ୍କର ନୃତ୍ୟାଭରଣରେ ନିଜକୁ ସଜ୍ଜିତ କରି ବର୍ତ୍ତମାନ ସିଂହଦ୍ୱାର ସାମ୍ନାରେ ଅରୁଣ ସ୍ତମ୍ଭ ଚକଡ଼ାରେ ସମସ୍ତେ ଅଛନ୍ତି ଏବଂ ସମସ୍ତେ ମହାପ୍ରଭୁଙ୍କର ପହଣ୍ଡିକୁ ଅପେକ୍ଷା କରିଛନ୍ତି ଯେ ମହାପ୍ରଭୁ ଯେତେବେଳେ ପହଣ୍ଡି ବିଜୟରେ ଆସିବେ ସେମାନେ ମହାପ୍ରଭୁଙ୍କ ସହିତ ଆଗରେ ଆଗରେ ନୃତ୍ୟ ପ୍ରଦର୍ଶନ କରି ମହାପ୍ରଭୁଙ୍କ ଆଗେ ଆଗେ ଯିବେ ଏବଂ ତାଙ୍କ ନୃତ୍ୟଙ୍କୁ ମହାପ୍ରଭୁଙ୍କର କୃପା ହେବ ଏବଂ ସେମାନେ ଜଣେ ବିଶିଷ୍ଟ ନର୍ତ୍ତକ ବା ନୃତ୍ୟାଙ୍ଗନା ଭାବରେ ପ୍ରତିଷ୍ଠା ପାଇବେ। ସେଥିପାଇଁ ମହାପ୍ରଭୁଙ୍କର କରୁଣା ପ୍ରାର୍ଥୀ ହେଇ ସେମାନେ ଅରୁଣ ସ୍ତମ୍ଭ ପାଖରେ ଅଛନ୍ତି। ଆମର ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟ ବର୍ତ୍ତମାନ ପ୍ରସ୍ତୁତ ହେଲେଣି, ଜଳପାନ କରୁଥିଲେ, ଜଳପାନ ସରିଲା, ବର୍ତ୍ତମାନ ପ୍ରସ୍ତୁତ ହେଲେଣି ସିଏ ମାଇକ୍ରୋଫୋନ୍ ହାତରେ ଧରିକିରି ବିବରଣୀ ଦେବା ପାଇଁ। ମୁଁ ଅନୁରୋଧ କରୁଛି ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ, ଆପଣ ବର୍ତ୍ତମାନ ମହାପ୍ରଭୁଙ୍କର ଏ ପାବନ ଲୀଳାର ବର୍ଣ୍ଣନା ଶ୍ରୋତାମାନଙ୍କର ପାଖରେ ପହଞ୍ଚାନ୍ତୁ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଧନ୍ୟବାଦ ଶାନ୍ତନୁ ବାବୁ, ଆପଣ ଅତି ସୁନ୍ଦର ଭାବରେ ଏବଂ ପ୍ରାଞ୍ଜଳ ଭାବରେ ଯେଭଳି ଭାବରେ ଆମର ଶ୍ରୋତା ବନ୍ଧୁମାନେ ବୁଝିପାରିବେ, ଇଏ ପୁରା ରହସ୍ୟମୟ ଠାକୁର। ଆମର ଶାସ୍ତ୍ର କହୁଛନ୍ତି ସର୍ବଂ ରହସ୍ୟଂ ପୁରୁଷୋତ୍ତମସ୍ୟ ଦେବୋ ନ ଜାନାତି କୁତଃ ମନୁଷ୍ୟ। ଭଗବାନ ଏଇ ଦାରୁ ରୂପ ନେଇଛନ୍ତି, ଥିଲେ ନୀଳମାଧବ ରୂପରେ ଦାରୁ ରୂପ ନେଲେ, ତେଣୁ ବର୍ତ୍ତମାନ କଣ ପାଇଁ ତାଙ୍କର ଏ ଦାରୁ ରୂପ, କଣ ପାଇଁ ମହାପ୍ରଭୁଙ୍କର ଏଇ ଦ୍ୱାଦଶ ଯାତ୍ରାର ବିଧାନ ନିଜେ ମହାପ୍ରଭୁ ସ୍ୱମୁଖରେ କହିଛନ୍ତି, ତେଣୁ କଣ ପାଇଁ ଏଇସବୁ କାର୍ଯ୍ୟ କରିଛନ୍ତି, ଏ ରହସ୍ୟକୁ ଭେଦ କରିପାରନ୍ତି ନାହିଁ ଦେବତାମାନେ ମଧ୍ୟ। କାହିଁକି ମହାପ୍ରଭୁଙ୍କ ମୁଣ୍ଡରେ କଣ ଅଛି, ସେ କାହିଁକି ଏ କଥା କହିଲେ, ଏ କଥାକୁ ମଧ୍ୟ ବିଚାର କରିବାକୁ ପଡ଼ିବ। ଯେତେବେଳେ ମହାପ୍ରଭୁ ଦାରୁ ବ୍ରହ୍ମ ରୂପରେ ପ୍ରକଟିତ ହେଲେ, ଶ୍ରୀ ଜଗନ୍ନାଥ ଶ୍ରୀ ବଳଭଦ୍ର ଦେବୀ ସୁଭଦ୍ରା ଶ୍ରୀ ସୁଦର୍ଶନ ରୂପରେ ଚତୁର୍ଦ୍ଧା ମୂର୍ତ୍ତି ଭାବରେ ସେ ଯେତେବେଳେ ଆସି ଉପସ୍ଥିତ ହେଲେ, ସେତେବେଳେ ଆମେ ସ୍କନ୍ଦ ପୁରାଣକୁ ଅବଲୋକନ କଲେ ଦେଖିପାରିବା ଯେ ବର୍ତ୍ତମାନ ଘଣ୍ଟ ବାଜୁଛି, ମୁଁ ଆଉ ଟିକେ ଏଠାରେ କଥା କହିଦେଉଛି, ଘଣ୍ଟ ବାଜୁଛି। ଆମର ଯେଉଁ ଚାହାଣୀ ମଣ୍ଡପ, ସେ ଚାହାଣୀ ମଣ୍ଡପରେ ପ୍ରତିଷ୍ଠା କାର୍ଯ୍ୟ କରାଯାଇଥିଲା, ଆମର ଦେଉଳ ପୁରୋହିତଙ୍କ ସହିତ ଶ୍ରୁତିର ବ୍ରାହ୍ମଣମାନେ ସେ ଚାହାଣୀ ମଣ୍ଡପକୁ, ଚାହାଣୀ ମଣ୍ଡପଟି ଆଜି ପ୍ରତିଷ୍ଠା ମଣ୍ଡପରେ ପରିଣତ ହେଇଯାଇଥିଲା, ତେଣୁ ସେଠାରେ ସେମାନେ ପ୍ରତିଷ୍ଠା କର୍ମ କରୁଥିଲେ ଏବଂ ପ୍ରତିଷ୍ଠା କର୍ମ କରିସାରିବା ପରେ ସେମାନେ ଘଣ୍ଟ ଏବଂ କାହାଳି ସହିତ ସେମାନେ ବିଜେ କରିବେ ତିନି ରଥକୁ, ଏବଂ ତିନି ରଥରେ ସେମାନେ ସେଇ ଯେଉଁ ପ୍ରତିଷ୍ଠାରେ ଯେଉଁ ଜଳ ସେମାନେ ମନ୍ତ୍ର

ପୂତ କରିଥିଲେ ସେ ମନ୍ତ୍ରପୂତ ଜଳକୁ ଆଣି ତିନି ରଥ ଉପରେ ସେମାନେ ସିଞ୍ଚନ କରିବେ ଏବଂ ଏହି ପ୍ରତିଷ୍ଠା ସମୟରେ ଯେ ନୃସିଂହ ମନ୍ତ୍ରରେ ଆଜି ଆହୁତି ପ୍ରଦାନ କରାଯାଉଥିଲା ତେଣୁ ସେହି ମନ୍ତ୍ରରେ ଆହୁତି ପ୍ରଦାନ କରାଯିବା ପରେ ତିନି ଗୋଟି ଆଜି ପ୍ରତିମା ତାହା ମଧ୍ୟ ଆଜି ମନ୍ତ୍ରପୂତ ହୋଇଛନ୍ତି ପ୍ରତିଷ୍ଠିତ ହୋଇଛନ୍ତି ଶ୍ରୀ ହନୁମାନ ଏବଂ ଶ୍ରୀ ନୃସିଂହ ଏବଂ ଦେବୀ ଭୁବନେଶ୍ୱରୀ ଏଇ ଯେଉଁ ତିନି ଗୋଟି ପ୍ରତିମା ଆଜି ପ୍ରତିଷ୍ଠା ମଣ୍ଡପରେ ପ୍ରତିଷ୍ଠା ଲାଭ କରିଛନ୍ତି ସେମାନେ ସମସ୍ତେ ତିନି ରଥକୁ ଆସିବେ ଆପଣମାନେ ଜାଣନ୍ତି ଏ ତିନି ରଥରେ ଚତୁର୍ଦ୍ଧା ବିଗ୍ରହ ବିରାଜମାନ କରନ୍ତି ଶ୍ରୀ ବଳଭଦ୍ରଙ୍କ ରଥରେ ସ୍ୱୟଂ ଶ୍ରୀ ବଳଭଦ୍ର ଭଗବାନ ବିଜେ କରିବେ ତାଳଧ୍ୱଜ ରଥରେ ଏବଂ ତାଙ୍କ ସହିତ ରହିବେ ରାମ ଏବଂ କୃଷ୍ଣ ସେ ତିନି ମୂର୍ତ୍ତି ରହିବେ ବଳଭଦ୍ରଙ୍କର ତାଳଧ୍ୱଜ ରଥରେ ସେହିଭଳି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦିଘୋଷ ରଥରେ ରହିବେ ସ୍ୱୟଂ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଏବଂ ତାଙ୍କ ସହିତ ରହିବେ ବିଜୟ ପ୍ରତିମା ଶ୍ରୀ ମଦନ ମୋହନ ସେ ଦୁଇ ପ୍ରତିମା ରହିବେ ତିନି ଦୁଇ ପାଞ୍ଚ ପ୍ରତିମା ଏବଂ ଦେବୀ ସୁଭଦ୍ରାଙ୍କର ଯେଉଁ ଦର୍ପଦଳନ ରଥ ସେ ଦର୍ପଦଳନ ରଥରେ ପରମ କଲ୍ୟାଣମୟୀ ମା ସୁଭଦ୍ରା ରହିବେ ଏବଂ ତାଙ୍କ ସହିତ ରହିବେ ଶ୍ରୀ ସୁଦର୍ଶନ ଭଗବାନ ତେଣୁ ସେ ଦୁଇ ମୂର୍ତ୍ତି ଏଇଭଳି ତିନି ଦୁଇ ପାଞ୍ଚ ଦୁଇ ସାତ ମୂର୍ତ୍ତି ରହିବେ ଏବଂ ଉପର ଉର୍ଦ୍ଧ୍ୱ ଭାଗରେ ଆଉ ତିନୋଟି ମୂର୍ତ୍ତି ରହିବେ ଅର୍ଥାତ୍ ଶ୍ରୀ ବଳଭଦ୍ରଙ୍କ ରଥରେ ରହିବେ ଉର୍ଦ୍ଧ୍ୱ ଭାଗରେ ଶ୍ରୀ ନୃସିଂହ ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ରଥରେ ରହିବେ ଉର୍ଦ୍ଧ୍ୱ ଭାଗରେ ଶ୍ରୀ ହନୁମାନ ଏବଂ ଦେବୀ ସୁଭଦ୍ରାଙ୍କର ରଥର ଉର୍ଦ୍ଧ୍ୱ ଭାଗରେ ବିରାଜମାନ କରିବେ ଦେବୀ ଭୁବନେଶ୍ୱରୀ ଏଇ ଯେଉଁ ତିନି ଗୋଟି ପ୍ରତିମା ପ୍ରତିଷ୍ଠା ଲାଭ କରିଛନ୍ତି ସେ ମଧ୍ୟ ରଥକୁ ଆସିବ ଏବଂ ରଥରେ ମଧ୍ୟ ସେମାନେ ରହିବେ ତେଣୁ ଏ ସାତ ମୂର୍ତ୍ତି ଏ ତିନି ମୂର୍ତ୍ତି ଏ ମିଶିଲେ ସମୁଦାୟ ଦଶ ମୂର୍ତ୍ତି ତେଣୁ ଏଇ ଯେଉଁ ଯାତ୍ରାଟି ହେଉଛି ଏ ଯାତ୍ରା ହେଉଛି ଦଶାବତାର ଯାତ୍ରା ଏହାର କାରଣ ହେଉଛି ଏଥିରେ ମଧ୍ୟ ଦଶ ଗୋଟି ଦେବତା ବିରାଜମାନ କରିବେ ଶ୍ରୀ ବଳଭଦ୍ରଙ୍କ ରଥରେ ଚାରି ଦେବତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥରେ ତିନି ଦେବତା ଏବଂ ଚାରି ତିନି ସାତ ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ତିନି ଦେବତା ଏଇଭଳି ଭାବରେ ଦଶାବତାର ମୂର୍ତ୍ତି ତେଣୁ ଏ ଯାତ୍ରାଟି ହେଉଛି ଦଶାବତାର ଯାତ୍ରା ଆପଣ ଦେଖିବେ ଯେତେବେଳେ ମହାପ୍ରଭୁ ବାହାରୁଛନ୍ତି ବା ତାଙ୍କର ଯାତ୍ରା ଉତ୍ସବ ଅନୁଷ୍ଠିତ ହେଉଛି ସେତେବେଳେ ପ୍ରଭୁ ଦଶାବତାର ରୂପରେ ପ୍ରକଟିତ ହେଉଛନ୍ତି ଏଥିରେ ଏଥି ପୂର୍ବରୁ ମହାପ୍ରଭୁ ଯେଉଁ ଅଣସର ପିଣ୍ଡିରେ ଏବେ ବି ବିରାଜମାନ କରୁଛନ୍ତି ସେ ଅଣସର ପିଣ୍ଡିରେ ଦଶ ମୂର୍ତ୍ତି ମଧ୍ୟ ପୂଜା ପାଉଥିଲେ ଯେତେବେଳେ ଶ୍ରୀ ଜଗନ୍ନାଥ ଶ୍ରୀ ବଳଭଦ୍ର ଦେବୀ ସୁଭଦ୍ରା ଶ୍ରୀ ସୁଦର୍ଶନ ଚତୁର୍ଦ୍ଧା ବିଗ୍ରହ ଅଣସର ଘରେ ଉପାସିତ ହେଉଥିଲେ ପୂଜିତ ହେଉଥିଲେ ସେ ଅଦୃଶ୍ୟରେ ଥିଲେ କେହି ତାଙ୍କୁ ଦର୍ଶନ କରିପାରୁନଥିଲେ ସେତେବେଳେ ମହାପ୍ରଭୁ ଦଶାବତାର ରୂପରେ ମଧ୍ୟ ପ୍ରକଟିତ ହୋଇକରି ପୂଜା ପାଉଥିଲେ କିଭଳି ଭାବରେ ନା ଯେତେବେଳେ ଅଣସର ଘରକୁ ତାଟି ଦ୍ୱାରା ଆଚ୍ଛାଦିତ କରାଯାଏ ସେ ଆଚ୍ଛାଦିତ କରାଗଲା ପରେ ତାଟି ଦେହରେ ତିନି ଗୋଟି ପଟି ଦିଅଁ ରହନ୍ତି ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ଶ୍ରୀ ବାସୁଦେବ ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ଶ୍ରୀ ନାରାୟଣ ଏବଂ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଦେବୀ ଭୁବନେଶ୍ୱରୀ ଇଏ ତିନି ଜଣ ପଟି ଦିଅଁ ଏବଂ ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ଯେଉଁ ଖଟଟି ପଡ଼ିଥାଏ ସେ ଖଟ ଉପରେ ବଳଭଦ୍ରଙ୍କ ବାଡ଼ରେ ରହିବେ ଶ୍ରୀ ନୃସିଂହ ଏବଂ ରାମ ଏବଂ କୃଷ୍ଣ ତେଣୁ ଇଏ ତିନି ମୂର୍ତ୍ତି ସେଠି ରହନ୍ତି ସେଠି ଯେଉଁ ନୃସିଂହ ରହୁଛନ୍ତି ବଳଭଦ୍ରଙ୍କ ବାଡ଼ରେ ଆଜି ଦେଖିବେ ଶ୍ରୀ ବଳଭଦ୍ରଙ୍କର ରଥ ଉପରେ ମଧ୍ୟ ଶ୍ରୀ ନୃସିଂହଙ୍କର ପ୍ରତିମୂର୍ତ୍ତି ଆଜି ବିରାଜିତ ହେବ ସେଥିପାଇଁ ଯେତେବେଳେ ଦଶାବତାର ପଟି ସେହି ସମୟରେ ଖଟ ଉପରେ ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ତାଟି ଉପରେ ବାସୁଦେବ ରହିବେ ତାଟିରେ ଚିତ୍ର ପ୍ରତିମା ଏବଂ ତା ସହିତ ତାଙ୍କ ଆଗରେ ରହିବେ ନୃସିଂହ ଏବଂ ରାମକୃଷ୍ଣ ତେଣୁ ବଳଭଦ୍ରଙ୍କ ବାଡ଼ରେ ସେଠି ମଧ୍ୟ ଚାରି ଏବଂ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଉପରେ ରହିବେ
श्री भुवन

0: ଭୁବନେଶ୍ୱରୀ ଏବଂ ତା ସହିତ ତଳେ ରହିବେ ଶ୍ରୀଦେବୀ ଭୂଦେବୀ, ସେ ମଧ୍ୟ ତିନି, ତେଣୁ 4 3 7 ଏବଂ ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ନାରାୟଣ ରହିବେ ଏବଂ ତାଙ୍କ ତଳକୁ ରହିବେ ଦୋଳ ଗୋବିନ୍ଦ ଏବଂ ମଦନ ମୋହନ, ତେଣୁ ସେ ମଧ୍ୟ ତିନି, ତେଣୁ ସେ ମଧ୍ୟ ଦଶାବତାର ପଟି। ତେଣୁ ଯେତେବେଳେ ମହାପ୍ରଭୁ ଅନ୍ତର୍ହିତ ହେଇଥିଲେ ସେତେବେଳେ 10 ରୂପରେ ପ୍ରକଟିତ ହେଇକରି ପୂଜା ପାଉଥିଲେ ଏବଂ ଏବେ ମଧ୍ୟ ମହାପ୍ରଭୁ ମାନେ ରଥାରୂଢ଼ ହେବେ, ଏବଂ କେବଳ ମହାପ୍ରଭୁ ରଥାରୂଢ଼ ହେଉଛନ୍ତି ତା ନୁହେଁ, ଏଥିରେ ମଧ୍ୟ ଆହୁରି 7 ଜଣ ଯୁକ୍ତ ହେଉଛନ୍ତି, ଆହୁରି 6 ଜଣ ଚତୁର୍ଦ୍ଧା ବିଗ୍ରହଙ୍କ ପରେ ଆଉ 6 ଜଣ ଯୁକ୍ତ ହେଉଛନ୍ତି, ସେମାନେ ମଧ୍ୟ ଏହି ରଥରେ ଯିବେ। ଏବଂ ଯେତେବେଳେ ଠାକୁରମାନେ ରଥରେ ରହିବେ ସେତେବେଳେ ଧ୍ୱଜାରେ ଆଜି ଯୋଉ 3 ଜଣ ରହିବେ, ଶ୍ରୀ ନୃସିଂହ, ଶ୍ରୀ ହନୁମାନ ଏବଂ ଦେବୀ ଭୁବନେଶ୍ୱରୀ, ସେମାନେ ମଧ୍ୟ ପୂଜା ପାଇବେ, ସେଥିପାଇଁ କୁହାଯାଏ ଧ୍ୱଜା ପୂଜା। ତେଣୁ ଯେତେବେଳେ ରହିବେ ମହାପ୍ରଭୁ ଏଠାରୁ ଯିବେ, ଯାଇକିରି ରହିବେ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗରେ ରଥ ରହିବ, ସେଠାରେ ମଧ୍ୟ ଧ୍ୱଜା ମାନେ ପୂଜା ପାଇବେ, ତେଣୁ ଧ୍ୱଜାରେ ମଧ୍ୟ 3 ଗୋଟି ଦିଅ ସେଠି ମଧ୍ୟ ରହିବେ। ତେଣୁ ଏଇଭଳି ଭାବରେ ଏଇ ଯୋଉ ଯାତ୍ରାଟି ଅନୁଷ୍ଠିତ ହେଉଛି, ଇଏ ହେଉଛି ଦଶାବତାର ଯାତ୍ରା। ଏହି ଦଶାବତାର ଯାତ୍ରାକୁ ଯୋଉମାନେ ସ୍ୱଚକ୍ଷୁରେ ଦର୍ଶନ କରନ୍ତି ସେମାନେ ଅନନ୍ତ ପୁଣ୍ୟର ଅଧିକାରୀ ହେବା ସହିତ ଅନ୍ତକାଳରେ ଦିବ୍ୟ ଗତି ଲାଭ କରନ୍ତି ବୋଲି ବିଶ୍ୱାସ ରହିଛି। ମୁଁ ମୋର ପରବର୍ତ୍ତୀ ଧାରାବିବରଣୀ ପ୍ରଦାନ କରିବା ପାଇଁ ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟଙ୍କୁ ନିବେଦନ କରୁଛି।
1: ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ। ଆମେ ଦେଖିପାରୁଛୁ ଶ୍ରୋତା ବନ୍ଧୁ, ଅତି ସୁନ୍ଦର ଭାବରେ ମନ୍ଦିର ସଜା ହେବା ସହିତ ଯୋଉ ସିଂହଦ୍ୱାରର ଦରଜା ବା କବାଟ ବର୍ତ୍ତମାନ ଖୋଲାଗଲାଣି। ବିଭିନ୍ନ ବେଶରେ ସୁସଜ୍ଜିତ ହୋଇଛନ୍ତି ସେବକଗଣ, କାରଣ ରସିକ ନାଗର କାଳିଆ ଠାକୁର ଯେତେବେଳେ ବିଶ୍ୱ ଭୁବନ ରଥଯାତ୍ରା ଯାହା ବିଶ୍ୱବିଦିତ ତାହା ଯେତେବେଳେ କରି ଆଜି ପତିତ ଜନଙ୍କୁ ଉଦ୍ଧାର କରିବା ପାଇଁ ବଡ଼ଦାଣ୍ଡକୁ ଆସିବେ, ସେ ବଡ଼ଦାଣ୍ଡ ଆଜି ପ୍ରଭୁଙ୍କର ସାନ୍ନିଧ୍ୟ ପାଇ ଆହୁରି ବଡ଼ ହୋଇ ଉଠିବ। ତେଣୁ ତାଙ୍କର ସେବକମାନେ ମଧ୍ୟ ବହୁ ସମର୍ପିତ ଭାବନାରେ, କାରଣ ସେବା ହେଉଛି ଗୋଟେ ଏଭଳି ଭାବନା ଯାହାକୁ ଓଲଟାଇ ଦେଲେ ବାସେ। ଆମେ ଯଦି ଜୀବନରେ କୌଣସି ବି କାର୍ଯ୍ୟ ସମର୍ପିତ ଭାବନା ନେଇ, ଉତ୍ସର୍ଗୀକୃତ ମନୋଭାବ ନେଇ ଆମେ କରିବା ନିଷ୍ଠା ଏବଂ ଚେଷ୍ଟା, ତାହେଲେ ଆମର ମଧ୍ୟ ଜୀବନ ଠିକ ସେହିପରି କୁସୁମିତ ହେବ। ଆଜି ସେହି ପ୍ରଭୁଙ୍କର କି କୃପା ରହିଛି ଯେ ପ୍ରଭୁଙ୍କର ସେବାରେ ଯୋଉ 119 ପ୍ରକାରର ସେବକମାନେ ଜଗନ୍ନାଥଙ୍କର ସେବାରେ ପ୍ରତ୍ୟେକ ଦିନ ସେବା କରିଥାନ୍ତି ଛତିଶା ନିଯୋଗର ସେବକମାନେ ଆଜି ତତ୍ପର ହେଇ ଉଠିଲେଣି। ଆମେ ମଧ୍ୟ ଦେଖୁଛୁ ବର୍ତ୍ତମାନ ଚାରମାଳ ଦେଇ କିଛି ସେବକ ତାଙ୍କର ଯୋଉ ଜଗନ୍ନାଥଙ୍କର ରଥ ଚାରିପଟେ ଏବଂ ବିଭିନ୍ନ ରଥର ଯୋଉ ଘୋଡ଼ ଲାଗି ହବ, ରଥରେ ମଧ୍ୟ ଯେମିତି ଆବରଣ ରହିବ, ତାଙ୍କ ରଥ ତ ନେତ ବା ରଥର ତାଙ୍କର ତ କନା ଆଚ୍ଛାଦିତ ହେଇସାରିଛି, କିନ୍ତୁ ଠାକୁର ଯେତେବେଳେ ରଥାରୂଢ଼ ହେବେ ସେ ପଛ ପଟକୁ ଯେମିତି ଆବୃତ କରିବେ, ସେଇ କପଡ଼ାକୁ ମଧ୍ୟ ବୋହି ନେଇ ଯାଉଛନ୍ତି, ସୁନ୍ଦର ଭାବରେ ତ ଓଳେଇ ସାରିଛନ୍ତି, କାରଣ ପ୍ରଭୁଙ୍କର ଯୋଉ ସେବାରେ ସେ ନିଜେ ମଧ୍ୟ ନିଯୁକ୍ତ ଅଛନ୍ତି, ଖରିକା ନିଯୋଗ ସେବକ ମଧ୍ୟ ଯାହାକୁ କୁହାଯାଏ, ଚୁନ ପାଣି ସିଞ୍ଚନ କରାଯିବ। ଆଜି ଗଜପତିଙ୍କ ଦ୍ୱାରା ମଧ୍ୟ ରଥ ଯୋଉ ବଡ଼ଦାଣ୍ଡରେ ଚାଲିବ ତାକୁ ମଧ୍ୟ ମାର୍ଜନା କାର୍ଯ୍ୟ ଚାଲିବ ଆମେ ଦେଖିପାରୁଛୁ। ଏତ ସହିତ ବହୁ ସେବକ ମଧ୍ୟ ନିଜକୁ ଭିନ୍ନ ଭିନ୍ନ ନୃତ୍ୟ ରଙ୍ଗରେ ବା ଭିନ୍ନ ଭିନ୍ନ ରୂପରେ ସଜେଇ ହେଇଛନ୍ତି ପ୍ରଭୁଙ୍କ ନିକଟରେ ନିଜର କଳାକୁ ପ୍ରଦର୍ଶିତ କରିବା ପାଇଁ। କିଏ ହନୁମାନ ବେଶର ହୋଇଛନ୍ତି, ଏବଂ ଶ୍ରୀକ୍ଷେତ୍ରର ଗୋଟେ ଅନନ୍ୟ ପରମ୍ପରା ରହିଛି ସାଇଜାତ, ଯୋଉ ସାଇଜାତରେ ରାମଙ୍କର ଲୀଳା ସହିତ ସେଥିରେ ଦୁର୍ଗା ମେଢ ନାଗା ଆଦି ବାହାରିଥାନ୍ତି। ଆମେ ମଧ୍ୟ ଦେଖିପାରୁଛୁ ଗୋଟିଏ ଛୋଟିଆ ମାନେ ବ୍ୟକ୍ତି ବା ଛୋଟିଆ ପିଲାଟିଏ ସିଏ ଗୋଟିଏ ଦୁର୍ଗା ମେଢ ଭାବରେ ସଜିତ ହେଇଛି ପ୍ରଭୁଙ୍କ ନିକଟରେ ନାଚିବା ପାଇଁ, ତାଙ୍କର ନୃତ୍ୟ ଭଙ୍ଗୀକୁ ଦେଖେଇବା ପାଇଁ। ଆଉ ବିଭିନ୍ନ ଆରକ୍ଷୀ ବାହିନୀ ମାନେ ମଧ୍ୟ ବିଭିନ୍ନ ଭାବରେ ସୁସଜିତ ହୋଇଛନ୍ତି, ନାନା ରଙ୍ଗରେ ତାଙ୍କୁ ନିର୍ଦ୍ଦେଶନା ଦିଆଯାଇଛି ଏଭଳି ଭାବରେ ଯୋଉ ନିର୍ଦ୍ଦେଶ ଅନୁସାରେ କିଏ ଲାଲ ରଙ୍ଗର, କିଏ ନୀଳ ରଙ୍ଗର ଏବଂ କିଏ ହଳଦୀ ରଙ୍ଗର ଜ୍ୟାକେଟ୍ ସବୁ ପରିଧାନ କରିଛନ୍ତି। ଏହାର କାରଣ ଆମର ବଳଭାଇ ବଳଭଦ୍ର ଯାହାଙ୍କର ନାମ ହେଉଛି ନୀଳାମ୍ବର, ତାଙ୍କର ରଥର ଆବରଣ ମଧ୍ୟ ନୀଳ ଏବଂ ଲୋହିତ, ସେହି ଅନୁସାରେ ବଳଭଦ୍ରଙ୍କ

0: ରଥରେ ଯୋଉ ଆରକ୍ଷୀ ବାହିନୀ ମାନେ ବା ଯୋଉ ସେବକ ମାନେ ଯୋଉ ରହିବେ ପୋଲିସ ପଦାଧିକାରୀ ମାନେ ସେମାନଙ୍କର ବସ୍ତ୍ର ଯୋଉ ଜ୍ୟାକେଟ୍ ପିନ୍ଧିଛନ୍ତି ତାହା ନୀଳ ରଙ୍ଗର, ଦେବୀ ସୁଭଦ୍ରାଙ୍କର ଯୋଉ ରଥ ତାହା ହଉଛି ଲାଲ ଏବଂ କଳା ରଙ୍ଗର। ତେଣୁକରି ତାଙ୍କର ପ୍ରତୀକ ସେ ରଥର ଯୋଉମାନେ ରହିବେ ତାଙ୍କୁ ଦାୟିତ୍ୱ ଦିଆଯାଇଛି ସେବା କାର୍ଯ୍ୟ କରିବା ପାଇଁ, ସେମାନଙ୍କର ଜ୍ୟାକେଟ୍ ଲାଲ ବର୍ଣ୍ଣର ଆଉ ଜଗନ୍ନାଥଙ୍କର ରଥ ସିଏ ହଉଛନ୍ତି ପୀତବାସ, ପୀତବାସଙ୍କର ହଳଦୀ ଏବଂ ଲାଲ ରଙ୍ଗର ତାଙ୍କର ରଥର ଆବରଣ। ତେଣୁକରି ତାଙ୍କର ଯୋଉ ପୋଲିସ ବାହିନୀ ମାନେ ବା କିଛି ଯୋଉ ରହିବେ ସୁରକ୍ଷା କରି କଡନ ଭିତରେ ସେମାନଙ୍କର ଯୋଉ ଜ୍ୟାକେଟ୍ ପିନ୍ଧିଛନ୍ତି ହଳଦୀ ରଙ୍ଗର ଆମେ ଦେଖିପାରୁଛୁ। ବର୍ତ୍ତମାନ ସିଂହଦ୍ୱାର ଦେଇ ବର୍ତ୍ତମାନ ରଥ ପ୍ରତିଷ୍ଠା କାର୍ଯ୍ୟ ଯୋଉ ସବୁ ଚାଲିଥିଲା, ରଥ ପ୍ରତିଷ୍ଠାର ଯୋଉ ହୋମଯଜ୍ଞ ସରିସାରିଛି, ଆହୁତି ସରିଛି, ବର୍ତ୍ତମାନ ଦର୍ପଣିଆ ସେବକ ଯୋଉ ବୈରିଖିଆ ସେବକ ତାଙ୍କୁ ମଧ୍ୟ କୁହାଯାଏ, ସେ କଳସ ଧରିଛନ୍ତି ଏବଂ କଳସ ମୁଣ୍ଡରେ ଧରିକି ଆଗରେ ଆଗରେ ଚାଲିବେ। ତାଙ୍କ ପଛରେ ଆସିବେ ଆମର ପୁରୋହିତ ସେବକ, ଶ୍ରୋତିୟ ବ୍ରାହ୍ମଣ, ବେଦ ପାଠ ଚାଲିଥିବ, ବେଦର ଧ୍ୱନି ଉଚ୍ଚାରଣ ହରିବୋଲ କୁଳଭଳି ସହିତ ରଥକୁ ସେ ପ୍ରତିଷ୍ଠା କରିବା ପାଇଁ ଆମେ ଦେଖିବୁ ଯେ ସୁନ୍ଦର ଭାବରେ ଦେଖୁଛୁ ଆସିଛନ୍ତି। ନାଲି ଛତି ମଧ୍ୟ ଆସିଛନ୍ତି ତାଙ୍କ ସହିତ, ଘଣ୍ଟ ବାଜିଲାଣି ଘଣ୍ଟ ଘଣ୍ଟୁଆଙ୍କର, ଯୋଉ ସମୟକୁ ଆମର ପ୍ରତୀକ୍ଷା ଥିଲା ରଥ ପ୍ରତିଷ୍ଠା ନ ହେବା ପର୍ଯ୍ୟନ୍ତ ପ୍ରଭୁ ପହଣ୍ଡି ହେଇ ଆସିବେ ନାହିଁ। ତେବେ ଏଇଠି ଶ୍ରୋତାବନ୍ଧୁ ମୁଁ ଆପଣମାନଙ୍କୁ କହି ବସୁଛି ବା ନିବେଦନ କରୁଛି, କୌଣସି ଶ୍ରୋତାବନ୍ଧୁ ଯଦି ରଥଯାତ୍ରା ସମ୍ପର୍କିତ ଆପଣମାନଙ୍କ ଭିତରେ କିଛି ପ୍ରଶ୍ନ ଥାଏ ତେବେ ଆପଣମାନେ ଆମକୁ ହ୍ୱାଟ୍ସଆପ୍ରେ ମେସେଜ୍ କରି ଉପସ୍ଥିତ ବିଶେଷଜ୍ଞମାନଙ୍କ ଠାରୁ ଉତ୍ତର ପାଇପାରିବେ। ତେବେ ଆମର ହ୍ୱାଟ୍ସଆପ୍ ନମ୍ବରଟିକୁ ସୁନ୍ଦର ଭାବରେ ନୋଟ୍ କରି ନିଅନ୍ତୁ, 8895254200। ପୁଣି ଥରେ ଆମେ କହିଦଉଛୁ, ଯଦି ଆପଣଙ୍କ ମନରେ ମହାପ୍ରଭୁ ଶ୍ରୀ ବିଶ୍ୱ ପ୍ରସିଦ୍ଧ ଯିଏ ସର୍ବ ରହସ୍ୟତମ ପୁରୁଷ ତମସ୍ୟ ଦେବନା ଜାଣନ୍ତି କୃତ ମନୁଷ୍ୟ, ଯେତେ ଜାଣିଲେ ମଧ୍ୟ ତାଙ୍କ ବିଷୟରେ ଆହୁରି ଜାଣିବାକୁ ଇଚ୍ଛା ଥାଏ, ତେବେ ଆପଣ ଆମର ହ୍ୱାଟ୍ସଆପ୍ ନମ୍ବରରେ ମେସେଜ୍ କରନ୍ତୁ ଏବଂ ଆପଣଙ୍କର ପ୍ରଶ୍ନର ଉତ୍ତରଟି ଆପଣ ମଧ୍ୟ ସୁନ୍ଦର ଭାବରେ ପାଇପାରିବେ। ବର୍ତ୍ତମାନ ମୁଁ ନେଇଯାଉଛି ଆମ ନିକଟରେ ଥିବା ଡକ୍ଟର ଶାନ୍ତନ ରଥ ମହୋଦୟଙ୍କ ନିକଟକୁ, ଯେ ସୁନ୍ଦର ଭାବରେ ରଥ ପ୍ରତିଷ୍ଠାକୁ ଆପଣମାନଙ୍କ ପାଖରେ ବର୍ଣ୍ଣନା କରିବେ। ଜୟ ଜଗନ୍ନାଥ।
1: ଧନ୍ୟବାଦ, ଧନ୍ୟବାଦ ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟ। ବର୍ତ୍ତମାନ ରଥ ପ୍ରତିଷ୍ଠାର ସମୟ, ରଥ ହୋମ ସରିଲା, ରଥ ହୋମ ସରିଲା ପରେ ପବିତ୍ର ଜଳ ଏବଂ ରଥର ପ୍ରତିଷ୍ଠା ପାଇଁ ଯାହା ଯାହା ଉପକରଣ ଉପଚାର ଦରକାର ତାକୁ ଧରି ମନ୍ଦିରର ପୁରୋହିତ ବର୍ଗ ସେମାନେ ବର୍ତ୍ତମାନ ରଥ ପାଖକୁ ଆସୁଛନ୍ତି। ବର୍ତ୍ତମାନ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଉପରକୁ ଯିବେ, ତାପରେ ପର୍ଯ୍ୟାୟକ୍ରମେ ତିନି ରଥର ପ୍ରତିଷ୍ଠା କରିବେ। ଏବଂ ଏଇ ଯେଉଁ ରଥ ପ୍ରତିଷ୍ଠା, ଏ ରଥର ପ୍ରତିଷ୍ଠା କାହିଁକି କରାଯାଏ ଆପଣ ଏଇଟା ବି ଜାଣିବା ଦରକାର, ଯେ ଆମ ଶରୀରରେ ଯେମିତି ପ୍ରାଣ ରହିଲେ ଏ ଶରୀର ଚଳମାନ ହବ, ଏ ରଥ ମଧ୍ୟ ଚଳିବା ପାଇଁ ରଥର ପ୍ରାଣ ଦରକାର ଏବଂ ସେଇଥିପାଇଁ ପ୍ରାଣ ପ୍ରତିଷ୍ଠା କରାଯାଏ। ତେଣୁ ପ୍ରାଣ ପ୍ରତିଷ୍ଠା କରିବା ପାଇଁ ଏଇ ରଥକୁ ଯେତେବେଳେ ସକ୍ରିୟ କରାଯିବ, ଯେତେବେଳେ ପ୍ରତିଷ୍ଠା ହେଇଯିବେ ରଥ, ଏବଂ ଏ ପ୍ରତିଷ୍ଠା ପଛରେ ବହୁତ କଥା ଅଛି, ଯେ ଯେଉଁ ସବୁ ଅପଶକ୍ତିମାନେ ଥିବେ ସେମାନେ ଅପସରିଯିବେ, ଯେଉଁମାନେ ଭୂତଗଣ ଥିବେ ସେମାନେ ଅପସରିଯିବେ, ଏବଂ ଯେତେ ଅପଶକୁନ ସବୁ ଥିବ ସେସବୁ ଅପସାରିତ ହେବ। ଏ ସବୁ ଗୁଡ଼ାକ ଗୋଟିଏ କାର୍ଯ୍ୟ ଦ୍ୱାରା ହୁଏ, ସେଇଟା ହେଉଛି ରଥ ପ୍ରତିଷ୍ଠା। ରଥ ପ୍ରତିଷ୍ଠା ହୋମ ସରିଲା, ମଙ୍ଗଳ ଜଳ ସେମାନେ ଧରିକିରି ଆସିଲେ, ପୁରୋହିତମାନେ ବର୍ତ୍ତମାନ ରଥ ପ୍ରତିଷ୍ଠା କରିବା ପାଇଁ ସେମାନେ ସବୁ ପରିକ୍ରମା କରୁଛନ୍ତି। ବର୍ତ୍ତମାନ ନନ୍ଦୀଘୋଷ ରଥ ଉପରକୁ ପୁରୋହିତମାନେ ପ୍ରଥମେ ଯାଉଛନ୍ତି। କିଛି ପୁରୋହିତ ବର୍ତ୍ତମାନ ଏଇଠି ତିନି ରଥରେ ବିଭକ୍ତ ହୋଇଗଲେ ଏବଂ ସେମାନେ ଆମ୍ବ ଡାଳରେ ପବିତ୍ର ଜଳକୁ ପାଣି ଛିଞ୍ଚିବେ, ପାଣି ଛିଞ୍ଚିଲା ଫଳରେ ରଥ ଗୁଡ଼ିକ ପବିତ୍ର ହେବ। ହଁ, ସେ ଯେଉଁ ସିଂହାସନ ମଧ୍ୟ ଅଛି, ସେଇ ସିଂହାସନ ଉପରେ ପବିତ୍ର ଜଳ ପକେଇବେ ଏବଂ ସେଇଠି ପ୍ରତିମା ରଖିବେ, ପ୍ରତିମା ରଖିଲେ ସେଇଟା ପ୍ରାଣବନ୍ତ ହେଲା ବୋଲି ଧରାପଡ଼ିବ। ତେଣୁ ରଥ ପ୍ରାଣବନ୍ତ ନହେଲେ ରଥଟାକୁ ମଧ୍ୟ ତ ଗୋଟେ ଜୀବନ୍ତ ବିଗ୍ରହ ଭାବରେ ଧାରଣ କରାଯାଏ ନା। ଆପଣ ଜାଣନ୍ତୁ ଗୋଟେ କଥା ଶ୍ରୋତା ବନ୍ଧୁ, ଯେ ଏଇ ରଥଯାତ୍ରା ଯେଉଁ ହେଉଛି, ଏଇ ରଥଯାତ୍ରାରେ ରଥ ଏବଂ ଆମର ଶରୀର ଏ ଦୁଇଟା ଯାକ ଏକା କଥା। ବର୍ତ୍ତମାନ ଆମ୍ବ ଡାଳରେ ବର୍ତ୍ତମାନ ପୁରୋହିତମାନେ ରଥର ଚାରିପଟେ ବର୍ତ୍ତମାନ ପବିତ୍ର ଜଳକୁ ନିକ୍ଷେପ କରିକିରି ବ୍ରାହ୍ମଣ ସେବକମାନେ ଏମାନେ ସବୁ ରଥକୁ ପବିତ୍ରିତ କରୁଛନ୍ତି ଏବଂ ରଥକୁ ପ୍ରତିଷ୍ଠା କରୁଛନ୍ତି। ଏବଂ ଏହି ରଥ ପ୍ରତିଷ୍ଠା ହେବା ଦ୍ୱାରା ମୁଁ ଯାହା କହୁଥିଲି ଆପଣ

ଗୀତ ଲୋହିତ ବର୍ଣ୍ଣର ଯୋଉ ଦିବ୍ୟ ରଥ ନନ୍ଦିଘୋଷ ରଥ, ସେଇ ନନ୍ଦିଘୋଷ ରଥର ଶୀର୍ଷରେ ରହନ୍ତି ହନୁମାନ ବିଘ୍ନ ବିନାଶକ। ଯୋଡ଼ିଏ ଦେବତା ବିଘ୍ନ ବିନାଶ କରନ୍ତି, ଜଣେ ହେଲେ ଗଣନାଥ ଗଣେଶ, ଆଉ ଜଣେ ହେଲେ ହନୁମାନ, ଯିଏକି ତ୍ରେତୟା ଯୁଗର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ଏକନିଷ୍ଠ ଭକ୍ତ ଥିଲେ। ସେ ହନୁମାନ ନନ୍ଦିଘୋଷର ରଥର ଉପରେ ରହୁଛନ୍ତି, ଇଏ ହେଉଛନ୍ତି ଦଶାବତାର। ଏବଂ ରଥ ପ୍ରତିଷ୍ଠା କର୍ମ ଚାଲିଛି, ଯାହା ବର୍ଣ୍ଣନା କରୁଥିଲେ ଆମର ଶାନ୍ତନୁ ବାବୁ, ଯେ ପ୍ରକୃତରେ ରଥ କାହିଁକି ପ୍ରତିଷ୍ଠା ହେଉଛି, କାରଣ ଆମେ ଯେମିତି ଘରଟିଏ କଲେ ଘରକୁ ପ୍ରତିଷ୍ଠା କରୁଛେ, ମହାପ୍ରଭୁଙ୍କର ଦିବ୍ୟ ରଥ ଆଜ୍ଞାମାଳା ଆସିଲା ପରେ ରଥ ତିଆରି ହେଲା। ଏବଂ ଗତକାଲି ଆଜ୍ଞାମାଳା ଆସିଲା ପରେ ରଥ ଆପଣଙ୍କ ରଥ ଚକଡ଼ାରୁ ବିଜେ ଖଳାକୁ ଆସିଲା, ତେଣୁ ସିଂହଦ୍ୱାର ସମ୍ମୁଖକୁ ଆସିଲା। ଇଏ ହେଉଛି ପରମ୍ପରା, ଇଏ ହେଉଛି ପବିତ୍ର ପରମ୍ପରା। ଏ ଜାତି, ଏ ଓଡ଼ିଆ ଜାତି ତାର ଦେବତାଙ୍କୁ ଅତି ସୁନ୍ଦର ଭାବରେ ନିଜ ଭିତରର ଅନ୍ତର୍ମୁଖୀ ଚେତନାକୁ ଶୁଦ୍ଧ କରି ତାର ଦେବତାଙ୍କୁ ସେ ଆବାହନ କରୁଛି। ତେଣୁ ରଥ ପ୍ରତିଷ୍ଠା ଯୋଉ କରୁଥିଲେ, ଯାହା କହୁଥିଲେ ଆମର ନରେଶ ବାବୁ, ଯେ ରଥ ପ୍ରତିଷ୍ଠା ନୃସିଂହ ମନ୍ତ୍ରରେ ହୁଏ। ଯୋଉ ଚାହାଣୀ ମଣ୍ଡପରେ ଜଗଜ୍ଜନୀ କୃପାମୟୀ ମା ଲକ୍ଷ୍ମୀ ଠାକୁରାଣୀ ଯେତେବେଳେ ବାହୁଡ଼ା ଯାତ୍ରାରେ ଯେତେବେଳେ ଫେରନ୍ତି, ରାଜନଅର ସମ୍ମୁଖରେ ଯେତେବେଳେ ନନ୍ଦିଘୋଷ ରଥ ପହଞ୍ଚେ, ସେତେବେଳେ ଚାହାଣୀ ମଣ୍ଡପରୁ ଚାହିଁ ଦିଅନ୍ତି ଲକ୍ଷ୍ମୀ ସାନ୍ତାଣୀ, ଲକ୍ଷ୍ମୀ ଠାକୁରାଣୀ, ଇଏ ହେଉଛି ସେଇ ଚାହାଣୀ ମଣ୍ଡପ। ସେଇ ଚାହାଣୀ ମଣ୍ଡପରେ ରଥ ପ୍ରତିଷ୍ଠା କର୍ମ ହେଉଥିଲା ନୃସିଂହ ମନ୍ତ୍ରରେ। କାହିଁକି ନା ଏ କ୍ଷେତ୍ର ନା ହେଉଛି ପୁରୁଷୋତ୍ତମ କ୍ଷେତ୍ର, ଭଗବାନ ନୃସିଂହଙ୍କୁ ପୁରୁଷୋତ୍ତମ ରୂପରେ ଯଯାତି କେଶରୀ ଖ୍ରୀଷ୍ଟ ନବମ ଶତାବ୍ଦୀରେ ଆଣି ଆପଣଙ୍କର ଯୋଉ ଜନକପୁରୀ ରହିଛି, ଜନ୍ମସ୍ଥାନ ରହିଛି, ତାକୁ ଲାଗିକିରି ଯୋଉ ମନ୍ଦିର ଅଛି ତାହା ହେଉଛି ନୃସିଂହ ମନ୍ଦିର। ସେଇ ନୃସିଂହ ମନ୍ଦିରରେ ଯଜ୍ଞ ନାରାୟଣ ଯଜ୍ଞନାଥରୁ ଜଗନ୍ନାଥ ହେଇଛନ୍ତି, ଯଜ୍ଞ ନୃସିଂହଙ୍କୁ ଆବାହନ କରିଥିଲେ, ପ୍ରତିଷ୍ଠା କରିଥିଲେ ସୋମବଂଶୀ ରାଜା ଯଯାତି କେଶରୀ ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ। କାରଣ ସିଏ ଯୋଉ ନୃସିଂହଙ୍କୁ ଆଣି ପ୍ରତିଷ୍ଠା କରିଥିଲେ, ସେ ନୃସିଂହଙ୍କ ରୂପ କ'ଣ, କୋଳରେ ଲକ୍ଷ୍ମୀ ମସ୍ତକରେ ଅନନ୍ତ, ସେଇ ଯଜ୍ଞ ନାରାୟଣ ଯଜ୍ଞ ନୃସିଂହ କାଳକ୍ରମେ ଜଗନ୍ନାଥରେ ପରିଣତ ହେଇଯିବାରୁ ଏବଂ ନୃସିଂହ ମହାପ୍ରଭୁଙ୍କର ନାମାନୁସାରେ ଏ କ୍ଷେତ୍ର ନାଁ ହେଲା ପୁରୁଷୋତ୍ତମ କ୍ଷେତ୍ର। ତାପରେ ଯଯାତି କେଶରୀ ଆଣି 38 ହାତର ପଟୋଳରେ, ଯାହା ମାଦଳା ପାଞ୍ଜିରେ ବର୍ଣ୍ଣା ରହିଛି, 38 ହାତର କାଠ ପଟାର ପୋଲରେ, କାଠ ପଟାରେ ନିର୍ମିତ ମନ୍ଦିରରେ, ଯୋଉ ଗୁଣ୍ଡିଚା ମନ୍ଦିର ବୋଲି ଆମେ କହୁଛେ, ପରବର୍ତ୍ତୀ ସମୟରେ ତଳେ ଚୋଡ଼ଙ୍ଗ ସମୟରେ ଏଇ 100 ହାତ ଉଚ୍ଚର ବର୍ତ୍ତମାନ ଯୋଉ ଦେଉଳ ଆପଣମାନେ ଦେଖୁଛନ୍ତି, ଏବଂ ସେହି ସମୟରେ ପଟା ଦେଉଳରୁ ପଥର ଦେଉଳରେ, ପଥର ପିଣ୍ଡିରେ ରୂପାନ୍ତରିତ ହେଇଛି, ଏ କାଳକ୍ରମ ହେଇଛି। ତେଣୁ ନୃସିଂହ ଭଗବାନ ହେଉଛନ୍ତି ପୁରୁଷୋତ୍ତମ, ମର୍ଯ୍ୟାଦା ପୁରୁଷୋତ୍ତମ ହେଉଛନ୍ତି ରାମଚନ୍ଦ୍ର ତ୍ରେତୟା ଯୁଗର ଏବଂ ଦ୍ୱାପର ଯୁଗର ଭାବଗ୍ରାହୀ ଅନ୍ତର୍ଯ୍ୟାମୀ ଭଗବାନ ଲୀଳାମୟ କୃଷ୍ଣ ହେଉଛନ୍ତି ପୁରୁଷୋତ୍ତମ। ଏହି ତିନି ଦେବତାଙ୍କୁ ପୁରୁଷୋତ୍ତମ କୁହାଯାଏ, ଯେହେତୁ କଳିଯୁଗରେ ଜଗତର ନାଥ ଜଗନ୍ନାଥ ଅଛନ୍ତି, ଯାହାଙ୍କ ପାଖରେ ଜାତି ବଡ଼ ନୁହେଁ ଜଗତ ବଡ଼, ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ। ଏବଂ ଯୋଉ ଦଶବତାର କଥା ଆଲୋଚନା କରୁଥିଲେ ନରେଶ ବାବୁ, ଆପଣମାନେ ଶୁଣୁଥିଲେ, ସେ ଦଶବତାର କାହିଁକି ପରିକଳ୍ପନା କରାଗଲା, ଯେ ପ୍ରତ୍ୟେକ ମଣିଷର 10ଟା ଆଙ୍ଗୁଠି ଅଛି, ପାଦରେ 10ଟା ଆଙ୍ଗୁଠି, ହାତରେ 10ଟା ଆଙ୍ଗୁଠି। ଦଶାବତାର ଯାତ୍ରା ଖ୍ରୀଷ୍ଟୀୟ 12ଶ ଶତାବ୍ଦୀରେ ଜୟଦେବ, ଯୋଉ ଓଡ଼ିଆ କବି ଜୟଦେବ ଯୋଉ ଗୀତଗୋବିନ୍ଦ ଲେଖିଥିଲେ, ସେ ଗୀତଗୋବିନ୍ଦରେ ଦଶବତାରର ବର୍ଣ୍ଣନା ରହିଛି। ଦଶବତାର ହେଉଛି ଶ୍ରେଷ୍ଠ ଅବତାର। ଆପଣ ଯେତେବେଳେ ଜଗନ୍ନାଥ ଶ୍ରୀମନ୍ଦିର, ପ୍ରଭୁଙ୍କର ଶ୍ରୀମନ୍ଦିର ଭିତରକୁ ପଶୁଛନ୍ତି, ତୋରଣ ଲକ୍ଷ୍ମୀ ଯୋଉ ଅଛନ୍ତି ତାଙ୍କ ପାଖରେ ଥିଲେ ଦଶବତାର, ତାଙ୍କୁ କାଢି ଦିଆଯାଇଛି। ଏ କଥା କହିବାର ତାତ୍ପର୍ଯ୍ୟ ହେଉଛି, ଖ୍ରୀଷ୍ଟୀୟ 12ଶ ଶତାବ୍ଦୀରୁ ଜୟଦେବ ତାଙ୍କର ଗୀତଗୋବିନ୍ଦରେ ଯୋଉ ଦଶାବତାର ବର୍ଣ୍ଣନା କଲେ, ସେତେବେଳେ ତାହା ଚାରିଆଡ଼େ ଭାରତ ସାରା ବିଖ୍ୟାତ ହେଇଗଲା। ସେ ଦଶାବତାର କ'ଣ ନା, ମତ୍ସ୍ୟ, କୁର୍ମ, ବରାହ, ନୃସିଂହ, ବାମନ, ପରଶୁରାମ, ରାମ, ବଳରାମ, ବୁଦ୍ଧ, କଳ୍କି, ଏଇ ଯୋଉ ଦଶାବତାରର ବର୍ଣ୍ଣନା, ଏ ଚାରି ଯୁଗରେ ଦଶାବତାର ଭିତରେ ମହାପ୍ରଭୁଙ୍କର ସୃଷ୍ଟି ଭିତରେ ଅନୀତି, ଅନ୍ୟାୟ, ଅଧର୍ମ, ଏଗୁଡ଼ିକ କ'ଣ, ତାକୁ ଦୂର କରିବା ପାଇଁ ମହାପ୍ରଭୁ ବିଭିନ୍ନ ସମୟରେ ବିଭିନ୍ନ ରୂପରେ ସେମାନେ ଆସନ୍ତି। ଇଏ ହେଉଛି ଲୀଳା, ମହାପ୍ରଭୁଙ୍କର ହେଉଛି ଲୀଳା, ରକ୍ତ ମାଂସ ଦେହଦାରୀ
साधारण मनी

0: ଈଶ୍ୱର ଯେତେବେଳେ କର୍ମ ବୋଲି ଆମେ କହୁଛେ ଭଗବାନଙ୍କର ତାହା ହଉଛି ଲୀଳା। ତାହେଲେ ମଣିଷ କୋଉ ପ୍ରକାର କର୍ମ କରିବ ନା ସତ୍କର୍ମ କରିବ, ଉଚିତ କର୍ମ କରିବ, ଉପଯୁକ୍ତ କର୍ମ କରିବ, ସେଇ କର୍ମ କରିବା ପାଇଁ ଏ ସଂସାରକୁ ଆସିଛି। ସେଇଥିପାଇଁ ଆମେ କହୁଛେ କାହିଁକି ଆସିଛୁ ମନ କିସ ନେବା ପାଇଁ ରେ, ଆସିଛୁ ଲଙ୍ଗଳା ତୁ ଜୀବୁ ଶୂନ୍ୟ ହୋଇ ରେ, ଘାଇ ଯାକ ମୁକୁଳା ତୁ ବନ୍ଧ କେତେ ବାନ୍ଧୁରେ, ଆପେ ମଲେ ଯୁଗ ଯାଏ ପର ଲାଗି କାନ୍ଦୁରେ, ମାଟି ଘଟ ପଞ୍ଜୁରୀରେ ପାଳୁ ସୁନା ଶୁଆରେ ଅଠା କାଠି ଲଗାଇଛି ଭାବ ବିନୋଦିଆରେ। ଆଜି ଭକ୍ତ ଭଗବାନଙ୍କ ଭିତରେ ସେଇ ଭାବ ଡୋରିକୁ ଭାବ ଡୋରିରେ ବାନ୍ଧି ଦେଇଛି, ଅଠା କାଠିରେ ଲାଗି ଲଗେଇ ଦେଇଛି, ସୁନ୍ଦର ଲଗେଇ ଦେଇଛି ସେଇ କାଳିଆ ଶାନ୍ତ କଳା ଠାକୁର ଜଗତରନାଥ ଜଗନ୍ନାଥ ମହାପ୍ରଭୁ। ଆଉ ଅଳ୍ପ ସମୟ ପରେ ଆପଣ ଆସିଯିବେ ଏଇ ସୁସଜ୍ଜିତ ତିନି ରଥକୁ, ଏଇ ପବିତ୍ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ଧାରାବିବରଣୀ ପ୍ରଦାନ କରିବା ପାଇଁ ମୁଁ ଅନୁଜ ଆମର ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ସେ କମ୍ବୁକଟକେ ରାଜା ପ୍ରଭୁ ଜଗନ୍ନାଥ, ଚାରି ବର୍ଣ୍ଣେ ଚୌବର୍ଗ ଦେବାକୁ ସମର୍ଥ। ଶ୍ରୀବତ୍ସ ଖଣ୍ଡଶାଳ ଉପରେ ନୀଳଚକ୍ରର ଅଗ୍ରଭାଗରେ ପତିତ ପାବନ ବାନା ଏତେ ପୁଲକିତ ଭାବରେ ଉଡ୍ଡୀୟମାନ ଅଛନ୍ତି, ସେହି ଅନୁସାରେ ଆମର ବାମ ପାର୍ଶ୍ୱରେ ଅର୍ଥାତ୍ ଶ୍ରୀନହର ସମ୍ମୁଖ ଭାଗରେ ଭକ୍ତମାନଙ୍କର କାଳକ୍ରମେ ଏତେ ଗହଳି ବଢ଼ିଯାଇଛି, ସେମାନେ ମହାପ୍ରଭୁଙ୍କର ପହଣ୍ଡିର ସେହି ବୀରକାହାଳି ବାଜିବା ପୂର୍ବରୁ ଉର୍ଦ୍ଧ୍ୱ ବାହୁ ହୋଇ ଯେଉଁପରି ଭାବରେ ଜୟ ଜଗନ୍ନାଥ ଧ୍ୱନି ପ୍ରଦାନ କରୁଛନ୍ତି ସମୂହ ଧ୍ୱନି, ଏହି ହେଉଛି ଜଗନ୍ନାଥ ମହାପ୍ରଭୁଙ୍କ ପ୍ରତି ଏ ଜାତିର ଅର୍ଘ୍ୟ ଦାନ, ମହାପ୍ରଭୁଙ୍କ ପାଖରେ ସମର୍ପିତ ହେବା ପାଇଁ ପ୍ରତିକୂଳ ପାଗରେ ସେମାନେ ଘର ଛାଡ଼ି ସମସ୍ତେ ଭୁଲି ଯାଇଛନ୍ତି, ନିଜର ଯେଉଁ ଶାରୀରିକ ଅବସ୍ଥାକୁ ଭୁଲି ଯାଇଛନ୍ତି ଏବଂ ବଡ଼ଦାଣ୍ଡରେ ଦୀର୍ଘ ସମୟ ଅର୍ଥାତ୍ ଅତି ପ୍ରତ୍ୟୁଷରୁ ସେମାନେ ଠିଆ ହୋଇ ରହିଛନ୍ତି। ଗହଳିର ବଢ଼ିଥିବାର ଯେଉଁ ପରିବେଶ ଶ୍ରୋତାବନ୍ଧୁ ଆପଣମାନେ ଅନୁଭବ କରୁଥିବେ, କ'ଣ ହେବାକୁ ଯାଉଛି ଆଗାମୀ କାର୍ଯ୍ୟକ୍ରମ ବା ଯେଉଁ ପହଣ୍ଡିର ଯେଉଁ ସେଇ ଶୁଭ ମୁହୂର୍ତ୍ତ, ସେଇ ଶୁଭ ଘଣ୍ଟ ଘଣ୍ଟାର ଯେଉଁ ବୀର କାହାଳୀର ଯେଉଁ ଧ୍ୱନି, ପଖାଉଜର ଧ୍ୱନି, କରତାଳର ଧ୍ୱନି, ବିଭିନ୍ନ ମଠ ମନ୍ଦିର ମଠାଧୀଶମାନଙ୍କର ଯେଉଁ ଚାମର ଆଲଟର ଯେଉଁ ବ୍ୟଜନ ପ୍ରକ୍ଷାଳନ କରିବେ ବା ମହାପ୍ରଭୁଙ୍କୁ ସମର୍ପିତ କରିବେ, ଏ ସମସ୍ତ କଥାର ଅପୂର୍ବରୁ ଏମାନେ ଉତ୍ସାହିତ ହୋଇପଡ଼ୁଛନ୍ତି।

ମ୍ୟୁଜିକାଲି ୟୋର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତାକୁ ସ୍ୱାଗତ କରୁଛି ଆପଣମାନଙ୍କୁ ପୁଣି ଥରେ ମୁଁ ଆପଣଙ୍କ କୋୟଲ୍ ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତାକ ଆପଣମାନଙ୍କ ପାଇଁ ନେଇ ଆସିଛି ମୁଁ ଆଜି ଡାଇଲି ଲାଇଭ୍ ପ୍ରୋଗ୍ରାମ୍ ତ ଡାଇଲି ଲାଇଭ୍ ପ୍ରୋଗ୍ରାମ୍ରେ ଆମେ ପରସ୍ପର ସହିତ ତ କଥା ହେବା କିନ୍ତୁ କଥା ହେବା ପୂର୍ବରୁ ଗୋଟିଏ କଥା ମୁଁ ଆପଣଙ୍କଠୁ ଜାଣିବା ପାଇଁ ଚାହୁଁଛି ଆଜିକା ସମୟ ଭାବନ୍ତୁ ଗୋଟିଏ ଦିନ ଯଦି ଆଖି ବନ୍ଦ କରିକି ଆମେ ଚିନ୍ତା କରିବା କି ଆମେ ଆଜି ଫୋନ୍ ବିନା ଦିନଟି କାଟିବା ତାହେଲେ କ'ଣ ହେଇପାରିବ ଆମ ଦ୍ୱାରା ବିଲକୁଲ ହେଇପାରିବନି ହଁ ଏମିତି ହେଇପାରିବ ଯଦି କିଛି ପ୍ରାକୃତିକ ଅସୁବିଧା ହେଇଗଲା ମାନେ ଯଦି ନ୍ୟାଚୁରାଲି କିଛି ଅସୁବିଧା ହେଇଛି ଇଣ୍ଟରନେଟ୍ କଟିଯାଇଛି ଫୋନ୍ର ନେଟୱାର୍କ ନାହିଁ ବର୍ଷା ପବନ ହେଇଛି ନେଟୱାର୍କ ଭାଙ୍ଗି ଯାଇଛି ଆଉ ଦୁଇ ତିନି ଦିନ ଯେମିତି ଫନି ଟାଇମ୍ରେ ହେଇଥିଲା ଦୁଇ ତିନି ଦିନ କ'ଣ 10-20 ଦିନ ପର୍ଯ୍ୟନ୍ତ ବିନା ଫୋନ୍ରେ ବି ଆମକୁ ରହିବାକୁ ପଡ଼ିଥିଲା ସେମିତି ହେଲେ ତ ଅଟୋମେଟିକ୍ ଆମଠୁ ସେଟା ଦୂରେଇ ଯିବ କିନ୍ତୁ ଆମ ମନଟା ତାକୁ ଝୁରୁଥିବ ଭାବନ୍ତୁ ଆଜିକା ଡେଟ୍ରେ ଯଦି ଆମେ ଦେଖିବା ତାହେଲେ ଫୋନ୍ଠୁ ଗୋଟେ ଦିନ ବି ଦୂରେଇ ରହିବା କେତେ କଷ୍ଟକର ନା ତାହେଲେ ଆପଣ ଭାବନ୍ତୁ ତ କେବେ ଲାଷ୍ଟ ଟାଇମ୍ ଏମିତି ହେଇଥିଲା କି ଗୋଟେ ଦିନ ଆପଣ ଘରେ ଫୋନ୍ ଭୁଲି ଯାଇଥିଲେ କି ଆଉ କିଛି କାରଣ ପାଇଁ କି ଆପଣ ଫୋନ୍ଠୁ ଦୂରେଇକି ରହିଥିଲେ ଏମିତି କ'ଣ କେବେ ହେଇଛି ଆପଣଙ୍କ ସାଙ୍ଗରେ ଏମିତିଆ ଗୋଟେ ଦିନ ଯେବେ ଆପଣ ଫୋନ୍ଠୁ ଦୂରେଇକି ରହିଛନ୍ତି ବିଲକୁଲ ଆପଣଙ୍କ ପାଖରେ ଫୋନ୍ ନାହିଁ ଏମିତି ଗୋଟେ ଦିନର ସ୍ମୃତି ଆଜି ମୋ ସହିତ ସେୟାର କରନ୍ତୁ କଲ୍ କରନ୍ତୁ 0671230315 ନମ୍ବରରେ

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ କହିଲା ଆପଣମାନଙ୍କ ସାଥିରେ ଅଛି ଆଜିର ଏଇ ବ୍ୟୁଟିଫୁଲ୍ ମର୍ଣ୍ଣିଂ ଡେ ଆଣ୍ଡ ଆଜିର ଏଇ ସକାଳରେ ଆମେ କଥାବାର୍ତ୍ତା ଜାରି ରଖିଛେ ବର୍ଷା ଦିନ ଅଛି ମାନେ ବର୍ଷା ପାଗ ହେଇଛି ବାହାରେ ଆଉ ଆଉ ଆପଣଙ୍କ ମନରେ ଅନେକ କିଛି ସ୍ମୃତି ତେବେ ଆପଣଙ୍କ ମନର ସ୍ମୃତି ଭିତରୁ ଆଉ ଗୋଟିଏ ସ୍ମୃତି ସାଉଣ୍ଟିବାକୁ ଆଜି ମୁଁ ଚେଷ୍ଟା କରୁଛି ଆଉ ଜାଣିବାକୁ ଚେଷ୍ଟା କରୁଛି ଯେ ଏମିତି କେବେ ହେଇଥିଲା ଲାଷ୍ଟ ଟାଇମ୍ କି ଆପଣ ଗୋଟେ ଦିନ ଫୋନ୍ ବିନା ରହିଥିଲେ ସେମିତି କିଛି ମେମୋରି ଯଦି ଅଛି ଆପଣଙ୍କର ଯଦି ସେମିତି କିଛି ଘଟଣା ଘଟିଛି ଆପଣଙ୍କ ସାଙ୍ଗରେ ଯଦି ଫୋନ୍ ବିନା ଆପଣ ସହଜରେ ଗୋଟେ ଦିନ ବିତେଇ ପାରିଛନ୍ତି ତାହେଲେ ମୋ ସହିତ ସେୟାର କରନ୍ତୁ 06712303153 ନମ୍ବରରେ କଲ୍ କରି ଦେଖିବା ଆଜି ଦିନର ଫାର୍ଷ୍ଟ କଲ୍ଟି କିଏ କରିଛନ୍ତି ହ୍ୟାଲୋ ହ୍ୟାଲୋ ନମସ୍କାର କିଏ କହୁଥିଲେ
1: ଉର୍ମିଳା ବେହେରା କହୁଥିଲି
0: କେମିତି ଅଛନ୍ତି ମ୍ୟାଡାମ
1: ବଢିଆ ଅଛି ଆପଣ ଯାହା ହଉ ଲାଗୁଛନ୍ତି ବଢିଆ ଲାଗୁଛି
0: ଆଉ ବର୍ଷା ବର୍ଷା ହଉଛି କି ନାହିଁ ଆପଣଙ୍କ ଆଡେ
1: ନିଶ୍ଚିନ୍ତ ବର୍ଷା ତ କାଶୁଛି କାଶୁଛି ମାନେ ଫୁର୍ସତ ନାହିଁ ଆଉ
0: ଆଚ୍ଛା ବର୍ଷାକୁ କେମିତି ଏନ୍ଜୟ କରୁଛନ୍ତି
1: ହଁ ସେମିତି କର୍ମମୟ ଜୀବନରେ ଚାଲିଛି କାମ ଚାଲିଛି ବର୍ଷାରେ ବି ଓଦା ହେଇକି ସବୁ କରିବାକୁ ପଡୁଛି ଆଉ
0: ଆଚ୍ଛା ବେଶୀ ଓଦା ହେବେନି ନହେଲେ ଦେହ ପୁଣି ଖରାପ ହବ ତ ବର୍ଷା କଥା ଛାଡନ୍ତୁ ଏବେ ଜାଣିବା କି ଆପଣ କେବେ ଲାଷ୍ଟ ଟାଇମ୍ ଏମିତି ହେଇଥିଲା କି ଫୋନ୍ ବିନା ଗୋଟେ ଦିନ ବିତେଇଥିଲେ ଏମିତି କେବେ ହେଇଛି
1: ଗୋଟେ ଦିନ ନୁହଁ କହିଲା ବେଳକୁ 8 ଦିନ
0: କେମିତି କଣ ହେଇଥିଲା
1: ଏଇ ଯୋଉ ଦୋଳ ପୂର୍ଣ୍ଣିମା ଦିନ ଦି ଦିନ ଖଣ୍ଡେ ଥିଲା ଆମର ଯୋଉ ସଫା ସୁତରା ସବୁ ହୁଏ ଜଣେ ଫୋନ କରିଥିଲେ ମୁଁ ତାଙ୍କ ସହିତ କଥା ହେଇକି ଫୋନ ଟାକୁ ଖତ ଉପରେ ଥୋଇଦେଇଥିଲି
0: ଆଚ୍ଛା
1: ମୋର ଆଉ ଲକ୍ଷ୍ୟ ନାହିଁ ଯେ ଫୋନ ଟା ମୁଁ ଖତ ଉପରେ ଥୋଇଛି ବୋଲି ମୁଁ କଣ କଲି ବେଡସିଟ ଟାକୁ ଭିଡି ଆଣି ସିଧା ୱାସିଂ ମେସିନ ରେ ପୁରେଇଦେଲି
0: ଯା ଗଲା
1: ଲକ୍ଷ୍ୟ ଥିଲା ସିନା ଜାଗା ବସି ଯେତେବେଳେ ଘଡ ଘଡ ହେଲା ମେସିନ କଣ ପଶିଛି ଗ୍ଲାସ ପଶିଯାଇଛି ନା କଣ ଗୋଟେ ତ ମୁଁ ନାଇଁ ତ ଗ୍ଲାସ କାଇଁ ପଶିବି ମୁଁ ତ ବେଡସିଟ ଆଣିକି ସବୁ ପକେଇଲି ନୁଗପଟ ପକେଇଲି ଆଉ ତା ଭିତରେ ପଶିବି ଆଉ କଣ ଘଡ ଘଡ ପୁଣି ଆଉ ଥରେ ଘଡ ଘଡ ହେଲା ମୋର ଟିକେ ସନ୍ଦେହ ହେଲା ମୁଁ ସେଠି କଣ କଲି ହାତ ପୁରୀ ଯେତେବେଳେ ଦେଖିଲା ବେଳକୁ ଫୋନ
0: ତାପରେ
1: ତାର ଡେଟ ଆଉ କିଛି ନାହିଁ ଆଉ ତାପରେ ସେ ସାଙ୍ଗ ଆମର ଯୋଉ ଅଛି ତିନିନାଥ ବଜାର ତାକୁ ଫୋନ କଲି ରଶ୍ମିକି ସେ ସବୁ କହିଲା ହଉ କାହା ହାତରେ ପଠା ମୁଁ ଦେଖିବି ତାପରେ ସେଠୁ ପୁଅକୁ ଗୋଟେ ପୁଅ କହିଲା ଦେ ମୋର ଗୋଟେ ସାଙ୍ଗ ଅଛି ମୁଁ ତାକୁ ଦେଖାଏ ସେ ଦେଖିଲା ବେଳକୁ ସେ କଣ ଖୋଲା ଖୋଲି କଲା ତା ମଦର ବୋର୍ଡ ସର୍ଟ ହେଇକି ପଡିଯାଇଛି
0: ଆଚ୍ଛା
1: ଆଉ ସିଏ ହବନି ଏଇନେ ତାପରେ ରଶ୍ମି ବି ସେଇଆ କହିଲା କହିଲା ନାଇଁ ସିଏ ହବନି ଟଙ୍କା 4000 ଖଣ୍ଡେ ଖର୍ଚ୍ଚ ହବ କିନ୍ତୁ ଗ୍ୟାରେଣ୍ଟି କିଛି ନାହିଁ
0: ଆଚ୍ଛା
1: ତା ଅପେକ୍ଷା କାଇଁ ନୂଆ ନୂଆ ଆଣେ ଏମିତି ହେଇ 8-10 ଦିନ ବିତିଗଲା ଆଉ
0: ତାପରେ ବିନା ଫୋନ ରେ କେମିତି ରହିଲେ ଆଉ କାହା ଫୋନ ରେ କଥା ହଉଥିଲେ
1: ଯଦି ଅର୍ଜେଣ୍ଟ କିଛି କଥା ପଡେ ପୁଅ ଫୋନ ଅଛି ବାବୁଙ୍କ ଫୋନ ଅଛି କଥା ହେଇଥାଏ ଆଉ କିନ୍ତୁ ବହୁତ କଷ୍ଟ ଲାଗିଥିଲା ସେସବୁ ଏବେ ବି ସୁଦ୍ଧା କାହା ନମ୍ବର ବି ମୋ ପାଖରେ ଆଭେଲେବୁଲ ବି ନାହିଁ ସବୁ ନମ୍ବର ବି ଡିଲେଟ୍ ହେଇଯାଇଛି
0: ଆଚ୍ଛା ତାହେଲେ ଯୋଉମାନେ ବି ଆପଣଙ୍କର ସାଙ୍ଗମାନେ ଆମର ଶ୍ରୋତା ଭାଇ ଭଉଣୀ ମାନେ ଶୁଣୁଛନ୍ତି ସେମାନେ ନିଜ ତରଫରୁ ଆପଣଙ୍କୁ କଲ୍ କରିଦେବେ ଆଉ କଣ
1: ଯୋଉମାନେ କଲ୍ କରୁଛନ୍ତି ସେ ନମ୍ବରଟାକୁ ମୁଁ ସେଭ୍ କରିଦେଉଛି ଆଉ
0: ହଉ ଠିକ୍ ଅଛି ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ ନେକ୍ସଟ ଟାଇମ୍ ଟିକେ ଦେଖି ଚାହିଁକି ମନ ଧ୍ୟାନ ଦେଇକି ଫୋନକୁ ରଖିବେ ହଉ ଠିକ୍ ଅଛି ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ ରହିଲି ସାବିତ୍ରୀ ଭଉଣୀଙ୍କୁ ବି ମୋ ତରଫରୁ ଗୁଡ୍ ମର୍ଣ୍ଣିଂ ଶ୍ରୋତା ବନ୍ଧୁ ଜଲ୍ଦି ଜଲ୍ଦି କଲ୍ କରନ୍ତୁ ଆଉ ମୋ ସହିତ ସେୟାର କରନ୍ତୁ ଏମିତି କେବେ ହେଇଥିଲା ଗୋଟେ ଦିନ ଆପଣ ଫୋନ୍ ବିନା ରହିଥିଲେ ମାନେ ଫୋନ୍ ଆପଣଙ୍କ ପାଖରେ ବିଲକୁଲ ନଥିଲା ଆଉ କେମିତି ଦିନଟି ଆପଣଙ୍କର ବିତିଥିଲା ଦେଖିବା ଏବେ ଆଉ କାହାର କଲ୍ ଆସିଯାଇଛି ହ୍ୟାଲୋ
2: ଜୟ ଜଗନ୍ନାଥ ନମସ୍କାର
0: ଜୟ ଜଗନ୍ନାଥ ନମସ୍କାର କିଏ କହୁଥିଲେ
2: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ ବରମପୁର ବୁଗୁଡା ଜିଲ୍ଲା ଗଞ୍ଜାମ
0: ଆଚ୍ଛା କଣ ଏମିତି ହେଇଥିଲା ଯେ ଆପଣ ଗୋଟେ ଦିନ ଫୋନ ବିନା ରହିଥିଲେ
2: ନାଇଁ ସତ କଥା କହିବି ମୋର ମୋବାଇଲ ଥରେ ଚୋରି ହେଇଗଲା ଆଉ ସେ ରାଗରେ ମୁଁ ଆଉ ମୋବାଇଲ ମଧ୍ୟ କିଣିଲିନି ଆଉ
0: ଆଚ୍ଛା
2: ମୋର ମାନେ ଭୁଲ ହଉଛି ମୋରି ମୁଁ ନିଜ ମୋ ଭୁଲଟାକୁ ନିଜେ ମୁଁ ଜଣା ପାଇବା ପାଇଁ ବହୁତ କଷ୍ଟ ହଉଥାଏ ତଥାପି ମାସେ ପରେ ଯାଇ ମୋବାଇଲ କିଣିଥିଲି ମାସେ ପରେ କିଣିକି ବିନା ମୋବାଇଲରେ ମୁଁ ଚଳିଥିଲି
0: ଆଚ୍ଛା ତାହେଲେ କଣ କେମିତି କାମ ସବୁ ହଉଥିଲା କାହା ସାଙ୍ଗରେ କଥାବାର୍ତ୍ତା ହବା ପାଇଁ କି କଣ କେମିତି କରୁଥିଲେ
2: ସେମିତି କାହା ମୁଁ ଆଗରେ ମୋବାଇଲ ତ ମାନେ ଟୋଟାଲ ଧରିଲିନି କି ଆଉ କେହି ମୋବାଇଲ କିଣିନଥିଲି ଗୋଟେ ମାସେ ପରେ ଯାଇ କିଣିଲି
0: ଆଚ୍ଛା ଆଚ୍ଛା ତାହେଲେ ଗୋଟେ ଦିନ ନୁହଁ ପୁରା ଗୋଟେ ମାସ ଆପଣ ଫୋନ ବିନା ବିତେଇଛନ୍ତି ଆଗକୁ ଭାବୁଛନ୍ତି କି ଏମିତି ଯଦି ହବ ଆମକୁ ଫୋନ ବିନା ଚଳିବାକୁ ପଡିବ ଆପଣ ଆରାମସେ ଚଳିଯିବେ
2: ନା ସେମିତି ତ ଫୋନ ବିନା ଚଳିବାଟା ମୁସ୍କିଲ କିନ୍ତୁ ନିଜେ ମୁଁ ଫୋନ କଲି ମାନେ ମୋବାଇଲ ପାଖରେ ରଖି ମୁଁ ଶୋଇପଡ଼ିଥିଲି ମୋବାଇଲ ଚୋରି ହେଇଗଲା
0: ବହୁତ ବହୁତ ଧନ୍ୟବାଦ ଆପଣ ଫୋନ କଲେ ଆଉ କହିଲେ ଆପଣଙ୍କ ସାଙ୍ଗରେ କଣ ଘଟିଥିଲା ରହିଲି ନମସ୍କାର
2: ନମସ୍କାର
0: ଶ୍ରୋତା ବନ୍ଧୁ ଏମିତି ବହୁତ କିଛି ଆମ ସାଙ୍ଗରେ ଘଟେ ଜୀବନରେ ଆଉ ସେଥିରୁ ଆମେ ବହୁତ କିଛି ଶିକ୍ଷା ବି ପାଆନ୍ତି ତ ଆଉ ଗୋଟିଏ କଲ୍ ଆସିଯାଇଛି ବର୍ତ୍ତମାନ ଦେଖିବା କିଏ କଲ୍ କରିଛନ୍ତି ହ୍ୟାଲୋ
3: ହ୍ୟାଲୋ
0: ହ୍ୟାଲୋ କିଏ କହୁଥିଲେ
3: ଜୟ ଜଗନ୍ନାଥ କହିଲି ମ୍ୟାମ୍
0: ଜୟ ଜଗନ୍ନାଥ କିଏ କହୁଥିଲେ
3: ମୁଁ ମୋହିନୀ ବେହେରା ଚୌପଡା କଟକରୁ କହୁଥିଲି
0: ଆଚ୍ଛା କୁହନ୍ତୁ ଆପଣଙ୍କ ସାଙ୍ଗରେ କେବେ ଏମିତି ହେଇଛି
3: ହଁ ମୋର ହେଇଛି ନେଟୱାର୍କ ଟିକେ ନ ପାଇଲେ ସେ ମୁଁ ବ୍ୟସ୍ତ ହେଇଯାଏ ମୁଁ ଜାଣିପାରେନି ଏଇଟା କାହିଁକି କଣ ପାଇଁ କଲ୍ ଲାଗୁନି କଣ ହଉନି ଏମିତି ହୁଏ
0: ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ସେୟାର କଲେ ଯେ ଫୋନ ବିନା ତ ଆପଣ ରହିଯିବେ କିନ୍ତୁ ରେଡିଓ ବିନା ଆପଣ ବିଲକୁଲ ରହିପାରିବେନି ଆଉ ସେଇ ଭଲ ପାଇବାଟା ରେଡିଓ ପାଇଁ ସେମିତି ହିଁ ଥାଉ ଆପଣଙ୍କ ହୃଦୟରେ ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ ରହିଲି ନମସ୍କାର
3: ହଁ ହଁ

0: ଆଉ ଗୋଟେ ନମ୍ବର ଦେଇଦେଲେ କହିଲେ ନମ୍ବର କଲ୍ କରିକି ଆସିବ ଅଫିସ କୁ, ମାନେ ସେଥିରେ ମୋର ତିନି ଦିନ ଫୋନ ପଳେଇଲା, ମାନେ
1: ବିନା ଫୋନରେ ରହିଲେ
0: ହଁ,
1: କିଛି ଜରୁରୀ କାମ ଆସିନଥିଲା, କିଛି ଜରୁରୀ କଲ ତିନି ଦିନ ପରେ କେହି ଫୋନ କରିକି କହିଥିବେ କି କୁଆଡେ ଯାଇଥିଲୁ ତୁ, ଫୋନ ଲାଗୁନଥିଲା, କେତେ ମୁଁ ଫୋନ କରିଛି, ଏମିତି
0: ନାଇଁ ନାଇଁ ସେଇଟା ଅଲଗା କଥା,
1: ମାନେ
0: ମେନ୍ କଥା ହେଲା କଣ ଘରୁ ଫୋନ ଆସିବ ବା ଆଉ କି ଗୋଟେ ମୋର ନିଜ ରିଲେସନ ଲୋକ ଇଏ କରିବେ, ନହେଲେ ଏମିତି ତ ମୋର ସଂସ୍ଥା ଖୋଲା ଅଛି, ଲ୍ୟାବ ଖୋଲା ଅଛି, ଆସିବେ ଟାଇମରେ।
1: ଆଚ୍ଛା ଠିକ ଅଛି, ତାହେଲେ ବହୁତ ବଢିଆ କଥା, ମାନେ ଆପଣ ମାନଙ୍କ କଥା ସବୁ। ହଁ କୁହନ୍ତୁ।
0: ଆଉ ଗୋଟେ କଥା କହିବି, ମାନେ ଗୋଟେ କଥା କହୁଛି, ମାନେ ଆପଣଙ୍କୁ ମାନେ ଧନ୍ୟବାଦ ଦେବି ବହୁତ ବେଳେ ବେଳେ। ଆଉ ଗୋଟେ ମାନେ ଉଦାହରଣ ଗୋଟେ ଦଉଛି, ମାନେ ଧନ୍ୟବାଦ କୋଉଥି ପାଇଁ ଦେଲି, ଗୋଟେ ମାନେ ଲୋକ ବାକି ଦୋକାନ ବାକି ଯାଉଥିବ, ସେ ଯେତେବେଳେ ବାକି ପଇସାଟା ଦେଇଦେବ ଦୋକାନୀ କି, ଦୋକାନ ଟିକେ

0: ଧନ୍ୟବାଦ ଦେବି ବହୁତ ବେଳେ ବେଳେ। ଆଉ ଗୋଟେ ମାନେ ଉଦାହରଣ ଗୋଟେ ଦଉଛି, ମାନେ ଧନ୍ୟବାଦ କୋଉଥିପାଇଁ ଦେଲି, ଗୋଟେ ମାନେ ଲୋକ ବାକି ଦୋକାନ ବାକି ଖାଉଥିବ, ସେ ଯେତେବେଳେ ବାକି ପଇସାଟା ଦେଇଦେବ ଦୋକାନୀ କି, ଦୋକାନ ଟିକେ ଖୁସି ହେଇଯାଏ।
1: ମୋର ମୋ ସମ୍ପର୍କ କଣ ଏଥିରେ?
0: ନାଇଁ
1: ଆପଣଙ୍କ ସମ୍ପର୍କ ଭିତରେ ନାଇଁ, ଆପଣ କହିଲେ ମୁଁ ଆପଣଙ୍କୁ ଧନ୍ୟବାଦ ଦେବି, କଣ କହିଲେ ମୁଁ ବୁଝିପାରିଲିନି ଆକ୍ଚୁଆଲି।
0: ନାଇଁ ଧନ୍ୟବାଦ କଣ, ମେସେଜ ଯୋଉଟା ଆପଣ ପଢୁନାହାନ୍ତି, ଇଗ୍ନୋର କରିଦଉଛନ୍ତି ପୁରା।
1: ଆଚ୍ଛା, ସେଥିପାଇଁ ଏତେ ବୁଲେଇବା କି କହୁଛନ୍ତି ଆପଣ? ଦେଖନ୍ତୁ, ମୁଁ ନିହାତି ଆପଣଙ୍କୁ ବି ଗୀତ ଶୁଣଉଛି, ସମସ୍ତଙ୍କୁ ଶୁଣଉଛି, କିନ୍ତୁ ସବୁଦିନ କଣ ସମସ୍ତଙ୍କୁ ଶୁଣେଇ ହବ? କାଲି ଯୋଉମାନଙ୍କୁ ଶୁଣେଇଥିଲି, ଆଜି ହୁଏ ତ ଅନ୍ୟମାନଙ୍କୁ ଶୁଣେଇବି। ସମସ୍ତଙ୍କର ଇଚ୍ଛା ହଉଛି ନା ଗୀତ ଶୁଣିବା ପାଇଁ କି, ବୁଝିଲେ ନା? ସେଥିପାଇଁ କି ମନ ଦୁଃଖ କରନ୍ତୁନି, ଆପଣ ତ ସବୁବେଳେ ଏଫ୍ଏମ୍ ଡେନ୍ ବୋଡି ଗୀତ ଶୁଣୁଛନ୍ତି। ହଁ ଠିକ ଅଛି, ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି, ନମସ୍କାର। ଶ୍ରୋତା ବନ୍ଧୁ, ଜଲ୍ଦି ଜଲ୍ଦି କଲ୍ କରନ୍ତୁ, ମୋ ସହିତ ସେୟାର କରନ୍ତୁ ଆପଣଙ୍କର ସେଇ ଗୋଟିଏ ଦିନର ସ୍ମୃତି, ଯୋଉ ଦିନ ଆପଣ ଫୋନ ବିନା କାଟିଥିଲେ। ଆଉ ଗୋଟେ କଲ୍ ଆସିଯାଇଛି, ବର୍ତ୍ତମାନ କଲ୍ଟି ନେଇଯିବା। ହ୍ୟାଲୋ,
2: ହ୍ୟାଲୋ ଦିଦି, ନମସ୍କାର।
1: ନମସ୍କାର ସାଇ, କେମିତି ଅଛ?
2: ମୁଁ ପୁରା ବବାଲ ଅଛି, ଆପଣ କେମିତି ଅଛନ୍ତି?
1: ମୁଁ ବି ବଢିଆ ଅଛି। ଆଚ୍ଛା ସାଇ, ଗୋଟେ ଦିନ ଫୋନ ବିନା କେବେ କାଟିଥିଲ?
2: ହଁ, ଏମିତି ଘରେ କଣ ହେଇଥିଲା ନା, ମୁଁ ଦୋକାନରେ ଫୋନଟା ଛାଡିଦେଇ ଆସିଥିଲି, ମୋର ବି ଆଉ ମନ ନାହିଁ ଆଣିବାକୁ, ଘରକୁ ଆସିକିରି ମୋ ଫୋନଟା କୁଆଡେ ଗଲା, ମୁଁ ତ ଆଣିଥିଲି ଆଉ ଏଇଠି କୋଉଠି ରଖିଦେଇଛି ବୋଧେ, ବହୁତ ଖୋଜିଲି ସେଦିନ ଆଉ ପାଇଲିନି। ତା ପର ଦିନ ଯାଇକି ଦୋକାନରେ ଦେଖିଲା ବେଳକୁ ଦୋକାନରେ ଥିଲା, ଆଉ ବହୁତ ଗୁଡା ମିସ୍ କଲ୍ ଆସିଥିଲା, ସାଙ୍ଗମାନେ ଅନ୍ୟମାନେ ସବୁ ଏମିତି କରିଥିଲେ, ସେଇ ଗୋଟେ ଦିନଟା ମାନେ ମତେ ଏମିତି ଲାଗିଲା, କାହିଁକି ମୁଁ ସବୁ ଏଫ୍ଏମ୍ ବି ଶୁଣେ ସେଥିରେ, ତ ମୋର ଯେ ଫୋନ ବି ସମସ୍ତଙ୍କ ପାଖକୁ କରେ, ତ ସେଇଟା ଯଦି ନ ହବ ପୁରା ମୁଣ୍ଡ ଖରାପ ହେଇଯିବ।
1: ମୁଣ୍ଡ ଖରାପ ହେଇଯାଇଥିଲା ତାହେଲେ?
2: ହଁ, ମୁଁ ତାପରେ ଘରେ ବାପାଙ୍କ ଫୋନ ଆଣିକି କି ମାମା ଫୋନ ଆଣିକି ଏମିତି ଯାବାକୁ କଲ୍ କ୍ଲିୟର ଥିଲା, ଟିକେ କଲି, ଆଉ କଣ ପୁରା ସବୁବେଳେ ଆଣିପାରିବି ତାଙ୍କର।
1: ଆଚ୍ଛା, ତାହେଲେ ନେକ୍ସଟ ଟାଇମ୍ ଦେଖି ଚାହିଁକି ଫୋନ ୟୁଜ୍ କରିବ, ଏଠି ସେଠି ଥୋଇକି ଭୁଲି ଯିବନି। ଓକେ,
2: ଆଜ୍ଞା,
1: ରହିଲି, ନମସ୍କାର, ବାଇ ବାଇ।
2: ଧନ୍ୟବାଦ ଦିଦି, ରହିଲି, ନମସ୍କାର।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ ଦିଲ୍ ସେ ଦିଲ୍ ତକ୍ର କନେକ୍ସନ୍ ଏଇଠି ଅଛି ଆଉ ଦିଲ୍ ସେ ଦିଲ୍ ତକ୍ କଥାବାର୍ତ୍ତା ବି ଏଇଠି ଚାଲିଛି ତ ଆଜିର ପରବର୍ତ୍ତୀ ମେସେଜ ନୁହେଁ କଲ୍ଟି ଦେଖିବା କିଏ କଲ୍ କରିଛନ୍ତି ଆଉ କ'ଣ ତାଙ୍କର ସ୍ମୃତି ରହିଛି ଗୋଟିଏ ଦିନ ଫୋନ୍ ୟୁଜ୍ ନ କରିବାକୁ ନେଇକି ଦେଖିବା କିଏ କଲ୍ କରିଛନ୍ତି ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ନମସ୍କାର କିଏ କହୁଥିଲେ
1: ମୁଁ ଭୁବନେଶ୍ୱରରୁ କହୁଛି
0: ଆପଣଙ୍କ ନାଁ କ'ଣ
1: ହେମନ୍ତ କୁମାର ଘଡେ
0: ଆଚ୍ଛା କୁହନ୍ତୁ ବିନା ଫୋନରେ ଗୋଟେ ଦିନ କେବେ କାଟିଥିଲେ
1: ବିନା ଫୋନରେ ତ ଆମର ଏତେ ଆବଶ୍ୟକ ପଡ଼େନି ଟିକେ ଟିକେ କେତେ ଘର ସହିତ କଥାବାର୍ତ୍ତା ହୁଏ ଆଉ ମୋର ବିନା ଫୋନରେ ନହେଲେ ଚଳେ ଆଉ ଓଲ୍ଡ ମଡେଲ ହେଇଗଲୁଣୁ ଆଉ ଫୋନ ଏତେ ଆବଶ୍ୟକତା ନାହିଁ ଆଉ ମୁଁ ଟିକେ ଆପଣଙ୍କୁ ଆପତ୍ତି
0: ନାଇଁ ଆପଣ ମତେ କହିଲେନି ଠିକ ସେ କି ବିନା ଫୋନରେ କେବେ କାଟିଥିଲେ କି
1: ନାହିଁ ବିନା ଫୋନରେ ଆମେ କାଟିଛୁ ଆଜ୍ଞା
0: ଆଚ୍ଛା ଠିକ ଅଛି କଣ କହୁଛନ୍ତି ଆଉ କଣ କହୁଛନ୍ତି କୁହନ୍ତୁ
1: ମୁଁ କହୁଥିଲି କଣ କି ଆପଣଙ୍କ ଯୋଉ କ୍ୱେଶ୍ଚିନ୍ କରୁଛନ୍ତି ଯୋଉ ଆମର ଶ୍ରୋତା ମାନେ ଆପଣଙ୍କର କଥାକୁ ନ ଶୁଣି ନ ବୁଝି ଇଆଡେ ସିଆଡେ ଦେଖୁଛନ୍ତି
0: ଓହୋ ଶୁଣନ୍ତୁ
1: କଥାକୁ କାଟି ଦିଅନ୍ତୁ ଆପଣ କୁହନ୍ତୁ ଏମିତି ରଙ୍ଗ ଆମ କଥା ନ ଶୁଣିଛି ଇଆଡେ ସିଆଡେ କଣ କହୁଛନ୍ତି ଗୋଟେ ସମୟ ଅଛି ନା ମୁଁ ଏଇ ବର୍ତ୍ତମାନ ଯୋଉ ଲୋକରେ କହିଥିଲେ ସେତେ ରେଗୁଲାର ମୁଁ ଶୁଣୁଛି ଆପଣଙ୍କର 2007 ମୁଁ ସେଇ ଲୋକଟି ମୁଁ ବର୍ତ୍ତମାନ ଆପଣଙ୍କର କ୍ୱେଶ୍ଚିନ୍ ର କଣ ଉତ୍ତର ରେଗୁଲାର କଷ୍ଟମର
0: ହଉ ଶୁଣନ୍ତୁ ଶୁଣନ୍ତୁ ଆପଣ ଏତେ ସକାଳୁ ସକାଳୁ ରାଗନ୍ତୁନି ମୁଁ ବୁଝୁଛି ଆପଣଙ୍କୁ ଶୁଣିକି ବିରକ୍ତ ଲାଗିଛି କିନ୍ତୁ କିଛି ବି କଥା ନାହିଁ ମୁଁ ସେମିତି କିଛି ବି ଭାବୁନି କାହିଁକି ଦେଖନ୍ତୁ ମୁଁ ଏଇଠି ବସିଛି ଆପଣମାନଙ୍କର ସାଙ୍ଗ ଭଳିଆ ଆପଣମାନଙ୍କ ସାଙ୍ଗରେ କଥା ହେବା ପାଇଁ ସକାଳୁ ସକାଳୁ ଟିକେ ବସିଛି ଆମେ ପରସ୍ପର ସହିତ କାହିଁକି କଥା ହଉଛି ଆମେ କଥା ହଉଛି ଟିକେ ଆମକୁ ଭଲ ଫିଲ୍ ହବ ବୋଲି ନହେଲେ ଏଇସବୁ କଥାବାର୍ତ୍ତାର କ'ଣ ମହତ୍ଵ ଅଛି କହିଲେ ଆମେ ଏଇଥିପାଇଁ କଥା ହଉଛେ ପରସ୍ପର ସହିତ କିଛି ଭଲ ଫିଲ୍ ହବ ଆମକୁ ନିଜ ଲୋକଙ୍କ ସାଙ୍ଗରେ କଥା ହେଇକି ଯେମିତି ଖୁସି ଲାଗେ ଆମକୁ ଟିକେ ସେମିତି ଖୁସି ଲାଗିବ ସେଇଥିପାଇଁ ତ କଥାବାର୍ତ୍ତା ହଉଛେ ତେଣୁକରି ହଁ ଯୋଉମାନେ ଟପିକ ଉପରେ ନ କହିକି ଟିକେ ଏପଟ ସେପଟେ କହୁଛନ୍ତି ଠିକ ଅଛି ଫିର୍ ବି ଠିକ ଅଛି ମୁଁ ଏଥିପାଇଁ କହିବି କାହିଁକି ନା ସେମାନେ କଲ୍ କରୁଛନ୍ତି ମୋ ସହିତ କଥା ହେବା ପାଇଁ ତେଣୁକରି ମୁଁ ସବୁଥିରେ ଖୁସି ଆପଣମାନେ ବାସ୍ କଲ୍ କରନ୍ତୁ ମନ ଖୋଲିକି ମୋ ସାଙ୍ଗରେ ଗପନ୍ତୁ ବାସ୍ ମୋର ଏତିକି ଇଚ୍ଛା କିନ୍ତୁ ହଁ ଯୋଉ ବିଷୟରେ ଆମେ କଥା ହଉଛେ ସେଇ ବିଷୟରେ ଯଦି ଆମେ କିଛି ଠିକ ଲାଇନରେ କହିବା ମାନେ ଯୋଉ ବିଷୟରେ ଆଜି ପଚାରିଛି ସେଇ ବିଷୟରେ ଯଦି କହିବେ ଆପଣମାନେ ତାହେଲେ ମତେ ଆହୁରି ବେଶୀ ଖୁସି ଲାଗିବ କାହିଁକି ନା ଆମେ ସେଇଥିରୁ ଜାଣିପାରିବା କି ବିନା ଫୋନରେ ବି ଆମେ ଗୋଟେ ଦିନ ବଞ୍ଚି ପାରୁଛେ ବିନା ଫୋନରେ ଆମେ ବଞ୍ଚି ପାରିବା କି ନାହିଁ ଆଗକୁ ବିନା ଫୋନରେ ବଞ୍ଚିବା ମାନେ ଗୋଟେ ଦିନ କାଟିଛେ ତାର ବହୁତ କିଛି ସ୍ମୃତି ବି ଥାଇପାରେ ଆମ ପାଖରେ ସେଇଟାକୁ ବୁଝିଲେ ଆହୁରି ଭଲ ଲାଗିବ କାର୍ଯ୍ୟକ୍ରମଟି ଆହୁରି ଭଲ ଲାଗିବ ଆପଣଙ୍କୁ ମଧ୍ୟ ମତେ ମଧ୍ୟ ତେଣୁକରି ଆପଣଙ୍କର ଭଲ ପାଇବା ବି ମୁଁ ବୁଝିପାରୁଛି କିନ୍ତୁ ଏତେ ରାଗ କରନ୍ତୁନି ହଉ ହଉ ସିଏ ଚେଞ୍ଜ କରିବେ ଧୀରେ ଧୀରେ ଆଉ କଣ ଆପଣ ମତେ କଲ୍ କଲେ ଆଉ ଏଇସବୁ କଥା କହିଲେ ମୁଁ ସେଥିରୁ ଜାଣିପାରୁଛି ଆପଣଙ୍କର କନ୍ସର୍ନ କେତେ ମୋ ପାଇଁ ଆଉ ଏଫ୍ଏମ୍ ରେନ୍ବୋ ପାଇଁ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଭଲ ପାଇବା ପାଇଁ ରହିଲି ଆଜ୍ଞା ନମସ୍କାର ଶ୍ରୋତା ବନ୍ଧୁ ଆପଣମାନେ ବି କଲ୍ କରନ୍ତୁ 06712303153 ନମ୍ବରରେ ଆଉ ମୋ ସହିତ ସେୟାର କରନ୍ତୁ ଏମିତି କେବେ ଆପଣଙ୍କ ଲାଇଫରେ ହେଇଛି ବିନା ଫୋନରେ ଗୋଟେ ଦିନ କେବେ କାଟିଛନ୍ତି କି ଦେଖିବା କିଏ କଲ୍ କରିଛନ୍ତି ବର୍ତ୍ତମାନ ହ୍ୟାଲୋ
2: ଜୟ ଜଗନ୍ନାଥ ନମସ୍କାର
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଥିଲେ
2: ମୁଁ କହୁଥିଲି ଆପଣଙ୍କର ଭୂତପୂର୍ବ କଲର୍ ରେଡିଓ କିଙ୍ଗ ରାଜେଶ ନାୟକ ଫ୍ରମ୍ ଚର୍ତ୍ତିକା ବଜାର ଜଗତସିଂହପୁର
0: କଣ କହିବେ ଆପଣଙ୍କର କେବେ ବିନା ଫୋନରେ ଗୋଟେ ଦିନ କଟିଛି
2: ସେମିତି ତ ଦି ତିନିଟା

0: ଜନ୍ମେ ଘଟିଛି ମୁଁ କହୁଛି 99 କଥା ଯେତେବେଳେ ମହା ସୁପର ସାଇକ୍ଲୋନ ହେଇଥିଲା ମହାବାତ୍ୟା ହେଇଥିଲା ସେତେବେଳେ ମାନେ ଚାଳ ଛପର ଉଡିଗଲା ବଡ ବଡ ଗଛ ଭାଙ୍ଗିଗଲା ଇଲେକ୍ଟ୍ରିକ ତାର ସବୁ ଛିଣ୍ଡିଗଲା ଆଉ ସେତେବେଳେ ମୋର ଗୋଟେ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ସେଟ୍ ଥିଲା ନୋକିଆ ସେଟ୍ ଆଉ ମୁଁ ତ ସେତେବେଳେ ମୋ ମୋବାଇଲ ନୂଆ ନୂଆ ମାନେ ପାଇଥିଲି ମତେ ଦାଦା ଦେଇଥିଲେ ଉପହାର ସେତେବେଳେ ଟିକେ କଥାବାର୍ତ୍ତା ହବା ପାଇଁ ମୁଁ ପୁରା ଉତ୍ସୁକ ଥିଲି କିନ୍ତୁ ଭାରି ମନ ଦୁଃଖ ହେଲା ଯେ କରେଣ୍ଟ ଆସୁ ଆସୁ ପାଖାପାଖି 10 ଦିନ ହେଇଗଲା ଆଉ ମୋ ପାଖରେ 6 ଦିନ 7 ଦିନ ଯାଏ ପୁରା ଡେଡ୍ ହେଇକି ରହିଲା ଫୋନ ମୁଁ କଥା ହେଇପାରିଲିନି ଆଉ ବହୁ କଷ୍ଟରେ ସେତେବେଳେ ଇନଭର୍ଟର ନଥିଲା ବହୁ କଷ୍ଟରେ ଯାଇକିରି 7 କିଲୋମିଟର ଦୂରକୁ ଯାଇ ଜଣେ ସାଙ୍ଗଠାରୁ ଖବର ପାଇ ତାଙ୍କ ଘରେ ଯାଇ ଚାର୍ଜ କରିକି ଆଣିଲି 6 ଦିନ ପରେ ଆଉ ଗୋଟେ ପ୍ରାକୃତିକ ବିପର୍ଯ୍ୟୟ ତ ମାନେ ତା କାହା ହାତରେ ନାହିଁ ଆଉ ଥରେ ହେଇଥିଲା କଣ ନା ମୁଁ ତ ଭାରି ଭୁଲା ଲୋକ ଯୋଉଠି ବସିଥିବି ସେଠି ମାନେ ସାଇକେଲ କୋଉଠି ଛାଡ଼ି ପଳେଇ ଆସିବି କୋଉଠି ଛତା ଛାଡ଼ି ଆସିବି କୋଉ ଟର୍ଚ୍ଚ ଛାଡ଼ି ଆସିବି ମୋବାଇଲ ଏମିତି ବହୁତ ଥର ମୁଁ ଛାଡ଼ିଛି 4-5 ଥର ଆଉ ଥରେ ଗୋଟେ ମୋ ମୋବାଇଲ ଟା ଛାଡ଼ି ଆଇଲି ରିମ୍ ସେଟ୍ ଥିଲା ମୋର ମନେ ଅଛି ପତ୍ରିକା ବଜାରରେ ସେ ଛାଡ଼ି ଆଇଲି ତାର 5 ଦିନ ପରେ ସେ ବେଳା ଭଲ ସେ ବାବୁ ମୋ ନମ୍ବର ଅନୁସାରେ ମତେ ମୋର ଆଡ୍ରେସ ପାଇକି ମତେ ଖବର ପଠେଇଲେ ଯେ ମୋ ମୋବାଇଲ ଟା ପାଇଛି ମାନେ ମାନେ ସହୃଦୟ ବ୍ୟକ୍ତି ବୋଲିକି ଦେଲେ କିନ୍ତୁ ଅଲଗା ଲୋକ ହେଲେ ଦେଇନଥାନ୍ତେ ସେ ମୋବାଇଲ ଟା ଦେଲେ ମୁଁ ସେତେବେଳେ ବି ବହୁତ ଦିନ କଥା ହେଇପାରିଲିନି ମୋବାଇଲ ବି ଡେଡ୍ ହେଇକି ରହିଲା
1: ମାନେ ଏମିତି ଜୀବନରେ ଆପଣଙ୍କର ବହୁତ ଥର ହେଇଛି ଫୋନ ବିନା ଆପଣ କାଟିଛନ୍ତି ବହୁତ ଦିନ ନାଇଁ
0: ନାଇଁ ବହୁତ ଥର ଏମିତି ଇନସିଡେଣ୍ଟ ଘଟେ ତେଣୁ ସବୁ ଜିନିଷକୁ ଆମେ ଆଡଜଷ୍ଟ କରି ଚଳିବାକୁ ପଡିବ
1: ନିହାତି
0: ଆଉ ଗୋଟେ କଥା ଭଉଣୀ ମୁଁ କହିବି ଯୋଉ ବାବୁ ଟିକେ ପୂର୍ବରୁ ଯୋଉ କହୁଥିଲେ ଭୁଲ ଭଟକା ତ ସମସ୍ତଙ୍କର ଅଛି ଆଉ ଏମିତି ପର୍ଟିକୁଲାର ଟପିକ ଉପରେ ତ କେହି ତ କହିପାରିବେନି ଆଉ ସିଏ ଯୋଉ କଥା ଆମ ମୁନା ଭାଇନା କହିଲେ ଏଇଟା ଠିକ ନୁହଁ ଏଭଳିଆ ନୂଆ ନୂଆ ଯୋଡି ହଉଛନ୍ତି ଏତେ ହିଟ୍ ହେଲେ
1: ହଉ ଶୁଣନ୍ତୁ ଶୁଣନ୍ତୁ ଆମେ କଣ ରେଡିଓରେ କଥାବାର୍ତ୍ତା ଏଥିପାଇଁ ହଉଛେ ଆପଣ ତାଙ୍କୁ କହିବେ ସିଏ ଆପଣଙ୍କୁ କହିବେ ଏସବୁ ବିଲକୁଲ କରିବାନି ଆମେ ବୁଝିଲେ ଆମେ ଆମ ଟପିକରେ କଥା ହବା ଆମେ ମଜା କରିବା ଖୁସି ହବା ପରସ୍ପର ସହିତ କଥା ହେଇକି ସମୟ ବିତେଇବା ଏଇସବୁ କଥାରେ ନା ସମୟ ବହୁତ ବରବାଦ ହୁଏ ଆଉ ବିଶ୍ୱାସ କରନ୍ତୁ ମନରେ ଖାଲି ନେଗେଟିଭିଟି ଆସିବ ଆଉ କିଛି ମିଳିବନି ଆମକୁ ତେଣୁକରି ସିଏ ଯାହା କହିଲେ କହିଲେ ଛାଡ଼ନ୍ତୁ ଆପଣ ଆଉ କିଛି କୁହନ୍ତୁନି ଆମେ ବାସ୍ ଖୁସି ରେ ଗପିବା ଓକେ
0: ଓକେ ରହିଲି
1: ଜୟ ଜଗନ୍ନାଥ ନମସ୍କାର।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ହୋଇଗଲାଛି ଆପଣମାନଙ୍କ ସାଥିରେ ଡଲ୍ ଇନ୍ ଲାଇଭ୍ ପ୍ରୋଗ୍ରାମ୍ ଚାଲିଛି ଆଉ ୟା ଭିତରେ ଆମେ କଥା ହଉଛେ ଆମେ ଜାଣୁଛେ ଯେ ଫୋନ୍ ବିନା କେବେ ଗୋଟେ ଦିନ ଆପଣ କାଟିଛନ୍ତି କି ଆଜିର ପରବର୍ତ୍ତୀ କଲ୍ ବି ବର୍ତ୍ତମାନ ମୋ ପାଖକୁ ଆସିଯାଇଛି ଦେଖିବା କିଏ କଲ୍ କରିଛନ୍ତି ହ୍ୟାଲୋ
1: ହ୍ୟାଲୋ ମ୍ୟାମ୍ ନମସ୍କାର ଜୟ ଜଗନ୍ନାଥ
0: ନମସ୍କାର କିଏ କହୁଥିଲେ
1: ମ୍ୟାମ୍ ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଥିଲି କୁଆଁରପାଳ ମାଣିଆଙ୍କରୁ
0: ଆଚ୍ଛା କଣ ଆପଣଙ୍କ ସାଙ୍ଗରେ ଏମିତି କେବେ ହେଇଛି କି ଗୋଟେ ଦିନ ଆପଣ ଫୋନ୍ ବିନା ବିତେଇଥିବେ
1: ନା ମ ଏମିତି ବାରମ୍ବାର ହେଇଛି ଆମର ଫାଇଲିନ ହୁଡ଼ୁ ହୁଡ଼ୁ ହେଇଛି ସେତିକି ହେଇଛି ପ୍ରାୟ ତିନି ଚାରି ଦିନ ଯାକ ଏମିତି ଆସିବଣି ଧରିକି ବସିବୁ ମୋବାଇଲ ଆଉ କଣ କରିବୁ
0: ତାକୁ ଛାଡିକି ଆଉ କିଛି ସେସବୁ ତ ନ୍ୟାଚୁରାଲ ମାନେ ନ୍ୟାଚୁରାଲ କଥା ମାନେ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ତ ସେସବୁ ହବ ହିଁ ହବ ଛାଡନ୍ତୁ ସେତେବେଳେ ଆମେ ବାଧ୍ୟ ହେଇଯାଉ କି ଆମେ ବିନା ଫୋନରେ ରହିବାକୁ ବାଧ୍ୟ କାହିଁକି ନା କିଛି ତ ନେଟୱାର୍କ ନଥିବ ନା ଲାଇନ ଥିବ କେମିତି କଥା ହବ ଆମେ ନା କେମିତି ୟୁଜ କରିବା ତାକୁ ଛାଡିକି ଆଉ କେବେ ଏମିତି ହେଇଛି ଆପଣ କୋଉଠି ଭୁଲି ଯାଇଥିବେ କି ଆପଣ ଘରୁ ବାହାରିକି କୁଆଡେ ପଳେଇଥିବେ ଫୋନ ନେଇନଥିବେ ଏମିତି କେବେ କିଛି ବି ହେଇଛି
1: ନା ଏମିତି ବହୁତ ହେଇଛି ମୁଁ ମୋର ପ୍ରାୟ ମୋବାଇଲ ନେଇକି କୁଆଡେ ଯାଇନି ମୁଁ ଯଦି କୁଆଡେ ବନ୍ଧୁ ଘରେ ଯାଇଥିବି ମୋବାଇଲ ଘରେ ତ ମୁଁ ଯାଇକି ଏତେ ଖୋଜେ
0: ତେଣୁକରି
1: ଆଉ ମୋବାଇଲ ମୁଁ କାହାକୁ ମାଗିକି ଫୋନ କରେନି ତେଣୁ ମୋର ସେମିତି ରୀତି ଯାଏ
0: ସେମିତି କେବେ କିଛି ଅସୁବିଧା ହେଇନି କିଛି ଜରୁରୀ କଲ୍ ମେସେଜ ହେଇଥିବ
1: କଣ କରିବା ମ୍ୟାମ୍ ଯଦି ଆମେ ଘରୁ ମନେ ନାହିଁ ମୋବାଇଲ ନେଇନି ଘର ଯାଇକି ବନ୍ଧୁ ଘରେ କଣ ମାଗିକି ଫୋନ କରିବାକୁ ପଡେ ତେଣୁକରି ଆଇଲା ବେଳକୁ ଦେଖିଲାକୁ ତିନି ଚାରି ମିସ୍ କଲ୍ ଥିବ ତା ବାକି ଦିନ ସେମାନେ କହିବେ ତମେ କୁଆଡେ ଯାଇଥିଲ ମୋବାଇଲ କାହିଁକି ସାଙ୍ଗେ ନେଲ ଏମିତିକି ବହୁତ ମତେ ମୋ ଚୈତନ୍ୟ ଭାଇ ଯୋଉ ସାଙ୍ଗ ସେ ଜଣେ ତୁମର ବାର୍ତ୍ତାକୁ ତାଗିଦ କରନ୍ତି ସେ ବି ମୁଁ ଯୋଉଦିନ ଯିବାର ଦିନ ସେ ଜାଣିଥିଲେ ସେ ଆଗ ସକାଳୁ ଫୋନ କଲେ ଭାଇ ଆଜି ମୋବାଇଲ ନେଇକି ଯିବ
0: ଆଚ୍ଛା ଆପଣ ତାହେଲେ ପୁରା ଭୁଲା ମନ
1: ପୁରା ଭୁଲା ମନ ମୋବାଇଲ ବହୁତ ଭୁଲା ମନ ମୋବାଇଲ ପ୍ରାୟ ଘର ପାଖରେ
0: ହଉ ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ସେୟାର କଲେ ଆଉ ଆଜି ବର୍ଷା ହଉଛି କି ନାହିଁ ଆପଣ ଆଡେ ଆପଣଙ୍କ ଆଡେ ସରୁ ଚକୁଳି ଖିଆଇଛି
1: କଣ
0: ଡେଲି ଡେଲି ଚକୁଳି ଖାଉଛନ୍ତି ଆପଣ ହଉ ବଢିଆ ତାହେଲେ ପୁରା ବର୍ଷାକୁ ଏନ୍ଜୟ କରୁଛନ୍ତି ଆପଣ ଏନ୍ଜୟ କରନ୍ତୁ ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ
1: ଟିକେ ଗୋଟିଏ କଥା ଶୁଣନ୍ତୁ
0: କୁହନ୍ତୁ
1: ଏବେ ରିସେଣ୍ଟଲି ମୋବାଇଲ ଅଛି ସବୁ ଭାଇ ମାନେ କଲ୍ କରୁଛନ୍ତି ସମସ୍ତ ବନ୍ଧୁ ବାନ୍ଧବ କଲ୍ କରୁଛନ୍ତି ମୋବାଇଲ ମୋ ପାଖରେ ଯାଇକି ମୁଁ ଉଠେଇପାରୁଛି କାହିଁକି ମୋବାଇଲ ଯେ କଲ୍ କଲେ ସୁଇଚ୍ ଅଫ୍ ହେଇଯିବ ମୁଁ ଖୋଲିକି ଧରିବି ସୁଇଚ୍ ଅଫ୍ ହେଇଯିବ ଏମିତି ଗୋଟେ ଦିନ ହେଇଥିଲା ଏବେ ଦଶ ବାର ଦିନ ଖଣ୍ଡେ ହବ
0: ଆଚ୍ଛା
1: ତାପରେ ମ୍ୟାମ୍ ଶୁଣନ୍ତୁ ଆମର ଯୋଉ ଭାଇ ଏମିତି ଜଣେ କମ୍ପ୍ଲେନ କଲେ ଜଣଙ୍କ ଭାଇ
0: ପୁଣି ଆପଣ କହିଲେ ମୁଁ କହିଲି ପରା ଯିଏ ଯାହା କହିଲା ଛାଡନ୍ତୁ ସେ କଥା କାଇଁ ଟାଇମ ବରବାଦ କରିବା କହିଲେ ଆଉ ଦି ଜଣଙ୍କ କଲ୍ ମୁଁ ନେଇପାରିବି ସେମାନେ ତାଙ୍କ ସ୍ମୃତି ସେୟାର କରିପାରିବେ ଛାଡନ୍ତୁ ନା ସେସବୁ କଥା
1: ସମସ୍ତେ କହିବେ ଯଦି ଭୁଲ ଲାଗିଲେ ଆପଣ ଆମକୁ କହିବେ ନାହିଁ ପୋଖଲ ତମର ଏଇ ଜିନିଷ କରିବା ତମେ ଏମିତି କଥାବାର୍ତ୍ତା କରନ୍ତି କିନ୍ତୁ ଅଲଗା ଭାଇ ମାନେ କହିବା ତ ଠିକ ନୁହଁ
0: ହଉ ଶୁଣନ୍ତୁ ସମସ୍ତଙ୍କ ଚିନ୍ତାଧାରା କଣ ସମାନ ଆପଣ ଯେମିତି ଭାବୁଛନ୍ତି ସେ ସେମିତି ବହୁତ ବି ଭାବୁନାହାନ୍ତି ସେଇଥିପାଇଁ ତାଙ୍କୁ ସେମିତି ଲାଗିଲା କି ମୁଁ କହିଦିଏ ମତେ ଏଇଟା ଠିକ ଲାଗୁଛି ମୁଁ କହିଦିଏ ଯେମିତି ଆପଣଙ୍କୁ ଯାହା ଠିକ ଲାଗୁଛି ଆପଣ କହୁଛନ୍ତି ତେଣୁକରି ଆମ ସମସ୍ତଙ୍କର ଚିନ୍ତାଧାରା ନା ପୁରା ଅଲଗା ଅଲଗା ସେଇଥିପାଇଁ ଆମର ବୋଧହୁଏ ଚିନ୍ତା କରିବାର ଯୋଉ ଶକ୍ତିଟା ମ୍ୟାଚ୍ ହୁଏନି ବେଳେବେଳେ ତ ତାଙ୍କୁ ଯାହା ଠିକ ଲାଗିଲା ସେ କହିଲେ ଆପଣଙ୍କୁ ବି ଯାହା ଠିକ ଲାଗୁଛି ଆପଣ କହୁଛନ୍ତି କିନ୍ତୁ ମୁଁ କଣ କହୁଛି ଶୁଣନ୍ତୁ ମୁଁ କହୁଛି କି ଏସବୁ କଥା ଛାଡନ୍ତୁ ଆଉ ବାସ୍ ଏଇ ସମୟର ସଦୁପଯୋଗ କରିବା ଆମେ ପରସ୍ପର ସହିତ କଥା ହବା କିଛି ସୁନ୍ଦର ସୁନ୍ଦର ସ୍ମୃତି ବାଣ୍ଟିବା ଯାହାଦ୍ୱାରା ଆମ ସକାଳଟା ଭଲ ହବ ଯଦି ଆମେ ଏମିତି ଆପଣ ତାଙ୍କୁ ବ୍ଲେମ୍ କରିବେ ସେ ଆପଣଙ୍କୁ ବ୍ଲେମ୍

0: କରିବେ। ଏଇ ସବୁ ଦ୍ଵାରା କଣ ହବ ଜାଣିଛନ୍ତି, ସକାଳ ପୁରା ନଷ୍ଟ ହେଇଯିବ, ମନ ଖରାପ ହେଇଗଲା ନା ପୁରା ଦିନ ସାରା ସେଇଟା ଚାଲିବ। ସେଥିପାଇଁ ସେସବୁ ଛାଡନ୍ତୁ, ଏନ୍ଜୟ କରନ୍ତୁ ସକାଳକୁ। ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ, ରହିଲି ଆଜ୍ଞା, ନମସ୍କାର।
1: ଧନ୍ୟବାଦ ମାମା, ରହିଲି, ନମସ୍କାର।
0: ତେବେ ଏପର୍ଯ୍ୟନ୍ତ ଯେଉଁମାନେ ବି କଲ୍ କରିନାହାନ୍ତି ମୋତେ କଲ୍ କରିପାରିବେ ଆଉ ସେୟାର କରିପାରିବେ। ଆପଣଙ୍କ ସାଙ୍ଗରେ ଏମିତି କେବେ ହେଇଛି ଗୋଟେ ଦିନ ଫୋନ ବିନା ଆପଣ ବିତେଇଛନ୍ତି? ଆଉ ଗୋଟେ କଲ୍ ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ,
2: ହ୍ୟାଲୋ ଦିଦି, ନମସ୍କାର।
0: ନମସ୍କାର, କିଏ କହୁଥିଲେ?
2: ଶୁଭସ୍ମିତା କହୁଥିଲି, କଟକ ବାଳିଶ ମଜାର। ଆଜି ଭାବିଥିଲି ମୋ କଲ୍ ଲାଗିବନି ବୋଲି।
0: ଯାହା ହଉ, ଲାଗିଗଲା, ବଢିଆ କଥା ନା। ଶୁଭସ୍ମିତା ବହୁତ ଦିନ ପରେ କଲ୍ କଲେ, ଭଲ ଅଛନ୍ତି?
2: ଭଲ ଅଛି ତ ଦିଦି, କହିବିନି ବା ଶୁଣୁଛି।
0: କଣ ସେମିତି କାଇଁ କହୁଛନ୍ତି, କଣ ହେଇଛି?
2: ଆକ୍ଚୁଆଲି ଦେହ ବହୁତ ଖରାପ, ମତଲବ ଏତେ ଖରାପ ଯେ ମାସ ଭିତରେ ମିନିମମ ବୋଧେ 7 ଥର ମେଡିକାଲ ଯିବା ଆସି ରହିଚାଲିଲାଣି।
0: କଣ ହେଲା, ଆଖି ପାଇଁ ପ୍ରୋବ୍ଲେମ ନା ଆଉ କିଛି ପ୍ରୋବ୍ଲେମ?
2: ଆଖି ପାଇଁ ପ୍ରୋବ୍ଲେମ ନାହିଁ ଦିଦି, ମୋର ଟିକେ ପ୍ରୋବ୍ଲେମ ଥିଲା, ପର୍ସନାଲ ପ୍ରୋବ୍ଲେମ, ଯାହା ପାଇଁ କି ମୋତେ
0: ମେଡିକାଲ ଯିବାକୁ ପଡୁଛି। ତ ଏବେ କଣ ସ୍ଥିତି ଅଛି, ଠିକ ଠାକ ଅଛି, ମେଡିସିନ ନଉଛନ୍ତି?
2: ମେଡିସିନ ତ ଏବେ ଚାଲିଛି ଦିଦି, 3-4 ମାସର ମେଡିସିନ ଚାଲିବ ଏବେ।
0: ଡକ୍ଟର କଣ କହୁଛନ୍ତି, ଠିକ ହେଇଯିବ ନା ଷ୍ଟେବଲ ହେଇଯିବ ନା ଦେହ?
2: ଏପର୍ଯ୍ୟନ୍ତ ତ କିଛି ଠିକ ନାହିଁ, ଯେ ଆହୁରି ବହୁତ ସାରା ଟେଷ୍ଟ ହବାର ଅଛି।
0: ଆଚ୍ଛା,
2: ଏଇ ମଙ୍ଗଳବାର ପୁଣି ଯିବାର ଅଛି ମେଡିକାଲ, ଦେଖାଯାଉ କଣ ହଉଛି।
0: ଦେଖନ୍ତୁ, ତା ଭିତରେ ବି ଆପଣ ଫୋନ କରୁଛନ୍ତି ଆପଣଙ୍କ ମନର କଥା ବାଣ୍ଟିବା ପାଇଁ, ଏମିତି ହିଁ ଖୁସିରେ ରହିବା ପାଇଁ ଚେଷ୍ଟା କରନ୍ତୁ, ଦେଖିବେ ଦେହ ପୁରା ଠିକ ହେଇଯିବ। ଆମର ବେଶୀ ଦେହ ଖରାପ ହୁଏ କାହିଁକି ନା ଆମେ ମନ ଖରାପ କରିକି ରହୁ, ଗୋଟେ କିଛି ଛୋଟ କଥା ହେଇଗଲା ତାକୁ ମନ ଖରାପ କରିବା, କି ଦେହଟା ମୋର ଖରାପ ଅଛି ବୋଲି ମନ ଖରାପ କରିବା। ଦେହ ଭଲ ନଥିଲେ ତ ନିହାତି ମନ ଭଲ ଲାଗିବନି, କିନ୍ତୁ ଯଦି ଆମେ ଖୁସିରେ ରହିବା ନା ଦେହ ନିହାତି ବହୁତ ଜଲ୍ଦି ଭଲ ହେଇଯିବ।
2: ଦିଦି ମୁଁ ତ ପ୍ରୋବ୍ଲେମ ରେ କେତେ ଖୁସିରେ ରୁହେ ସେଟା ତ ଆପଣ ବହୁତ ଆଗରୁ ମୋତେ ଜାଣିଛନ୍ତି,
0: ନିହାତି
2: ସେଇଟା ତ ମୁଁ କହିବିନି ଯେ ମୋ ମନ ଖରାପ ଅଛି ବୋଲି।
0: ତ ଫୋନ ବିନା କେବେ କାଟିଛନ୍ତି ଗୋଟେ ଦିନ?
2: ବହୁତ ଥର, ଏମିତି କଣ ହୁଏ ନା ବେଳେ ବେଳେ ଫୋନ ଖରାପ ହେଇଯାଇଥାଏ, ଘରେ କାହାକୁ କାହା ଟାଇମ ନଥାଏ ଏମିତି ସଜାଡିବା ପାଇଁ ଯିବାକୁ, ସେ ଟାଇମ ରେ ବହୁତ ମାନେ ଟେନସନ ଲାଗେ, କଣ କରିବି କଣ କରିବି, ଦିନ ସାରା କେମିତି ଟାଇମ ପାସ ହବ। ଏସଏମ ଶୁଣୁଥିବି କିନ୍ତୁ ଟପିକ ଶୁଣୁଥିବି ବଟ କଲ କରିପାରୁନଥିବି, ଏଇଟା ବହୁତ ଲାଗେ। ସେ ଟାଇମରେ ମୁଁ କଣ କରେ ନା ଟାଇମ ପାସ କରିବା ପାଇଁ ଛୋଟ ପିଲାଙ୍କ ସହିତ ବହୁତ ଖେଳେ, ତାଙ୍କ ସହିତ କଥା ହୁଏ,
0: ମାନେ ମନକୁ ଡାଇଭର୍ଟ କରା ହୁଏ।
2: ଆଜ୍ଞା, କାହିଁକି କିଛି ତ ଗୋଟେ କରିବାର ଅଛି ନା, ଫୋନ ଥିଲେ ଟାଇମ ପାସ ହିଁ ହେଇଥାନ୍ତା,
0: ନିହାତି ନିହାତି ବହୁତ ହି ବଢିଆ କଥା। ମୁଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବି, ବହୁତ ଜଲ୍ଦି ଠିକ ହେଇଯାନ୍ତୁ ଆମ ଶୁଭସ୍ମିତା, ଆଉ ସବୁବେଳେ ଖୁସିରେ ରୁହନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ, ରହିଲି।

ଦେଖେ ଟିକେ ଆଖି ମୋର ଯାଇ ସେଇଥିଲା କେ ତୁ ତ ପାଳ କଚି କାକୁଳି ତତେ ବାକି ମିଶି ଦେବି ମୁଁ ଛାଡ଼ି କୁହ କୁହ ଆଣ ମାଉସ ପାଇଲେ ଟିକେ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ତ ଆଜିର ପରବର୍ତ୍ତୀ ମେସେଜ୍ ବର୍ତ୍ତମାନ ଅଛି ମୋ ପାଖରେ ଜୟ ଜଗନ୍ନାଥ ବନ୍ଧୁ ମୁଁ ପ୍ରିୟବତ ସାହୁ ଲେଖୁଛି ଆଇ ଲଭ୍ ୟୁ କଥାଚିତ୍ରର ମିତରେ ମିତ ଗୀତଟି ଶୁଣେଇ ଦିଅନ୍ତୁ ଆପଣ ଯେଉଁ ଗୀତ ପାଇଁ ରିକ୍ୱେଷ୍ଟ କରିଛନ୍ତି ପ୍ରିୟବତ ସେ ଗୀତ ଆମ ପାଖରେ ଆଭେଲେବଲ୍ ନାହିଁ ତେଣୁକରି ଆପଣଙ୍କ ପାଇଁ ଗୋଟେ ସୁନ୍ଦର ଗୀତ ମୁଁ ପ୍ଲେ କରିଦେଉଛି ଆଶା କରୁଛି ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ ପରେ ପରେ ଆପଣମାନେ ଶୁଣିପାରିବେ ଆକାଶୀ କି ରଙ୍ଗ ଲାଗିଲା ଓଡ଼ିଆ ଚଳଚ୍ଚିତ୍ରର ଟାଇଟଲ୍ ସଙ୍ଗ୍ ଶୁଣିବା ପାଇଁ ଚାହିଁଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆଜିର ପରବର୍ତ୍ତୀ ମେସେଜ୍ ଅଛି ବର୍ତ୍ତମାନ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମରେ ପୁନମଙ୍କର କଟକ ଚଣ୍ଡୀ ମନ୍ଦିର ପାଖରୁ ସେ ଲେଖୁଛନ୍ତି ଶୁଣିବାକୁ ଚାହିଁଛନ୍ତି ଗୋଟିଏ ଗୀତ ମୁଁ ନିଶ୍ଚୟ ଗୋଟିଏ ସୁନ୍ଦର ଗୀତ ଆପଣଙ୍କ ପାଇଁ ପ୍ଲେ କରିଦେବି ବାକି ପୁନମ ଲେଖିଛନ୍ତି ହସ ହେଉଛି ଜୀବନର ସୁନ୍ଦର ଉପହାର ତାକୁ ସବୁବେଳେ ବାଣ୍ଟି ଚାଲନ୍ତୁ ଏଫ୍ଏମ୍ ପରିବାରକୁ ମୋର ବହୁତ ଭଲ ପାଇବା ଆପଣଙ୍କୁ ମଧ୍ୟ ପୁନମ ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର ମେସେଜ୍ଟି କରିଥିବାରୁ ଆଉ ଆପଣଙ୍କୁ ମଧ୍ୟ

ଶୁଣୁଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ ଦିଲ୍ ସେଇ ଦିଲ୍ ତା କୋୟାଲ ଆପଣମାନଙ୍କ ସାଥିରେ ଅଛି। ଶ୍ରୋତାବନ୍ଧୁ ଆପଣମାନଙ୍କର ମେସେଜେସ୍ ବହୁତ ମାତ୍ରାରେ ଆସୁଛି। ଆଜିର ପରବର୍ତ୍ତୀ ମେସେଜଟିକୁ ଲେଖିଛନ୍ତି ଦିଲୀପ ନାୟକ ପାରାଦୀପରୁ, ଶୁଣିବା ପାଇଁ ଚାହିଁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଅଭିମାନରୁ ଚିକ୍ମିକ୍ ଚିକ୍ମିକ୍ ଯୌବନ, ବହୁତ ହି ସୁନ୍ଦର ଗୀତଟି। ଏହି ଗୀତଟିକୁ ମୁଁ ଆପଣଙ୍କ ପାଇଁ ପ୍ଲେ କରିଦେବି, ନିଶ୍ଚୟ ଶୁଣୁଥାନ୍ତୁ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେଇ ଦିଲ୍ ତକ। ଆଜିର ପରବର୍ତ୍ତୀ ମେସେଜଟିକୁ ଲେଖୁଛନ୍ତି ସୋମନାଥ ସାହୁ ଜିଗରଣ ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ, ନମସ୍କାର ଜୟ ଶ୍ରୀ ଜଗନ୍ନାଥ, ଥ୍ୟାଙ୍କ ୟୁ ସୋ ମଚ୍। ଆପଣ ଗୋଟେ ବହୁତ ହି ସୁନ୍ଦର ମେସେଜ ଲେଖିଛନ୍ତି ମୋ ପାଇଁ ଏବଂ ଶୁଣିବା ପାଇଁ ଚାହିଁଛନ୍ତି ରୂପା ସଗଡ଼ିରେ ସୁନା କନିଆ, ଡେଡିକେଟ୍ କରିଛନ୍ତି ଏଫ୍ଏମ୍ ରେନ୍ବୋ ଫ୍ୟାମିଲିକୁ, ସବୁ ସୁଇଟ୍ ସୁଇଟ୍ ଲିସନର ମାନଙ୍କୁ। ତ ମୁଁ ଆପଣଙ୍କ ପସନ୍ଦର ଗୀତ ନିଶ୍ଚୟ ପ୍ଲେ କରିଦେବି, ଶୁଣୁଥାନ୍ତୁ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସି ଦିଲ୍ ତକ୍। ସୋ ଶ୍ରୋତା ବନ୍ଧୁ, ଆଜି ପାଇଁ ଆମର ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛି। ଯିବା ପୂର୍ବରୁ ଆପଣଙ୍କ ପସନ୍ଦର ଆଉ କିଛି ଗୀତ ଶୁଣେଇବି, ଯେମିତିକି ଆଜିର ପରବର୍ତ୍ତୀ ମେସେଜ୍ଟି ଅଛି ମୋ ପାଖରେ। ଲେଖୁଛନ୍ତି ପଶ୍ଚିମ ସିଂଭୂମ ଚାଇବାସା ଝାଡ଼ଖଣ୍ଡରୁ ଶିବ ଗୋପ, ପ୍ରେମ ଗୋପ, କପିଲ ଗୋପ, ଶିବାଂଶ ଗୋପ, ସଙ୍ଗୀତା ଗୋପ, ଲିପି ଗୋପ ଆଉ ଦୀପାଲି ଗୋପ, ଏ ସମସ୍ତେ ଶୁଣିବା ପାଇଁ ଚାହିଁଛନ୍ତି ଚଲତି କା ନାମ ଗାଡ଼ି ଚଳଚ୍ଚିତ୍ରରୁ ମେ ସୀତାରଙ୍କ କା ତରାନା। ବହୁତ ସୁନ୍ଦର ଗୀତଟି, ଏଞ୍ଜୟ କରନ୍ତୁ ଆପଣମାନେ। ସମୟ ପରେ ପରେ ଆସୁଛନ୍ତି ସୁଜାତା, ପୁରା ଦିନ ସାରା ଆପଣଙ୍କ ସାଥିରେ ରହିବେ ଆଉ ଆପଣଙ୍କ ଦିନକୁ ଏକଦମ ମେଲୋଡିୟସ୍ କରିଦେବେ। ତାଙ୍କ ସହିତ ପୁରା ଦିନକୁ ଏଞ୍ଜୟ କରନ୍ତୁ। କୋୟଲକୁ ଆଜି ପାଇଁ ଏଠି ବିଦାୟ ଦିଅନ୍ତୁ। ହସୁଥାନ୍ତୁ, ବସ୍ ଖୁସିରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ ଆଉ ବିନ୍ଦାସ ରୁହନ୍ତୁ। ରହିଲି, ନମସ୍କାର।

ହଁ ସାଥୀ, ସେ କେବଳ ଜଣେ ସଫଳ ଅଭିନେତ୍ରୀ ନୁହନ୍ତି, ବରଂ ଜଣେ ଗାୟିକା, ନିର୍ମାତ୍ରୀ, ସମାଜସେବୀ ଏବଂ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଭାରତର ଗୌରବକୁ ବଢ଼ାଇଥିବା ଜଣେ ପ୍ରତିଭାଶାଳୀ ବ୍ୟକ୍ତିତ୍ୱ। ନିଜର ଅଦମ୍ୟ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଦ୍ୱାରା ସେ ବଲିଉଡ୍ରୁ ଆରମ୍ଭ କରି ହଲିଉଡ୍ ପର୍ଯ୍ୟନ୍ତ ସଫଳତାର ଶିଢ଼ି ଚଢ଼ିଛନ୍ତି। ତେବେ ସାଥୀ, ଆଗକୁ ତ ତାଙ୍କ ବିଷୟରେ ଆମେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ଶୁଣି ଦେଉଛି ତାଙ୍କ ଅଭିନୀତ ଚଳଚ୍ଚିତ୍ରରେ ସୁନ୍ଦର ଗୀତଟି। ଏଞ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ଡେନ୍ ବକଟ ଦିଲ୍ ସହ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ସ ଅଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କଳାକାର ସାଧି 2018 ମସିହାରେ ପ୍ରିୟଙ୍କା ଚୋପ୍ରା ଆମେରିକୀୟ ଗାୟକ ଅଭିନେତା ନିକ୍ ଜୋନ୍ସଙ୍କୁ ବିବାହ ମଧ୍ୟ କରିଥିଲେ। ପ୍ରିୟଙ୍କା ଚୋପ୍ରା ତାଙ୍କର ଉଲ୍ଲେଖନୀୟ ଅଭିନୟ ପାଇଁ ଅନେକ ଫିଲ୍ମଫେୟାର ପୁରସ୍କାର ମଧ୍ୟ ଜିତିଛନ୍ତି। 2016 ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ କରିଥିଲେ। ଏହାଛଡ଼ା ସେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମାନ ମଧ୍ୟ ପାଇଛନ୍ତି।

ପ୍ରିୟଙ୍କା ଚୋପ୍ରା ବ୍ୟକ୍ତିତ୍ୱ ଅତ୍ୟନ୍ତ ପ୍ରଭାବଶାଳୀ। ସେ ଆତ୍ମବିଶ୍ୱାସୀ, ପରିଶ୍ରମୀ, ନମ୍ର ଏବଂ ସକାରାତ୍ମକ ଚିନ୍ତାଧାରାରେ ଅଧିକାରିଣୀ। ପ୍ରିୟଙ୍କା ଜୀବନ ଯୁବପିଢ଼ି ପାଇଁ ଏକ ବଡ଼ ପ୍ରେରଣା। ସେ ପ୍ରମାଣ କରିଛନ୍ତି ଯେ ପ୍ରତିଭା ସହିତ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ଥିଲେ ଯେକୌଣସି ମଣିଷ ବିଶ୍ୱସ୍ତରରେ ସଫଳତା ଅର୍ଜନ କରିପାରେ। ସେ କେବଳ ନିଜର ସ୍ୱପ୍ନ ପୂରଣ କରିନାହାନ୍ତି, ବରଂ ଅନେକ ଯୁବକ ଓ ଯୁବତୀଙ୍କୁ ବଡ଼ ସ୍ୱପ୍ନ ଦେଖିବା ଓ ତାକୁ ସାକାର କରିବାକୁ ପ୍ରେରିତ କରିଛନ୍ତି।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ফ্রেন্ডস, টিউন করছেন 100.4 আকাশবাণী এফএম রেনবো কাটাক দিলসা দিল তক। সাথে সময় বি কাহাকু অপেক্ষা করেছি, সে তা বাটরে গড়ি চলছে, কেবল আমাকু তা সহিত তাল দিয়ে আগকু যাবার আছে। ହଁ ସାଥୀ, ସମୟ ତା ବାଟରେ ଚାଲୁ, କିନ୍ତୁ ବର୍ତ୍ତମାନ ସମୟ ହେଇଛି ଆପଣଙ୍କର ଫେଭରେଟ୍ ଶୋ କିଛି କଥା କିଛି ଗୀତର। ସୁଦାଦା ଅଛି ଆପଣମାନଙ୍କ ସହିତ, କିଛି ମିଠା ମିଠା କଥା ହେବା, ମିଠା ମିଠା ଗୀତ ମଧ୍ୟ ଶୁଣେଇବି, ସେଇଥିପାଇଁ କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ। ସାଥୀ, ମଣିଷ ଜୀବନ ଗୋଟେ ଅଦ୍ଭୁତ ଯାତ୍ରା ନା? ହଁ, ଯେଉଁ ଯାତ୍ରା କି ଅନେକ ସଫଳ ଅନୁଭବ, ସ୍ମୃତି, ସ୍ୱପ୍ନ, ଆଶା, ନିରାଶା, ସଫଳତା ଓ ବିଫଳତାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି ସମସ୍ତ ଅନୁଭୂତିର ସବୁଠାରୁ ବଡ଼ ସାକ୍ଷୀ ହେଉଛି ମନ। ହଁ ସାଥୀ, ମନ ଏମିତି ଏକ କାନଭାସ ନା, ଯାହା ଉପରେ ପ୍ରତିଦିନ ଜୀବନର ନୂଆ ନୂଆ ଚିତ୍ର ଅଙ୍କିତ ହୋଇଥାଏ। ଚିତ୍ରକର ଯେମିତି ତାଙ୍କ କାନଭାସରେ ବିଭିନ୍ନ ରଙ୍ଗର

ସୁନ୍ଦର ଚିତ୍ର ସୃଷ୍ଟି କରନ୍ତି, ସେହିପରି ଆମ ଜୀବନ, ଆମ ମନ, କାନଭାସ, ଭାବନା, ସ୍ମୃତି, ପ୍ରେମ, ସଂଘର୍ଷ ଓ ସଫଳତାର ଅନେକ ରଙ୍ଗ ଭରିଦିଏ। ସାଥୀ, ମନ ଦୃଶ୍ୟମାନ ନୁହେଁ, କିନ୍ତୁ ଏହାର ଶକ୍ତି ଅସୀମ। ଯାହା ଆମକୁ ଚିନ୍ତା କରେ, ଯାହା ଅନୁଭବ କରେ, ଆମେ ଯାହା ସ୍ୱପ୍ନ ଦେଖୁ, ସବୁକିଛି ପ୍ରଥମେ ମନରୁ ହିଁ ଜନ୍ମ ନିଏ। ଏହି ମନ ହିଁ ଆମକୁ ସାହସାଏ, କନ୍ଦାଏ, ପ୍ରେରଣା ଦିଏ ଏବଂ କେବେ କେବେ ଆମକୁ ଭାଙ୍ଗି ମଧ୍ୟ ଦିଏ। ସେଇଥିପାଇଁ ମନକୁ ଏକ କାନଭାସ ସହ ତୁଳନା ମଧ୍ୟ କରାଯାଏ। ତେବେ ସାଥି, ଆଗକୁ ତ ଆମେ ଏ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ସମୟ ହେଉଛି ଗୋଟେ ମ୍ୟୁଜିକାଲ ବ୍ରେକ୍ର। ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ଯେମିତି ଆମେମାନେ ମନରେ ପ୍ରତ୍ୟେକ ମଣିଷ ମାନେ ଆମମାନଙ୍କ ପ୍ରତ୍ୟେକଠି କାହାର ନା କାହାର ଗୋଟିଏ ନା ଗୋଟିଏ ସ୍ୱପ୍ନ ମଧ୍ୟ ରହିଥାଏ। ଯେମିତିକି କେହି ଜଣେ ଡାକ୍ତର ହେବାକୁ ଚାହାନ୍ତି ତ କେହି ଜଣେ ଶିକ୍ଷକ, କେହି କବି ତ କେହି ବୈଜ୍ଞାନିକ। ସେହି ସ୍ୱପ୍ନ ଆମକୁ ଆଗକୁ ବଢ଼ିବାରେ ସାହସ ଦେଇଥାଏ। ଯଦି ମନର କାନଭାସରେ ସ୍ୱପ୍ନର ରଙ୍ଗ ନଥାଏ ନା, ତେବେ ଜୀବନ ନିରସ ହୋଇଯାଇଥାଏ। ପ୍ରେମ ମଧ୍ୟ ମନର ସବୁଠାରୁ କୋମଳ ରଙ୍ଗ। ମାଆର ପ୍ରେମ, ବାପାଙ୍କର ତ୍ୟାଗ, ବନ୍ଧୁତ୍ୱର ଆନ୍ତରିକତା, ଗୁରୁଙ୍କ ଆଶୀର୍ବାଦ ଓ ଦେଶପ୍ରେମ, ଏସବୁ ମନ କାନଭାସକୁ ନା ସୁନ୍ଦର କରିଦେଇଥାଏ। ପ୍ରେମ ଥିବା ହୃଦୟରେ କେବେ ବି ଶୂନ୍ୟ ହୋଇନଥାଏ।

ହଁ ସାଥି, ମଣିଷର ସ୍ୱପ୍ନ ହେଉଛି ମନ କାନଭାସର ସବୁଠାରୁ ଉଜ୍ଜଳ ରଙ୍ଗ। ପ୍ରତ୍ୟେକ ମଣିଷର ଗୋଟିଏ ନା ଗୋଟିଏ ସ୍ୱପ୍ନ ଥାଏ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ୱେଲକମ୍ ବ୍ୟାକ୍ ୱାନ୍ସ ଅଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କିଛି କଥା କିଛି ଗୀତ। ହଁ ସାଧୀ, ଜୀବନରେ ନା ବେଳେବେଳେ ଦୁଃଖ ସଂଘର୍ଷ ମଧ୍ୟ ଆସିଥାଏ। କେବେ କେବେ ବିଫଳତା ତ କେବେ କେବେ ବିଚ୍ଛେଦ, କେବେ ଅପମାନ, କେବେ ଅଭାବ ମଧ୍ୟ ଆସିଥାଏ। କିନ୍ତୁ ସେହିସବୁ ମନ କାନଭାସର ଗାଢ଼ା ରଙ୍ଗକୁ ଛାଡ଼ିଯାଇଥାଏ, ଯାହା ଆମ ଅନୁଭବକୁ ଦୃଢ଼ କରିଥାଏ। ଯେମିତି ଅନ୍ଧାର ରାତି ପରେ ସୂର୍ଯ୍ୟୋଦୟ ଆସିଥାଏ, ସେହିପରି ଦୁଃଖ ପରେ ସୁଖର ଆଲୋକ ମଧ୍ୟ ଆସିଥାଏ। ମନରେ ଯଦି ଈର୍ଷା, କ୍ରୋଧ, ଲୋଭ ଓ ଅହଙ୍କାର ଭରିଯାଏ ନା, ତେବେ ମନ କାନଭାସର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଇଥାଏ। ସେଇଥିପାଇଁ ଆମେ ସକାରାତ୍ମକ ଚିନ୍ତାଧାରା, ଦୟା, କ୍ଷମା ଓ ସହାନୁଭୂତିର ରଙ୍ଗରେ ମନକୁ ସଜାଇବା ଉଚିତ। ଯେଉଁ ମନରେ ଭଲ ପାଇବା ଓ ସତ୍ୟ ରହେ, ସେହି ମନ ସବୁଠାରୁ ସୁନ୍ଦର କାନଭାସ ହୋଇଉଠେ।

0: ମାସକୁ ମାସ ବିଦ୍ୟୁତ୍ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 ରେ କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: साथी ट्यून कर 100.4 आकाशवाणी एफएम डेन बकटा दिल से दिल तक।

ସାଧି ନଦୀ ହେଉଛି ଜୀବନର ଧାରା। ଯେଉଁଠାରେ ନଦୀ ରହେ ସେଠାରେ ସଭ୍ୟତା, ସଂସ୍କୃତି, କୃଷି ଓ ଜୀବନର ବିକାଶ ଘଟେ। ହଁ ସାଧି, ଭାରତ ହେଉଛି ସେଇ ନଦୀ ମାତୃକା ଦେଶ। ଏହି ପବିତ୍ର ଭୂମିର ବକ୍ଷ ଉପରେ ଅସଂଖ୍ୟ ନଦୀ ପ୍ରଭାବିତ ହୋଇ ଦେଶର ପ୍ରକୃତି, ଅର୍ଥନୀତି, ସଂସ୍କୃତି ଓ ଜନଜୀବନକୁ ସମୃଦ୍ଧ କରିଆସୁଛି। ଯେମିତିକି ଉତ୍ତରରେ ହିମାଳୟର ବରଫାଚ୍ଛାଦିତ ଶୃଙ୍ଗରୁ ଆରମ୍ଭ କରି ଦକ୍ଷିଣରେ ସମୁଦ୍ର ପର୍ଯ୍ୟନ୍ତ ନଦୀମାନେ ଅବିରତ ବହି ଭାରତର ଜୀବନ।